ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:20। ଆଜି ବୁଧବାର 1948 ଶକାବ୍ଦ ଜ୍ୟେଷ୍ଠ 6 ଦିନ 2026 ଖ୍ରୀଷ୍ଟାବ୍ଦ ମଇ ମାସର 27 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 ମିଟର ତଥା 945 କିଲୋ ହେର୍ଜ ଯୋଗେ ଏଫ୍ଏମ୍ ମହାନ।

କାର୍ଯ୍ୟକ୍ରମ ଶେଷରେ ଦୟାନିଧି ବେହେରାଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ବିନୋଦ କୁମାର ପସାୟର।

ଏଥିସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଦିଲୀପ କୁମାର ମଲ୍ଲିକ, ସଚ୍ଚିଦାନନ୍ଦ ସ୍ୱାଇଁ, ଅନୁରାଧା ଦାସ, ଦେବକୀ ପୋଥାଳ ଏବଂ ଦୟାନିଧି ବେହେରା। ଗୀତଗୁଡ଼ିକୁ ରଚନା କରିଥିଲେ ବନମାଳୀ ଦାସ, ଜ୍ୟୋତିରଞ୍ଜନ ମିଶ୍ର, ବୃନ୍ଦାବନ ଜେନା, ମହେନ୍ଦ୍ର ପ୍ରଧାନ ଏବଂ ବିନୋଦ କୁମାର ପସାୟତ। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ଆଜିର ଭାବନା। ଉପସ୍ଥାପନା ମନୋଜ କୁମାର ପୂଜାରୀ।

ମଣିଷର ସାଂସାରିକ ଜୀବନରେ ସମ୍ପତ୍ତିର ଏକ ଖୁବ୍ ବଡ଼ ଭୂମିକା ରହିଛି। ସମ୍ପତ୍ତିର ଅର୍ଥ ଟଙ୍କା ପଇସା ଜମିବାଡ଼ି ମୂଲ୍ୟବାନ ଅଳଙ୍କାର ଇତ୍ୟାଦି ଇତ୍ୟାଦି। ସଂସାରରେ ବଞ୍ଚିବାକୁ ହେଲେ ମଣିଷର କିଛି ଭୌତିକ ଆବଶ୍ୟକତା ଅବଶ୍ୟ ରହିବ। ତେବେ ମଣିଷର ଧନଲିପ୍ସା ଏତେ ପ୍ରବଳ ଯେ ସାରା ଜୀବନ ତାହା ପୂରଣ ହୋଇପାରେ ନାହିଁ। ମୌଳିକ ଆବଶ୍ୟକତା ଠିକ୍ ଭାବରେ ପୂରଣ ହେଲା ପରେ ମଧ୍ୟ ମଣିଷର ଅଧିକରୁ ଅଧିକ ସମ୍ପତ୍ତି ଠୁଳ କରିବାର ନିଶା ମୃତ୍ୟୁ ପର୍ଯ୍ୟନ୍ତ ଜାରି ରହେ। ଏହି ଅନ୍ଧଦୌଡ଼ ମଣିଷକୁ ଆଧ୍ୟାତ୍ମିକ ପଥରୁ ଦୂରେଇ ନେଇ ଅଯଥା ଅନେକ ଅଶାନ୍ତି ଭିତରକୁ ଟାଣି ନିଏ। ତେବେ ସମ୍ପତ୍ତି ପ୍ରତି ସାଧାରଣ ସାଂସାରିକ ଏବଂ ଆଧ୍ୟାତ୍ମିକ ପୁରୁଷଙ୍କ ଦୃଷ୍ଟିକୋଣରେ ରହିଥାଏ ଦୁଇ ମେରୁର ବ୍ୟବଧାନ। ପ୍ରାସଙ୍ଗିକ ହେବ ଗୁରୁ ନାନକଙ୍କ ଜୀବନର ଏକ ଘଟଣା। ଏହା କୌଣସି କାହାଣୀ ନୁହେଁ। ସନ୍ଥ ନାନକ ଏକଦା ଗୋଟିଏ ଗାଁରେ ଅତିଥି ଭାବରେ ରହୁଥିଲେ। ତାଙ୍କ ପାଖକୁ ଜଣେ ଧନୀ ଲୋକ ଦେଖା କରିବାକୁ ଆସିଲେ। ନାନକଙ୍କୁ ଭେଟି ସେ କହିଲେ, ମୋ ପାଖରେ ପର୍ଯ୍ୟାପ୍ତ ଧନ ଅଛି, ମୋର ମରିବାର ସମୟ ପାଖେଇ ଆସୁଛି, ତେଣୁ ମୋର ସମସ୍ତ ସମ୍ପତ୍ତି ମୁଁ ଧର୍ମ କାମରେ ଲଗାଇବାକୁ ଚାହୁଁଛି। ଲୋକଟିର ଗୋଡ଼ର ମୁଣ୍ଡ ଯାଏଁ ଦେଖି ନାନକ କହିଲେ, ତୁମେ ତ ବହୁତ ଦରିଦ୍ର ଭଳିଆ ଜଣାପଡ଼ୁଛ, ତୁମ ପାଖରେ କିଛି ସମ୍ପତ୍ତି ଥିଲା ପରି ତ ମୋତେ ଲାଗୁନାହିଁ।

ଧନୀ ଲୋକଟି କହିଲା, ମୁଁ ବର୍ତ୍ତମାନ ସାଧାରଣ ପୋଷାକ ପିନ୍ଧିଛି ବୋଲି ଆପଣଙ୍କୁ ସେମିତି ଲାଗୁଛି। ପ୍ରକୃତରେ ମୁଁ ଗରିବ ନୁହେଁ, ମୋ ପାଖରେ ପ୍ରଚୁର ଟଙ୍କା ଅଛି। ନାନକ ହସି କହିଲେ, ମୋ ପାଖକୁ ଅଗଣିତ ଲୋକ ଆସନ୍ତି, ମୁଁ ତାଙ୍କ ଆଖିକୁ ଦେଖି ଜାଣିଯାଏ ଯେ ତାଙ୍କ ପାଖରେ କିଛି ଅଛି ନା ନାହିଁ। ତମ ପାଖରେ ତ କିଛି ଥିଲା ପରି ଲାଗୁନାହିଁ। ଧନୀ ଲୋକଟି କହିଲା, ଆପଣ ମୋତେ ଆଜ୍ଞା ତ ଦିଅନ୍ତୁ, ଦେଖିବେ ମୋ ପାଖରେ କ'ଣ ଅଛି। ମୋତେ କିଛି କାମ କରିବାକୁ କହନ୍ତୁ, ତାପରେ ଦେଖିବେ। ନାନକ ତାକୁ ଏକ ଛୋଟ ଛୁଞ୍ଚି ଦେଲେ ଓ କହିଲେ, ଏହାକୁ ମୋତେ ତମେ ମଲା ପରେ ଫେରେଇ ଦେବ। ଲୋକଟି ସେଇଠି ଗୁରୁ ନାନକଙ୍କୁ କିଛି କହିପାରିଲାନି, କାରଣ କିଛି କାମ ଥିବାରୁ ସେ ବ୍ୟସ୍ତ ଥିଲା ଓ ଫେରି ଆସିଲା। ରାସ୍ତାରେ ସେ ଭାବିଲା, ନାନକ ନିଶ୍ଚୟ ପାଗଳ ହୋଇଥିବେ, ନହେଲେ ମୋ ସହିତ ମଜା କରିବାକୁ ସେମିତି କଲେ। ତେବେ ସେଦିନ ଘରେ ସେ ସାରା ରାତି ଭାବିଲା, ମଲା ପରେ ଛୁଞ୍ଚିଟାକୁ ସେ କେମିତି ଫେରେଇ ଦେଇପାରିବ, ମାତ୍ର ତାକୁ ଉପାୟ ମିଳିଲାନି। ଭାବି ଭାବି ରାତି ପାଇଗଲା। ସକାଳ ହେବା ଆଗରୁ ସେ ଯାଇ ଗୁରୁ ନାନକଙ୍କ ପାଦ ତଳେ ପଡ଼ିଗଲା ଏବଂ କହିଲା, ଛୁଞ୍ଚେଇ ଫେରେଇ ନିଅନ୍ତୁ, ମୃତ୍ୟୁ ପରେ ଫେରେଇବା ଅସମ୍ଭବ କଥା। ନାନକ ହସି କହିଲେ, ତେବେ ତୁମର ସମ୍ପତ୍ତି କଥା କ'ଣ ହେଲା? ଯେଉଁ କାମଟା ତୁମକୁ କରିବାକୁ କହିଲି, ସମ୍ପତ୍ତି ତ ସେଥିରେ ସାହାଯ୍ୟ କଲାନି। ଅସଲି ସମ୍ପଦ ହେଉଛି ତାହା ଯାହାକୁ ମୃତ୍ୟୁ ମଧ୍ୟ ତୁମଠୁ ଛଡ଼େଇ ନେଇ ପାରିବ ନାହିଁ। ଜ୍ଞାନୀ ମଣିଷ ସେହି ସମ୍ପତ୍ତି ପଛରେ ଧାଏ ନାହିଁ ଯାହାକୁ ମୃତ୍ୟୁ ନିଶ୍ଚିତ ରୂପେ ଧ୍ୱଂସ କରିପକାଏ। ପ୍ରକୃତରେ ତାହା ସମ୍ପଦ ନୁହେଁ, ବିପଦ। ଗୁରୁ ନାନକ ଧନୀ ଲୋକଟିକୁ ଯାହା କହିଲେ, ମନେ ହୁଏ ତାଙ୍କ ସମୟ ଅପେକ୍ଷା ବର୍ତ୍ତମାନ ସମୟରେ ତାର ପ୍ରାସଙ୍ଗିକତା ବହୁତ ଅଧିକ। ଅସଲି ସମ୍ପଦର ସନ୍ଧାନ ଆଜି ଧ୍ୟେୟ ହେଉ।

ଶୁଣିଲେ ଆଜିର ଭାବନା ଉପସ୍ଥାପନ ମନୋଜ କୁମାର ପୂଜାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 kHz ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz। ଏତଦ୍ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ଏଥର ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ, ଆଜି ଏହାର 393 ଭାଗ ଶୁଣନ୍ତୁ।

ଶ୍ରୀକୃଷ୍ଣ ମଥୁରାକୁ ପ୍ରତ୍ୟାବର୍ତ୍ତନ କରି ନେତାହୀନ ମ୍ଲେଚ୍ଛ ସୈନ୍ୟ ନିଧନ କରିଛନ୍ତି। ଜରାସନ୍ଧର ଆକ୍ରମଣ ବେଳେ ବଳରାମଙ୍କ ସହିତ ଭୀତିର ଅଭିନୟ କରି ପ୍ରବର୍ଷଣ ପର୍ବତକୁ ପଳାଇଛନ୍ତି। ସେଠାରୁ ଅଲକ୍ଷ୍ୟରେ ଯାଇଛନ୍ତି ଦ୍ୱାରକା। ଜରାସନ୍ଧ ପର୍ବତଟିକୁ ପୋଡ଼ି ଶତ୍ରୁଦ୍ୱୟ ମରିଛନ୍ତି ଭାବି ଆନନ୍ଦରେ ମଗଧ ଫେରିଛି। ଏବେ ରୁକ୍ମିଣୀ ହରଣ ପ୍ରସଙ୍ଗ। ରୁକ୍ମିଣୀ ବାଲ୍ୟକାଳରୁ ଶ୍ରୀକୃଷ୍ଣଙ୍କୁ ବରିଛନ୍ତି। ଏବେ ଶିଶୁପାଳ ହସ୍ତରେ ତାଙ୍କୁ ଅର୍ପଣ କରିବାର ଆୟୋଜନ ଦେଖି ସେ ବୃଦ୍ଧ ବ୍ରାହ୍ମଣଟି ପଠାଇଛନ୍ତି ଦ୍ୱାରକାକୁ।

ଶୁଣୁଥିଲେ ଅତିବଳି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 393 ଭାଗ। ଆକାଶବାଣୀ ସମ୍ବଲପୁର।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଲାକାଲ ପର୍ଯ୍ୟଟନ ଭବନର ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଆଉ ବିକାଶ ପ୍ରକଳ୍ପର ସମୀକ୍ଷା କରିଛନ୍। ଧଉଳି ଅଞ୍ଚଳର ପୁନର୍ବିକାଶ ଲାଗି ମାଷ୍ଟରପ୍ଲାନ୍ର ସମୀକ୍ଷା କରିକରି ପର୍ଯ୍ୟଟକମାନଙ୍କର ଅନୁଭୂତିକେ ସମୃଦ୍ଧ କରବାର୍କେ ସେ ନିର୍ଦ୍ଦେଶ ଦେଇଛନ୍। ସେ ଇଲାକାନ ବୈଦ୍ୟୁତିକ ଗାଡ଼ି ଚଳାଚଳ ଉପରେ ଭିଲ୍ ଜୋର୍ ଦିଆଯାଇଛି। ଆଇବା ରଥଯାତ୍ରାକେ ନଜରରେ ରଖିକରି ପ୍ରଚାର ଯୋଜନା ଉପରେ ଭିଲ୍ ବୈଠକଟି ଆଲୋଚନା କରାଯାଇଛି। ହୋମ୍ଷ୍ଟେ, ଦୁଃସାହସିକ ପର୍ଯ୍ୟଟନ, ପର୍ଯ୍ୟଟକମାନଙ୍କର ସୁରକ୍ଷା, ପରିମଳ ବ୍ୟବସ୍ଥାର ସମୀକ୍ଷା କରାଯାଇକରି ଓଡ଼ିଶାକେ ସ୍ୱଚ୍ଛ ଓ ସୁରକ୍ଷିତ ପର୍ଯ୍ୟଟନ ସ୍ଥଳ କରବାର୍କେ ବୈଠକଟି ଜୋର୍ ଦିଆଯାଇଛି। ଓଡ଼ିଶା ଲୋକସେବା ଆୟୋଗ ପରିଚାଳିତ ଓଡ଼ିଶା ଲୋକସେବା ପରୀକ୍ଷା ଓସିଏସ୍ 2024 ପରୀକ୍ଷା ଫଲ ଗଲାକାଲ ବାହାରିଛି। ଏଥି 200 ଜଣ ପରୀକ୍ଷାର୍ଥୀ ସଫଲ ହୋଇଛନ୍। ପରୀକ୍ଷାର୍ଥୀ ଭୁବନ ସାହୁ ପହିଲା ଠାନ୍ ଅଧିକାର କରିଥିବାର ଜଣାପଡ଼ିଛି। ଇନ ଜଣାଇ ଦିଆଯାଇପାରିଛି ଓସିଏସ୍ 2024 ଲାଗି ରାଜ୍ୟ ସରକାର 200 ପଦବୀ ଅନୁମୋଦନ କରିଥିଲେ। ପରୀକ୍ଷା ଲାଗି 85,223 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାର ବେଳେ ସେମାନଙ୍କର ଭିତରୁ 33,630 ଜଣ ମହିଳା ରହିଥିଲେ। ଗଲା ଜାନୁଆରୀ 31 ଫେବୃୟାରୀ 10 ତାରିଖ ଭିତରେ ଏଥିଲାଗି ମୁଖ୍ୟ ଲିଖିତ ପରୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତର ଛଡ଼ା 1800-11-7800 ଡାଏଲ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ଘରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ଆଇବା ମୌସୁମୀ ଆଉ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଗଲାକାଲି ଜଳସମ୍ପଦ ବିଭାଗର ଉଚ୍ଚସ୍ତରୀୟ ପ୍ରାକ୍ ବନ୍ୟା ପରିସ୍ଥିତି ସମୀକ୍ଷା ବୈଠକ ହୋଇଯାଇଛି। ବିଭାଗର ସଚିବ ସୁଭା ଶର୍ମା ଆଉ ସର୍ବୋଚ୍ଚ ଯନ୍ତ୍ରୀ ବିଭୂତି ଭୂଷଣ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକଟି ଶୂନ୍ୟ ମୃତାହତ ଲକ୍ଷ୍ୟ ନେଇକରି ସଜାଗ ରହିବାରକେ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଥିବା ନଦୀବନ୍ଧମାନଙ୍କର ମରାମତି କାମର ସ୍ଥିତି ସମୀକ୍ଷା କରିକରି ବର୍ଷା ଆଗନୁ ସବୁ କାମକେ ଯୁଦ୍ଧକାଳୀନ ଭିତ୍ତିତି ଶେଷ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଆଇବା ଜୁନ୍ 1 ଅକ୍ଟୋବର 31 ତାରିଖ ତକ ସବୁ ଡିଭିଜନ ସର୍କଲ ଆଉ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ 24 ବନ୍ୟା ନିୟନ୍ତ୍ରଣ କକ୍ଷ ଚାଲବା। ସେଚ ସଦନ ଆଉ ରାଜୀବ ଭବନ ଥିବା ବନ୍ୟା ପ୍ରକୋଷ୍ଠ ବିଲ୍ ଦିନକି ରାତ କାମ କରବା। ବୈଠକଟି ବିଭାଗୀୟ ବରିଷ୍ଠ ଅଧିକାରୀ ଆଉ ସବୁ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀମାନେ ଆଭାସୀ ଜରିଆ ଯୋଗ ଦେଇକରି ପ୍ରକଳ୍ପମାନଙ୍କର ସ୍ଥିତି ବାବଦେ ଜଣାଇଥିଲେ। ରାଜ୍ୟ ଆଇସନ ଯୁକ୍ତ 3 ସ୍ନାତକ ପାଠ୍ୟକ୍ରମ ଲାଗି ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ମୂଲ ହେଉଛି। ଛାତ୍ରଛାତ୍ରୀମାନେ ଆଇବା ମାସ 10 ତାରିଖ ରାତିର 11:45 ତକ ଆବେଦନ କରିପାରିବେ। ଜୁନ୍ 17 ତାରିଖ ପହିଲା ଖେପ ନାଁ ଲେଖା ମେଧା ତାଲିକା ବାହାରିବା। ଜୁନ୍ 18-20 ତାରିଖ ଭିତରେ ପହିଲା ଖେପ ନାଁ ଲେଖା ହେବା ଆଉ ଜୁଲାଇ 9 ତାରିଖ ନୁ ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ ଜରିଏ ଆବେଦନ କରିପାରିବେ ବୋଲି ବିଭାଗ ତରଫ କୁହାଯାଇଛି। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ଶ୍ରେଣୀଥି ନାଁ ଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରଥି କରାଯିବା। ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଗଲାକାଲି ନୂଆପଡ଼ା ଗସ୍ତଟି ଆସିଥିବା ସମୟଥି ସ୍ଥାନୀୟ ସଦ୍ଭାବନା ସଭାଗୃହନ କ୍ରେତା ବିକ୍ରେତାମାନଙ୍କ ଲାଗି ନୂଆ ୱେବ୍ ପୋର୍ଟାଲ ନୂଆପଡ଼ା ହାଟ୍ର ଉଦ୍ଘାଟନ କରିଛନ୍। ଏହି ପୋର୍ଟାଲ ଜରିଏ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଆଉ ଗ୍ରାମୀଣ କାରିଗରମାନଙ୍କର ଉତ୍ପାଦିତ ଦରବର ପ୍ରଚାର ଆଉ ବିପଣନ ଲାଗି ଗୋଟିଏ ଡିଜିଟାଲ ପ୍ଲାଟଫର୍ମ ମିଳିପାରବା। ଓଡ଼ିଶାନ ପହିଲା ଥର ଲାଗି ଓର୍ମାସର ସହଯୋଗଥି ଏନ୍ତା ପୋର୍ଟାଲ ତିଆରି କରାଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ନୂଆପଡ଼ା ବିଧାୟକ ଜୟ ଢୋଲିକିଆ, ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଗଲାକାଲି ଜିଲ୍ଲା ଉନ୍ନୟନ ସମିତିର ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ଜୁଆନ ପିଲା ଟୁକେଲମାନଙ୍କୁ ଚାକିରି ପଛାଡ଼େ ନାଇଁ ଯାଇକରି ଉଦ୍ୟୋଗୀ ହେବାରକେ ଆହ୍ୱାନ ଦେଇଛନ୍। ପେନ୍ସନ୍ ବଣ୍ଟନଥି ସ୍ୱଚ୍ଛତା ଆନ୍ବା ଲାଗି 70 ବୟସ ଆଉ ତାନୁ ଅୟତ୍କା ପେନ୍ସନ୍ଭୋଗୀମାନଙ୍କର ସର୍ଭେ 15 ଭିତରେ ସାରବାରକେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକଟି ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଆଉ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପାଣିପାଗ ରାଜ୍ୟ ଜବର ଖରା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗଲାକାଲି ଟିଟିଲାଗଡ଼ର ରାଜ୍ୟର ସବୁନୁ ଜହ ତାପମାତ୍ରା 44.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରନୁ 44.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଇବା 4 ତକ ରାଜ୍ୟର ତାପମାତ୍ରାଥି ଖାସ୍ ପରିବର୍ତ୍ତନ ନାଇଁ ହୁଏ ବୋଲି ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଆଇବା 24 ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାକେ ଜବର ଖରା ଆଉ ଗୁଳୁଗୁଳି ଲାଗି କେନ୍ଦ୍ର ତରଫ ସତର୍କ କରାଯାଇଛି। এছাড়া আঞ্চলিক খবর ইন শেষ হল আর বেলার আঞ্চলিক খবর শুনে পারবে রাতে 7:02 থি জুহার।
1: মন কি বাত হ্যায় জন জন কি সবি কি কুছ আপনি সি সংঘর্ষো কে কুছ কিসসে কাহানি কুছ সফলতাওঁ কি অনকহি বিরাসত কি উম্মীদে নয়ে ভারত কি মহিনে কে আখরি রবিবার কা রহতা হ্যায় ইন্তজার মালিয়াচল কে আঞ্চল সে বিন্ধ্য।

ଚାରିଟା ବାଜି ଦୁଇ ମିନିଟ୍ରେ ହେଲୋ ଅନୁରୋଧର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା ପାଞ୍ଚଟା ବାଜି ଦୁଇ ମିନିଟ୍ରେ ଲୋକଗୀତ କ୍ରମରେ ଖଞ୍ଜଣୀ ଭଜନ ପରିବେଷଣ କରିବେ ବୈରାଗୀ ବାଗ ଏବଂ ସାଥୀ। ସନ୍ଧ୍ୟା ପାଞ୍ଚଟା ବାଜି ତିରିଶ ମିନିଟ୍ରେ ଯୁବବାଣୀର ସଂକଳ୍ପ, ଏଥିରେ ଜନସ୍ୱାସ୍ଥ୍ୟ କର୍ମୀ ଭାବରେ କ୍ୟାରିୟର, ଏ ସମ୍ପର୍କରେ କହିବେ ଲିପୁନ କୁମାର ସାନବର୍ଡ। ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି ସାତଟା ବାଜି ପଚିଶ ମିନିଟ୍ରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି ସାତଟା ବାଜି ତିରିଶ ମିନିଟ୍ରେ କୃଷି ସଂସାରରେ ଚାଷୀଙ୍କ ସହ ସାକ୍ଷାତକାର କ୍ରମରେ ଚାଷୀ ସିଦ୍ଧାୟ ସାହାଙ୍କ ସହ ସାକ୍ଷାତକାର ଶୁଣିବେ। ରାତି ଆଠଟା ବାଜି ଦୁଇ ମିନିଟ୍ରେ ଶୁଣିବେ ସମ୍ବଲପୁରୀ ଗୀତ। ରାତି ଆଠଟା ବାଜି ପନ୍ଦର ମିନିଟ୍ରେ ଓଡ଼ିଆ ଭକ୍ତି ଗୀତ। ରାତି ଆଠଟା ବାଜି ତିରିଶ ମିନିଟ୍ରେ ଶାସ୍ତ୍ରୀୟ ସଙ୍ଗୀତରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଠୁମ୍ରି ଏବଂ କଜରୀ ପରିବେଷଣ କରିବେ ନୈନା ଦେବୀ। ରାତି ନଅଟା ବାଜି ଷୋହଳ ମିନିଟ୍ରେ ସ୍ପଟ୍ଲାଇଟ୍ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି ନଅଟା ବାଜି ତିରିଶ ମିନିଟ୍ରେ ଶୁଣିବେ ନାଟକ ଆତ୍ମରକ୍ଷା, ରଚନା ସନ୍ତୋଷ କୁମାର ପ୍ରଧାନ, ପ୍ରଯୋଜନା ଶଶିଭୂଷଣ ଦାସ। ରାତି ଦଶଟା ବାଜି ତିରିଶ ମିନିଟ୍ରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭାରତର ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ ବାର୍ଷିକ କାର୍ଯ୍ୟଯୋଜନା 2026-27 ଅଧୀନରେ ଦେଶର 101 ସହରରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଓଡ଼ିଶାର ଭୁବନେଶ୍ୱର କଟକ ସହରକୁ ସାମିଲ କରାଯାଇଛି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ 30 ବିଭାଗର ସଚିବଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କ ପକ୍ଷରୁ ଏ ସଂକ୍ରାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ମାସରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ବିଭାଗର ସଚିବ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ। ଆସନ୍ତା ଜୁଲାଇ 6 ଓ 7 ତାରିଖରେ 8ମ କେନ୍ଦ୍ରୀୟ ବେତନ କମିଶନର ଭୁବନେଶ୍ୱର ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। କମିଶନଙ୍କ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଥିବା କେନ୍ଦ୍ରୀୟ ସରକାରୀ ସଂସ୍ଥା, କାର୍ଯ୍ୟାଳୟ, ସଂଗଠନ ଏବଂ କର୍ମଚାରୀ ସଂଘର କର୍ମକର୍ତ୍ତା ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିବାକୁ କୁହାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ତାରିଖ ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ଭାରତୀୟ ସେନାରେ ଅଗ୍ନିପଥ ଏବଂ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 1ରୁ ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଏବଂ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17 ସହରର 26 କେନ୍ଦ୍ରରେ ପରୀକ୍ଷା

0: ଡିଭିଜନ ସର୍କଲ ଏବଂ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚବିଶ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକ ଜିଲ୍ଲାରେ ଆର୍ଥିକ ସାକ୍ଷରତା ସମାବେଶୀ ଏବଂ ସାଇବର ସଚେତନତା ଶିବିର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଚରମ୍ପା ଏରେଇ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ସାମଗ୍ରିକ ବିକାଶକୁ ଅଧିକ ଗତିଶୀଳ କରିବା ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ପେନ୍ସନ୍ ବଣ୍ଟନରେ ସ୍ୱଚ୍ଛତା ଏବଂ ଅନିୟମିତତା ରୋକିବା ଲକ୍ଷ୍ୟ ନେଇ 70 ବର୍ଷ ଏବଂ ତା'ଠାରୁ ଅଧିକ ପେନ୍ସନ୍ଭୋଗୀଙ୍କ ଉପରେ ସର୍ଭେ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। 15 ଦିନ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ନିକଟସ୍ଥ ଟେମରିଠାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଗତକାଲି ଉଦ୍ଯାପିତ ହୋଇଛି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ କାର୍ଯ୍ୟକାରୀ ହୋଇଛି। ଶୂନ୍ୟ ପ୍ଲାଷ୍ଟିକ୍ ବ୍ୟବହାର ଲକ୍ଷ୍ୟ ହାସଲକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଜିଲ୍ଲାବ୍ୟାପୀ ଆରମ୍ଭ କରାଯାଇଛି। ଏହାକୁ ଗଣ ଅଭିଯାନରେ ପରିଣତ କରିବାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁରର ହରିଡ଼ାଖଣ୍ଡି ପୋଖରୀ କୂଳ ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ଜନସାଧାରଣ ସଫା କରିବା ସହିତ ବ୍ରହ୍ମପୁର ସହରରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ, ଅଷ୍ଟିଓ ଆର୍ଥ୍ରାଇଟିସ୍ କିମ୍ବା ଆଣ୍ଠୁବାତର କାରଣ, ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ସ୍ମୃତିରେଖା ହୁତା।
2: ଅଷ୍ଟିଓ ଆର୍ଥ୍ରାଇଟିସ୍ ନି କିମ୍ବା ଆଣ୍ଠୁବାତ, ଆମ ଘରେ ଅନେକ ସମୟରେ ବାପା ମା, ଜେଜେମା କିମ୍ବା ବଡ଼ ବୟସ୍କ ଲୋକ କହୁଥିବା ଶୁଣିଥାଉ ଯେ ଆଣ୍ଠୁ ବହୁତ କଷ୍ଟ ହେଉଛି, ସିଡ଼ି ଚଢ଼ିବାରେ କଷ୍ଟ ହେଉଛି, ବସିଥିବାରୁ ଉଠିଲା ସମୟରେ ଆଣ୍ଠୁ ଟାଣୁଛି, କିମ୍ବା ଆଣ୍ଠୁ ହଠାତ୍ କିନା ସିଧା କରି ହେଉନାହିଁ। ଏବଂ ଅନେକ ଲୋକ ଭାବନ୍ତି ବୟସ ହୋଇଗଲା, ଏହା ସାଧାରଣ କଥା, କିନ୍ତୁ ସବୁ ଆଣ୍ଠୁ ବେଦନାକୁ ଆମେ ଅବହେଳା କରିବା ଠିକ୍ ନୁହଁ। ଆମ ଆଣ୍ଠୁ ଗଣ୍ଠିରେ ହାଡ଼ର ଉପରେ ଗୋଟିଏ ନରମ ଆବରଣ ଥାଏ, ଯାହାକୁ କୁହାଯାଏ କାର୍ଟିଲେଜ୍, ଯାହା ଚାଲିବା, ଉଠିବା, ବସିବା ସମୟରେ ହାଡ଼କୁ ସୁରକ୍ଷା ଦେଇଥାଏ। ବୟସ ବଢ଼ିବା ସହିତ କିମ୍ବା କିଛି କାରଣରୁ ଏହି ଆବରଣ ଧୀରେ ଧୀରେ ଖରାପ ହୋଇଯାଇଥାଏ। ଏହାକୁ ଆମେ ନି ଓଷ୍ଟିଓଆର୍ଥ୍ରାଇଟିସ୍ କିମ୍ବା ଆଣ୍ଠୁବାତ ବୋଲି କହିଥାଉ। ଏହା କାହିଁକି ହୁଏ? କିଛିଟା ମୁଖ୍ୟ କାରଣ ହେଲା ବୟସ ବଢ଼ିବା, ଶରୀରର ଓଜନ ବଢ଼ିବା, ଆଣ୍ଠୁରେ ପୂର୍ବରୁ କୌଣସି ପ୍ରକାର ଚୋଟ ଲାଗିବା କିମ୍ବା କୌଣସି ପ୍ରକାର ଫ୍ରାକ୍ଚର୍ ହୋଇଥିବ ସମାନ ଆଣ୍ଠୁରେ, କିମ୍ବା ଲିଗାମେଣ୍ଟ ଇଞ୍ଜୁରି ହୋଇଥିବ, କିମ୍ବା ଦୀର୍ଘ ସମୟ ଧରି ଆଣ୍ଠୁ ଉପରେ ଅଧିକ ଚାପ ପଡ଼ିବା, ବଂଶଗତ କାରଣ, ବ୍ୟାୟାମର ଅଭାବ, ଏବଂ ଆଉ ଗୋଟିଏ କାରଣ ହୋଇଥାଇପାରେ ଇନ୍ଫ୍ଲାମେଟରି ଆର୍ଥ୍ରୋପାଥି, ଯେଉଁଟାକି କମ୍ ବୟସର ପିଲାଙ୍କ ଉପରେ ଦେଖାଯାଇଥାଏ। ବିଶେଷ କରି ଅଧିକ ଓଜନ ଥିଲେ ଆଣ୍ଠୁ ଉପରେ ବହୁତ ଚାପ ପଡ଼େ, ତେଣୁ ଓଜନ ନିୟନ୍ତ୍ରଣ ବହୁତ ଜରୁରୀ। ଏହାର ଲକ୍ଷଣ କ'ଣ? ଆରମ୍ଭରେ ହାଲୁକା ବେଦନା ହୁଏ, ପରେ ଧୀରେ ଧୀରେ ଚାଲିବା ବେଳେ ଆଣ୍ଠୁ ବେଦନା, ସିଡ଼ି ଚଢ଼ିବା କିମ୍ବା ଓହ୍ଲେଇବାରେ କଷ୍ଟ, ବହୁତ ସମୟ ବସି ରହିବା ପରେ ଉଠିଲେ ଜକଡ଼ା ଲାଗିବା, ଆଣ୍ଠୁ ଫୁଲିବା ମଧ୍ୟ ଦେଖାଯାଇଥାଏ, ଚାଲିଲା ବେଳେ କଟ୍ କଟ୍ ଶବ୍ଦ ହେବା। ଏବଂ ଧ୍ୟାନ ରଖନ୍ତୁ, ଚାଲିଲା ବେଳେ ଯଦି କଟ୍ କଟ୍ ଶବ୍ଦ ହେଉଛି ଏବଂ ତା ସହିତ ପୀଡ଼ା ହେଉଛି, ତେବେ ଏହା ଏକ ବାତର ମୁଖ୍ୟ ଲକ୍ଷଣ। ଧୀରେ ଧୀରେ ଚାଲିବାର କ୍ଷମତା ମଧ୍ୟ କମିଯିବା। ଅନେକ ଲୋକ ସକାଳୁ ଉଠିଲା ପରେ କୁହନ୍ତି ଆଣ୍ଠୁ ଖୋଲିବାକୁ ଟିକେ ସମୟ ଲାଗୁଛି। ଏହାକୁ କିପରି ରୋକି

0: କରିପାରିବା। କିଛି ସରଳ ଅଭ୍ୟାସ ଆମକୁ ସାହାଯ୍ୟ କରିପାରେ, ଯେପରି ଶରୀରର ଓଜନ ନିୟନ୍ତ୍ରଣରେ ରଖନ୍ତୁ। ମୁଁ ଗୋଟେ ଉଦାହରଣ ଦେଉଛି ଏଠି, ଯେତେବେଳେ ଆମ ଶରୀରର ଓଜନ 3 କିଲୋ ବଢ଼ିଥାଏ, ତାର 5 ଗୁଣ ଅଧିକ ପ୍ରେସର ଆମର ଆଣ୍ଠୁ ଉପରେ ପଡ଼ିଥାଏ। ଯଦି ଓଜନ 3 କେଜି ବଢ଼େ, ତାହେଲେ 15 କେଜିର ଚାପ ଆଣ୍ଠୁ ଉପରେ ପଡ଼ିଥାଏ। ସେଥିପାଇଁ ଓଜନ ନିୟନ୍ତ୍ରଣ ବହୁତ ଜରୁରୀ। ପ୍ରତିଦିନ ହାଲୁକା ବ୍ୟାୟାମ କରନ୍ତୁ, ଆଣ୍ଠୁ ଚାରିପାଖର ମାଂସପେଶୀକୁ ମଜବୁତ ରଖନ୍ତୁ, ଯାହା ପାଇଁ ଆମକୁ ଏକ୍ସରସାଇଜ୍ କରିବା ଜରୁରୀ। ଦୀର୍ଘ ସମୟ ଗୋଡ଼ ଭାଙ୍ଗି ବସିବା କମ୍ କରନ୍ତୁ, ନିୟମିତ ଚାଲନ୍ତୁ। ଚିକିତ୍ସା କ'ଣ? ଅନେକ ଲୋକ ଭାବନ୍ତି ଆଣ୍ଠୁ ବେଦନା ହେଲେ ସିଧା ଅପରେସନ୍ ଦରକାର, କିନ୍ତୁ ସବୁ କ୍ଷେତ୍ରରେ ସେହିପରି ନୁହେଁ। ଚିକିତ୍ସାରେ ଥାଇପାରେ ଓଜନ କମେଇବା, ବ୍ୟାୟାମ ଏବଂ ଫିଜିଓଥେରାପି ମଧ୍ୟ ଆମକୁ ବହୁତ ସମୟରେ ସାହାଯ୍ୟ କରିଥାଏ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ, ଆଜିକାଲି ବହୁତ ପ୍ରକାର ଔଷଧ ମଧ୍ୟ ମିଳୁଛି, ଯେଉଁଥିରେ କି ଆମର ଆଣ୍ଠୁ ବ୍ୟଥା ଜନିତ ଅସୁବିଧାରୁ ଆମେ ରିଲିଫ ପାଇପାରିବା। ଏବଂ ଦରକାର ହେଲେ କିଛି କିଛିଟା ଇଞ୍ଜେକ୍ସନ୍ ଚିକିତ୍ସା ମଧ୍ୟ ରହିଛି, ଯେମିତିକି ହାଇଲୁରୋନିକ୍ ଏସିଡ୍, ଯେଉଁଟା ବହୁତ ସାହାଯ୍ୟ କରେ ଆଣ୍ଠୁ ପେନ୍ ପାଇଁ, ଯେଉଁଟାକି ଗୋଟେ ଜେଲ୍ ଥାଏ, ଯେଉଁଟାକି ଆଣ୍ଠୁର ଯେଉଁ ଆବରଣ ଭଳିଆ କାମ ଦେଇଥାଏ ଏବଂ କଟକଟ ହେବା ମଧ୍ୟ କମେଇଥାଏ। ଅଧିକ ଅବସ୍ଥାରେ ଅପରେସନ୍ ଦରକାର ହେଇଥାଇପାରେ। ଶେଷରେ ମୁଁ ଏତିକି କହିବି, ଆଣ୍ଠୁ ବେଦନାକୁ ବୟସର ଦୋଷ ବୋଲି ଅବହେଳା କରନ୍ତୁ ନାହିଁ।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣୁଥିଲେ ଅଷ୍ଟିଓ ଆର୍ଥ୍ରାଇଟିସ୍ କିମ୍ବା ଆଣ୍ଠୁବାତର କାରଣ, ଏ ସମ୍ପର୍କରେ କହିଲେ ଡାକ୍ତର ସ୍ମୃତିରେଖା ହୁତା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲିକରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଦେଶରେ ପ୍ରତିଷ୍ଠିତ ହୋଇପାରିଛି ଏକ ସ୍ୱଚ୍ଛ ତଥା କଲ୍ୟାଣ ଭିତ୍ତିକ ସୁଶାସନ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଚୀନ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତର ଅଗ୍ରାହ୍ୟ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୋ ଟ୍ରେନ୍ର ଶୁଭାରମ୍ଭ ଲାଗି ମଞ୍ଜୁରୀ ପ୍ରଦାନ କଲା ରେଳ ମନ୍ତ୍ରଣାଳୟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି 12 ବର୍ଷ ପୂର୍ଣ୍ଣ ହୋଇଛି। 2014 ମଇ 26 ଦିନ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ଗତ 12 ବର୍ଷ ମଧ୍ୟରେ କଲ୍ୟାଣ ଭିତ୍ତିକ ସୁଶାସନ ସହିତ ସମଗ୍ର ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ବିଶ୍ୱସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ କୂଟନୈତିକ ପ୍ରଭାବ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଲାଗି ସମ୍ଭବ ହୋଇପାରିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ୍, ସବ୍କା ବିଶ୍ୱାସ, ସବ୍କା ବିକାଶ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଭିତ୍ତି କରି ନରେନ୍ଦ୍ର ମୋଦିଙ୍କ ସରକାର ଦେଶବାସୀଙ୍କ କଲ୍ୟାଣ ଲାଗି ଅନେକ ଜନକୈନ୍ଦ୍ରିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ କଲ୍ୟାଣଠାରୁ ଆରମ୍ଭ କରି ମଧ୍ୟବିତ୍ତ ତଥା ମହିଳା, କୃଷକ ଓ ଯୁବବର୍ଗଙ୍କ ସଶକ୍ତିକରଣ ସମେତ ସମାଜର ସମସ୍ତ ବର୍ଗ ଲୋକଙ୍କର ଉନ୍ନତି ନିମନ୍ତେ ସରକାର ସମୟୋଚିତ ପଦକ୍ଷେପ ନେଇଛନ୍ତି। ଏହାଛଡ଼ା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ସମ୍ପ୍ରସାରଣ, ବ୍ୟବସାୟ ପ୍ରକ୍ରିୟାର ସରଳୀକରଣ ତଥା ଜୀବନଶୈଳୀରେ ଉନ୍ନତି ଆଣିବା ଉପରେ ପ୍ରାଥମିକତା ଦେଇ ମୋଦି ସରକାର ବିବିଧ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ସେହିଭଳି ବିଦେଶ ନୀତି ସମେତ ଜାତୀୟ ସୁରକ୍ଷା, ସନ୍ତାସବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ବାମପନ୍ଥୀ ଉଗ୍ରବାଦ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଏତଦ୍ବ୍ୟତୀତ ଦେଶବ୍ୟାପୀ ଥିବା ଐତିହ୍ୟଗୁଡ଼ିକର ସଂରକ୍ଷଣ, ସଂସ୍କୃତି, ପରିବେଶ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଇ ଗତ 12 ବର୍ଷ ଧରି କେନ୍ଦ୍ର ସରକାର ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି। ସୁପ୍ରିମକୋର୍ଟ ଆଜି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାଗୁଡ଼ିକର ବିସ୍ତୃତ ଶୁଣାଣି ପୂର୍ବରୁ କରିସାରିଛନ୍ତି। ଚୀନ୍ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତ ଦୃଢ଼ ଭାବେ ଅଗ୍ରାହ୍ୟ କରିଛି। ଗତକାଲି ସାମ୍ବାଦିକମାନଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି ଏବଂ ଏ ସମ୍ପର୍କରେ ସମ୍ପୃକ୍ତ ପକ୍ଷମାନେ ଅବଗତ ଅଛନ୍ତି। ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା, ରହିଛି ଓ ରହିବ ବୋଲି ମତବ୍ୟକ୍ତ କରିବା ସହିତ ଏ ସମ୍ପର୍କରେ ଅନ୍ୟ କୌଣସି ଦେଶର ମତାମତ ଆବଶ୍ୟକ ନାହିଁ ବୋଲି ଶ୍ରୀ ଜୟସ୍ୱାଲ ସ୍ୱଷ୍ଟ କରିଛନ୍ତି। ଗଣମାଧ୍ୟମର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପର କେତେକାଂଶ ଭାରତ ଅଞ୍ଚଳ ମଧ୍ୟରେ ରହିଛି, ତେବେ ଭାରତ ଏହାକୁ ଦୃଢ଼ ଭାବେ ବିରୋଧ କରିଆସିଛି। ଏହିସବୁ ଅଞ୍ଚଳ ଉପରେ ପାକିସ୍ତାନର ଅବୈଧ ଦଖଲକୁ ବୈଧ କରିବା ଦିଗରେ ଅନ୍ୟ କୌଣସି ଦେଶର ପଦକ୍ଷେପକୁ ଭାରତ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଆସିଛି। ଏ ସମ୍ପର୍କରେ ଅନେକ ଥର ପାକିସ୍ତାନ ଓ ଚୀନ୍ କର୍ତ୍ତୃପକ୍ଷଙ୍କୁ ଭାରତ ପକ୍ଷରୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ପେନି ୱାଙ୍ଗ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ର ସମେତ ଏକ ନିରନ୍ତର ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୀତିକ ଭାଗିଦାରୀ ଉପରେ ମତ ବିନିମୟ କରାଯାଇଛି। ଆଗାମୀ ଦିନରେ ଏକ ମୁକ୍ତ, ସୁରକ୍ଷିତ ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଦୁଇ ଦେଶ ମିଳିତ ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଗତକାଲି ଜାପାନର ବୈଦେଶିକ ମନ୍ତ୍ରୀ ଟୋସିମିସୁ ମେଟୋଗି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୀତିକ ଓ ବୈଶ୍ୱିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମେଟୋଗି ସୁନିଶ୍ଚିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ସିକିମ୍ ଗସ୍ତ ଅବସରରେ ଆଜି ସେ ନାଥୁଲା ଘାଟି ପରିଦର୍ଶନ କରିବେ। ପରେ ରାଷ୍ଟ୍ରପତି ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ଦିନରେ ଶ୍ରୀମତୀ ମୁର୍ମୁ ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ଗତକାଲି ରାଷ୍ଟ୍ରପତି ଆର୍କିଡାରିୟମ୍ ଏବଂ ନାମ୍ଗେଲ୍ ତିବତଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶ ଓ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଥିଲେ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୁ ଟ୍ରେନ୍ର ଶୁଭାରମ୍ଭ ଲାଗି ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ରେଳବାଇ କ୍ଷେତ୍ରରେ ଏକ ସବୁଜ ଓ ସ୍ଥାୟୀ ଗମନାଗମନକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ। 1200 କିଲୋୱାଟ୍ ଶକ୍ତି କ୍ଷମତା ବିଶିଷ୍ଟ 10 କୋଚ୍ ବିଶିଷ୍ଟ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ଟି ଜିନ୍ଦ ଓ ସୋନିପତ ମଧ୍ୟରେ ଘଣ୍ଟା ପ୍ରତି ସର୍ବାଧିକ 75 କିଲୋମିଟର ବେଗରେ ଯାତାୟତ କରିପାରିବ। ଭାରତ ରୋମାନିଆ ପ୍ରତିରକ୍ଷା ସହଯୋଗ ଯୁଗ୍ମ କମିଟିର ଦ୍ୱିତୀୟ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଦ୍ୱିପକ୍ଷ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିରକ୍ଷା କ୍ଷେତ୍ରରେ ଜାରି ରହିଥିବା ସହଯୋଗର ଅଗ୍ରଗତି ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ଏହାଛଡ଼ା ସାଇବର ପ୍ରତିରକ୍ଷା, ସାମରିକ ମେଡିକାଲ ସହଯୋଗ, ଯୁଗ୍ମ ତାଲିମ, କ୍ଷମତା ନିର୍ମାଣ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ଆଦି ପ୍ରସଙ୍ଗକୁ ନେଇ ଭାରତ ଓ ରୋମାନ ମଧ୍ୟରେ ଏକ ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗ ଯୋଜନା ଗତକାଲି ଏହି ବୈଠକରେ ଚୂଡ଼ାନ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍କ ସହିତ ସପ୍ତଦଶ ବୈଦେଶିକ ମନ୍ତ୍ରୀ ଢାଞ୍ଚାଗତ ଆଲୋଚନାରେ ସହ ଅଧ୍ୟକ୍ଷତା କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମେତ ଅନ୍ୟାନ୍ୟ ଆଞ୍ଚଳିକ, ବୈଷୟିକ ଏବଂ ବିବିଧ ପ୍ରସଙ୍ଗଗୁଡ଼ିକ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହି ଅବସରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ସମନ୍ୱିତ ରଣନୀତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଆଣବିକ ଶକ୍ତି ଉତ୍ପାଦନ ଲାଗି ୟୁରାନିୟମ୍ ଯୋଗାଣ ସମେତ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣ ଦିଗରେ ସହଯୋଗ ବୃଦ୍ଧି କରିବାକୁ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏତଦ୍ବ୍ୟତୀତ ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦାନ ପ୍ରଦାନ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ କାନାଡ଼ା ଅର୍ଥନୈତିକ ଭାଗିଦାରୀର ପରବର୍ତ୍ତୀ ଅଧ୍ୟାୟ ବିଶ୍ୱାସ ଭିତ୍ତିକ ହେବା ସହିତ ଦୁଇ ଦେଶର ସମୃଦ୍ଧି ଦିଗରେ ପଥ ପ୍ରଦର୍ଶକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଗତ ରାତିରେ କାନାଡ଼ାର ଟରଣ୍ଟୋଠାରେ ଏକ ମନ୍ତ୍ରୀସ୍ତରୀୟ ଅଧିବେଶନରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ଦିଗକୁ ଦୁଇ ଦେଶ ଗତି କରିଥିବା ସମୟରେ ବିଶ୍ୱାସ ମାଧ୍ୟମରେ ନୂତନ ବାଣିଜ୍ୟ ଓ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଛି। ଏହି ଚୁକ୍ତିନାମା ଭାରତ ଓ କାନାଡ଼ା ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଅନ୍ୟ କେତେକ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି କରିଛି। କ୍ରିକେଟ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ ୱାନ୍ ମ୍ୟାଚ୍ରେ ଏହି ଦଳ ଗୁଜରାଟ ଟାଇଟାନ୍ସକୁ 92 ରନ୍ରେ ପରାସ୍ତ କରି ଫାଇନାଲ୍ ଖେଳିବାର ଯୋଗ୍ୟତା ଅର୍ଜନ କରିଛି। ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ହରାଇ 254 ରନ୍ କରିଥିଲା। ଦଳ ପକ୍ଷରୁ ରଜତ ପଟ୍ଟିଦାର ମାତ୍ର 33 ବଲ୍ରୁ 93 ରନ୍ କରି ଅପରାଜିତ ରହିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ବିରାଟ କୋହଲି ଓ କୃଣାଲ ପାଣ୍ଡ୍ୟା 43 ରନ୍ ଲେଖାଏଁ ସଂଗ୍ରହ କରିଥିଲେ। 255 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ଟାଇଟନ୍ସ ଆଉ 3ଟି ବଲ୍ ବାକି ଥାଇ 162 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲେ। ଦଳ ପକ୍ଷରୁ ରାହୁଲ ତେୱାତିଆ ସର୍ବାଧିକ 68 ରନ୍ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଜ୍ୟାକବ୍ ଡଫି 3ଟି ୱିକେଟ୍ ଅକ୍ତିଆର କରିଥିଲେ। ଆଜି ଏଲିମିନେଟର ପର୍ଯ୍ୟାୟରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
3: ଯେନ୍ ଚାଷୀମାନେ ଯଦି ବନ୍ଧାକୋବି ଚାଷ୍ କରିବାକେ ଯୋଜନ ବେଲେ ଏତ୍କି ବେଲୁ ପଲ୍ହା ପକାବାର ସୁବିଧା କରିବା କଥା। କେଁଥିଲେ ବେଲେ ଯେତେବେଲେ ବଜାରନ ଯେନ୍ସି ବି ହଉ ପନିପରିବାର ଯଦି କମ୍ ମିଳୁଥିବା ବେଲେ ତାର ଚାହିଦା ବେଶୀ ଥିସି। ଯେନ୍ଥିଲେ ବୋଲିକିରି ଚାଷୀମାନେ ସେ ସମୟକେ ଅତ୍କା 2 ପଇସା କମେଇ ପାର୍ସ। ହେନ୍ତା ଯେନ୍ ଚାଷୀମାନେ ଯଦି ବନ୍ଧାକୋବି ଯୋଗାବାର୍କେ ଯାଉଛନ୍ ବେଲେ ପହେଲା ଦେଖ୍ବେ ଯେ ଯଦି ମ୍ୟାଟ୍ର ଗରମଟା 13-16 ଡିଗ୍ରୀ ସେଲସିୟସ୍ ଯଦି ଥିବା ବେଲେ ଇ ସମୟକେ ଗଜା ଦେଇପାର୍ସି ଆରୁ ଯେନ୍ଟାକି ତାମାନେ ବିହନଟା ନୁକସାନୀ ନେଇ ହୁଏ। ଆଜିକାଲି ତ ପ୍ରାୟ ଗରମ ସହେବାର ଯେନ୍ କିସମ ଅଛେ ଯେନ୍ଟାକି ଶଙ୍କର କିସମର ଅଛେ ଇ କିସମର ବିହନ ଯଦି ବି ଚାଷୀମାନେ ସବୁ ସମୟକେ ବଛର ଯାକର ଚାଷ କରିପାରିବେ। ହେଲେ ଯେତେବେଲେ ବି କୋବି ଚାଷ କରିବାକେ ଯାଉଛନ୍ ପହେଲାନୁ ଦେଖ୍ବେ ଯେ ଯେନ୍ ଜମିନ ଚାଷ କରିବେ ସେନର ମ୍ୟାଟ୍ଟା କେନ୍ତା ମ୍ୟାଟ୍କେ ପରୀକ୍ଷା କରିନେବାରଟା ଗୋଟେ ମୁଖ୍ୟ କବାରେ। କେତେବେଳେ ମ୍ୟାଟ୍ଟା ଯଦି ପରୀକ୍ଷା କରିନେବେ ବେଲେ ମ୍ୟାଟ୍ର ଅମ୍ଳତାଟା କେତେ ଅଛେ ଯେ ସେଟା ଜାଣିପାରିବେ ଆର୍ ସେ ହିସାବେ ଖତ୍ ସାରଟା ଦେବେ। ଯେନ୍ ଜମିରେ ମ୍ୟାଟ୍ଟା ଉଷାସ ଥିବା ଦୁର୍ଷା ଥିବା ଆର୍ ତାର ଅମ୍ଳତାଟା 5.5-6.5 ଥିବା ଏନ୍ତା ଜମିନ ଯଦି ଚାଷ୍ କରିବେ ବେଲେ ଅତ୍କା ଅମଲ ମିଳିପାର୍ସି। ବିହନ ଚାଷୀମାନେ ଯେତେବେଳେ ବି ଯୋଗାଡ଼ କରୁଛନ୍ ପ୍ରାୟ 1 ଏକର୍ନ ଯଦି ବନ୍ଧାକୋବି ଚାଷ୍ କରିବାକେ ଯାଉଛନ୍ ବେଲେ ବିହନଟା 200-300 ଗ୍ରାମ ଦରକାର ପଡ଼୍ସି। ହେନ୍ତା ବିଲମ୍ କିସମର ଯଦି କୋବି ହେଇଥିବା ବେଲେ ଇଥିଲେ ବୋଲିକିରି 150-200 ଗ୍ରାମ ବିହନ ଦରକାର ପଡ଼୍ବା। ସୋ ହିସାବେ ଦେଖ୍ବାରେ ଗଲେ ଉନ୍ନତ କିସମର ବିହନ ଯେତେବେଲେ ଯେନ୍ ଅଛେ ଇ ବିହନ ଯୋଗାଡ଼ କରିବେ। ବିହନ ଯେତେବେଲେ ବି ଚାଷୀମାନେ ଦେଖିବେ ଯେ ଯେନ୍ ବିହନଟା ପୁରୁଷ ଟେକରି ଥିବା ବର୍କସ ହେଇକରି ନିରୋଗୀ ହେଇଥିବା ସେନ୍ତା ବିହନମାନେ ଯୋଗାଇବେ। କେଁଥିଲେ ବେଲେ ଯେନ୍ତା ବିହନ ହିଁ ଯୋଗାଇବେ ସେନ୍ତା ଗଜ୍ ବି ବର୍କସ ହେଇପାର୍ସି। ହେଲେ ଚାଷୀମାନେ ଯେତେବେଲେ ବି ବନ୍ଧାକୋବି ଯୋଗାବାର୍କେ ଯାଉଛନ୍ ପହେଲାନୁ ବିହନ ବିଶୋଧନ କର୍ବାର୍ଟାକେ ମୁଠା କବାର୍ ନେବେ। କେଁଥିଲେ ବେଲେ ଯଦି ବିହନ ବିଶୋଧନ ନେଇ କରିବେ ବେଲେ ପଛେ ବିହନ ନୁ ହେଇକରି ଗଛ୍କେ ରୋଗ୍ ଲାଗ୍ବାର୍ ଡର୍ ଥିସି। ଯେନ୍ଥିଲେ ବୋଲିକିରି ପହେଲାନୁ ବିହନ ବିଶୋଧନ କରିନେବେ ବେଲେ ପଛେ ଆରୁ ଗଛ୍କେ ଆରୁ ରୋଗ୍ ଲାଗ୍ବାର୍ ଡର୍ ନେଇଥାଏ। ବିହନକେ ବିଶୋଧନ କର୍ବାର୍ ଲାଗି ବୋଲିକିରି ପଲ୍ହା ପକାବାର୍ ଆଗନୁ 1 କେଜି ବିହନ ସାଙ୍ଗେ 5 ଗ୍ରାମ ହିସାବେ ଟ୍ରାଇକୋଡର୍ମା ଭିରିଡ଼ି ଯେନ୍ ଅଛେ ଇଟାକେ ଦେଇ ନେଇକିରି ବିହନ ବିଶୋଧନ କରିନେବେ, ସେଥିର ପଲ୍ହା ପକାବେ। ଚାଷୀମାନେ ଯେତେବେଳେ ବି ପଲ୍ହା ପକଉଛନ୍, ପଲ୍ହା ଯେନ୍ ପଟି କରିବେ ସେ ପଟିର ଲମ୍ବାଟା ପ୍ରାୟ 3 ମିଟର ରଖ୍ବେ। ମିଟିରେ ଉଷାର ଆରୁ 15-20 ସେଣ୍ଟିମିଟର ଉଚ୍ଚା କରିକିରି ପଲ୍ହା ଗାଡ଼ି ତିଆରି କରିବେ। ପଲ୍ହା ଗାଡ଼ି ଯେତେବେଳେ ବି ବନାବେ 7 ଦିନର ଆଗରୁ ଗୋଟେ ବର୍ଗ ମିଟର ଲାଗି ବୋଲିକିରି 5 କେଜି କମ୍ପୋଷ୍ଟ ଖତ ନାଇଁ ତ ସଢ଼ା ଗୋବର ଖତ, ତାର୍ ସାଙ୍ଗେ 50 ଗ୍ରାମ ସବୁ ମିଶ୍ରିତ ସାର ଯେନ୍ଟା ଅଛେ, 15 ଗ୍ରାମ ଫସ୍ଫରସ୍, 15 ଗ୍ରାମ ପଟାସ ଆରୁ 15 ଗ୍ରାମ ଯବକ୍ଷା ଜାନ୍ ସାର ଦେଇଦେବେ। ଆର୍ ତାର୍ ସାଙ୍ଗେ 50 ଗ୍ରାମ କ୍ଲୋରୋପାଇରିଫସ୍ ଗୁଣ ଯେନ୍ ଅଛେ ଇ ଗୁଣ ଉଷକେ ମିଶେଇଦେବେ। ଧାଡ଼ିକେ ଧାଡ଼ି ଯେନ୍ତା 5 ସେଣ୍ଟିମିଟର ଦୂରିଆନ ରହିପାର୍ବା ସେଥିଲାଗି ବୋଲିକରି ଗୁଟେ ଗୁଟେ ଗାର୍ମାନେ ଘିଚି ନେବେ। 0.5 ସେଣ୍ଟିମିଟର ଗୁହେରୁ ବିହନ ଯେନ୍ତା ପଡ଼୍ବା ଆର୍ ବେଶୀ ଗୁହେରେ ଯେନ୍ତା ନେଇ ରହିପାର୍ବା ସେଟାକେ ନିଘା ଦେଇକରି ସେ ହିସାବେ ବିହନକେ ପକେଇ ନେବେ। ଆର୍ ତାର୍ ଉପରେ ଉଷାସେ ଉଷାସେ ଖତ୍ ନେହେ ତ ମ୍ୟାଟ୍କେ ଡାବି ନେବେ ଆର୍ ପାନ୍ ମରାବାର୍ ସୁବିଧା କର୍ବେ। ଚାଷୀମାନେ ଦେଖ୍ବେ ଯେ ଯେନ କୁବି ଚାଷ୍ କର୍ବାକେ ଯାଉଛନ୍, ପହେଲା 3-4 କାସ ଜୁତି ନେଇକରି ସେ ଜମିର ମ୍ୟାଟ୍କେ ଗୁଣ କରିଦେବେ। ଶେଷ କାସ୍ ଯେତେବେଳେ ଜୁତୁଛନ୍, ଶେଷ କାସ୍ ଜୁତିଲା ସମୟକେ 1 ଏକର ଜମି ଲାଗି ବୋଲିକରି 8-10 ଟନ୍ କମ୍ପୋଷ୍ଟ ନେ ତ ଗୋବର ଖତ୍କେ ମୂଲସାର ହିସାବେ ଦେଇଦେବେ। ଯେତେବେଳେ ବି ଚାଷୀମାନେ ଖତ୍ ଦେଉଛନ୍, ସେ ସମୟକେ ଚାଷୀମାନେ 1 ଏକର ଜମି ଲାଗି ବୋଲିକରି 10 କେଜି କ୍ଲୋରୋପାଇରିଫସ୍ ଯେନ୍ଟାକି ଶତକଡ଼ା 1.5 ଗୁଣ ଉଷକେ ମିଶେଇ ନେଇକରି ତେଥର ପଟିମାନେ ଭାଙ୍ଗି ନେବେ। ଯେନ୍ତା 4-6 ସପ୍ତାହ ହେଇଯିବାକି ପଲ୍ହାମାନେ ଘିଚି ନେବେ। ପଲ୍ହାଟା ଯେତେବେଳେ ବି ଚାଷୀମାନେ ଜଗଉଛନ୍, କୋରି ପଲ୍ହାଟା ଠିକ୍ ହିସାବେ ଛଡ଼ା ଛଡ଼ା ଦୂରିଆ ଦୂରିଆ ଯେନ୍ତା ରହେବା ସେ ହିସାବେ ଜଗାବେ। କେଁଥିଲେ ବେଲେ ଯଦି ଠିକ୍ ହିସାବେ ଯଦି ଦୂରିଆ ନି ରହେଲା ବେଲେ ପବନ ଠିକ୍ ହିସାବେ ଚଳାଚଳ କରିନିପାରେ ଆର୍ ଖରା ବି ପାଇନିପାରେ, ଯେନ୍ଥିର୍ଲାଗି ବୋଲିକିରି ଗଛ୍ମାନେ ବେମ୍ରି ଆଇଆସି। ସେଥିର୍ଲାଗି ବୋଲିକିରି ଧାଡ଼ିକେ ଧାଡ଼ି 45-60 ସେଣ୍ଟିମିଟର ଦୂରିଆ ଆରୁ ଗଛ୍କେ ଗଛ୍ ଯେନ୍ତା 30 ସେଣ୍ଟିମିଟର ଦୂରିଆ ରହେବା ସେ ହିସାବେ ଯୋଗାଇ ନେବେ। ହେନ୍ତା ମଜଲି କିସମର ଯଦି କୋବି ଚାଷ୍ କର୍ବାକେ ଯୋଜନ ବେଲେ ଇ କିସମ ଲାଗି ବୋଲିକିରି 60 ସେଣ୍ଟିମିଟର ଦୂରିଆ ଆର୍ ଗଛ୍କେ ଗଛ୍ 45 ସେଣ୍ଟିମିଟର ଦୂରିଆ ହିସାବେ ଯୋଗାବେ।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ପରିବେଶ ସୂଚନାରେ ଆଜି ଶୁଣନ୍ତୁ, ଜଳରେ ଅମ୍ଳଜାନ ସଙ୍କଟ ହୁଏ କାହିଁକି, ଏ ସମ୍ପର୍କରେ କହୁଛନ୍ତି ଡକ୍ଟର ସମାପିକା ଦାସ।
4: ଆମ ଜୀବଜଗତର ଅଧିକାଂଶ ପ୍ରାଣୀ ଓ ଉଦ୍ଭିଦମାନଙ୍କର ଜୀବନ ଧାରଣର ପ୍ରକ୍ରିୟାରେ ଅମ୍ଳଜାନ ବାଷ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। କେତେକ ଏନ୍ଏରୋବିକ୍ ଜୀବାଣୁ ଛାଡ଼ିଦେଲେ ଅନ୍ୟ ସମସ୍ତ କ୍ଷୁଦ୍ର ଜୀବ, ଏକକୋଷୀ ଜୀବଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତେ ନିଶ୍ୱାସ ନେବା ଓ କୋଷୀୟ ଶ୍ୱାସକ୍ରିୟା ମାଧ୍ୟମରେ ଶକ୍ତି ଉତ୍ପାଦନ କରିବା ପଦ୍ଧତିରେ ଅମ୍ଳଜାନର ବ୍ୟବହାର କରନ୍ତି। ଶରୀରରେ କୋଷମାନଙ୍କରେ ଥିବା ବିଭିନ୍ନ ଯୌଗିକ ଅଣୁଗଠନରେ ଏବଂ କାର୍ବନ ନାଇଟ୍ରୋଜେନ୍ ଭଳି ପୋଷକ ଚକ୍ରରେ ଅମ୍ଳଜାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମଧୁର ଜଳ ପରିସଂସ୍ଥାରେ ବାସ କରୁଥିବା ଜୀବମାନଙ୍କୁ ମୁଖ୍ୟତଃ 2 ପଦ୍ଧତିରେ ଅମ୍ଳଜାନ ମିଳିଥାଏ। ବାୟୁମଣ୍ଡଳରୁ ଜଳ ମଧ୍ୟକୁ ଦ୍ରବୀଭୂତ ବା ପ୍ରସାରିତ ହେବା ଏବଂ ଜଳଜ ଉଦ୍ଭିଦ ଓ ଶୈବାଳମାନଙ୍କ ଦ୍ୱାରା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସୃଷ୍ଟି ହେବା। କେତେକ ପ୍ରାକୃତିକ ଏବଂ ମାନବଜାତ ପ୍ରଭାବ ଯୋଗୁଁ ଏହି ଉତ୍ସଗୁଡ଼ିକ ବାଧାପ୍ରାପ୍ତ କିମ୍ବା ଅପର୍ଯ୍ୟାପ୍ତ ହୋଇପାରନ୍ତି, ଯାହା ଜଳୀୟ ଜୀବମାନଙ୍କ ପରିବେଶକୁ ପ୍ରଭାବିତ କରିଥାଏ। ଜଳୀୟ ପରିସଂସ୍ଥାରେ ଅମ୍ଳଜାନର ଅଭାବକୁ ହାଇପୋକ୍ସିଆ କୁହାଯାଏ, ଯାହା ପରିବେଶ ପାଇଁ ଏକ ଗମ୍ଭୀର ସମସ୍ୟା, କାରଣ ଅମ୍ଳଜାନ ଅଭାବ ଯୋଗୁଁ ଜଳୀୟ ଜୈବ ବିବିଧତା, ଜଳର ଗୁଣବତ୍ତା ଏବଂ ପରିସଂସ୍ଥାର କାର୍ଯ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଅମ୍ଳଜାନର ସ୍ତର ଅଧିକ ଖସିଗଲେ ଜଳଚର ଜୀବମାନେ ଚାପଗ୍ରସ୍ତ ହୁଅନ୍ତି ଏବଂ ମୃତ୍ୟୁବରଣ କରନ୍ତି, ଯାହାଫଳରେ ଖାଦ୍ୟ ଶୃଙ୍ଖଳ ବାଧାପ୍ରାପ୍ତ ହୁଏ। ମାନବୀୟ କାର୍ଯ୍ୟକଳାପ ଦ୍ୱାରା ବିବିଧ ଭାବରେ ପରିସଂସ୍ଥାମାନଙ୍କରେ ଅମ୍ଳଜାନର ଉପସ୍ଥିତି ହ୍ରାସ ପାଉଛି। ସାଇନ୍ସ ଆଡଭାନ୍ସରେ ସଦ୍ୟ ପ୍ରକାଶିତ ଅଧ୍ୟୟନରୁ ଜଣାପଡ଼ିଛି ଯେ 1900 ପରଠାରୁ ମଧୁର ଜଳ ପ୍ରଣାଳୀରେ ଅମ୍ଳଜାନ ଉତ୍ପାଦନ ଏବଂ ବ୍ୟବହାର କରିବାର ପଦ୍ଧତିରେ ପରିବର୍ତ୍ତନ ଘଟିଛି। ନେଦରଲାଣ୍ଡର ୟୁଟେକ୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି, ମାନବୀୟ କାର୍ଯ୍ୟକଳାପ ପାଇଁ ଜଳଚର ଜୀବମାନେ ଶ୍ୱାସରୁଦ୍ଧ ହେଉଛନ୍ତି। ଏହି ଅମ୍ଳଜାନ ହ୍ରାସର ପ୍ରମୁଖ କାରଣ ହେଉଛି ପୋଷକ ପ୍ରଦୂଷଣ, ଯାହା ବିଶେଷ ଭାବରେ ଯବକ୍ଷାର ଯାନ ଏବଂ ଫସ୍ଫରସ୍ ଦ୍ୱାରା ହୋଇଥାଏ। ଏହି ପୋଷକଗୁଡ଼ିକ କୃଷିକ୍ଷେତ୍ର, ନର୍ଦ୍ଦମା ଏବଂ ଶିଳ୍ପ ବର୍ଜ୍ୟବସ୍ତୁରେ ଅଧିକ ପରିମାଣରେ ଦେଖାଯାଏ। ଏମାନେ ଯେତେବେଳେ ନଦୀ, ହ୍ରଦ ଓ ଜଳଭଣ୍ଡାରରେ ପ୍ରବେଶ କରନ୍ତି, ପୋଷକ ବୃଦ୍ଧି ବା ୟୁଟ୍ରୋଫିକେସନ୍ ସମସ୍ୟା ସୃଷ୍ଟି କରନ୍ତି। ଏହାଦ୍ୱାରା ଜଳରେ ଶୈବାଳମାନଙ୍କର ସଂଖ୍ୟା ବୃଦ୍ଧି ହୁଏ। ଏମାନଙ୍କର ଜୀବନକାଳ ସ୍ୱଳ୍ପ ହୋଇଥିବାରୁ ସେମାନେ ଖୁବ୍ ଶୀଘ୍ର ମୃତ୍ୟୁବରଣ କରନ୍ତି। ଏହି ଶୈବାଳମାନଙ୍କର ପଚନ ବା ବିଘଟନ ପ୍ରକ୍ରିୟାରେ ବହୁତ ପରିମାଣରେ ଅମ୍ଳଜାନ ବ୍ୟବହୃତ ହୁଏ, ଯାହାଫଳରେ ହାଇପୋକ୍ସିଆ ପରିସ୍ଥିତି ଦେଖାଯାଏ। ମଧୁର ଜଳ ଉତ୍ସରେ ତାପଜ ସ୍ତରୀକରଣ ଅମ୍ଳଜାନ ଅଭାବର ଆଉ ଏକ କାରଣ ହୋଇପାରେ। ଗ୍ରୀଷ୍ମ ଋତୁରେ ହ୍ରଦ ଓ ଗଭୀର ଜଳଭଣ୍ଡାର ଗୁଡ଼ିକରେ ଭିନ୍ନ ତାପମାତ୍ରା ଯୁକ୍ତ ସ୍ତର ଦେଖିବାକୁ ମିଳେ। ଜଳପୃଷ୍ଠ ବାୟୁମଣ୍ଡଳ ସଂସ୍ପର୍ଶରେ ଆସୁଥିବାରୁ ଏପିଲିମ୍ନିୟନ ଉପର ସ୍ତର ଉଷ୍ଣ ଏବଂ ଅମ୍ଳଜାନ ଯୁକ୍ତ ହୋଇଥାଏ, ମାତ୍ର ତଳ ସ୍ତର ହାଇପୋଲିମ୍ନିୟନ ଥଣ୍ଡା ଓ ଅମ୍ଳଜାନରୁ ବଞ୍ଚିତ ରହିଥାଏ। ତେଣୁ ତଳସ୍ତରରେ ଥିବା ଅଳ୍ପ ଅମ୍ଳଜାନକୁ ଜୀବମାନେ ଗ୍ରହଣ କରିନେବା ସହ ଜୈବ ପଦାର୍ଥର ପଚନ ଦ୍ୱାରା ଗଭୀର ଜଳରେ ଅମ୍ଳଜାନ ହ୍ରାସ ପାଏ। ସମ୍ପ୍ରତି ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏହାକୁ ତୀବ୍ର କରୁଛି। ଏହାଫଳରେ ଜଳୀୟ ଜୀବ ଯେମିତିକି ମାଛମାନଙ୍କର ମୃତ୍ୟୁ ଘଟୁଛି। କେତେକ ସମ୍ବେଦନଶୀଳ ଜାତି ପୂରାପୂରି ଭାବରେ ଲୋପ ପାଇଯାଇଛନ୍ତି। ସହନଶୀଳ ଜାତିମାନେ ପ୍ରାଧାନ୍ୟ ବିସ୍ତାର କରି ଜୈବ ବିବିଧତାକୁ ହ୍ରାସ କରୁଛନ୍ତି। ଅମ୍ଳଜାନର ଅଭାବ ଅଣୁଜୀବ ସମ୍ପ୍ରଦାୟକୁ ପରିବର୍ତ୍ତନ କରେ, ଯାହା ଏନ୍ଏରୋବିକ୍ ପ୍ରକ୍ରିୟାଗୁଡ଼ିକୁ ଉତ୍ସାହିତ କରି ମିଥେନ, ହାଇଡ୍ରୋଜେନ୍ ସଲଫାଇଡ୍ ଏବଂ ଏମୋନିଆ ଭଳି ରାସାୟନିକ ଉତ୍ପନ୍ନ କରେ। ଏପରି ପରିବର୍ତ୍ତନ ଜଳଭଣ୍ଡାର ଓ ପାନୀୟ ଜଳର ଗୁଣବତ୍ତାକୁ ପ୍ରଭାବିତ କରେ, ଯାହାଦ୍ୱାରା ମାନବ ସମାଜ ସିଧାସଳଖ ପ୍ରଭାବିତ ହୁଏ। ଜଳର ଗୁଣବତ୍ତାରେ ହ୍ରାସ ଏବଂ ଜଳଜୀବଙ୍କ ପ୍ରତି କ୍ଷତି ସାଧନ ହେତୁ ମତ୍ସ୍ୟଚାଷ ଏବଂ ପର୍ଯ୍ୟଟନ ଶିଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୁଏ। ଅମ୍ଳଜାନ ଅଭାବ ଯୋଗୁଁ ମଧୁର ଜଳଭଣ୍ଡାର ଗୁଡ଼ିକର ପ୍ରାକୃତିକ ବିଶୋଧନ ପ୍ରକ୍ରିୟାରେ ବାଧା ଉପୁଜିଥାଏ, ଯାହାଦ୍ୱାରା ମାନବ ବ୍ୟବହାର ନିମନ୍ତେ ଜଳ ପ୍ରକ୍ରିୟାକରଣର ମୂଲ୍ୟ ବୃଦ୍ଧି ପାଇଥାଏ। ପରିବେଶରେ ମାନବ କାର୍ଯ୍ୟକଳାପ ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧୁର ଜଳରେ ଅମ୍ଳଜାନ ଜନିତ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ଉପରେ ଯଦି ସଠିକ୍ ପଦକ୍ଷେପ ଏବଂ ସଚେତନତା କାର୍ଯ୍ୟକ୍ରମ କରାନଯାଏ, ଆମର ଏ ସୁନ୍ଦର ପରିବେଶ ଯେ ଧ୍ୱଂସମୁଖକୁ ଯିବ, ଏଥିରେ ସନ୍ଦେହ ନାହିଁ।
1: ପରିବେଶ ସୂଚନାରେ ଆଜି ଶୁଣୁଥିଲେ, ଜଳରେ ଅମ୍ଳଜାନ ସଙ୍କଟ ହୁଏ କାହିଁକି, ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ, ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆ ତରା। ଗୀତ ରଚନା ଲାଲ ରତ୍ନାକର ସିଂ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ପ୍ରଥମେ ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ।

झुम झुमरता टक झुमा झुम झुम झुम।

ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରାରେ ଆଜିର କଣ୍ଠଶିଳ୍ପୀମାନେ ଥିଲେ ମିନତୀ ପାଣିଗ୍ରାହୀ ଏବଂ ରାମେଶ୍ୱର ଦାସ। ଗୀତଗୁଡ଼ିକୁ ରଚନା କରିଥିଲେ ଲାଲ ରତ୍ନାକର ସିଂ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର, ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ କୃଷ୍ଣଚନ୍ଦ୍ର ବାକ, କାର୍ତ୍ତିକେଶ୍ୱର ପ୍ରଧାନ, ପ୍ରୟାଗ ବେହେରା, ଦଶରଥ ମେହେର, ରଞ୍ଜନ ପଟ୍ଟନାୟକ, ଶଙ୍କର ପ୍ରଧାନ, ପବିତ୍ର ଡନ୍ସନା ଏବଂ ବୀରେନ୍ଦ୍ର ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସୁଗମ ସଙ୍ଗୀତରେ ଶୁଣନ୍ତୁ ଭକ୍ତି ଗୀତ। ପ୍ରଥମେ ମାନସୀ ରାଣୀ ସୁନ୍ଦର ରାୟଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ରାଧାଶ୍ୟାମ ପାତ୍ର।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଶେଷରେ ଦାଉଦ କୁଅଁରଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା କ୍ଷେତ୍ରମଣି ବିଭାର।

ଶୁଣୁଥିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ସମ୍ବଲପୁର ସୁଗମ ସଙ୍ଗୀତରେ ମାନସ କୁମାର ଦତ୍ତଙ୍କ କଣ୍ଠରେ ଶୁଣନ୍ତୁ ଭକ୍ତି ଗୀତ। ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ବାଙ୍କା ଦାସ।

ସୁଗମ ସଙ୍ଗୀତରେ ମାନସ କୁମାର ଦତ୍ତଙ୍କ କଣ୍ଠରେ ଶୁଣୁଥିଲେ ଭକ୍ତି ଗୀତ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ଉପସ୍ଥାପନା ମମତା ପଣ୍ଡା ଏହି କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଆମ ପାଖକୁ ଫୋନ୍ କରନ୍ତୁ 0663241240 ଏବଂ 0663241231 ନମ୍ବରରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।

0: हेलो हेलो
1: हेलो
0: हेलो
1: सर,
0: जोहार।
1: मु रेडियो नारायण प्रधान दी ब्रह्मपुर बुगुड़ा जिला गंगापुर कहूली।
0: जाओ आज्ञा, आपण आज आमर फास्ट कलर आपण को आमे आज आमर कार्यक्रम के स्वागत करुचु।
1: धन्यवाद। आपण
0: आउ केंता अछन कहुन?
1: बहुत भल अच्छी, गरम तो बर्तमान बहुत होती। अच्छा
0: ନାଇଁ, ଆମେମାନେ ସମସ୍ତେ ଭଲରେ ଅଛୁ। ଆଉ ଗରମ ତ ହେବା ସେଟା ତ ଅଛେ, ଏଇଟା ତ ଡବଲ ଜ୍ୟେଷ୍ଠ ପଡ଼ିଛେ ନା, ଜ୍ୟେଷ୍ଠ ମାସ ଦୁଇଟା ହେଇଛେ, ଗରମ ହେବା ହିଁ ହେବା। ଜବ ତକ୍ ଆମର ମୌସୁମୀ ଯଦି ଆମନୁ ଲୁଚକାଳି ନାଇଁ ଖେଲ୍ବା ବେଲେ ଗରମ ତ କଣ୍ଟିନ୍ୟୁ ଆହୁରି ରହେବା। କିନ୍ତୁ କାଣା କର୍ମା, ଆମେ ତ ପ୍ରକୃତିକେ ଚ୍ୟାଲେଞ୍ଜ କରି ନାଇଁ ପାରୁ, ପ୍ରକୃତି ସଙ୍ଗେ ମିଶିକିରି ଚଲ୍ବାକେ ହିଁ ପଡ଼୍ବା। ଆମେ ଚେଷ୍ଟା କର୍ମା କେନ୍ତା କରି ଆମେ ଏଇ ଗରମ ନୁ ନିଜକେ ବଞ୍ଚାମା। କାଁ କରି କି ଏତେ ବେଶୀ ଗରମ ହଉଛେ ଯେ ଆପଣଙ୍କର ଦେହ ଖରାପ ହେଇଯିବାର ଚାନ୍ସ ବହୁତ ରହିଛେ। ସେଥିର୍ଲାଗି ବୋଲି ଆମେ ନିଜେ ବଞ୍ଚିକିରି ରହେମା। ହଉ, ଆପଣ ତ ଆମର ଫାଷ୍ଟ କଲର୍ ଆନ୍, ତ କେନ୍ ଗୀତ ଶୁନ୍ମା ଆଜି? ଟାଇଟେଲ ଗୀତଟା ଶୁନ୍ବେ? ଠିକ ଅଛେ। ସମସ୍ତେ ଆପଣ ଯାହାର ନାଁ ବି ଦେଲେ, ସମସ୍ତେ ଆମର ରେଗୁଲାର ଶ୍ରୋତା ନା, ସମସ୍ତେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍। ତାର ସଙ୍ଗେ ବି ଆଉ ଥରେ ଆମେ ଇ ଯେନ୍ ସୁନ୍ଦର ଗୀତଟା ଆପଣ ବାଛିଲେ, ଓଡ଼ିଆ ଚଳଚ୍ଚିତ୍ର ଯେନ୍ ଗୀତଟା ବାଛିଲେ, ବାଜେ ବଇଁସି ନାଚେ ଘୁଙ୍ଗୁର, ତାକେ ଆମେ ଡେଡିକେଟ୍ କରିଦଉଛୁ ସମସ୍ତଙ୍କୁ। ତାହେଲେ ଆଜ୍ଞା, ସମସ୍ତେ ମିଶିକିରି ସୁନ୍ଦର ଗୀତଟା ଶୁନ୍ମା ଆମେ।
1: ଆଜ୍ଞା ରହିଲି, ଜୁହାର, ନମସ୍କାର।
0: ଜୁହାର ଆଜ୍ଞା।

0: ହ୍ୟାଲୋ, ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ, ଅନୁରୋଧ କାର୍ଯ୍ୟକ୍ରମ।
1: ନାନୀ ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେଇଦଉନ୍।
1: ଆଜ୍ଞା, ଆକାଶବାଣୀ ସମ୍ବଲପୁର ର ସମସ୍ତ କର୍ମକର୍ତ୍ତା, ଆକାଶବାଣୀ ସମ୍ବଲପୁର ଶୁଣୁଥିବା ସବୁ ଶ୍ରୋତା ଭାଇ ବହିନଙ୍କୁ ମୋର ଜୁହାର। ଯେ ମା କୋଶଲମାଟ, ଜୁହାର ମା ସମଲେ। ମୁଇଁ ଭକ୍ତଚରଣ ଭୋଇ, ଗାଁ ହଉଛେ ମୋର କେନ୍ଦ୍ରାସି, ପୋଷ୍ଟ ଜୟନ୍ତପୁର, ବ୍ଲକ ଜୁଜମୁରା, ଜିଲ୍ଲା ସମ୍ବଲପୁର ନୁ କହୁଥିଲି।
0: ଆଜ୍ଞା, ଆପଣ କେନ୍ତା ଅଛନ୍?
1: ଭଲ ତ ଅଛେ, ବାକି ଖରାର ଲାଗି ଟିକେ ଗରମ ଟିକେ ବେଶୀ ବଢି ଯାଇଛେ।
0: ନା, ଗରମ ତ ବଢିଛେ, ବାକି କେନ୍ ଘାଟିଟା ପାହାଡ ତଲେ ଥିଲେ ବି ପାସେ ଜୋରଟା ବି ଅଛେ। ଟିକେ ସମ୍ବଲପୁର ଅପେକ୍ଷା ଟିକେ ଆପଣଙ୍କୁ କମ୍ ଗରମ ଲାଗୁଥିବା ଆମର ଯାହା ବିଶ୍ୱାସ। କାଁ କରି ଗଛ ପତର ଲାଗେ ଓସ ଆଜିକାଲି ଯେନ୍ ରାସ୍ତା ଘାଟ କରବାର ଲାଗି ବହୁତ ଗଛ ପତର କାଟି ଦେଇଛନ୍। ହଁ, ଆପଣଙ୍କ ତ ଏଛନକା ସୁନ୍ଦର ରାସ୍ତା ହେଇଗଲା, ହେ କେନ୍ ଘାଟି ବାଟୁ ଭୁଇପାଲି କେ ଯିବାକେ ବି ତାମାନେ ବାହାରି ଗଲା।
1: ଆଜ୍ଞା,
0: ନାଇଁ ତ କେନ୍ ଗୀତ ଶୁଣମା ଆଜି? ଆଜ୍ଞା,
1: ଆଜି ଗୀତ ଶୁଣମା ଉଦଣ୍ଡେ ସିତାର ପତ୍ର ନେଇ ଯା, ଆରେ ସିନେମା ବାଲା ଗୋଟେ ଗୀତଟେ ଅଛେ।

0: ଫିଲ୍ମ ମାନେ ସେ ଫିଲ୍ମ ମାନଙ୍କର ନାଁ ମାନେ ବି ଯେନ୍ କିସମେ ଦଉଛନ୍ ସେଟା ତାର୍ମାନେ ଟାଇଟିଲଟା ଯେନ୍ତା ରହୁଛେ ଫିଲ୍ମ ର ସେ ନାଁ ବି ପସନ୍ଦ ହେଇ
1: ଗୋଟେ ମୌଳିକ ଷ୍ଟୋରୀ ମୌଳିକ କାହାଣୀ ନେଇକରି ଯେନ୍ଟା ଆମର ଓଡ଼ିଶା ମାଟିର କାହାଣୀ ଆଏ ତାକେ ନେଇକରି ଚଳଚ୍ଚିତ୍ର ବନାଲେ ବହୁତ ସୁନ୍ଦର ହେଇପାରତା। ଧୀରେ ଧୀରେ ଆଜ୍ଞା ସମୟ ପରିବର୍ତ୍ତନ ହଉଛି। ଆଜ୍ଞା ହେଟା ଗୋଟେ ଆପଣଙ୍କର ତ ଶାରୀରିକ ସମସ୍ୟା ଅଛି ବୋଲିକିରି ଆପଣ କହିଲେ, ତଥାପି ବି ଯେତେବେଳେ ମନ ଅଛେ ଡାଇରେକ୍ଟ ନାଇଁ ଦେଖିଲେ ବି ଆମେ କିଛିଟା ଶୁନିକିରି ଯେନ୍ତା ନାଟକ ଶୁନ୍ମା ଇଟା ଶୁନ୍ମା ବେଲେ ଆମର ମନୋରଞ୍ଜନଟା ହେଇପାରବା ଆଉ ଆମକୁ ବି ଭଲ ଲାଗ୍ବା। ତାର ସାଙ୍ଗେ ନୂଆ ନୂଆ ଜିନିଷ ଜାଣିପାରମା ଆଜ୍ଞା, କଳାଟା ତ ଗୋଟେ ଅସରନ୍ତି ଭଣ୍ଡାର। ତ ଆପଣ ବହୁତ ସୁନ୍ଦର କଥା କହିଲେ ଆଉ ବହୁତ ସୁନ୍ଦର ଗୀତଟି ଆପଣ ବାଛିଛନ୍। ତ ଆପଣଙ୍କର ପସନ୍ଦର ଗୀତଟା ଶୁନ୍ମା ଆଜ୍ଞା ସମସ୍ତେ, ନିଶ୍ଚୟ କାହା କାହାକେ କରିବେ କହୁନ।
0: ମୁରଲୀ ମେହେର, ଯୋଗିନ୍ଦ ମେହେର, ଯଶବନ୍ତ ପାଇକ, କରମସାନୀ ସାହୁ, ସୁଗଲ କୁମାର ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ରାଜେନ୍ଦ୍ର ଭୋଇ ପଟେଲ, ଚୈତନ୍ୟ ପଟେଲ, ଦୀକ୍ଷା ଗୋପାଳ, ନାଗୁ ପାତ୍ର, ଚିତ୍ରସେନ ସାମର, ଆଉ ଆମ ଲିଙ୍ଗରାଜ କାଲୁ, ସନ୍ତୋଷ ସିଂ, ମନୋଜ ମିର୍ଦ୍ଧା, ଆଉ ଆକାଶବାଣୀର ସମସ୍ତ ଶ୍ରୋତାମାନଙ୍କୁ
1: ଧନ୍ୟବାଦ ଆଜ୍ଞା। ଆପଣ ସମସ୍ତଙ୍କୁ ଡେଡିକେଟ୍ କରିଦେଲେ, ସମସ୍ତେ ଆମର ରେଗୁଲାର ଶ୍ରୋତା, ସମସ୍ତେ ନିଶ୍ଚୟ କାର୍ଯ୍ୟକ୍ରମ ଶୁଣୁଛନ୍।
0: ଝାରସୁଗୁଡ଼ା ଜିଲ୍ଲାର ଦୁଇଜଣ ଶ୍ରୋତା ଅଛନ୍, ସେ ରେଡିଓ ଶୁଣୁଛନ୍
1: ଆଜ୍ଞା,
0: ବର୍ତ୍ତମାନ ବି ଶୁଣୁଥିବେ। ସେମାନେ ଆମର ଗୋବିନ୍ଦ ମିଶ୍ର
1: ନିଶ୍ଚୟ ଆଜ୍ଞା, ଯଦି ବିସି ଆଜ୍ଞା ଆଉ କିଷାନ ଆଜ୍ଞା ଶୁଣୁଥିବେ କାର୍ଯ୍ୟକ୍ରମ, ନିଶ୍ଚୟ ତ ଶୁଣୁଥିବେ। ହଁ କିଷାନ ଆଜ୍ଞାଙ୍କୁ ଆମେ କହିଦଉଛୁ, ହଁ କିଷାନ ଆଜ୍ଞାଙ୍କୁ ନିଶ୍ଚୟ ଆଜ୍ଞା, କିଷାନ ଆଜ୍ଞା ଆଉ ବିଶୁ ଆଜ୍ଞାଙ୍କୁ ଆମେ ଆଉ ଥରେ କହିଦଉଛୁ, ସେମାନେ ଆପଣଙ୍କ ସଙ୍ଗେ ଯୋଗାଯୋଗ କରିବେ। ଆଉ ଆପଣ ଯେନ୍ ବାଛିଛନ୍ ସୁନ୍ଦର ଗୀତଟା, ଆସୁନ ଆଜ୍ଞା ସମସ୍ତେ ମିଶିକିରି ଶୁନ୍ମା।
0: ଜୁହାର ଆଜ୍ଞା।

0: हेलो।
1: हेलो।
0: हाँ यहाँ आकाशवाणी संबलपुर। हेलो, अनुरोध कार्यक्रम।
1: हाँ आज्ञा, मैं उग्रेश्वर पटेल कहूँ आज्ञा, टांगरू पदर बलांगीर जिला नु।
0: आपण तो आमर बहुत पुरना श्रोतान। आज आज्ञा बहुत दिन पोरे कथा लागला।
1: बहुत दिन आज्ञा, मुझे आपन से लास्ट थर कथा होती ना आज्ञा, तापरे आउ कॉल नहीं भी लागू थे, आउ हमें बिजी रही गला भी टिके समझा नहीं मिलते मत भी।
0: कण आज्ञा केन्थी बिजी थिले?
1: ବିଜି ବୋଲେ ଆଜ୍ଞା, ଆଜ୍ଞା ଆମର କଟା ବଚା ଥିଲା, ଦାଦୁଆ ଧାନ ସବୁ ବୋଲେ କାଟି ବାଛିର ଲାଗି ଟିକେ ଆମର ଭିଡ଼ ଭାଡ଼ ଥିଲୁ ଆଜ୍ଞା, ହେଲେ ଆମେ କାର୍ଯ୍ୟକ୍ରମ ଶୁଣୁଥିଲୁ ଆଜ୍ଞା, ଏଟା ଏନ୍ତା କରିଦେଲେ ପକେଇ ପକେଇଦେଲେ ବି ଆମେ ଶୁଣିବା
0: କାର୍ଯ୍ୟକ୍ରମ। ହଁ କାର୍ଯ୍ୟକ୍ରମ ତ ନିଶ୍ଚୟ ଶୁଣିବେ ଆମର, ଏଇଟା ତ ରେଡିଓର ତ ଏଇଟା ଗୋଟେ ମହିମା ହେ ଯେ ଆପଣ ଯେନ ଥୁଇଦେବେ ବି ସେଟା ବାଜବା, ତା ମାନେ ବସିକରି ରହିକରି ଆମେ ନାଇଁ ଦେଖୁ, ଯେନ୍ତା କି ଆମେ ଟିଭି କେ ଦେଖବା କେ ପଡ଼ସି। ମୋବାଇଲରେ ଏଇଟା ଆପ୍ରେ ଯେନ୍ତ ଶୁଣୁଛନ୍, ସବୁଆଡେ ଶୁନି ହଉଛେ, ଆପଣ ଭାରତରେ ଭାରତ ବାହାରେ ବି ଶୁନି ପାରବେ ମୋବାଇଲ ଆପ୍ରେ। ଏଇଟା ବହୁତ ସୁବିଧା ହେଇଗଲା, ଧୀରେ ଧୀରେ ବଢୁଛେ ଆଜ୍ଞା, ଆଉ ଯେତ୍କି ବି କ୍ଲିଅର ଅଛେ ତା ମାନେ ଯେନ୍ତା ଆମ ନେଟୱାର୍କଟା ଆହୁରି ବି କ୍ଲିଅର ଶୁଭା, କାଁ କରିକି ସମୟ ସଙ୍ଗେ ପରିବର୍ତ୍ତନ ହେତେଲ ଯାଉଛେ। ଭାରତ ବାହାରୁ ବି ଆମର ତା ମାନେ ଭାରତ ଭିତରୁ ବହୁତ ଜାଗାରୁ ଓଡ଼ିଶା ବାହାରୁ ଆମର ଆଉଛେ ଫୋନ ମାନେ ଆଉଛେ, ଆପଣ ମାନେ ତ ଶୁଣୁଛନ୍। ଆଜି କେନ୍ ଗୀତ ଶୁଣମା ଆଜ୍ଞା? ଆଚ୍ଛା, ବହୁତ ସୁନ୍ଦର ଗୀତଟେ ଆପଣ ବାଛିଛନ୍, ଠିକ ଅଛି ଆଜ୍ଞା। ଏଦି ତ ଏଇଟା ଖରା ଟାଇମ୍, ଖରା ଟାଇମ୍ ଥି ବାହାରି ବି ନାଇଁ ହୁଏ କେନ୍ସି ଆଡ଼େ ଜହ କରି, ଅତି କାମ ନାଇଁ ଥିଲେ ବାହାରି ନାଇଁ ହେବା, ତ ଶୁନମା ବସିକିରି ଆଜ୍ଞା ଗୀତ।
1: ଧନ୍ୟବାଦ ଆଜ୍ଞା,
0: ଧନ୍ୟବାଦ ଆଜ୍ଞା।

0: ହ୍ୟାଲୋ,
1: ହ୍ୟାଲୋ, ନମସ୍କାର ମ୍ୟାଡ଼ାମ।
0: ନମସ୍କାର ଆଜ୍ଞା, କିଏ କହୁଥିଲେ? ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେବେ।
1: ହଁ, ମୁଁ ରାଧାକାନ୍ତ ଭୋଇ କହୁଥିଲି, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକରୁ।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ ଆଜ୍ଞା।
1: ଧନ୍ୟବାଦ ମ୍ୟାଡ଼ାମ।
0: ସବୁନୁ ପହିଲା କହୁନ, ଆଜି କେନ୍ ଗୀତ ଶୁଣମା?
1: ଅଦିନ ମେଘର ଆପଣଙ୍କ ପାଖରେ ଗୋଟେ ଗୀତ ଶୁଣିଲି ମ୍ୟାଡ଼ାମ। ଏଟା
0: ଅଦିନ ମେଘ ଶୁଣବେ?
1: ହଁ ମ୍ୟାଡ଼ାମ।
0: ଆପଣ ଭଲ ପୁରୁଣା ଗୋଟେ ଚଳଚ୍ଚିତ୍ରଟେ ବାଛିଲେ।
1: ହଁ ମ୍ୟାଡ଼ାମ।
0: ପୁରୁଣାଟା ଭଲ ଲାଗ୍ସି ଆଜ୍ଞା?
1: ହଁ, ବହୁତ ବଢିଆ ଲାଗ୍ସି। ଏଟା
0: ପୁରୁଣା ଚଳଚ୍ଚିତ୍ର ମାନେ
1: ବହୁତ ବଢିଆ ଲାଗ୍ସି ମ୍ୟାଡ଼ାମ।
0: କାଁ କରେ ଆଜ୍ଞା, ପୁରୁଣାଟା ଭଲ ଲାଗ୍ସି, ଅଛିନି ତ ନୂଆଟା ଫେର ବାହାରିଲା ନ।
1: ପୁରୁଣା ଗୀତ ମାନେ ଦେଖୁନ୍ ମ୍ୟାଡ଼ାମ, ଆମର ଯେନ୍ ଆଗରୁ ବନା ହଉଥିଲା ଫିଲ୍ମ ମାନଙ୍କର, ସେଟା ଗୋଟେ ସଙ୍ଗୀତ ଯେନ୍ ଦେଉଥିଲେ ସେଟା ଗୋଟେ ବହୁତ ବଢିଆ ଲାଗୁଥିଲା। ଗୋଟେ ବର୍ତ୍ତମାନ ଇହାଦେ ନ୍ୟାଚୁରାଲ ମ୍ୟୁଜିକ୍ ନା ଦେବାର ସବୁ ରିଦମ୍ ମାନେ, ଇଟା ଇଲେକ୍ଟ୍ରୋନିକ ମିଡ଼ିଆ ଆସିଗଲା ଦିନୁ ବାଦ୍ୟଯନ୍ତ୍ର ମାନେ,
0: ସେଥିଲେ
1: ଟିକେ ଭଲ ନା ଲାଗେ ମୋତେ।
0: ଓହୋ, ତା ମାନେ ଗୁଟେରେ ବି ଆପଣ ଯେନ୍ତା କ୍ୟାସିଓ ଫେସିଓ ଧଇଲେ ବେଲେ ସବୁ ପ୍ରକାର ବଜେଇ ହେଇ ପାରୁଛେ ସେଠି?
1: ସବୁ ଆଗଟା ସବୁ ନ୍ୟାଚୁରାଲ ବାଦ୍ୟ ବଜଉଥିଲା, ବହୁତ ଦିନ ତ ରିହର୍ସାଲ କଲା ପରେ କି ଗୋଟେ ଗୀତକେ ସିଲେକ୍ସନ କରୁଥିଲେ।
0: ଆଜ୍ଞା ଆଜ୍ଞା ଆଜ୍ଞା, ତାମାନେ ପ୍ରକୃତରେ ଗୀତ ମାନେ ମନକେ ଛୁଥିଲା ଆଉ ବହୁତ ଦିନ ତକ ଲାଷ୍ଟିଂ କରୁଥିଲା। ଏଛେନ୍ ବି
1: ବର୍ତ୍ତମାନ ଦେଖୁନ, ଏବେ ଆଜି ଗୋଟେ ଗୀତ ବାହାରିଲା, 8 ଦିନ ପରେ ସେଟା କିଏ ନା ଜାଣିଥାନ ବି।
0: ନାଇଁ ଆଜ୍ଞା, ଏଛେନି ବି ଭଲ ଭଲ ଗୀତ ବାହାରୁଛେ। ତାପରେ ସମୟ ପରିବର୍ତ୍ତନଶୀଳ, ଯେନ୍ତା ନୂଆଟା ପୁରୁଣା ହଉଛେ, ପୁରୁଣାଟା ନୂଆ ହଉଛେ, ଠିକ ହେନ୍ତା ଫେର୍ ବି ଏନ୍ତା ମନ ଛୁଆଁ ଗୀତ ମାନେ ଆଇଲାନ। ଆମେ ସେ ସମୟକେ ଟାକବାକେ ପଡ଼ବା, କିନ୍ତୁ ଯେନ୍ଟା ଅଛେ ଏଭରଗ୍ରୀନ, ଓଲ୍ଡ ଇଜ୍ ଗୋଲ୍ଡ ବୋଲସନ୍। ଯା ହଉ, ବହୁତ ବଢିଆ କଥାଟେ କହିଲେ। ତ ଆଜ୍ଞା, ଆପଣ ଯେନ୍ ସୁନ୍ଦର ଗୀତଟା ବାଛିଛନ୍, ଆସୁନ୍ ଶୁନ୍ମା। କାହାକେ ଡେଡିକେଟ୍ କର୍ମା ଆଜ୍ଞା?
1: ପ୍ରଥମେ ତ ଆପଣଙ୍କୁ ଗୀତଟା ଡେଡିକେଟ୍।
0: ଧନ୍ୟବାଦ ଆଜ୍ଞା।
1: ଆଉ ଯେହେତୁ ଆମର ଆକାଶବାଣୀ ସମ୍ବଲପୁର 64 ବର୍ଷର ଏଇଟା ପାଳନ କରାଯାଇଥିଲା କାଲି, ବେଲେ ସମସ୍ତ କର୍ମକର୍ତ୍ତା ଏବଂ ସମସ୍ତ ଶ୍ରୋତା ମାନଙ୍କୁ ଗୀତଟା ଡେଡିକେଟ୍।
0: ଯାଉ, ବହୁତ ବଢିଆ କଥା, ଆକାଶବାଣୀ କାଲି ତାର ଜନ୍ମଦିନ ପାଳନ କଲା। ହଁ, ବହୁତ ବଢିଆ କଥା କହିଲେ। ଆଉ ଆମର ଏଟା 90 ବର୍ଷ, ଗୋଟେ ନୂଆ 90 ବି ପାଳନ ହେଇଥିଲା ଏଇ ଭିତରେ।
1: ନୂଆ 90 ପାଳନ ହେଲା ମ୍ୟାଡ଼ାମ, ଏଟା ତ ଯିବାର ଲାଗି ଇଚ୍ଛା ଥିଲା ବେଲେ ବହୁତ ଖରାପ ହଉଥିଲା ବେଲେ ଟିକେ ଯେ ହେଲା, ବାକି ଫେସବୁକରେ ମୁଇଁ ଦେଖିଲି ଭିଡ଼ିଓ ମାନେ ଯେନ୍ ଛାଡ଼ିଦେଲେ ବହୁତ ବଢିଆ ଲାଗିଥିଲା।
0: ଆଜ୍ଞା ଆଜ୍ଞା ଆଜ୍ଞା, ସବୁ ପୁରୁଣା ଗୀତ ଆମର ତା ମାନେ ଆର୍ଟିଷ୍ଟ ମାନେ ଅଛନ୍ତି, ନୂଆ ଆର୍ଟିଷ୍ଟ ମାନେ ଗାଇଥିଲେ।
1: ହଁ ମ୍ୟାଡ଼ାମ, ଦେଖିଥିଲି ଏଟା ଫେସବୁକରେ ଛାଡ଼ିଦେଲେ ବେଲେ ବହୁତ ବଢିଆ ଲାଗିଥିଲା।
0: ଯା ହଉ, ଧନ୍ୟବାଦ ଆଜ୍ଞା, ଆପଣ ମାନଙ୍କର ଭଲ ପାଇବାର ଏନ୍ତା ଥାଉ। ଖାଲି 90 ବର୍ଷ ନୁହେଁ କି 64 ବର୍ଷ
1: ନୁହେଁ,
0: ଏଟା ଆହୁରି ଆଗ୍କେ ବଢି ଚାଲୁ, ଆଉ ଆମର ଆଗର ପିଢ଼ି ମାନେ ବି ଆମର ସଙ୍ଗେ ଯୋଡ଼ି ହଉ। ଧନ୍ୟବାଦ ଆଜ୍ଞା, ଆପଣ ବହୁତ ସୁନ୍ଦର କଥା କହିଲେ, ଆଉ ଆଜି ଯେନ୍ ବାଛିଛନ୍ ସୁନ୍ଦର ଗୀତଟା, ଆସୁନ୍ ଶୁନ୍ମା ଆଜ୍ଞା।
1: ଧନ୍ୟବାଦ, ନମସ୍କାର।
0: ନମସ୍କାର ଆଜ୍ଞା।

0: हेलो,
1: हेलो
0: हाँ आज्ञा, आकाशवाणी संबलपुर। हेलो, अनुरोध कार्यक्रम।
1: आया, ये बिना गोविंदा मिश्र सुनेगा घासला बिंदा भी कौन से
0: मिश्र आज्ञा, आपण को हम आम आमर कार्यक्रम के स्वागत करुचु।
1: धन्यवाद मैडम। कितना आसन मैडम, गरम कितना लगुचे आपन के बारे।
0: आज्ञा, झारसुगुड़ा नु तो भी बेसी तापमात्रा बताऊचे संबलपुर, बुझले?
1: हम घासला बेसी घासला तो बहुत अच्छे।
0: हाँ, ସବୁ ନ ପାଖାପାଖି ବେଶି ନା ହେଲେ ବି ଗୋଟେ ଡିଗ୍ରୀ କମ୍ ବେଶୀ ହଉଛେ, ବୁଝିଲେ? କମ୍ ବେଶୀ ହଉଛେ ନା ହେଲେ ସେଇ ଏକାଟା ବହୁତ ଗରମ ହଉଛେ। ଏଇଟା ତ ଏଲନିନୋ, କାରଣ ସୁପର ଏଲନିନୋର ପ୍ରଭାବ ଇଟା। ଏଇଟା ତ 9 ଦିନ କେ 9 ତପା ବୋଲୁଛନ୍। ଆଜି ତ ମାତ୍ର 2 ନମ୍ବର ଦିନ, 3 ନମ୍ବର ଦିନ ହେ, 25 ତାରିଖ ନୁ ଆରମ୍ଭ ବୋଲିଥିଲେ ଯେନ୍ଟା। କିନ୍ତୁ କାଣା କର୍ମା ଆଜ୍ଞା, ଆମେ ବଞ୍ଚିକରି ରହିବାର କଥା। କାଣା
1: ବାହାର
0: 8 ବଜେ କାଣା ଆଜ୍ଞା, ଘର ଭିତରେ ଯଦି ଆପଣ ସକାଳର 4 ବଜେ ନ ବି ଉଠବେ, ଏସି ରୁମ୍ ରୁ ବାହାରି ଯିବେ ମାନେ ଗରମ ଗରମ ଝାଲ ବାହାରୁଛି। ଆଜି କେନ୍ ଗୀତ ଶୁଣମା? ଆପଣ ଯେନ୍ ଗୀତଟା ବାଛିଛନ୍, ମହାପ୍ରଭୁ କେ ଆମେ ପ୍ରାର୍ଥନା କର୍ମା। ହଁ, ସମସ୍ତଙ୍କୁ ତାମାନେ ଏଇ ଯେନ୍ ବିପଦ ସମୟ ଆଇଛି, ଏଇଟା ବିପଦ ସମୟ ନାଇଁ ବୋଲମା ଗାଁ ଗରମ। 98ରେ ଯେନ୍ଟା ହେଇଥିଲା, ଯେନ୍ ହିସାବରେ ଲୋକ ମରିଥିଲେ ଗରମରେ ଆଜ୍ଞା, ଏଛିନି ସେ ପରିସ୍ଥିତି ସମାନ ଆସିଗଲାନ ପାଖାପାଖି। ଫେର ଜଲ୍ଦି ରଥକେ ବିଜେ କରୁନ୍ ଜଗନ୍ନାଥ, ହେଲେ ବର୍ଷା ପଡୁ, ଶୀତଳ ଷଷ୍ଠୀ ଜଲ୍ଦି ହେଲେ ଜଲ୍ଦି ବର୍ଷା ପଡ଼ବା। ଠିକ୍ ଅଛେ ଆଜ୍ଞା, ଆପଣଙ୍କ ସାଙ୍ଗେ କଥା କାହାକେ କର୍ମା କହୁନ୍।
1: ସବୁ ଶ୍ରୋତା ବନ୍ଧୁଙ୍କୁ ଭଗବାନ ଜଗନ୍ନାଥ ପାଖରେ ପ୍ରାର୍ଥନା ଆସୁଛି ଯେ ତାଙ୍କର ମାନେ ଗରମରୁ ଯେନ୍ ଦୁଃଖ ସାଗରରୁ ରକ୍ଷା କରିକରି ସମସ୍ତଙ୍କୁ ସୁଖ ଶାନ୍ତି ପ୍ରଦାନ କରୁନ୍। ଆଉ ବିହାରୀ ଲାଲ ଭୋଇ, ତାପରେ ମୁରଲୀ ପ୍ରସାଦ କର, ପ୍ରଶାନ୍ତ କୁମାର ଦାସ, ଲିଲି ଦାସ, ଯଶୋବନ୍ତୀ ଭୋଇ, ସସ୍ମିତା ଭୋଇ, ଆଉ ମୋର ମ୍ୟାଡ଼ାମଙ୍କୁ ଭୁଲି ଯାଉଛନ୍ତି ଦୀପାଞ୍ଜଳି ମିଶ୍ର, ସମସ୍ତଙ୍କୁ ଏଇଟା ଉତ୍ସର୍ଗୀକୃତ କରିଦେବେ।
0: ଠିକ୍ ଅଛି ଆଜ୍ଞା, ଗୀତାଞ୍ଜଳି ବହୁ ଆଉ ବାକି ସମସ୍ତଙ୍କର ସଙ୍ଗେ ମିଶିକିରି ଆସୁନ୍, ଏ ସୁନ୍ଦର ଗୀତଟା ଶୁନ୍ମା। ଆଉ ଆମର ଆମର ସମସ୍ତଙ୍କର ପ୍ରାର୍ଥନା ଯେନ୍ତା ପହଞ୍ଚି ଯାଉ ନୀଳକନ୍ଦ ରଥ, ଆଉ ଜଲ୍ଦି ଇସୁ ତ୍ରାହି ମିଲୁ ଆଜ୍ଞା।
1: ଧନ୍ୟବାଦ
0: ଧନ୍ୟବାଦ ଆଜ୍ଞା।

ಹಲೋ ಹಲೋ ಹಲೋ ಹಲೋ ಹಲೋ ಆಜ್ಞಾ ಆಕಾಶವಾಣಿ ಸಂಬಲ್ಪುರ್ ಹಲೋ ಅನುರೋಧ ಕಾರ್ಯಕ್ರಮ ନମସ୍କାର ଆଜ୍ଞା ନମସ୍କାର ଆଜ୍ଞା କିଏ କହୁଛନ୍? ଆପଣଙ୍କର ପରିଚୟଟା ଆମର ଶ୍ରୋତା ମାନଙ୍କୁ ଦେଇଦଉନ୍। ଆଜ୍ଞା ସେହି ସମାନ ଉତ୍ତର ଆପଣଙ୍କର ଭଏସରୁ ଆମେ ଜାଣିଲୁ ନା ଆପଣ କହୁଛନ୍ ବୋଲି, କିନ୍ତୁ ଆମର ନୂଆ ଶ୍ରୋତା ମାନେ ନିଶ୍ଚୟ ଜାଣିବେ ଆପଣଙ୍କର ନାଁଟା। ତ ଆଜି କେନ୍ ଗୀତ ଶୁଣମା ଆଜ୍ଞା? ବହୁତ ସୁନ୍ଦର ଗୀତଟେ ଆପଣ ବାଛିଛନ୍। ବେଲେ ଆମେ ତ ସବୁବେଳେ କଥା ହଉଛନ୍, ଆମର ସଙ୍ଗେ ବହୁତ ଶ୍ରୋତା ଯୋଡ଼ି ହଉଛନ୍, ଆହୁରି ବହୁତ ବାକି ରହିଯାଇଛନ୍। ତ ଗୀତଟା ଶୁନମା ଆଜ୍ଞା, ଫେର କଥା ହେମା ପଛେ। କହୁନ୍ କହୁନ୍ ଆଜ୍ଞା। ଠିକ ଅଛି ଆଜ୍ଞା, ସମସ୍ତେ କାର୍ଯ୍ୟକ୍ରମ ଶୁଣୁଛନ୍। ଆମର ସମୟଟା ପଲଉଛେ, ସେଥିର୍ ଲାଗି ଆସୁନ୍ ଆପଣଙ୍କର ପସନ୍ଦର ଗୀତଟା ଶୁଣିଦମା ଆଜ୍ଞା ସମସ୍ତେ ମିଶିକିରି। ନମସ୍କାର ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ
0: ପଣ୍ଡା ଭାଇ ନମସ୍କାର।
1: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେଇଦେବେ। ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ ଆଜ୍ଞା। ଆପଣ ହେଲେ ଆମର ଲାଷ୍ଟ କଲର, ତ ଆଜି କେନ୍ ଗୀତ ଶୁଣମା ପହିଲା କହିଦଉନ। ବହୁତ ସୁନ୍ଦର ଗୀତଟେ ଆପଣ ବାଛିଛନ୍, ଆଉ କେନ୍ତା ଅଛନ୍ କହୁନ। ହେଟା ତ ସତ୍ କଥା ଏ, କିନ୍ତୁ କାଁ କର୍ମା, ଆଉ ଯେତ୍କି ବି ଗରମ ହଉଛେ ମୁଇଁ ତ କହିମି ସେଥିର୍ ଲାଗି ଦାୟୀ ଆମେ ହିଁ ନିଜେ। ଆଉ ଆଉ ଆପଣ ଯେହେତୁ ମୁଇଁ କହିଲି ନ ଆପଣ ଲାଷ୍ଟ କଲର ଆନ୍, ସମୟ ତ ପୁରା ଦୌଡ଼ୁଛେ ଆଜ୍ଞା, ସମୟ ଆମକୁ ନାଇଁ ଟାକେ। ନିଶ୍ଚୟ ଆଜ୍ଞା, କହୁନ୍ କାହାକେ ଡେଡିକେଟ୍ କରିବେ।
0: ତାପରେ ଆମର ଗଲେ ଯେ କରମ୍ପନୀ ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ମୁରଲୀ ମେହର
1: ଆଜ୍ଞା,
0: ଆମର ସୁବୋଧ ସାହୁ, ପୂର୍ଣ୍ଣ ପ୍ରଭାକର
1: ଆଜ୍ଞା,
0: ସମସ୍ତଙ୍କୁ
1: ଠିକ୍ ଅଛି ଆଜ୍ଞା। ସେ ସମସ୍ତେ କାର୍ଯ୍ୟକ୍ରମ ଶୁଣୁଛନ୍, ତାପରେ ସମସ୍ତଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମ ଥି ଆଉ ଥରେ ଡେଡିକେଟ୍ କରିଦଉଛୁଁ। ଆମର ଧୀମେ ଧୀମେ ଗୀତ ବାଜିଲାନ, ଆଉ ସମୟ ତ ଗଡ଼ି ଚାଲୁଛେ, ଫେର ଯେତେବେଳେ ଫୋନ୍ କରିବେ କଥା ହେମା। ତାହେଲେ ଆପଣ ହେଲେ ଲାଷ୍ଟ କଲର, ଇତାର ସଙ୍ଗେ ହିଁ ଆମର କାର୍ଯ୍ୟକ୍ରମ କେ ସାରମା।
0: ନମସ୍କାର,
1: ନମସ୍କାର ଆଜ୍ଞା।

0: ଶୁଣୁଥିଲେ ଓଡ଼ିଆ ସିନେମାର ଗୀତର କାର୍ଯ୍ୟକ୍ରମ
1: ଆକାଶବାଣୀ ସମ୍ବଲପୁର ମୂଲ କରୁଛନ୍ ଗୋଟେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆଜି ଏଇଠି ଶୁଣନ୍ କଥାଚିତ୍ର ମୁସ୍କାନର କେତେଟା ଗୀତ ଗୀତିକାର ସମୀର ସଙ୍ଗୀତ ନିର୍ଦ୍ଦେଶନା ନିଖିଲ ବିନୟ କାର୍ଯ୍ୟକ୍ରମର ପହଲା ଗୀତଟାକେ ଶୁଣନ୍ ଗୀତଟାକେ ଗାଇଛନ୍ ଉଦିତ ନାରାୟଣ ଆଉ ଅନୁରାଧା ପୋଡୱାଲ୍।

ହିନ୍ଦୀତି ସମ୍ବାଦ ଶୁଣିଲେ ରିଲିକୁଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ନୁ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପହିଲା ଗୀତଟା ଶୁଣୁନ, ଆଦିତ୍ୟ ପ୍ରସାଦ ସାଏଙ୍କର ଲେଖାଥୁ। ଗୀତଟାକେ ଗାଇଛନ୍ ଶଙ୍କର ପ୍ରସାଦ ଦତ୍ତ।

0: ଚାଷୀ ଭାଇ ଓ ଭଉଣୀମାନେ ଆପଣମାନଙ୍କୁ ଆବଶ୍ୟକ ଯୋଗ୍ୟତା ଆଧାରରେ ପିଏମ୍ କିଷାନ ଯୋଜନାର ସୁବିଧା ଉପଲବ୍ଧ କରାଇବା ଲାଗି ବିଶେଷ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର।
1: 2024 ସେପ୍ଟେମ୍ବର 8 ତାରିଖରୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ।
0: ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ସାମିଲ ଥାଇ ମଧ୍ୟ ନିଜ ପଞ୍ଜୀକୃତ ନାମ ବିବରଣୀ ବା ପ୍ରୋଫାଇଲ୍ ସହ ଜମିଜମା ସଂକ୍ରାନ୍ତୀୟ ତଥ୍ୟ ସଂଯୋଗ କରିନାହାନ୍ତି ସେମାନଙ୍କୁ ଆର୍ଥିକ ସହାୟତା ଉପଲବ୍ଧ ହୋଇପାରୁ ନାହିଁ।
1: ଏଥିପାଇଁ ଚାଷୀ ଭାଇ ଓ ଭଉଣୀମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଜମିଜମା ତଥ୍ୟ ପ୍ରଦାନ ସହ କୃଷକ ଓଡ଼ିଶା ପୋର୍ଟାଲରେ ନିଃଶୁଳ୍କ ପଞ୍ଜୀକରଣ କରାଇ ନିଅନ୍ତୁ।
0: ହଁ, ଜମିର ମ୍ୟୁଟେସନ ତାରିଖ 1 ଫେବୃଆରୀ 2019 ପୂର୍ବରୁ ହୋଇଥିବା ଆବଶ୍ୟକ।
1: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ସୂର୍ଯ୍ୟକାନ୍ତ ଉର୍ମାଙ୍କ କଣ୍ଠତି ଆଉ ଗୋଟେ ଗୀତଟେ ଶୁଣୁନ। ଗୀତଟିକୁ ଲେଖିଛନ୍ ରାହାସ ବିହାରୀ ଉର୍ମା।

ଅନ୍ଧା ରାତି ଥି ନିଜର ମନର ଓକିଆ ଥି ନିଜର ଭୁଲ ଆଉ ଭଲକେ ଠିକ୍ସେ ନିଘା କରିହେସି ଆଉ ସେଟା ସବୁକେ ସୋର୍ତା କରିକିରି ମନୁଷ୍ୟ କେତେବେଳେ ହସିଥିସି ତ କେତେବେଳେ କାନ୍ଦିଥିସି ଆଉ ତ ଫେର୍ କେତେବେଳେ ପ୍ରାୟଶ୍ଚିତ ଫିଲ୍ କରିଥିସି।

ସତେ ମନଟା କେନ୍ତା ଯେ ନିଜର ଆୟତ୍ତେ ନାଇଁ ରହେ। ଅବଶ୍ୟ ସତେ ଯେନ୍ ଜିନିଷ୍କେ ଦେଖି ନା ହୁଏ ସେତାକେ କେନ୍ତା କରି ହେଲେ ଆୟତ୍ତେ ରଖିହେବା। ଇ ଅବୁଝା ମନଟା ବଢ଼େ ବଦମାସ ହେ, ମାଙ୍କଡ଼ ଡେଗା ବାଗିର୍ ଘଡ଼େକେ ଇନ ତ ଆର୍ ଘଡ଼େକେ ଆଉ କେନ।

ଶୁଣୁଥିଲେ କଥାଚିତ୍ର ସାୟାର ଗୀତ ଶ୍ରେୟା ଘୋଷାଲଙ୍କର କଣ୍ଠତି, ଗୀତ ରଚନା ପ୍ରବୀଣ ଭରଦ୍ୱାଜ, ସଙ୍ଗୀତ ଅନୁ ମଲ୍ଲିକ। ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲା ଅବୁଝା ମନର ସତେ କାଣା ଜିଇଁବାର ଲାଗି ବାହାନାଟେ ଦରକାର, କିନ୍ତୁ କାହିଁଥିର ଲାଗି ଭଲ ପାଇବାର ସତ୍ତା ଯେନ ଅଛେ ସେଠାନେ ବିରହର ଯନ୍ତ୍ରଣା ବିଲ୍ ତ ଅଛେ, ଆମେ କାହିଁକି ଦୁଇଟାକେ ଗ୍ରହଣ କରି ନାଇଁ ପାର୍ବାର? ଏ ପ୍ରଶ୍ନଟା ଆଜି ନୁହେଁ ଶ୍ରୋତାବନ୍ଧୁ, ତଥାପି ଆଜି ବିଲ୍ ତାର ଉତ୍ତର କେହି ଦେଇ ନାଇଁ ପାରୁ।

ମହମ୍ମଦ ରଫିଙ୍କର କଣ୍ଠଥି ବାସନା କଥା ଚିତ୍ର ଗୀତଟା ଶୁଣୁଛନ୍। ଗୀତଟାକି ଲେଖିଛନ୍ ସାହିର, ସଙ୍ଗୀତ ଚିତ୍ରଗୁପ୍ତ। ପ୍ରେମରେ ପ୍ରତାରଣା ନାଇଁ ଥାଏ, ଥିସି ଖାଲି ବିଶ୍ୱାସର ସେ କ୍ଷୁଦ୍ର ଅଣୁ, ଯେନ୍ଟାକି ଖାଲି ଆଖିଥି ଦେଖି ନାଇଁ ହୁଏ, ଖାଲି ଅନୁଭବ କରିହେସି। ଶ୍ରୋତାବନ୍ଧୁ, ମନର ଝରକାକେ ଏନ୍ତିକିରି ଖୋଲା ରଖିଥାଉନ୍, ଆଉ ବିନ୍ଦାସ ଜିଁବାର ଗୋଟେ ନିଆରା ଅନୁଭୂତିକେ ଅନୁଭବ କରୁଥାଉନ୍ ଗୀତ ସଙ୍ଗୀତର ସାଙ୍ଗେ।

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଦିନ ସରିଯିବ ହେଲେ କଥା ରହିଯିବ, ଆଉ କଥା କଥାରେ ଆମର ଏହି କଥୋପକଥନରେ ଏକ ଅଂଶ ହୋଇ ଆମର ସାଥିରେ ସଦାବେଳେ ଯୋଡ଼ି ହୋଇକି ରହିଛି ହିନ୍ଦୀ କଥାଚିତ୍ରର ଗୀତ। ଏହି ଗୀତ ମାଧ୍ୟମରେ ତ ଆମେ ଆପଣମାନଙ୍କ ସହିତ ନିଜର ମନର କଥାକୁ ବାଣ୍ଟି ପାରିଥାଉ। କିଛି ସମୟ ଆପଣଙ୍କ ସହିତ କଟେଇବାରେ ଯେଉଁ ଆନନ୍ଦ ଥାଏ, ଯେଉଁ ଉପଲବ୍ଧି ଥାଏ, ଯେଉଁ ସାନ୍ନିଧ୍ୟ ମିଳିଥାଏ, ତାହା ସତରେ ଖୁବ୍ ନିଆରା। ତ ଆସନ୍ତୁ ଆରମ୍ଭ କରିବା କାର୍ଯ୍ୟକ୍ରମ ବାତାୟନ।

ସତ କୁହନ୍ତୁ ତ, ଆମେ ଧାଇଁଛୁ କାହା ପଛରେ? ଆଜିର ଏହି ଦ୍ରୁତ ଓ ପ୍ରତିଯୋଗିତାମୟ ସମାଜରେ ମଣିଷର ଜୀବନ ଏକ ଅନନ୍ତ ଦୌଡ଼ରେ ପରିଣତ ହୋଇସାରିଛି। ସକାଳୁ ଉଠି ରାତି ପର୍ଯ୍ୟନ୍ତ ଆମେ ଧାଇଁଛୁ, କେବେ ଧନ, କେବେ ସମ୍ମାନ, କେବେ ପଦ, ତ ପୁଣି କେତେବେଳେ ଲୋକପ୍ରିୟତା। ଏହି ଧାଇଁବା ମଧ୍ୟରେ ଏକ ଗଭୀର ପ୍ରଶ୍ନ ଆମକୁ ଚିନ୍ତା କରିବାକୁ ବାଧ୍ୟ କରେ। ଆମେ ଧାଉଁଛୁ କାହା ପଛରେ? ଏହି ଦୌଡ଼ର ଲକ୍ଷ୍ୟ କ'ଣ? ଆମେ ଆମ ଜୀବନର ମୂଲ୍ୟକୁ ସତରେ କ'ଣ ବୁଝିପାରିଛନ୍ତି? ତେବେ ଶ୍ରୋତାବନ୍ଧୁ, ଏହି ପ୍ରଶ୍ନ ସହିତ ଚାଲନ୍ତୁ ଆଗକୁ ଯିବା ଆଉ ଶୁଣିବା କାର୍ଯ୍ୟକ୍ରମର ଏହି ପ୍ରଥମ ଗୀତଟି। ଗୀତଟିକୁ ଗାଇଛନ୍ତି ୟଶୁ ଦାସ, କଥାଚିତ୍ର ଆଳାପ, ଗୀତରଚନା ହରିବଂଶ ରାୟ ବଚ୍ଚନ, ସଙ୍ଗୀତ ଜୟଦେବ।

ପ୍ରଥମେ ଆମେ ଏହା ବୁଝିବା ଦରକାର ଯେ ମଣିଷ ଧାଉଁଥିବାର ମୂଳ କାରଣ କ'ଣ। ମଣିଷ ସଦା ଆମ ଆଗକୁ ବଢ଼ିବାକୁ ଚାହେଁ, ଉନ୍ନତି କରିବାକୁ ଚାହେଁ, ଏହା ତାର ସ୍ୱାଭାବିକ ପ୍ରବୃତ୍ତି। କିନ୍ତୁ ଏହି ପ୍ରବୃତ୍ତି ଯେତେବେଳେ ଅନ୍ୟ ସହ ତୁଳନାରେ ପରିଣତ ହୁଏ, ସେତେବେଳେ ଏହା ଏକ ଅସ୍ୱସ୍ଥ ପ୍ରତିଯୋଗିତାର ରୂପ ନେଇଥାଏ। ଆମେ ଆମ ସ୍ୱପ୍ନକୁ ଛାଡ଼ି ଅନ୍ୟମାନଙ୍କ ସଫଳତାକୁ ଅନୁସରଣ କରୁନାହାନ୍ତି, ତେବେ ଏହି ପ୍ରତିଯୋଗିତାର ଲକ୍ଷ୍ୟ କ'ଣ ଆଉ ୟାର ଅନ୍ତ କେଉଁଠି? କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଚଷ୍ମେ ବଦୁର। ଗୀତଟିକୁ ଗାଇଛନ୍ତି ୟଶୁଦାସ ଓ ହେମନ୍ତୀ ଶୁକ୍ଲା। ଗୀତ ରଚନା ଇନ୍ଦୁ ଜୈନ, ସଙ୍ଗୀତ ରାଜ କମଲ।

ସମାଜ ଆମକୁ ଏକ ନିର୍ଦ୍ଦିଷ୍ଟ ସଫଳତାର ପରିଭାଷା ଦେଇଛି। ଉଚ୍ଚ ଶିକ୍ଷା, ଭଲ ଚାକିରି, ଅଧିକ ଦରମା, ବଡ଼ ଘର, ଗାଡ଼ି ଓ ସାମାଜିକ ପ୍ରତିଷ୍ଠା, ଏହି ମାପଦଣ୍ଡଗୁଡ଼ିକ ଆମର ଚିନ୍ତାଧାରାକୁ ଏପରି ଭାବରେ ପ୍ରଭାବିତ କରିଛି ଯେ ଆମେ ନିଜ ମନର କଥାକୁ ଶୁଣିବାକୁ ଭୁଲିଯାଉଛୁ। ଆମେ ଭାବୁଛୁ ଯଦି ଆମେ ଏହି ସବୁକୁ ଅର୍ଜନ କରିପାରିବା ତେବେ ଆମେ ସଫଳ। କିନ୍ତୁ ସତ୍ୟ ହେଉଛି ଜୀବନ ଦୌଡ଼ରେ ଆମେ ଯାହାକୁ ସଫଳତା ବୋଲି ଧରି ଯାଉଛୁ ସେଇଟା ହୋଇପାରେ ଏକ ଅଂଶ କେବଳ। ତେବେ ଆସନ୍ତୁ ପ୍ରକୃତ ସତ୍ୟର ଅନୁସନ୍ଧାନ କରିବା। ଆଉ କାର୍ଯ୍ୟକ୍ରମର

ମଣିଷ ଉଚ୍ଚ ପଦରେ ଥାଇପାରେ, ବହୁ ଧନ ଅର୍ଜନ କରିପାରେ, ସମାଜରେ ନାମ କମାଇପାରେ, କିନ୍ତୁ ଯଦି ସେ ମନରେ ଅଶାନ୍ତ, ସମ୍ପର୍କରେ ଅସନ୍ତୁଷ୍ଟ ଓ ଜୀବନରେ ଭାରସାମ୍ୟ ହରାଇଥାଏ, ତେବେ ସେହି ସଫଳତାକୁ ପୂର୍ଣ୍ଣ ସଫଳତା କୁହାଯିବ ନାହିଁ, ସ୍ପଷ୍ଟତଃ ନୁହେଁ। ଏହା କେବଳ ବାହ୍ୟ ସଫଳତା ଭିତରର ଖାଲିପଣକୁ ଏହା ପୂରଣ କରିପାରେ ନାହିଁ। ତେବେ ଆସନ୍ତୁ ସେହି ଖାଲିପଣକୁ ଖୋଜିବା, ଅଧୁରା ସ୍ୱପ୍ନକୁ ପୂରା କରିବା, କିନ୍ତୁ ଅବାସ୍ତବ ପରିକଳ୍ପନାରେ ନିଜର ସମୟ ଅପଚୟ କରିବା ନାହିଁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଲତା ମଙ୍ଗେସ୍କରଙ୍କ କଣ୍ଠରେ, କଥାଚିତ୍ର ସାଧନା, ଗୀତରଚନା ଏନ୍ ଦତ୍ତା, ସଙ୍ଗୀତ ସାହିର ଲୁଧିଆନବୀ।

ସଫଳତାର ସମ୍ପୂର୍ଣ୍ଣ ଚିତ୍ର ହେଉଛି ଏକ ସମନ୍ୱୟ ବୃତ୍ତିଗତ ଉନ୍ନତି, ମାନସିକ ଶାନ୍ତି, ଶାରୀରିକ ସୁସ୍ଥତା ଓ ସମ୍ପର୍କର ସମୃଦ୍ଧିର ଏକ ମିଶ୍ରଣ, ଯେଉଁଠାରେ ମଣିଷ ନିଜ କାମରେ ସନ୍ତୋଷ ଅନୁଭବ କରେ, ପରିବାର ଓ ସମାଜ ସହିତ ସୁସ୍ଥ ସମ୍ପର୍କ ରଖେ ଓ ନିଜ ମନରେ ଶାନ୍ତି ଅନୁଭବ କରେ, ସେଠାରେ ସଫଳତାର ସତ୍ୟ ଅର୍ଥ ଦେଖାଯାଏ। ଆଜିର ଯୁଗରେ ଆମେ ସଫଳତାର ଏକମାତ୍ର ଚିତ୍ରକୁ ନେଇ ଏପରି ମନୋନିବେଶ କରିଦେଉଛୁ ଯେ ଜୀବନର ଅନ୍ୟାନ୍ୟ ମୂଲ୍ୟବାନ ଦିଗଗୁଡ଼ିକ ଆମ ଦୃଷ୍ଟିରେ ଆଢ଼ୁଆଳରେ ରହିଯାଉଛି। ଧନ, ପଦବୀ ଓ ପ୍ରତିଷ୍ଠାର ଏହି ଏକାଙ୍ଗୀ ଧାରଣା ଆମ ଧୀରେ ଧୀରେ ଏକ ଅନ୍ତର୍ନିହିତ ଜଳାରେ ଆବୃତ କରିଦେଉଛି, ଯେଉଁଠାରେ ମନର ଶାନ୍ତି ଦଗ୍ଧ ହେଉଛି, ସମ୍ପର୍କ ନିର୍ଜୀବ ହେଉଛି ଓ ଜୀବନ ଏକ ଶୂନ୍ୟ ଅନୁଭୂତିରେ ପରିଣତ ହେଉଛି। ତେବେ ଆସନ୍ତୁ ଏକ ନୂତନତ୍ୱର ଆବିଷ୍କାର କରିବା, ନୂତନ ଦିଗନ୍ତର ଚାଲିଯିବା ସେହି ଦିଗକୁ ଯେଉଁଠାରେ ରହିଛି ଶାନ୍ତି। ତେବେ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ସୁଶାନ୍ତ କୁମାର ନାଥ। ଗୀତ ରଚନା ସରୋଜ କୁମାର ରଥ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ଆଜିର ଆଲୋଚ୍ୟ ବିଷୟ ଅଣ୍ଟାପିଠି ଯନ୍ତ୍ରଣାର କାରଣ ଓ ନିରାକରଣ। ଆଲୋଚନାରେ ଆଜି ଆମ ସହିତ ଅଛନ୍ତି ଡାକ୍ତର ସୁମିତ କୌଶିକ, ପ୍ରଯୋଜନା ତଥା ଉପସ୍ଥାପନା ସନ୍ତୋଷ ବିଂ, ସହଯୋଗିତା କୈବର୍ତ୍ତ ସାହୁ, ବୈଷୟିକ ସହାୟକ ସତ୍ୟରଞ୍ଜନ ପଣ୍ଡା ଓ ସୁରେଖା ଛତ୍ରିଆ। ଆମର ଯୋଗାଯୋଗ ନମ୍ବର ହେଉଛି 0663241123 ଏବଂ 0663241240। ଯୋଗାଯୋଗ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241123
1: ଶ୍ରୋତାବନ୍ଧୁ ନମସ୍କାର।
0: 0663
1: ସ୍ୱାସ୍ଥ୍ୟ ସମ୍ପର୍କିତ ହେଲୋ ଡକ୍ଟର କାର୍ଯ୍ୟକ୍ରମର ସିଧା ପ୍ରସାରଣ କରୁ, ଆପଣମାନଙ୍କୁ ଆମେ ସ୍ୱାଗତ କରୁଛୁ। ଶ୍ରୋତାବନ୍ଧୁ, ଆଜିର ହେଲୋ ଡକ୍ଟର କାର୍ଯ୍ୟକ୍ରମର ବିଷୟ ଆମେ ରଖିଛୁ ଅଣ୍ଟାପିଠି ଯନ୍ତ୍ରଣାର କାରଣ ଓ ତା'ର ପ୍ରତିକାର। ଏ ସମ୍ପର୍କରେ ଆପଣମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ଆଜି ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ସମ୍ବଲପୁରର କନ୍ସଲଟାଣ୍ଟ ଅର୍ଥୋପେଡିକ୍ ସର୍ଜନ ଡକ୍ଟର ସୁମିତ କୌଶିକ। ତେବେ ଶ୍ରୋତାବନ୍ଧୁ, ଆପଣମାନେ ଆପଣମାନଙ୍କର ପ୍ରଶ୍ନ ପଚାରିବା ପାଇଁ ଆମର ଦୁଇଟି ଟେଲିଫୋନ୍ ନମ୍ବର ରହିଛି। ସେ ଟେଲିଫୋନ୍ ନମ୍ବରଗୁଡ଼ିକ ହେଲା 0663241213 କିମ୍ବା 0663241213।

0: 240କୁ ଫୋନ୍ କରି ଆପଣମାନେ ଡାକ୍ତରଙ୍କର ପରାମର୍ଶ ନେଇପାରିବେ। ତେବେ ବିଷୟ ଆମର ରହିଛି ଅଣ୍ଟା ପିଠି ଯନ୍ତ୍ରଣାର କାରଣ ଓ ତାର ପ୍ରତିକାର। ତେବେ ଶ୍ରୋତା ବନ୍ଧୁ, ଏ ସମ୍ପର୍କରେ ଆପଣମାନେ ନିଶ୍ଚିତ ଭାବରେ ଆଶା କରିବୁ ଆପଣମାନଙ୍କର ବିଭିନ୍ନ ଯେଉଁ ଅସୁବିଧା ରହିଛି ତାକୁ ଡାକ୍ତରଙ୍କର ସହିତ ଆପଣ ଯୋଗାଯୋଗ କରିକି ତାଙ୍କର ପରାମର୍ଶ ନେଇପାରିବେ। ତେବେ ଡକ୍ଟର କୌଶିକ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ, ନମସ୍କାର।
1: ଧନ୍ୟବାଦ, ନମସ୍କାର ସମସ୍ତଙ୍କୁ। ଆଜି ଅଲମୋଷ୍ଟ ପ୍ରତି ଘରେ କେହି ନା କେହି ବ୍ୟାକ୍ ପେନ୍ରେ ସଫର କରୁଛନ୍ତି। ପୂର୍ବରେ ଯାହା 50-60 ବର୍ଷରେ ଦେଖାଯାଉଥିଲା ସେହି କମ୍ପ୍ଲେନ୍ ଗୁଡ଼ା ଆଜି 30-20 ବର୍ଷ ୟଙ୍ଗଷ୍ଟର ମଧ୍ୟରେ ଦେଖାଯାଉଛି। ଏସବୁର ମୁଖ୍ୟ କାରଣ ହେଲା ଆମର ଲାଇଫଷ୍ଟାଇଲ୍ ଚେଞ୍ଜ।
0: ହଁ, ତ ଏଇଟା ଆରମ୍ଭ ତ ହେଇଗଲାଣି ଆମର ଏଇ କାର୍ଯ୍ୟକ୍ରମ, ଆଗକୁ ଆହୁରି ଆଲୋଚନା କରିବା। ଜଣେ ଶ୍ରୋତା ବନ୍ଧୁ ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ, ହ୍ୟାଲୋ
2: ହ୍ୟାଲୋ ଆଜ୍ଞା ନମସ୍କାର।
0: ହଁ ନମସ୍କାର, କିଏ କହୁଥିଲେ, ଟିକେ ଆପଣଙ୍କର ପରିଚୟ ଦେବେ।
2: ଆଜ୍ଞା, ବରଗଡ଼ କଟାପାଲି ସ୍ୱର୍ଣ୍ଣପ୍ରଭାକର କହୁଛି।
0: ହଁ ସ୍ୱର୍ଣ୍ଣପ୍ରଭା ମ୍ୟାଡ଼ାମ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ। ଆଜି କାର୍ଯ୍ୟକ୍ରମରେ ଅଛନ୍ତି ଡାକ୍ତର ସୁନୀଲ ସୁମିତ କୌଶିକ। ତ କ'ଣ ପ୍ରଶ୍ନ ରହିଛି ଆପଣଙ୍କର?
2: ଆଜ୍ଞା ଡାକ୍ତର, ଆଜ୍ଞା ନମସ୍କାର।
1: ନମସ୍କାର ସ୍ୱର୍ଣ୍ଣପ୍ରଭା, କୁହନ୍ତୁ।
2: ଆଜ୍ଞା, ଆଜିର ଯାହା ପ୍ରସଙ୍ଗ ଅଛି ଆଜ୍ଞା, ବିଷୟଟା ତ ନିଶ୍ଚିତ ଆଜି ସମସ୍ତଙ୍କୁ ସେଇ ଅଣ୍ଟା ପିଠିର ଦରଦ ପ୍ରାୟ ସମସ୍ତଙ୍କର ଦେଖାଯାଉଛି, ଛୋଟରୁ ବଡ଼ ପର୍ଯ୍ୟନ୍ତ। ତ ଆଜ୍ଞା ମୋର ପ୍ରଶ୍ନ ହେଲା, ମୋର ବି ସେମିତି ହେଇଛି କି ଅଣ୍ଟା ବହୁତ ଦିନ ହେଲା ଏମିତି ମୁଁ ଦେଖାଇ ଦଉଛି, କିନ୍ତୁ ଡକ୍ଟରଙ୍କୁ ଦେଖାଉଛି କିନ୍ତୁ ମୁଁ ସେମିତି କିଛି ସେ ଏକ୍ସରେ କରିନି କି କିଛି ନାହିଁ, ଏମିତି ଉପରେ ଉପରେ ଦେଖେଇକି ମେଡିସିନ ଦେଇ ଦିଅନ୍ତି। ତ ବହୁତ ଦିନ ହେଲା ମୋର ଅଣ୍ଟାରେ ଯନ୍ତ୍ରଣା ହଉଛି, ଆଉ ବେଳେ ବେଳେ ପିଠିରେ ବି ଯନ୍ତ୍ରଣା ହୁଏ ଶୋଇଥିଲେ। ତ ସେଥିର କାରଣ କଣ, ଆଉ ଯଦି ଡକ୍ଟରଙ୍କୁ ଦେଖାଇଲେ ସେ ବି ଏକ୍ସରେ କି କଣ କିଛି କହୁନାହାନ୍ତି, ଉପରେ ଉପରେ ମେଡିସିନ ଲେଖି ଦଉଛନ୍ତି। ଆମ ଗାଁ ହସ୍ପିଟାଲରେ ବି ଗୋଟେ ମେଡିସିନ ସ୍ପେଶାଲିଷ୍ଟ ଡକ୍ଟର ଅଛନ୍ତି, ତ ତାର କେମିତି ପ୍ରତିକାର ଆଉ ତାର କେମିତି ଚିକିତ୍ସା ଅଛି ସେଇଟା ଆଜ୍ଞା ଟିକେ କହିବେ।
1: ସୁନପ୍ରଭା, ଆପଣ କ୍ୱେଶ୍ଚନ ବହୁତ ଭଲ। ଏମିତି ବହୁତ ଗୁଡ଼ା ପେସେଣ୍ଟ ଅଛନ୍ତି ଯେମାନେ ଏମିତି ବହୁତ ଲଙ୍ଗ ଟର୍ମ ହେଲାନି ଏମିତି ପ୍ରୋବ୍ଲେମ ସହିତ ଏକ୍ସପିରିଏନ୍ସ ଅଛି ତାଙ୍କର। ମୁଁ କହିବି ଆପଣଙ୍କର ଯେତେ ଗୋଟେ ଏକ୍ସରେର ଗୋଟେ ଜଷ୍ଟ ଗୋଟେ ମିନିମାଲ ପାର୍ଟ ହେଲା, ଆମେ ଜଷ୍ଟ ଆପଣଙ୍କ ସ୍ପାଇନ୍ର ଆଲାଇନମେଣ୍ଟ ଦେଖିବା ପାଇଁ କି ଆପଣଙ୍କର ଆର୍କିଟେକ୍ଚର ବୋନ୍ର କେମିତି କ୍ୱାଲିଟି ଅଛି ସେ ଦେଖିପାଇଁ ଆମେ କରୁ ଏକ୍ସରେଟା। ବଟ୍ ଯେତେ ଯାଇ ଆପଣଙ୍କ ରୋଗ ଜଣାପଡ଼ିନି, ଯେମିତି ଆପଣଙ୍କ ବୟସ କେତେ ଅଛି ଏବେ?
2: ହଁ,
1: ଆକ୍ଚୁଆଲି ଫିମେଲ ମାନଙ୍କରେ ଟିକେ ଅଧିକ ଇସା ଦେଖାଯାଏ, କାହିଁକି ତାଙ୍କର ଯେମିତି ମାସିକା ବନ୍ଦ ହୁଏ ତା ପରଠୁ ତାଙ୍କର ଆକ୍ଚୁଆଲି ବଡ଼ିର ଟିକେ ଯେମିତି ବୋନ୍ କ୍ୱାଲିଟି କମିବା ଷ୍ଟାର୍ଟ ହୁଏ, ତାକୁ ଆମେ ପୋଷ୍ଟ ମେନୋପୋଜାଲ ଅଷ୍ଟୋପୋରୋସିସ୍ କହୁ ହେଲା। ସେମିତି ବହୁତ ଗୁଡ଼ା ଆଉ ରୋଗ ଅଛି ଯେମିତି ମାଂସ ୱିକ୍ ହେବା ହେଲା, ଆଉ ଆପଣଙ୍କର ଡାଏଟ୍ଟା ଆଉ ହରମୋନ୍ ଏସବୁ ମ୍ୟାଟର କରେ ହେଲା। ତ ଯେତେ ଯାଏଁ ଆପଣଙ୍କ ରୋଗର ମେନ୍ କଜ୍ ଜଣାପଡ଼ୁନି, ଯେମିତି ବହୁତ କମ୍ ଆପଣଙ୍କ ରୋଗ ଏଇଟା ବହୁତ ଦିନର ଅଛି ହେଲା, ତ ଗୋ ବି ପେନ୍ ଯେଉଁଟା ବହୁତ ଲମ୍ବା ଟାଇମ୍ ଯାଏଁ ଅଛି ତାକୁ ପୁରା ପ୍ରପର୍ ଇଭାଲୁଏସନ୍ ଦରକାର ହେଲା। ଖାଲି ଏକ୍ସରେରେ କେବେ ଜଣାପଡ଼େନି ହେଲା, ପେସେଣ୍ଟକୁ ଆଜ୍ ଅ ହୋଲ୍ ଦେଖାଯିବାକୁ ପଡ଼ିବ। ଆପଣଙ୍କ ଯଦି ଗୋଟେ ଜିନିଷ ଯାହା ମେଡ଼ିସିନ୍ ଖାଇକି ଠିକ୍ ହେଉନି, କେବେ ବି ମେଡ଼ିସିନ୍ ସବୁ ଜିନିଷର ଟ୍ରିଟମେଣ୍ଟ ନାହିଁ ହେଲା। ବହୁତ ରୋଗ ଖାଲି ଲାଇଫଷ୍ଟାଇଲ୍ ଚେଞ୍ଜରେ ହିଁ ଠିକ୍ ହେଇଯାଏ, ବହୁତ ରୋଗ ମେଡ଼ିସିନ୍ରେ ବି ଠିକ୍ ହେବ, ଆଉ ଯଦି ମେଡ଼ିସିନ୍ରେ ଠିକ୍ ହେଉନି ତ ଆପଣଙ୍କ ଗୋଟେ ପ୍ରପର୍ ଅର୍ଥୋପେଡ଼ିକ୍ ସର୍ଜନ୍ କି ସ୍ପାଇନ୍ ସର୍ଜନ୍ ପାଖକୁ ଯାଇକି ଇଭାଲ୍ୟୁଏଟ୍ ହେବାକୁ ପଡ଼ିବ। ବହୁତ ଟାଇମ୍ ଆପଣଙ୍କୁ ହରମୋନ୍ ରିପ୍ଲେସମେଣ୍ଟ ବି ନେବାକୁ ପଡ଼େ ହେଲା। ତ ଆପଣ ଯଦି ଆପଣଙ୍କ ନିଜ ପାଖରେ ଯଦି ଅଛନ୍ତି କି କେଉଁ ଅର୍ଥୋପେଡ଼ିକ୍ ସର୍ଜନ୍ ପାଖକୁ ଯାଇକି ଆପଣଙ୍କୁ କନସଲ୍ଟ କରିବା କଥା, ଆପଣଙ୍କ ବିଭିନ୍ନ ପ୍ରକାର ଇନ୍ଭେଷ୍ଟିଗେସନ୍ ହେବ, ତାପରେ ହିଁ ଆମେ ସେଇଟା ଗୋଟେ ପ୍ରମାଣ ପହଞ୍ଚି ପାରିବୁ କି କ'ଣ ରୋଗ ଅଛି।
0: ତ ଧନ୍ୟବାଦ ମ୍ୟାଡ଼ାମ, ଆପଣଙ୍କର ପ୍ରଶ୍ନର ଉତ୍ତର ଆପଣ ପାଇଯାଇଛନ୍ତି। ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ
3: ଆଜ୍ଞା ନମସ୍କାର।
0: ହଁ ନମସ୍କାର, କିଏ କହୁଥିଲେ ଆଜ୍ଞା, ଟିକେ କହିବେ ପରିଚୟଟା?
3: ଲକ୍ଷ୍ମୀ ନାରାୟଣ ମଡ଼ କହୁଥିଲେ, ସେଣ୍ଡଲ ସୁବର୍ଣ୍ଣପୁର।
0: ଆଚ୍ଛା ଲକ୍ଷ୍ମୀ ବାବୁ, ପ୍ରଶ୍ନ କାଣା?
3: ପ୍ରଶ୍ନ ହଉଛି ଆଜ୍ଞା, ସେ ଅଣ୍ଟା ପିଠି ଯନ୍ତ୍ରଣା ଯେନ୍ ଆସି ଆଜ୍ଞା, ଏଇଟା ଅନେକ ସମୟରେ ବାତ ବି ହେବା ବାତ ବି କହେସନ୍, ମାନେ ସେଟା କ୍ଲିୟର ହେଇପାରୁଛି ପାରବା କି ଆଜ୍ଞା? ସେ ବାତ ଯେନ୍ଟା ବୋଲସନ୍, କେତେ ଲୋକ ବାତ ତ ହୁଏନି ଛାଡ଼ବାର ବୋଲସନ୍।
0: ଆଚ୍ଛା,
3: ଯଦି ଛୋଟ ଛୁଆ ମାନେ ଯଦି ଅଣ୍ଟା ଯନ୍ତ୍ରଣା ହେଲେ ଆଜ୍ଞା, ଆମେ କେନ୍ତା ଜାଣି ପାରବା ଆଜ୍ଞା?
0: ତ ଇନେ ଡାକ୍ତର କୌଶିକ ଆଜ୍ଞା ଅଛନ୍, ତ ଯେନ୍ ଯନ୍ତ୍ରଣା ହେସି ସେଟା ବାତ କହେସନ୍ କି କାଣା ସେ କଥା ବି ଟିକେ କହିବେ, ଆଉ ଛୋଟ ଛୁଆର କେନ୍ତା ଆମେ ଜାଣିପାରମା ସେ କଥା ବି କହିବେ।
3: ନମସ୍କାର।
1: ନମସ୍କାର। ଦେଖନ୍ତୁ, ମୁଁ ପେସେଣ୍ଟକୁ ଯେତେ ଯାଏଁ ଦେଖିନି ମୁଁ ଆପଣଙ୍କୁ ସିଓର ତ କହିପାରିବିନି ହେଲା କି କ'ଣ ହେଇଥିବ, ବଟ୍ ମୁଁ ଆପଣଙ୍କୁ ଜେନେରାଲି କହିପାରିବି କି ଯେମିତି ଛୋଟ ଛୁଆର ଯଦି ଗୋଟେ ଲୋ ଆମର ଅଣ୍ଟା ବଥା ହେଉଛି ହେଲା, ତ ଏଇସବୁ ଜିନିଷରେ ଆପଣ ବାତ ରୋଗ ବି ହେଇପାରେ ହେଲା, ବାତ ରୋଗରେ ବି ଅଣ୍ଟା ହେଲା ଆମର ଏଇସବୁ ପିଠିରେ ବଥା ହୁଏ, ତାକୁ ଆମେ ସ୍ପଣ୍ଡାଲ ଆର୍ଥ୍ରୋପାଥି କହୁ ହେଲା, ଯେଉଁଥିରେ କି ଆପଣ ରକ୍ତରେ ଅସୁବିଧା ଥାଏ ଯାହା ପାଇଁ ଆଣ୍ଟିବଡ଼ି ତିଆରି ହୁଏ ହେଲା, ଆର୍ ଇନ୍ଫ୍ଲାମେସନ୍ ହୁଏ ତା ପାଇଁ ବଥା ହୁଏ, ଆଉ ସେଇଟା ଟ୍ରିଟେବଲ, ତାକୁ ରେଗୁଲାରଲି ମେଡିକେସନ୍ ନେବାକୁ ପଡ଼େ ଆଉ ସେଇଟା ଟ୍ରିଟେବଲ, ବଟ୍ ତାକୁ ଜାଣିବା ପାଇଁ ଆମେ ରକ୍ତ ପରୀକ୍ଷା କରିବାକୁ ପଡ଼େ ହେଲା, ଆଉ ଆପଣଙ୍କ ଏକ୍ସରେରେ ବି ଆମକୁ କିଛି ସାଇନ୍ ଦେଖାଯାଏ, ଯେମିତି ଆପଣଙ୍କ ଗୋଟେ ଜଏଣ୍ଟ ଗୁଡ଼ା ଫ୍ୟୁଜ୍ ହେବାଟା, ସେଠି ଆପଣଙ୍କ ପେନ୍ ଜଏଣ୍ଟ ପାଖରେ ପେନ୍ ଆମେ କ୍ଲିନିକାଲି ଦେଖୁ, ବହୁତ ବିଭିନ୍ନ ପ୍ରକାର ଟେଷ୍ଟ ଅଛି କ୍ଲିନିକାଲି ବି ଆଉ ରକ୍ତ ପରୀକ୍ଷା ବି, ଯେଉଁଥିରେ ଆମେ ଜାଣିପାରିବୁ କି ଆପଣଙ୍କ ବାତ ପାଇଁ ହେଉଛି ନା ଆପଣଙ୍କ ଜିନିଷ ଟେକିବା ପାଇଁ କି ଜେନେରାଲ ଗୋଟେ ବ୍ୟାକ୍ ପେନ୍ ହେଉଛି ହେଲା, ତ ସବୁ ଜିନିଷ କରିହେବ ବଟ୍ ତା ପାଇଁ ରକ୍ତ ପରୀକ୍ଷା କରିବାକୁ ପଡ଼ିବ।
0: ତ ଧନ୍ୟବାଦ ଲକ୍ଷ୍ମୀ ବାବୁ।
3: କୋଉ
1: ଜାଗାରେ କହୁଛି ଅର୍ଥୋପେଡିକ୍ସରେ ଆମେ ଏଇଟା ଶିଖୁ ଫାର୍ଷ୍ଟ ଡେରୁ ଲାଷ୍ଟ ଯାଏଁ କି ଯେତେ ଥର ମୁଭମେଣ୍ଟ ଇଜ୍ ଭେରି ନେସେସରି ହେଲା, ମୁଭମେଣ୍ଟଟା ବହୁତ ଦରକାର। ଆପଣ ଯଦି ବସିକି ବି ରହିବେ ବହୁତ ଟାଇମ୍, ଆପଣଙ୍କ ମାଂସ ଗୁଡ଼ା ୱିକ୍ ହେଇଯାଏ ହେଲା, ସ୍ପାଇନ୍ ପଛପଟେ ବଡ଼ ବଡ଼ ମାଂସ ଥାଏ ଯାହା ୱିକ୍ ହେଇଯାଏ, ସେଥିପାଇଁ ରେଗୁଲାରଲି ଷ୍ଟ୍ରେଚିଂ କରିବା କଥା ହେଲା, ନହେଲେ ଆପଣଙ୍କୁ ୱିକ୍ ହେବ ଆପଣ ବସିକି ବି କଥା ଲାଗିବ। ଛୋଟ ଛୁଆ ପାଇଁ ଆପଣଙ୍କୁ ସବୁବେଳେ ବ୍ଲଡ୍ ରକ୍ତ ପରୀକ୍ଷା କରିବାକୁ ପଡ଼େ ଯଦି ବସିକି ବଥା ହେଉଛି ତାଙ୍କୁ, କାହିଁକି ବହୁତ ଟାଇମ୍ ଆମର ଆଡୋଲେସେଣ୍ଟ ଏଜ୍ରେ ଏଇସବୁ ସ୍ପଣ୍ଡାଲ ଆର୍ଥ୍ରୋପାଥି ଗୁଡ଼ା ବାହାରେ ହେଲା।
0: ଧନ୍ୟବାଦ ଲକ୍ଷ୍ମୀ ବାବୁ ଆପଣଙ୍କର ପ୍ରଶ୍ନ ଲାଗି।
3: ନମସ୍କାର ଆଜ୍ଞା।
0: ହଁ, ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍, ନେଇଯିମା। ହ୍ୟାଲୋ ହ୍ୟାଲୋ ହଁ ହ୍ୟାଲୋ, ଡକ୍ଟର କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା? ନମସ୍କାର, ପ୍ରଶ୍ନ କାଣା?
4: ପ୍ରଶ୍ନ ହଉଛି ଅଣ୍ଟା ବିନ୍ଧା କାରଣ ମୋ ଲକ୍ଷଣ ତ ମୋ ପ୍ରଶ୍ନଟା ଏଇଆ ଯେ ଅଣ୍ଟାଟା ମାନେ ମାନେ ମାନେ ବୟସ୍କ ଲୋକର କେତେ ବୟସରୁ କେତେ ବୟସ ପର୍ଯ୍ୟନ୍ତ ଆରମ୍ଭ ହୁଏ ବିନ୍ଧିବା?
0: ଅଣ୍ଟା ବିନ୍ଧା କେତେ ବର୍ଷରୁ ଆରମ୍ଭ ହୁଏ? ଆଚ୍ଛା, ଆଉ ଆହୁରି କ'ଣ ପ୍ରଶ୍ନ ରହିଛି?
1: ଶୁଣନ୍ତୁ, ଗୋଟେ ପୂର୍ବରେ ମୁଁ ଅଲରେଡି ଷ୍ଟାର୍ଟିଂରେ ସେଇଟା କହୁଥିଲି କି ପୂର୍ବରେ ଆମର 50-60 ବର୍ଷରେ ଆମେ କମନ୍ କମ୍ପ୍ଲେନ୍ ରୁହେ, ଆମର ମା ଥାନ୍ତୁ କି ବାପା ଥାନ୍ତୁ ହେଲା, ତାଙ୍କର ଅଣ୍ଟା ପେନ୍ ସେମାନେ କମ୍ପ୍ଲେନ୍ କରନ୍ତି, ବଟ୍ ଆଜିକାଲି ସେଇଟା ୟଙ୍ଗଷ୍ଟରରେ ବି ଦେଖାଯାଉଛି, କାହିଁକି ଆମର ଲାଇଫଷ୍ଟାଇଲ୍ ଗୁଡ଼ା ବହୁତ ଚେଞ୍ଜ ହେଇଯାଇଛି, ଆମେ ଲଙ୍ଗ ଟାଇମ୍ ମୋବାଇଲ ୟୁଜ୍ କରିବାଟା, ବସିକି ଲ୍ୟାପଟପ୍ରେ ଟିଭିରେ ବସିବାଟା, ଆମର ଏକ୍ସରସାଇଜ୍ କମିଯିବାଟା, ଆମର ଡାଏଟ୍ଟା ସବୁ ଫାଷ୍ଟଫୁଡ଼୍ ହେବାଟା, ତ ବହୁତ କାରଣଗୁଡ଼ା ଅଛି ଯେଉଁଥିରେ ଆମେ ୱିକ୍ ହେଇଚାଲିଛି, ଆମର ମସଲରେ ଫ୍ୟାଟି ଇନଫିଲ୍ଟ୍ରେସନ୍, ଯେମିତି ଚର୍ବିଟା ମସଲରେ ବି ଡିପୋଜିସନ୍ ହୁଏ, ଏସବୁ ଜିନିଷ ପାଇଁ ଆମେ ୱିକ୍ ହେଇଚାଲୁ, ଆମର ବଥା ଷ୍ଟାର୍ଟ ହୁଏ ହେଲା, ଆମର ହାଡ଼ ବି ୱିକ୍ ଷ୍ଟାର୍ଟ ହୁଏ, ୟୁଜୁଆଲି 25 ବର୍ଷ ପରଠୁ ହାଡ଼ ଆପଣଙ୍କ କମିବା ଷ୍ଟାର୍ଟ ହେଇଯାଏ ଡେନ୍ସିଟିଟା ହେଲା, ବଟ୍ କେଉଁ ବୟସରେ ଷ୍ଟାର୍ଟ ହେବ ସେଇଟା କିଛି ଫିକ୍ସ ନାହିଁ, ଏଇଟା କେବେ ବି ହେଇପାରେ, ଯଦି ଆପଣ ବସିକି ଖାଲି କାମ କରୁଛନ୍ତି ତ ଆପଣଙ୍କୁ ଜଲ୍ଦି ହେବ ହେଲା।
4: ହଁ,
0: ଧନ୍ୟବାଦ ଶଶିଭୂଷଣ ବାବୁ, ଆପଣଙ୍କର ପ୍ରଶ୍ନର ଉତ୍ତର ଆପଣ ପାଇଯାଇଛନ୍ତି। ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ
5: ନମସ୍କାର ଆଜ୍ଞା।
0: ହଁ ନମସ୍କାର, କିଏ କହୁଥିଲେ ଟିକେ ପରିଚୟ ଦେବେ?
5: ସୁଦାମ ସାହୁ, ସୋନପୁର ଜିଲ୍ଲା କନ୍ଧମାଳରୁ ଆଜ୍ଞା।
0: ହଁ ସୁଦାମ ବାବୁ, ପ୍ରଶ୍ନ କ'ଣ ରହିଛି?
5: ଆଜି ତ ବଢ଼ିଆ ବିଷୟ ରଖିଛନ୍ ଆଜ୍ଞା।
1: ଭାବନ୍ତୁ ଯଦି ଗୋଟେ ଲୋକ ଜିମ୍ ଯାଉଛି କି ଗୋଟେ କାମ କରୁଛି ଉଜନିଆ ଜିନିଷ, ଯଦି ତାଙ୍କର ସେ ଉଜନିଆ ଜିନିଷକୁ ଟେକିବାଟା ଟେକ୍ନିକ୍ ଖରାପ ଥିବ ହେଲା, କି ନଈକି ଜିନିଷ ଟେକା ଟେକି ବହୁତ କରୁଥିବେ, ତ ଏଇଟା ଲମ୍ବା ଟାଇମ୍ରେ ଯଦି ଗୋଟେ ଲୋକ କରୁଥିବ ତ ତାଙ୍କ ଡିସ୍କ ଉପରେ ପ୍ରେସର ପଡ଼େ, ତାଙ୍କର ଆମର ଫେସେଟ୍ ଜଏଣ୍ଟ ଗୁଡ଼ା ଥାଏ, ଆମ ମେରୁଦଣ୍ଡ ସାଇଡ଼ ପଛପଟେ, ଏସବୁ ଉପରେ

0: ଲଙ୍ଗ୍ ଟର୍ମ ପ୍ରେସର୍ ହେଲା ପରେ ସେ ଜାଗାରେ ଆର୍ଥ୍ରାଇଟିସ୍ ହୁଏ କି ହାଇପରଟ୍ରଫି ହୁଏ, ଗୋଟେ ଲିଗାମେଣ୍ଟର ପଛପଟେ ଲିଗାମେଣ୍ଟମ୍ ଫ୍ଲେମମ୍ କହୁ ଆମେ, ଏଇସବୁ ଜିନିଷ ଆମ ଡିସ୍କକୁ ଡ୍ରାଏ କରି ଚାଲେ ହେଲା। ତ
1: ଆଜ୍ଞା
0: ଏଇସବୁ ଜିନିଷରେ ବଥା ପରେ ହେଇକି ଷ୍ଟାର୍ଟ ହୁଏ, ଇମିଡ଼ିଏଟ୍ଲି ଷ୍ଟାର୍ଟ ହୁଏନି। ସେଇଟା ଯଦି ଆପଣ ଗୋଟେ ଖରାପ ଟେକ୍ନିକ୍ରେ ଓଜନ ଟେକିବା କରୁଛନ୍ତି କି କାମ କରୁଛନ୍ତି ତ ହେଇପାରେ, ବଟ୍ ଏମିତି କିଛି ନାହିଁ କି ଗୋଟେ ଆଜି ଗୋଟେ ଜିନିଷ ହେବ ତା ପାଇଁ ଆପଣଙ୍କୁ 10 ବର୍ଷ ପରେ ବଥା ହେବ ହେଲା। ଏଇଟା ଗୋଟେ ଲଙ୍ଗ୍ ଟର୍ମ ପ୍ରୋସେସ୍, ମାଇଲ୍ଡ ପେନ୍ ସବୁବେଳେ ଥାଏ, ଏଇଟା କେବେ କେବେ ବଢ଼େ କେବେ କେବେ କମେ ହେଲା।
1: ଆଜ୍ଞା ଆଜ୍ଞା
0: ଧନ୍ୟବାଦ
1: ରହୁଛି,
0: ସୁଦାମ ବାବୁ
1: ଠିକ୍
0: ଆପଣଙ୍କର ପ୍ରଶ୍ନ ପାଇଁ।
1: ହଉ ନମସ୍କାର ଆଜ୍ଞା।
0: ନମସ୍କାର, ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ,
2: ହ୍ୟାଲୋ ଆଜ୍ଞା, ଜୁହାର।
0: ହଁ ଜୁହାର,
2: ମୁଇଁ ନିୟମିତ ସଦା ଗରିବ କଣ ବୁଝେ ବଡ଼ ଭାଇରୁ।
0: ହଁ ଗରିବ ବାବୁ, କାଣା ପ୍ରଶ୍ନ ରହିଛେ?
2: ଧାନ ଦରି ଗଲେ ଘାସ ମୁଣ୍ଡା ଦରି ଗଲେ ଅଣ୍ଟା ଟିକେ
0: ଆଚ୍ଛା ଆଚ୍ଛା, ତ ତାଙ୍କର ପ୍ରଶ୍ନ ରହିଲା ଯେ ଧାନ କାଟିବା ବେଳେ ନଈ ନଈକି ଧାନ କାଟନ୍ତି, ସେଇ ସମୟରେ ଅଣ୍ଟା ବିନ୍ଧେ, ତ କ'ଣ ତାର କାରଣ?
1: ଆପଣଙ୍କ ବୟସ କେତେ ହେଲାନି?
2: 36 37 ବର୍ଷ।
0: 37 36 37
1: ଦେଖନ୍ତୁ, ଆପଣ ଯେ ଅଲରେଡ଼ି ଛୁଆବେଳୁ କାମ କରିଛନ୍ତି ହେଲା, ତ ଆପଣଙ୍କ ତ ଦେହ ତ ଯାହା ହେଲେ ଷ୍ଟ୍ରଙ୍ଗ୍ ଥିବ, ଆମର ଚାଷୀମାନଙ୍କର ଷ୍ଟ୍ରଙ୍ଗ୍ ଥାଏ ଦେହଟା, ବଟ୍ ଆପଣ ଯେତେବେଳେ ନଈକି କରୁଛନ୍ତି ତ ବେଟର୍ ହେବ ଆପଣ ବସନ୍ତୁ ପୁରା ଆଉ କାଟନ୍ତୁ। ଆପଣ ଯଦି ମଝିରେ ନଈକି କରିବେ ଆପଣଙ୍କ ଅଣ୍ଟା ଉପରେ ଅଧିକ ପ୍ରେସର୍ ପଡ଼ିବ ହେଲା। ଆମେ ଖାଲି ନଈକି ଯଦି ଫୋନ୍ ଦେଖିବୁ ତ ଆମର ହେଡ଼୍ରୁ 4 to 5 times ଅଧିକ ୱେଟ୍ ପଡ଼େ ଆମର ବେକ ଉପରେ, ସେମିତି ଆମେ ଯଦି ନଈକି କାମ କରିବୁ ଆମର ଅଣ୍ଟା ଉପରେ ଅଧିକ ପ୍ରେସର୍ ପଡ଼ିବ। ତ ସବୁବେଳେ ଅଣ୍ଟାକୁ ଷ୍ଟ୍ରେଟ୍ ରଖିକି କାମ କରନ୍ତୁ, ଆପଣଙ୍କୁ ବଥା ହେବ ନାହିଁ
0: ହଁ। ଧନ୍ୟବାଦ ଗରିବ ବାବୁ ଆପଣଙ୍କର ପ୍ରଶ୍ନ ପାଇଁ। ହଁ ଜୁହାର ଜୁହାର ଜୁହାର। ତ ଡକ୍ଟର କୌଶିକ, ଆଉ ଗୋଟେ କଥା କହିବେ ଯେ ପ୍ରାୟ ସମସ୍ତଙ୍କ ଘରେ ସମସ୍ତଙ୍କର ଏଭଳିଆ ପିଠି ଯନ୍ତ୍ରଣା କିମ୍ବା ଅଣ୍ଟାର ଯନ୍ତ୍ରଣା ଦେଖାଯାଏ, ଏବଂ ଲୋକମାନେ ତାକୁ ସାଧାରଣ ଭାବରେ କେତେବେଳେ ଔଷଧ ଟିକେ ଖାଇକି ହାଲୁକାରି ନେଇଯାଆନ୍ତି, ତ ପ୍ରକୃତରେ ଏହାକୁ ଗୁରୁତର ଭାବରେ କେତେବେଳେ ନେବା କଥା, ଏ କଥା ଟିକେ କହିବେ।
1: ଏଇଟା ଗୋଟେ ଭଲ କ୍ୱେଶ୍ଚନ୍ ଆପଣଙ୍କର, ଏଇଟା ସବକ ଡାଉଟ୍ ଥାଏ।
0: ଆଜ୍ଞା,
1: ସବୁ ବ୍ୟାକ୍ ପେନ୍ ଏତେ ଡେଞ୍ଜର ବି ନାହିଁ କି ଡରିବା କଥା ଆମକୁ, ବଟ୍ ସବୁ ବ୍ୟାକ୍ ପେନ୍ ନର୍ମାଲ ବି ନାହିଁ। ଆମେ କେବେ ଜାଣିବା କି ଆମକୁ ଡକ୍ଟରକୁ ଦେଖେଇବାର ଅଛି? ସେମିତି ବହୁତ ଗୁଡ଼ା ଡେଞ୍ଜର ସାଇନ୍ ଥାଏ, ଆମେ ରେଡ୍ ଫ୍ଲେଗ୍ ସାଇନ୍ କହୁ ସେମାନଙ୍କୁ। ଯଦି ଆପଣଙ୍କ ଏଇସବୁ ମଝିରେ କିଛି ଅଛି ତ ହିଁ ଆପଣଙ୍କୁ ଡକ୍ଟରକୁ ଦେଖେଇବା କଥା, ନହେଲେ ଆପଣ ନିଜେ ଘରେ ରେଷ୍ଟ ନେଇକି ବି 2-3 ଦିନ ଆପଣ ସେଟାକୁ ପାଇପାରିବେ, ଆପଣ କଷ୍ଟ ନିରାବରଣ ହୋଇପାରିବ। ଏଇସବୁ ଡେଞ୍ଜର ସାଇନ୍ର ହେଲା, ଯଦି ଆପଣଙ୍କ ବଥାଟା ଗୋଡ଼କୁ ଯାଉଛି କି ଆପଣ ଗୋଡ଼କୁ ଝିମ୍ଝିମ୍ ହେଉଛି କି ଆପଣଙ୍କ ଜ୍ୱର ହେଉଛି, ଆପଣଙ୍କ ଯଦି ଓଜନ କମୁଛି, କିମ୍ବା ଆପଣ ଯଦି ଝାଡ଼ା ପରିସ୍ରାଟା ଆପଣ କଣ୍ଟ୍ରୋଲରେ ରହୁନି, ତ ଏଇସବୁ ସାଇନ୍ରେ ଆପଣଙ୍କୁ ଡକ୍ଟରକୁ କନସଲ୍ଟ କରିବା କଥା
0: ନିଶ୍ଚିତ।
1: ନହେଲେ ଆପଣ ଖାଲି ରେଷ୍ଟ ନେଲେ ବି ଆପଣଙ୍କ ବଥା କମିଯିବ।
0: ତ ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ
3: ହ୍ୟାଲୋ,
0: ହଁ ହ୍ୟାଲୋ, କିଏ କହୁଥିଲେ ଆଜ୍ଞା, ପରିଚୟ ଦେବେ?
3: ନମସ୍କାର, ମୁଁ ଗୋପପୁର ନିଶ୍ଚିନ୍ତ କହିଲି, କଟକରୁ ଚନ୍ଦ୍ରକାନ୍ତ ସୃଷ୍ଟି।
0: ଆଚ୍ଛା ନମସ୍କାର ଆଜ୍ଞା, କୁହନ୍ତୁ ଆପଣଙ୍କର କ'ଣ ପ୍ରଶ୍ନ ରହିଛି? ଡାକ୍ତର ସୁମିତ କୌଶିକ ଅଛନ୍ତି ଏଠି।
3: ଆଜ୍ଞା,
0: ହଁ
3: ମୋର ପ୍ରଶ୍ନ ରହିଛି ଯେ ଆମର ଜଣେ ଜଣେ ତ କିଛି ଖାଉନାହାନ୍ତି ଲୋକମାନେ, କିନ୍ତୁ ସାଧା ସିଧା ସିମ୍ପୁଲ ଲୋକ ଖାଉଛନ୍ତି, କିନ୍ତୁ ମଦ ପିଉନାହାନ୍ତି, କିଛି ଖାଉନାହାନ୍ତି, କିନ୍ତୁ ତାଙ୍କୁ କାହିଁକି କ୍ୟାନ୍ସର ରୋଗ
0: ନାହିଁ? ଦେଖନ୍ତୁ, କ୍ୟାନ୍ସର ରୋଗ ଏଇଟା ଆଜିର ବିଷୟବସ୍ତୁ ରହିଛି ଯେ ଅଣ୍ଟା ପିଠି ଯନ୍ତ୍ରଣାର କାରଣ ଓ ତାର ପ୍ରତିକାର, ସେଇ ସମ୍ପର୍କିତ, ସେଇ ବ୍ୟାକ୍ ପେନ୍ ସମ୍ପର୍କିତ ଯଦି କିଛି ପ୍ରଶ୍ନ ପଚାରିବା ପାଇଁ ଚାହିଁବେ ତାହେଲେ ପଚାରନ୍ତୁ। ହଁ, କିଛି ସେଭଳିଆ ଅଛି କି ପ୍ରଶ୍ନ?
3: ପ୍ରଶ୍ନ ଯେ ମୋର ବୋଉର ହାତ ଭାଙ୍ଗି ଯାଇଥିଲା, ତ ସେଇଟା ଟିକେ ହାତଟା ଗଣ୍ଠିଟା ଜାଗା ଦେଖାଉଛି ପାଇଁ ଦର୍ଜ ରହୁଛି, ଆଉ ସେଇଟା ଆସିକି ବର୍ଷେ ହେଇଗଲା ତଥାପି ଦର୍ଜ ରହୁଛି, ସେଇଟା ଜାଣିବାକୁ ଚାହୁଁଛି। ଆଉ
0: ହାତ ଭାଙ୍ଗି ଯାଇଥିଲା ସେଇଟା ଆମର ବିଷୟବସ୍ତୁ ବାହାରେ, ଯଦି ତଥାପି ଆମେ ରିକ୍ୱେଷ୍ଟ କରିବା କିଛି ଯଦି ପରାମର୍ଶ ଦେଇପାରିବେ।
1: ଆପଣଙ୍କ ହାଡ଼ ଭାଙ୍ଗିଲେ ଆପଣ ପ୍ଲାଷ୍ଟର ହେଇଥିଲା ନା ଅପରେସନ ହେଇଥିଲା? ପ୍ଲାଷ୍ଟର ଖୋଲିଲା ପରେ, ଆକ୍ଚୁଆଲି ପ୍ଲାଷ୍ଟର ଯେତେ ଯାଏ ବହୁତ ଟାଇମ୍ ଯାଏ ରୁହେ ଆମର ହାତରେ, ଆମର ଜଏଣ୍ଟ ଗୁଡ଼ା ଷ୍ଟିଫ୍ ହେଇଯାଏ ହେଲା। ଆଉ ଯଦି ହାଡ଼ ଟିକେ ବଙ୍କା ହେଇକି ଯୋଡ଼େ, ଯାହାକୁ ମାଲ ୟୁନିୟନ କହୁଁ, ତ ବି ଆପଣଙ୍କୁ ଆଗ ପାଖ ଯାହା ମାଂସ ଗୁଡ଼ା ଥାଏ ତାକୁ ସେ ଚାପି ହୁଏ କି ଘଷି ହୁଏ, ତ ବଥା ହୁଏ। ତ ଆପଣଙ୍କୁ ପ୍ରପର ଯେଉଁଠି ଆପଣ କରିଥିବେ, ଆପଣଙ୍କ ଗୋଟେ ଅର୍ଥୋପେଡ଼ିସିଆନକୁ ଆପଣଙ୍କୁ ଏକ୍ସରେ ଦେଖାଇବାକୁ ପଡ଼ିବ, ସେ ଟେଷ୍ଟ ଗୁଡ଼ା କରିବେ, ତାପରେ ହିଁ କହିହେବ କି ଏଇଟା ହାଡ଼ ବଙ୍କା ହେଇକି ଯୋଡ଼ିଛି ତା ପାଇଁ ବଥା ହେଉଛି କି ଆପଣଙ୍କ ଜଏଣ୍ଟଟା।

0: ଷ୍ଟିଫ୍ ଅଛି, ହେଲା, ଗଣ୍ଠି ଗୁଡ଼ା ଷ୍ଟିଫ୍ ବି ହୁଏ ପ୍ଲାଷ୍ଟର ପରେ, ତ ଆମକୁ ଜାଣିବାକୁ ପଡ଼ିବ କ'ଣ ପାଇଁ ହେଉଛି, ତାପରେ ହିଁ ଆମେ ଆପଣଙ୍କୁ ଗୋଟେ ସଲ୍ୟୁସନ୍ ଦେଇପାରିବୁ।
1: ଧନ୍ୟବାଦ ଆପଣଙ୍କର ପ୍ରଶ୍ନ ପାଇଁ। ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ। ହଁ ଡାକ୍ତର କୌଶିକ, ଆପଣ ଟିକେ ଆଗରୁ କହୁଥିଲେ ଯେ ହେଭି ଜିନିଷ ଯଦି ଉଠେଇବେ ସେ, ତାହେଲେ ହୁଏତ ଭବିଷ୍ୟତରେ କିଛି ସମ୍ଭାବନା ରହିଛି ଅସୁବିଧା ହେବାର। ତ ଧରନ୍ତୁ କେତେବେଳେ ଯଦି ସେ ପ୍ରକାରର ସ୍ଥିତି ଆସିଲା ଯେ ହେଭି ୱେଟ୍ ଜିନିଷ ଉଠେଇବାକୁ ପଡ଼ିଲା, କେଉଁ କେଉଁ ଜିନିଷ ପ୍ରତି ସେ ସତର୍କତା ଅବଲମ୍ବନ କରିବା କଥା ଯଦ୍ୱାରା ସେ ପ୍ରକାରର ଅସୁବିଧା ଭବିଷ୍ୟତରେ ନ ହେବ?
0: ତ ଯେତେବେଳେ ଆମକୁ ଗୋଟେ ଓଜନିଆ ଜିନିଷ ଟେକିବାକୁ ପଡ଼େ, ଆମେ ଆମର ସେତେବେଳେ ହିଁ ବଥା ହୁଏ କି ଆମକୁ ଇଞ୍ଜୁରୀ ହୁଏ ଯେତେବେଳେ ଆମେ ଅଣ୍ଟା ଆକୁ ନଇକି ଜିନିଷ ଟେକାଉଛୁ। ଆମର ସ୍ପାଇନ୍ ଗୁଡ଼ା ଷ୍ଟ୍ରେଟ୍ ନାହିଁ, ଆମର ସ୍ପାଇନ୍ରେ କର୍ଭ ଥାଏ, ଆମକୁ ସେ କର୍ଭକୁ ରେସ୍ପେକ୍ଟ କରିବା କଥା। ଯେତେବେଳେ ଆମେ ଜିନିଷ ଟେକୁଛୁ ଆମକୁ ସ୍ପାଇନ୍କୁ ଷ୍ଟ୍ରେଟ୍ କରିକି ହିଁ ଟେକିବା କଥା, ଜିନିଷଟାକୁ ନଇକି କରିବା କଥା ନାହିଁ। ୟଙ୍ଗ ପେସେଣ୍ଟରେ ଇଜ୍ ଏମିତି ଯଦି ଡିସ୍ ପ୍ରୋଲାପ୍ସ ହୁଏ ତ ସେଇଟା ଫ୍ଲେକ୍ସିବଲ୍ ଥାଏ, କାହିଁକି ସେଥିରେ ଏବେ ବି ୱାଟର୍ କଣ୍ଟେଣ୍ଟ ଅଛି, ମେଟ୍ରିକ୍ସ ଅଛି, ସେ ରିଟର୍ନ ଜାଗାକୁ ଆସିଯାଆନ୍ତି କିଛି ଦିନ ରେଷ୍ଟ ନେଲା ପରେ ଓ ଫିଜିଓଥେରାପି ପରେ, ତ ସେଇଟା ରିକଭର୍ ହୋଇଯାଏ। ଓଲ୍ଡ ଏଜ୍ରେ ଅଲୱେଜ୍ ସବୁବେଳେ ଅଭଏଡ୍ କରିବା କଥା ଏଇସବୁ ଜିନିଷକୁ, ଓଜନିଆ ଜିନିଷ, କାହିଁକି ତାଙ୍କ ଡିସ୍କଟା ଟିକେ ଷ୍ଟିଫ୍ ଥାଏ, ତ ତାଙ୍କର ରିକଭର୍ କରିବାଟା ଟିକେ ଡିଲେ, ମାନେ କଷ୍ଟ।
1: ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
1: ହଁ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ,
2: ନମସ୍କାର
1: ନମସ୍କାର, କିଏ କହୁଥିଲେ ଆଜ୍ଞା, ପରିଚୟ ଦେବେ?
2: ମୁଁ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ମଙ୍ଗସପୁର ଗ୍ରାମରୁ କହୁଛି।
1: ହଁ ଆପଣଙ୍କ ନାଁଟା କହିବେ?
2: ଗୋପାଳ ଚନ୍ଦ୍ର ନାୟକ।
1: ଗୋପାଳ ଆଜ୍ଞା, ହଁ ଡାକ୍ତର ସୁମିତ କୌଶିକ ଅଛନ୍ତି ଏଇଠି, କନସଲଟାଣ୍ଟ ଅର୍ଥୋପେଡିକ୍ ସର୍ଜନ। ଆମର ବିଷୟ ରହିଛି ଅଣ୍ଟା ପିଠି ଯନ୍ତ୍ରଣାର କାରଣ ଓ ତାର ପ୍ରତିକାର। ପ୍ରଶ୍ନ କ'ଣ ରହିଛି?
2: ମୁଁ ସବୁବେଳେ ମର୍ଣ୍ଣିଂ ୱାକ୍ କରେ
1: ଆଜ୍ଞା,
2: ସକାଳେ, ଆଉ ଅଣ୍ଟାରେ ଚାଲିବା ବେଳେ ଗୋଟେ ସାଇଡ୍ଟା ପେନ୍ ହୁଏ।
1: ଆହୁରି କିଛି ପ୍ରଶ୍ନ?
2: ହଁ ସାର୍
1: ଏତିକି,
2: ଆଉ କିଛି ନାହିଁ।
1: ଆଜ୍ଞା ଆଜ୍ଞା, ହଁ
0: ହଉ। ଆପଣଙ୍କ ଯାହା ବଥା ଅଛି ସେଟା ଅଣ୍ଟାରୁ ହେଇକି ତଳକୁ ଯାଉଛି କି ଗୋଡ ଯାଇ?
2: ନାଇଁ ସାର୍, ଖାଲି ଅଣ୍ଟାରେ ରହିଛି।
0: ଆପଣଙ୍କ ଗୋଟେ ପଟେ ଅଣ୍ଟାରେ ହିଁ ବଥା ହଉଛି, ତଳକୁ ଯାଉନି?
2: ହଁ ଗୋଟେ ସାଇଡ୍ରେ।
0: ଆପଣଙ୍କ ଯଦି ତଳକୁ ଯାଉନି ତ ମୋଷ୍ଟ ପ୍ରୋବେବ୍ଲି ଏଇଟା ଆପଣଙ୍କ ମେରୁଦଣ୍ଡର ଅସୁବିଧା ନାହିଁ, ଏଇଟା ଆପଣଙ୍କର ଗୋଟେ ଲୋକାଲାଇଜ୍ ଜିନିଷ। ଏଇଟା ଆପଣଙ୍କ ଆମେ ହିପ୍ ଜଏଣ୍ଟ ଯୋଗା କହୁଁ, ଆପଣଙ୍କ ଅଣ୍ଟା ଜଏଣ୍ଟରେ, ସେଠି ବି ହେଇପାରେ, ଆପଣଙ୍କର ସ୍ପାଇନ୍ରେ ବି ହେଇପାରେ ଲୋକାଲାଇଜ୍, ହେଲା। ତା ପାଇଁ ଆମକୁ ଗୋଟେ କ୍ଲିନିକାଲ୍ ଟେଷ୍ଟ କରିବାକୁ ପଡ଼େ, ଆମେ ପେସେଣ୍ଟକୁ ଟେଷ୍ଟ କରୁ, ଗୋଟେ ଦୁଇଟା କ୍ଲିନିକାଲ୍ ଟେଷ୍ଟ ଅଛି, ଆମେ ଜାଣିପାରୁ କି ତାର କାରଣଟା କ'ଣ। ବୟସ ହିସାବରେ ଆର୍ଥରାଇଟିସ୍ ବି ହେଇପାରେ, ଅର୍ ୟଙ୍ଗ, ହଁ ଆପଣଙ୍କ ବୟସରେ ୟୁଜୁଆଲି ଆର୍ଥରାଇଟିସ୍ ବେଶି କମନ୍, ହେଲା, ତ ଆମକୁ ଦେଖିବାକୁ ପଡ଼େ ଏବେ କେଉଁ ଷ୍ଟେଜ୍ରେ ଅଛି ଆର୍ଥରାଇଟିସ୍, ସେହି ହିସାବରେ ଆମେ ଟ୍ରିଟମେଣ୍ଟ କହୁ, ହେଲା।
1: ଧନ୍ୟବାଦ ଆଜ୍ଞା ଆପଣଙ୍କ ପ୍ରଶ୍ନ ପାଇଁ। ଆଉ ଜଣେ ଶ୍ରୋତା ଫୋନ୍ କରୁଛନ୍ତି, ହଁ ବୋଧେ ଆମ ଯୋଗାଯୋଗରେ ବିଚ୍ଛିନ୍ନ ଘଟିଲା, ତେବେ ଡାକ୍ତର କୌଶିକ ହଁ ପୁଣି ସେ ଫୋନ୍ କଲେଣି ଶ୍ରୋତା ବନ୍ଧୁ ଜଣକ। ହ୍ୟାଲୋ
3: ହ୍ୟାଲୋ
1: ହଁ କିଏ?
3: ବରଗଡ଼ ଜିଲ୍ଲା ଡାଲବିରୁ ଚିତ୍ତରଞ୍ଜନ ପୁରୋହିତ କହୁଛି।
1: ହଁ ଚିତ୍ତରଞ୍ଜନ ଆଜ୍ଞା, ଆପଣଙ୍କର କ'ଣ ପ୍ରଶ୍ନ ରହିଛି?
3: ଏବଂ ଉପସ୍ଥାପକ ମହାଶୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ।
1: ଧନ୍ୟବାଦ
0: ଧନ୍ୟବାଦ।
1: ପ୍ରଶ୍ନ ପଚାରନ୍ତୁ।
3: ବୋଲେ ମୁଇଁ ଯେତେବେଳେ ଝାଡା ଟିକେ ସଫା ନହୁଏ ଆଜ୍ଞା, ଇ ଅଣ୍ଟାଟା ଟିକେ ଚାଷି,
1: ଆଚ୍ଛା
3: ବୋଲେ କେନ୍ତା କଲେ ତାର ପ୍ରତିକାର ହବ?
1: ଆଚ୍ଛା ହଁ ଡାକ୍ତର କୌଶିକ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବେ।
0: ଆପଣ ଯାହା ପ୍ରୋବ୍ଲେମ୍ କହିଲେ ତାର ଆକ୍ଚୁଆଲି ବେଶୀ ସମ୍ପର୍କ ନାହିଁ ଆମର ମେରୁଦଣ୍ଡରୁ। ଆପଣଙ୍କ ଯାହା କହୁଛନ୍ତି, ଯାହା ଆମେ କନଷ୍ଟିପେସନ୍ କହୁଁ କି ଆପଣଙ୍କୁ ଝାଡ଼ା ହେଉନି, ତା ପାଇଁ ଆପଣଙ୍କ ସିରପ୍ ଥାଏ, ମେଡିସିନ୍ ଥାଏ, ମେନ୍ଲି ଆପଣଙ୍କ ଡାଏଟ୍ଟା ଇମ୍ପ୍ରୁଭ୍ କରିବାକୁ ପଡ଼ିବ। ଏବେ ଯଦି ପ୍ରୋବ୍ଲେମ୍ ହେଉଛି ତ ଆପଣଙ୍କୁ ସିରପ୍ ନେବାକୁ ପଡ଼ିବ, ହେଲା, ଆପଣ ଗୋଟେ ଡକ୍ଟର କନସଲ୍ଟ କରିକି ହିଁ ମେଡିସିନ୍ ଗୁଡ଼ା ଷ୍ଟାର୍ଟ କରିବେ, କେବେ ବି ଏଲୋପାଥି ମେଡିସିନ୍ ୱିଥଆଉଟ୍ କନସଲ୍ଟେସନ୍ ଷ୍ଟାର୍ଟ କରନ୍ତୁ ନାହିଁ, ହେଲା। ଆପଣ ମେଡିସିନ୍ ନିଅନ୍ତୁ, ଯେତେବେଳେ ଆପଣଙ୍କ ଝାଡ଼ା କ୍ଲିୟର୍ ହେବ ଆପଣଙ୍କୁ ଭଲ ଲାଗିବ, ହେଲା। ଯଦି କୁହନ୍ତୁ କ'ଣ କହୁଛନ୍ତି? ସେଇଟା ଅଲଗା ଜିନିଷ ସାର୍, ସେଇଟା ଆପଣଙ୍କ ଖାଇବାଟା ଅଲଗା ଜିନିଷ, ଆପଣଙ୍କୁ ଏବେ ଲେକିନ୍ ଝାଡ଼ା ପାଇଁ କରିବାକୁ ପଡ଼ିବ, ଆପଣଙ୍କୁ ସିରପ୍ ନେବାକୁ ପଡ଼ିବ, ସେଇଟା ଅଲଗା ସିରପ୍, ସେଇଟା ଆପଣ କନସଲଟେସନ୍ କରିକି ହିଁ ନେଇପାରିବେ, ହେଲା, ଆପଣ ନିଜେ ନିଅନ୍ତୁ ନାହିଁ।
3: ପରୀକ୍ଷା
0: ନାହିଁ, ଡକ୍ଟରକୁ ଦେଖେଇକି ହିଁ ଷ୍ଟାର୍ଟ କରନ୍ତୁ,
1: ଠିକ୍ ତ ଯେତେବେଳେ ଅସୁବିଧା ବି ହଉଛେ ଆପଣ ମାନେ ସ୍ଥାନୀୟ ଯେନ୍ ଡାକ୍ତର ଆଜ୍ଞା ମାନେ ରହୁଛନ୍ ତାଙ୍କ ନିକେ ଯାଇକିରି ଟିକେ ପରାମର୍ଶ ନେଇକିରି ଯଦି ଆମେ ଟ୍ରିଟମେଣ୍ଟ ହେବା ବେଲେ ଭଲ କିରି ଆମେ ଟ୍ରିଟମେଣ୍ଟ ପାଇପାରୁ। ଧନ୍ୟବାଦ ଆଜ୍ଞା ଆପଣଙ୍କର ପ୍ରଶ୍ନ ଲାଗି। ହଁ ହଁ ହଁ, ତ ଯେମିତିକି ବିଭିନ୍ନ ପ୍ରକାରର ଇ ମାନେ ସମସ୍ୟା ରହିଛି, ତ ଏ ପ୍ରକାର ଯଦି ଅଣ୍ଟା ଯଦି ବ୍ୟଥା ହେଲା କିମ୍ବା ପିଠି ବ୍ୟଥା ହେଲା, ଘରୋଇ ଉପଚାର କିଛି ସେମିତିଆ ଅଛି କି?
0: ହଁ,
1: ଡାକ୍ତରଙ୍କ ଯିବା ପୂର୍ବରୁ
0: ହଁ ମୁଁ କହୁଛି କି ଫାର୍ଷ୍ଟ ଯାହା ମୁଁ ଆପଣଙ୍କୁ କହୁଥିଲି ଡେଞ୍ଜର ସାଇନ୍, ଯଦି ସେ ସାଇନ୍ ଗୁଡ଼ା ନାହିଁ ତ ଆପଣ ଫାର୍ଷ୍ଟ 2 ଦିନ କି 3 ଦିନ ରେଷ୍ଟ ନେଇପାରିବେ, ଗରମ ପାଣିର ସେକ ଦେଇପାରିବେ, ସେଥିରେ ହିଁ ମ୍ୟାକ୍ସିମମ୍ ପେନ୍ ଗୁଡ଼ା ଆପଣଙ୍କ କମିଯିବ। ଆପଣ ସିଧା ହେଇକି ଉଠିବେ ନାହିଁ, ଆପଣ କଢ଼େଇକି ସାଇଡ଼ରୁ ଉଠିବା କଥା ହେଲା, ଆଉ ନଈବା ଟିକେ ବନ୍ଦ କରିବାକୁ ପଡ଼ିବ। ଆଉ ଯଦି ଆପଣଙ୍କ ପାଖରେ ବେଲ୍ଟ ଥିବ ଅଣ୍ଟାର ସେ ପିନ୍ଧିପାରିବେ, ସେଥିରେ ହିଁ ଆପଣଙ୍କ ମ୍ୟାକ୍ସିମମ୍ କେସ୍ରେ ଆପଣଙ୍କ ବଥା କମିଯିବ। ଇନକେସ୍ ଆପଣଙ୍କ ଯଦି 3-4 ଦିନ ହେଲାନି ବଥା କମି ନାହିଁ, ପରସିଷ୍ଟ କରୁଛି କି ଆପଣଙ୍କ ଝାଡ଼ା ପରିସ୍ରା ଯାହା ମୁଁ କହିଲି କଣ୍ଟ୍ରୋଲରେ ନାହିଁ, ବଥା ଗୋଡ଼କୁ ଯାଉଛି, ଝିମ୍ଝିମ୍ ଲାଗୁଛି, ତ ଆପଣଙ୍କୁ ଡକ୍ଟରକୁ କନସଲ୍ଟ କରିବା କଥା
1: ନିଶ୍ଚିତ ଭାବରେ। ତ ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ
4: ହ୍ୟାଲୋ ଆଜ୍ଞା, କେତେ କେତେ କହିବେ?
1: ଗରିବ ବାବୁ କହୁଥିଲେ? ହଁ, କେତେ ବର୍ଷରୁ କେତେ ବର୍ଷ ପର୍ଯ୍ୟନ୍ତ ଅଣ୍ଟା ବ୍ୟଥା ହେବାର ସମ୍ଭାବନା ରହିଛି କି ହୁଏ, ଏ କଥା ପଚାରୁଛନ୍ତି।
0: ଗରିବ ବାବୁ ୱେଲକମ୍ ବ୍ୟାକ୍। ମୁଁ କହୁଛି କି ମୁଁ ସେଟା ହିଁ କହିଲି କି ଆମେ ପୂର୍ବରେ ଆମ ଡାଏଟ୍ ବହୁତ ଲଗ୍ ଥିଲା, ହେଲା, ଆମର ଖାଇବାଟା ସବୁ ନ୍ୟାଚୁରାଲ ଜିନିଷ ଥିଲା, ଆମର ଅଣ୍ଟା ବଥା ଟିକେ ଲେଟ୍ ହଉଥିଲା, ବଟ୍ ଆଜିକାଲି ୟଙ୍ଗ ଆମର 20 ବର୍ଷ ପରଠୁ ହିଁ ଅଣ୍ଟା ବଥା ଷ୍ଟାର୍ଟ ହେଇଯାଉଛି ଲୋକମାନଙ୍କର। ସେଇଟା ପୁରା ଆମର ଜୀବନଶୈଳୀଟା ଯାହା ଭୁଲ ଭାଲ ଆମେ କରୁଛୁ ତା ପାଇଁ ହିଁ ସବୁ ହଉଛି, ହେଲା, ତ ଏଇଟା କେବେ ବି ହେଇପାରେ।
1: ଧନ୍ୟବାଦ ଗରିବ ବାବୁ ଆପଣଙ୍କ ପ୍ରଶ୍ନ ପାଇଁ। ତ ଟିକେ ଆଗରୁ ଯାହା ଆମେ ଆଲୋଚନା କରୁଥିଲେ ଯେ ଘରୋଇ ଉପଚାରର କଥା, ବେଳେବେଳେ ଏମିତି ବି ହୁଏ ଯେ କାହାର କିଛି ଯନ୍ତ୍ରଣା ହେଲା, ସାଙ୍ଗେ ସାଙ୍ଗେ ଯାଇକି କୌଣସି ମେଡ଼ିସିନ ଷ୍ଟୋର୍ରୁ ମେଡ଼ିସିନ ଗୋଟେ ଟେବ୍ଲେଟ୍ଟେ କ'ଣ ଗୋଟେ ଆଣିକି ଖାଇଦିଅନ୍ତି, ଏବଂ ସେ ପ୍ରକାରର ମାନେ ତା'ର ଅଭ୍ୟାସରେ ପରିଣତ ହୋଇଯାଏ। ତ ଏ ପ୍ରକାର ଯେଉଁ ପ୍ରାକ୍ଟିସ୍କୁ ଆପଣ କେମିତି ଦେଖନ୍ତି, ତାଙ୍କୁ କ'ଣ ପରାମର୍ଶ ଦେବା ପାଇଁ ଚାହିଁବେ?
0: ନିଆଁ ଲାଗିଲେ ଆପଣ ଯଦି ଆପଣ କପଡ଼ା କି ଆପଣ ପକାଇବେ ସେଟା ବି ନିଆଁରେ ପୋଡ଼ିବ, ତ ଏଇସା ସେମିତି ଜିନିଷ। ଯଦି ଅଣ୍ଟା ଗୋଟେ ଟେମ୍ପରେରୀ ହେଇଛି ଯେମିତି ମାଂସ ସ୍ପାଜମ୍ ପାଇଁ, ତ ସେଇଟା ଆପଣ 2 ଦିନ ରେଷ୍ଟରେ ହିଁ କମିଯିବ, ମେଡ଼ିସିନ ଆପଣଙ୍କୁ ଏତେ ଦରକାର ନାହିଁ। ଆଉ କେବେ ବି ଏଲୋପାଥିକ୍ ମେଡ଼ିସିନ ୱିଥଆଉଟ୍ କନସଲଟେସନ୍ ନିଅନ୍ତୁ ନାହିଁ। ସବୁ ମେଡ଼ିସିନର କିଛି ନା କିଛି ସାଇଡ୍ ଇଫେକ୍ଟ ଥାଏ, ଯାହା ଆପଣ ଡକ୍ଟର ଜାଣିଛନ୍ତି ତାକୁ ପ୍ରିଭେଣ୍ଟ କରିକି କ'ଣ ଦେବାକୁ ପଡ଼ିବ, କେମିତି ଖାଇବାର ସେ କହିବେ ଆପଣଙ୍କୁ, ତାପରେ ହିଁ ନେବା କଥା। ଆପଣ ନିଜର ଇଚ୍ଛାରେ ଯଦି ପେନ୍କିଲର ନେବେ, ସବୁ ପେନ୍କିଲର କିଛି ନା କିଛି ସାଇଡ୍ ଇଫେକ୍ଟ ଥାଏ, ଯାହା ଆପଣ ଜାଣିନଥିବେ ଆପଣ ନେଇଥିବେ, ଆଉ ଲଙ୍ଗ୍ ଟର୍ମରେ ଆପଣଙ୍କୁ ସେଇଟା ପ୍ରୋବ୍ଲେମ୍ କରିବ। ସବୁବେଳେ କନସଲ୍ଟ କରିକି ହିଁ ମେଡ଼ିସିନ ନିଅନ୍ତୁ। ଆପଣ ରେଷ୍ଟ ନିଅନ୍ତୁ 2 ଦିନ, ଗରମ ପାଣି ସେକ ଦିନ, ଦେଖିବେ ଆପଣଙ୍କ ମ୍ୟାକ୍ସିମମ୍ ପେନ୍ କମିଯିବ, ଆଉ ସେଥିରେ କମୁନି ତାର ମାନେ ଅଛି ଆପଣଙ୍କୁ ଡକ୍ଟରକୁ ଦେଖିବା କଥା
1: ନିଶ୍ଚିତ ଭାବରେ। ତ ଏଇ ଜିନିଷକୁ ଟିକେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତ ଗୋଟିଏ କଥା ଦେଖାଯାଏ ଯେ ଜଣେ ଯଦି ଅତ୍ୟଧିକ ସମୟ ବସିକି ରହିଲା, କିଛି ଯଦି ମୁଭମେଣ୍ଟ ନହେଲା, ତାର ବି ଯନ୍ତ୍ରଣା ହେବାର ସମ୍ଭାବନା ରହିଛି, କିମ୍ବା ଯିଏ ଅତି କାମ କଲା, ବେଶୀ କାମ କଲା, ତାକୁ ବି ଅସୁବିଧା ହେଉଛି, ଏ ପ୍ରକାର ଯନ୍ତ୍ରଣା ହେଉଛି। ତ ଏ ପ୍ରକାର ସମସ୍ୟାକୁ କେମିତି ଆମେ ସମାଧାନ କରିବୁ?
0: କମ୍ ଖାଇଲେ ବି ପେଟ କାଟିବ, ଅଧିକ ଖାଇଲେ ବି ପେଟ କାଟିବ।
1: ଆଜ୍ଞା ଆଜ୍ଞା,
0: ଅଲୱେଜ୍ ମୁଭମେଣ୍ଟ ଇଜ୍ ମେଡ଼ିସିନ। ଆପଣଙ୍କୁ ପ୍ରପର୍ ମୁଭମେଣ୍ଟ କରିବାର ଅଛି। ଗୋଟିଏ ନର୍ମାଲ ଜିନିଷ ଅଛି, 30 ମିନିଟ୍ ଯଦି ଆପଣ ବସୁଛନ୍ତି, ଅଧଘଣ୍ଟା ଗୋଟେ ଜାଗାରେ ବସୁଛନ୍ତି, ତ ସବୁବେଳେ ଆପଣଙ୍କୁ ଉଠିକି 5 ମିନିଟ୍ ପାଇଁ ଆଙ୍କଲ୍ ପମ୍ପିଙ୍ଗ ଏମିତି ଆମେ କହୁ କି ଆପଣ ଗୋଡ଼କୁ ଚଲାଇବା କଥା, ଆଙ୍ଗୁଲି ଚଲାଇବା କଥା, ତାପରେ ଆପଣଙ୍କ ଟିକେ ଷ୍ଟ୍ରେଚ୍ କରିବା କଥା ବଡ଼ିକୁ, କାହିଁକି ଆମର ବଡ଼ିରେ ତିଆରି ହେଇଛି ଚାଲିବା ପାଇଁ। ଆମେ ତାକୁ ଯଦି ଆଇଡ଼ଲି ରଖିବୁ ତ ବି ଖରାପ, ଆମର ବଡ଼ିର ଗୋଟେ ଲିମିଟ୍ ବି ଅଛି କି ଆମେ ଏତେ କିଲୋ ହିଁ ଟେକି ପାରିବୁ ଏଇ ପୋଜିସନରେ, ଯଦି ଆମେ ତାକୁ ବି କ୍ରସ୍ କରିବୁ ତ ବି ଖରାପ। ସେ ସବୁ ଚେଞ୍ଜ ହୁଏ ଯଦି ଆପଣ ଡେଲି ତାକୁ ଧୀରେ ଧୀରେ କରିକି ବଢ଼ଉଛନ୍ତି, ଯେମିତି ଜିମ୍ରେ ହୁଏ, ଆମେ ଗୋଟିଏ ଦିନରେ 100 କିଲୋ ଟେକୁନୁ, ଆମେ 10 କିଲୋରୁ ଷ୍ଟାର୍ଟ କରୁ, ସେମିତି ସବୁ ହେଇପାରିବ, ବଟ୍ ଆପଣଙ୍କୁ ପ୍ରପର୍ଲି ଗୋଟିଏ ଷ୍ଟେପ୍ 1 ଏଟ୍ ଏ ଟାଇମ୍ ହେଇକି କରିବାକୁ ପଡ଼ିବ। ସଡ଼ନ୍ଲି କେବେ ବି ଜିନିଷ ଟେକନ୍ତୁନି, ସେ ଜିମ୍ ଥାଉ କି ଆପଣ ଘରେ ଥାଉ, କେବେ ବି ଯଦି ଉଜିନିଆ ଜିନିଷ ଅଛି କାହାର ହେଲ୍ପ ନିଅନ୍ତୁ, ତାପରେ ହିଁ ସବୁ କରନ୍ତୁ। ଗୋଟେ ଟାଇମ୍ ପରେ ତାହେଲେ ଆପଣଙ୍କ ଷ୍ଟ୍ରେନ୍ଥ ଆସୁଛି ତ ହିଁ ଆପଣ କରନ୍ତୁ। ସେମ୍ ଜିନିଷ ଓଲ୍ଡ ଏଜ୍ରେ ବି କେବେ ଓଜନିଆ ଜିନିଷ ଟେକନ୍ତୁ ନାହିଁ, କାହିଁକି ଆପଣଙ୍କ ଷ୍ଟ୍ରେନ୍ଥ ସେତିକି ନଥିବ, ଆପଣଙ୍କ ସ୍ପାଇନ୍ ଉପରେ ଲୋଡ଼୍ ପଡ଼ିବ, ଅନ୍ନେସେସରୀ ଷ୍ଟ୍ରେସ୍ ଆପଣ ଦେହ ପାଇଁ ବି ଭଲ ନାହିଁ।
1: ନିଶ୍ଚିତ ଭାବରେ। ତ ଏଇ ଯେଉଁ ଯନ୍ତ୍ରଣା ପାଇଁ ଭିଟାମିନ୍ର ସେଭଳି କିଛି ସମ୍ପର୍କ ଅଛି କି?
0: ଭିଟାମିନ୍ ନାହିଁ, ଆପଣଙ୍କ ହୋଲ୍ ନ୍ୟୁଟ୍ରିସନ୍ ଇମ୍ପୋର୍ଟାଣ୍ଟ ଅଛି, ଯେମିତି କ୍ୟାଲସିୟମ୍ କମିଲେ ବି ଆପଣଙ୍କ ହାଡ଼ କ୍ୱାଲିଟି କମିବ, ଭିଟାମିନ୍ ଡି କମିବ, ମ୍ୟାଗ୍ନେସିୟମ୍ ବି ଦରକାର ଆପଣଙ୍କୁ, ସେମିତି ବହୁତ ଗୁଡ଼ା କୋଲାଜେନ୍ ଯେମିତି ଅଛି ଆମର ଟେଣ୍ଡନ୍ ମସଲ୍ ପାଇଁ, ତ ଏଇଟା ଗୋଟେ ହୋଲସମ୍ ଜିନିଷ। ଏଇଟା ଗୋଟେ ଭିଟାମିନ୍ ପାଇଁ ନାହିଁ, ଆପଣଙ୍କ ଗୋଟେ ବାଲାନ୍ସ ଡାଏଟ୍ ଦରକାର।

0: ଆପଣ ଗୋଟେ ଜିନିଷ ଖାଇଲେ କେବେ ହେବନି, ଆପଣଙ୍କ ଓଭରଅଲ୍ ଆପଣଙ୍କ ଲାଇଫଷ୍ଟାଇଲ୍କୁ ହିଁ ଚେଞ୍ଜ କରିବାକୁ ପଡ଼ିବ। ତ ଆମେ ଗୋଟେ ଭିଟାମିନ୍ ଖାଇ କେବେ ହେବନି। ୟୁଜୁଆଲି ସେମାନେ ଯେ ଶାଗ ଖାଉଛନ୍ତି, ଜଣେ ଅଂଶ ଖାଉନାହାନ୍ତି, ତାଙ୍କ ଭିଟାମିନ୍ ବି12ର ଟିକେ ଡେଫିସିଏନ୍ସି ଥାଏ, ତାଙ୍କୁ ଭିଟାମିନ୍ ବି12 ଆମେ ସପ୍ଲିମେଣ୍ଟ ଦେଉ ନର୍ମାଲି ୟୁଜୁଆଲି। ଅଦରୱାଇଜ୍ ୱିଥଆଉଟ୍ ଟେଷ୍ଟ ଯଦି ଆପଣଙ୍କ ଡେଫିସିଏନ୍ସି ନାହିଁ, ତ ଏକ୍ସଟ୍ରା ଭିଟାମିନ୍ ନେଇକି କିଛି ଲାଭ ହେବ ନାହିଁ।
1: ଆଚ୍ଛା, ତ ସମୟ ତ ଆମ ପାଖରେ ବହୁତ କମ୍। ସଂକ୍ଷେପରେ ଆପଣ ଆମର ଯେଉଁ ଶ୍ରୋତା ବନ୍ଧୁମାନେ ଶୁଣୁଛନ୍ତି,
0: ହଁ,
1: ମାନେ ସାଧାରଣ ଭାବରେ ତାଙ୍କର ଜୀବନଶୈଳୀକୁ କିଭଳି ଭାବରେ ଆଗକୁ ନେବାର ଆବଶ୍ୟକତା ରହିଛି, ଯଦ୍ୱାରା ଏ ପ୍ରକାରର ସମସ୍ୟାରୁ ସେମାନେ ମାନେ ଦୂରରେ ରହିବେ ଏବଂ ସୁସ୍ଥ ଜୀବନଯାପନ କରିପାରିବେ, ତ କ'ଣ ଆପଣଙ୍କର ପରାମର୍ଶ ରହିବ?
0: ମୁଁ କହିବି କି ବ୍ୟାକ୍ ପେନ୍କୁ କେବେ ଆପଣଙ୍କ ଇଗ୍ନୋର କରନ୍ତୁ ନାହିଁ, ବଟ୍ ଯଦି ଅନ୍ନେସେସରି ଡରନ୍ତୁ ବି ନାହିଁ। ବ୍ୟାକ୍ ପେନ୍ ସବୁବେଳେ ନର୍ମାଲ ବି ଥାଏ, ବହୁତ କମ୍ ଟାଇମ୍ରେ ହିଁ ସେଇଟା ଆପଣଙ୍କ ପ୍ରୋବ୍ଲେମ୍ କ୍ରିଏଟ୍ କରିବ, ଆଉ ତା ପାଇଁ ଆପଣ ଡକ୍ଟରକୁ କନସଲ୍ଟ କରିବା କଥା। ଅଦରୱାଇଜ୍ ଆପଣ ଯଦି ପୋଶ୍ଚର ଆପଣଙ୍କୁ ଭଲ ରଖୁଛନ୍ତି, ଖାଇବାଟା ଆପଣଙ୍କ ଭଲ ଅଛି, ଆପଣ ଷ୍ଟ୍ରେଚିଂ କରୁଛନ୍ତି, କି ଏଇସବୁ ଜିନିଷରେ ଲାଇଫଷ୍ଟାଇଲ୍ ଯଦି ଆପଣ ଇମ୍ପ୍ରୁଭ୍ କରିବେ, ତ ଏଇସବୁ ଜିନିଷ ଆପଣ ପ୍ରିଭେଣ୍ଟ କରିପାରିବେ। ଡକ୍ଟରମାନେ ଆପଣଙ୍କ ସାଙ୍ଗ ହିଁ, ହେଲା, ଆପଣଙ୍କୁ କେବେ ସେ ଭୁଲ ସଜେଷ୍ଟ କରିବେ ନାହିଁ। ତ ସବୁବେଳେ ଆପଣ କନସଲ୍ଟ କରନ୍ତୁ ଯଦି ଆପଣଙ୍କ ପରସିଷ୍ଟ କରୁଛି, ଓକେ। ଆଉ ଯଦି ଲାଇଫଷ୍ଟାଇଲ୍ରେ ଆପଣ କିଛି ଜିନିଷ କରିପାରିବେ, ଯେମିତି ହେଲା ଆପଣଙ୍କ 30 ମିନିଟ୍ ୱାକିଂ କରିବାଟା, ଯଦି କରିପାରୁନାହାନ୍ତି ଏଙ୍କଲ୍ ପମ୍ପିଂ କରନ୍ତୁ, ଆପଣ ନଇକି କାମ କରନ୍ତୁ ନାହିଁ, ଆପଣ ୟୋଗା କରିପାରିବେ, ଆପଣ ଟିକେ ଷ୍ଟ୍ରେଚିଂ କରିପାରିବେ। ଅର୍ ଯଦି ଆପଣଙ୍କ ପରସିଷ୍ଟ କରୁଛି, ତ ଆପଣ ଟିକେ ଇନଭେଷ୍ଟିଗେସନ୍ କରିବା କଥା, ଯେମିତି ଭିଟାମିନ୍ ବି12 ହେଲା, କ୍ୟାଲସିୟମ୍ ହେଲା, ଭିଟାମିନ୍ ଡି ହେଲା, ଯଦି କମ୍ ଅଛି ତାର ସପ୍ଲିମେଣ୍ଟ ବି ନେଇପାରିବେ। ବଟ୍ ମ୍ୟାକ୍ସିମମ୍ ଟ୍ରାଏ କରନ୍ତୁ ଆପଣ ଖାଇବା ପିଇବାରେ ଏଇସବୁ ଜିନିଷ ଠିକ୍ କରନ୍ତୁ। ନ୍ୟାଚୁରାଲ୍ ଭାବରେ ଜିନିଷ ଯାହା ନିଆ ହୁଏ ସେଇଟା ବେଟର୍, ସେଇଟା ଲଙ୍ଗ୍ ଟର୍ମ ପାଇଁ ଭଲ। ଯେତେ ହେଇପାରିବ ଆମେ ମେଡିସିନ୍ ଠୁ ଦୂର ରହିବା,
1: ଆଜ୍ଞା,
0: ଆଉ ସର୍ଜରୀ ଠୁ ଦୂର ରହିବା,
1: ନିଶ୍ଚିତ ଭାବରେ। ତ ଆପଣ ଯାହା ପରାମର୍ଶ ଦେଲେ ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁମାନେ ଏହାକୁ ହୃଦୟଙ୍ଗମ କରିବେ ଏବଂ ନିଜ ଜୀବନରେ ତାକୁ ଆପଣେଇକି କିଭଳି ଭାବରେ ଏକ ସୁସ୍ଥ ସୁନ୍ଦର ଜୀବନଟେ ସେମାନେ ବଞ୍ଚିପାରିବେ ତାକୁ ନିଶ୍ଚିତ ଭାବରେ ଗୁରୁତ୍ୱ ଦେବେ। ତ ଆପଣ ଆଜି ଆସିଲେ, ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଲେ। ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ ଏବଂ ଏହି ଧନ୍ୟବାଦର ସହିତ ଆମର ଶ୍ରୋତା ବନ୍ଧୁମାନଙ୍କୁ ଆମେ ପୁଣି ଫେରାଇ ନେଉଛୁ ଆମର ପ୍ଲେବ୍ୟାକ୍ ଷ୍ଟୁଡ଼ିଓକୁ ପରବର୍ତ୍ତୀ ଉଦ୍ଘୋଷଣା ପାଇଁ। ସମସ୍ତଙ୍କୁ ଧନ୍ୟବାଦ, ନମସ୍କାର।
0: ନମସ୍କାର।
2: ଶୁଣୁଥିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ଆଲୋଚନାରେ ଆଜି ଆମ ସହିତ ଥିଲେ ଡକ୍ଟର ସୁମିତ କୌଶିକ, ବୈଷୟିକ ସହାୟତାରେ ଥିଲେ ସତ୍ୟରଞ୍ଜନ ପଣ୍ଡା ଓ ସୁରେଖା ଛତ୍ରିଆ, ଉପସ୍ଥାପନା ତଥା ପ୍ରଯୋଜନା ସନ୍ତୋଷ ପିନ୍, ସହଯୋଗିତା କୈବର୍ତ୍ତ ସାହୁ।

0: ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦିତ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାଏର କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟ ହାସଲ ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପ ଜଡ଼ିତ ରହିଛି। ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି ଯେ ନିୟମିତ ସଂଶୋଧନ ପାଇଁ ଚିନ୍ତା କରାଯାଉଥିବା ସାଧାରଣ ପଦ୍ଧତି ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପକୁ ତୁଳନା କରାଯାଇପାରିବ ନାହିଁ। ନିର୍ବାଚନ କମିଶନ ସାମ୍ବିଧାନିକ କ୍ଷମତା ବହିର୍ଭୂତ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଭୋଟର ତାଲିକାର ସ୍ୱଚ୍ଛତା, ସଠିକତା ଏବଂ ବିଶ୍ୱସନୀୟତା ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ ପ୍ରତିଷ୍ଠା ହୁଏ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଲୋକପ୍ରତିନିଧିତ୍ୱ ଆଇନ 1950 ଏବଂ ଭୋଟର ପଞ୍ଜୀକରଣ ନିୟମ 1960ର ପରିପନ୍ଥୀ ବୋଲି ହୋଇଥିବା ଯୁକ୍ତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଦେଶରେ ବୃଦ୍ଧି ପାଉଥିବା ତାପମାତ୍ରା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଘରୁ ବାହାରକୁ ଯିବାବେଳେ ରୌଦ୍ରତାପରୁ ସୁରକ୍ଷା ପାଇବା ପାଇଁ ଆନୁଷଙ୍ଗିକ ସାମଗ୍ରୀ ପାଖରେ ରଖିବା ପାଇଁ କହିଛନ୍ତି। ଏଭଳି ପରିସ୍ଥିତିରେ ସମ୍ବେଦନଶୀଳତା ସମର୍ଥନର ଏକ ମହାନ ପ୍ରେରଣା ପାଲଟିଥାଏ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ତୃଷାର୍ତ୍ତ ବ୍ୟକ୍ତିଙ୍କୁ ପାଣି ପିଇବା ଲାଗି ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରିବାର ଏବଂ ପରିଜନଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବାକୁ ଦେଶବାସୀଙ୍କୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଛାତ, ବାଲକୋନି, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣିଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ ସ୍ଥିତ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଯୋଗଦେବେ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟର 33 ବିଭାଗର ପ୍ରାୟ 14,000 ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ତେବେ ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ନାଥୁଲା ପାସ୍ ଗସ୍ତକୁ ବାତିଲ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲିଠାରୁ ସିକ୍କିମକୁ 3 ଦିନିଆ ଗସ୍ତରେ ଅଛନ୍ତି। ଆସନ୍ତା ଜୁନ୍ 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଚଳିତ ଥରର ବାର୍ତ୍ତା ରହିଛି ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଅନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନର 25 ଦିନ ପୂର୍ବରୁ ମଧ୍ୟପ୍ରଦେଶର ଖଜୁରାହୋଠାରେ ଅନୁଷ୍ଠିତ ଯୋଗ ମହୋତ୍ସବ କାର୍ଯ୍ୟକ୍ରମରେ କହିଛନ୍ତି, ଯୋଗ ଭାରତର ପ୍ରାଚୀନ ଜ୍ଞାନକୁ ଦର୍ଶାଉଥିବା ବେଳେ ଏହା ସୁସ୍ଥ ଏବଂ ସନ୍ତୁଳିତ ଜୀବନକୁ ବଢ଼ାଇବାରେ ଫଳପ୍ରଦ ହୋଇଥାଏ। ବୃଦ୍ଧାବସ୍ଥାରେ ସୁସ୍ଥ ରହିବା ଲାଗି ପ୍ରତ୍ୟହ ଯୋଗାଭ୍ୟାସ ନିତାନ୍ତ ଆବଶ୍ୟକ। ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଐତିହ୍ୟପୂର୍ଣ୍ଣ ଜୀବନରେ ଯୋଗ ଏକ ଅଂଶ ହୋଇ ରହିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ସ୍ୱରୂପ 2014 ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଭାରତ ସରକାର ପ୍ରତ୍ୟେକ ଗ୍ରାମ, ପରିବାର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଗୋଷ୍ଠୀଭିତ୍ତିକ କେନ୍ଦ୍ରଗୁଡ଼ିକରେ ଯୋଗକୁ ପହଞ୍ଚାଇବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗାଜା ସହରରେ ଗତ ରାତିରେ ହୋଇଥିବା ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାର୍ଜ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କମାଣ୍ଡର ଓଦେହଙ୍କ ମୃତ୍ୟୁ ଆତଙ୍କବାଦୀ ଗୋଷ୍ଠୀ ପ୍ରତି ଏକ ବଡ଼ ଆଘାତ ସୃଷ୍ଟି କରିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସିନ୍ବେଟ୍ ମିଳିତ ଭାବେ ଓଦେହଙ୍କ ଗତିବିଧି ଉପରେ ବହୁଦିନ ଧରି ନଜର ରଖିଥିଲେ, ଫଳରେ ଠିକ୍ ଲକ୍ଷ୍ୟଭେଦ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ଗାଜାରୁ ପ୍ରକାଶିତ ହମାସ ସମ୍ପର୍କିତ ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଓଦେହଙ୍କ ପତ୍ନୀ ଏବଂ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଇସ୍ରାଏଲ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ପ୍ରାରମ୍ଭରେ ଇଜ୍ ଅଲ୍ ଦିନ୍ ଅଲ୍ ହଦାଦଙ୍କ ମୃତ୍ୟୁ ପରେ ମହମ୍ମଦ ଓଦେହ ହମାସର ସାମରିକ ଶାଖାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଇସ୍ରାଏଲ ସେନା ଅନୁଯାୟୀ ସାମରିକ ମୁଖ୍ୟ ହେବା ପୂର୍ବରୁ ଓଦେହ ହମାସର ଗୁପ୍ତଚର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଦକ୍ଷିଣ ଲେବାନନରେ ଇସ୍ରାଏଲ ବିମାନ ବାହିନୀ ଆକ୍ରମଣରେ ଅତିକମ୍ରେ 31 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 40 ଜଣ ଆହତ ହୋଇଛନ୍ତି। ଲେବାନନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଇସ୍ରାଏଲ ଓ ହେଜବୁଲା ମଧ୍ୟରେ ସୀମାପାର ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ଗତକାଲି ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି, ଦକ୍ଷିଣ ଲେବାନନରେ ହେଜବୁଲା ଭିତ୍ତିଭୂମିଗୁଡ଼ିକୁ ଲକ୍ଷ୍ୟ କରି ବାରମ୍ବାର ଆକ୍ରମଣ କରାଯାଇଛି। ହେଜବୁଲା ପକ୍ଷରୁ ମଧ୍ୟ ଉତ୍ତର ଇସ୍ରାଏଲରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ ଏବଂ ହେଜବୁଲ ମଧ୍ୟରେ ଯୁଦ୍ଧବିରତି ନେଇ ଗତ ଏପ୍ରିଲ 16 ତାରିଖରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ସହମତି ସତ୍ତ୍ୱେ ଉଭୟ ପକ୍ଷଙ୍କ ମଧ୍ୟରେ ବାରମ୍ବାର ଆକ୍ରମଣ ଓ ପ୍ରତି ଆକ୍ରମଣ ଯୁଦ୍ଧବିରତିର ଦୁର୍ବଳ ସ୍ଥିତିକୁ ପ୍ରତିପାଦନ କରୁଛି। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଉ 2 ଜଣଙ୍କୁ ଗିରଫ କରିଛି। ଅଦ୍ୟାବଧି ତଦନ୍ତକାରୀ ସଂସ୍ଥା ନୂଆଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ, ଲାଟୁର ଏବଂ ଅହଲ୍ୟାନଗରରୁ 13 ଜଣଙ୍କୁ ଗିରଫ କରିସାରିଛି। ଏହି ମାମଲାରେ ଲାଟୁର ଭିତ୍ତିକ ଡାକ୍ତର ମନୋଜ ସିରୁରେଙ୍କୁ ଗିରଫ କରାଯାଇଛି। ସିବିଆଇ ଅନୁଯାୟୀ ଅଭିଯୁକ୍ତ ପିଭି କୁଲକର୍ଣ୍ଣିଙ୍କଠାରୁ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ଆଣି ଡାକ୍ତର ସିରୁରେ ଏକ କୋଚିଂ ସେଣ୍ଟରର ଅଭିଯୁକ୍ତ ମାଲିକଙ୍କ ପୁଅ ସମେତ 3 ଜଣଙ୍କୁ ଯୋଗାଇ ଦେଇଥିଲେ। ଅନ୍ୟ ଗିରଫ ଅଭିଯୁକ୍ତ ହେଲେ ପୁନେ ଭିତ୍ତିକ କୋଚିଂ ସେଣ୍ଟର ଡକ୍ଟର ଅଭଙ୍ଗ ପ୍ରଭୁ ମେଡିକାଲ ଏକାଡେମୀରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ତେଜସ ହର୍ଷ କୁମାର ଶାହା। ସେ ଗିରଫ ହୋଇଥିବା ଅଭିଯୁକ୍ତ ମନୀଷ ହବିଲଦାରଙ୍କଠାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ ଆଣି ପ୍ରଘଟ କରିଥିଲେ। ଏପର୍ଯ୍ୟନ୍ତ ସିବିଆଇ ଦେଶର 49 ସ୍ଥାନରେ ଚଢ଼ଉ କରି ଆପତ୍ତିଜନକ କାଗଜପତ୍ର, ଲ୍ୟାପ୍ଟପ୍, ମୋବାଇଲ୍ ଫୋନ୍ ଆଦି ଜବତ କରିଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଗତ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ହ୍ୱାଇଟ୍ ହାଉସ୍ଠାରେ କ୍ୟାବିନେଟ୍ ବୈଠକରେ ଯୋଗଦେବେ। ପୂର୍ବରୁ କ୍ୟାମ୍ପ ଡେଭିଡ୍ଠାରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ହ୍ୱାଇଟ୍ ହାଉସ୍କୁ ସ୍ଥାନାନ୍ତର କରାଯାଇଛି। ବୈଠକରେ ରାଷ୍ଟ୍ରପତିଙ୍କ ସମେତ କ୍ୟାବିନେଟ୍ ସଦସ୍ୟ ଏବଂ ବିଦାୟୀ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ୍ ଏହି ସୂଚନା ପ୍ରଦାନ କରିଛନ୍ତି। ହ୍ୱାଇଟ୍ ହାଉସ୍ର ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ବୈଠକରେ ଘରୋଇ ଏବଂ ବୈଦେଶିକ ବ୍ୟାପାର ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆମେରିକା ଉପରେ ଇରାନ୍ର ଯୁଦ୍ଧବିରତି ଉଲ୍ଲଙ୍ଘନ ଅଭିଯୋଗ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍ ବୈଠକ ଗୁରୁତ୍ୱ ବହନ କରୁଛି। ଦକ୍ଷିଣ ଇରାନ୍ ଅଞ୍ଚଳରେ ଆମେରିକା ସେନା ଆତ୍ମରକ୍ଷାମୂଳକ ଆକ୍ରମଣ କରିଥିବା ନେଇ ବର୍ଷ୍ଣନା କରିଥିବାବେଳେ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହର୍ମୁଜ୍ ପ୍ରଣାଳୀ ନିକଟରେ ଡଙ୍ଗାକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ଯୁଦ୍ଧବିରତି ଉଲ୍ଲଙ୍ଘନ ବୋଲି ଇରାନ୍ ଅଭିଯୋଗ କରିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟର୍ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଅନ୍ୟପକ୍ଷରେ ଗତକାଲି କ୍ୱାଲିଫାୟର୍ ପ୍ରଥମ ପର୍ଯ୍ୟାୟରୁ ପରାଜିତ ହୋଇଥିବା ଗୁଜରାଟ ଟାଇଟନ୍ସ ପାଇଁ କ୍ୱାଲିଫାୟର୍ 2ରେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ଆଉ ଏକ ସୁଯୋଗ ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ 1 ମ୍ୟାଚ୍ରେ ଆର୍ସିବି ଗୁଜରାଟ ଟାଇଟନ୍ସକୁ 92 ରନ୍ରେ ପରାସ୍ତ କରିଥିଲା। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନାଗରିକଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଆପ୍ରେ ଲଗ୍ଇନ୍ କରିପାରିବେ।
2: This is Akashvani and I am Anuja Kumar with the Winday News. The headlines. Supreme Court upholds Election Commission's power to conduct SIR of electoral rolls, says it is in consonance with Representation of the People Act 1950. Prime Minister Narendra Modi urges citizens to take precautions amid rising temperatures. IMD predicts severe heat wave conditions over Haryana, Madhya Pradesh, Punjab, Rajasthan, Uttar Pradesh and Vidarbha. India-Canada reaffirms shared objective of expanding bilateral trade to $50 billion by 2030. CBI arrests two more accused in NEET UG 2026 examination paper leak case. US Senator Lindsey Graham questions credibility of Pakistan's role as possible mediator in US-Iran talks, cites Islamabad's long-standing opposition to Israel. And in IPL cricket, Sunrisers Hyderabad to face Rajasthan Royals in eliminator match in Chandigarh this evening. And now the news in detail. The Supreme Court today upheld the legality of the Special Intensive Revision SIR of the electoral rolls done by the Election Commission of India and observed that electoral SIR advances the constitutional imperative of free and fair elections. The court held that the Election Commission has the power to conduct SIR under Article 324 of Representation of the People Act 1950 and the rules made thereunder. A bench comprising Chief Justice Suryakant and Justice Joy Mallya Bagchi pronounced the judgment in the writ petitions, which challenged the notification issued by the ECI in June last year to conduct SIR in Bihar. The court held the SIR process had a nexus with the goal of having free and fair elections. The court said free and fair elections depend on accurate and credible electoral rolls and observed that the Election Commission's revision exercise aims to remove possible errors and duplication caused by migration, urbanization and decades without an intensive revision. On the Supreme Court upholding ECI's decision to undertake SIR of voter rolls that started in Bihar, BJP leader Nalin Kohli has said that the Election Commission is mandated under the constitutional scheme to take care of elections in India and having free and fair elections is a basic requirement of a democracy.
3: Having free and fair elections is a basic requirement of a democracy. In that context, at regular intervals, the Honorable Election Commission has these special intensive drives in terms of correcting the voter list. And every political party has a stake to ensure that elections are free and fair and the voter list is absolutely pure. Only bona fide voters are there. This is what the scheme of things is. And that's what the Honorable Supreme Court has held. So I think it should close the doors on those who are raising unnecessary questions against the Honorable Election Commission.
2: The Special Intensive Revision SIR of the Electoral Roll will begin in Delhi from the 20th of June. Addressing a press conference in New Delhi today, Delhi Chief Electoral Officer Ashok Kumar said the draft electoral roll will be published on the 5th of August and the final electoral roll will be published on the 7th of October this year. Booth level officers will conduct door-to-door surveys from the 30th of June for verification of Delhi's electoral rolls. He said, under the SIR process, every elector will receive two enumeration forms, one copy of which will be held by the elector and the other will be submitted to the booth level officer after filing in the required details. He said that no documents are required to be submitted with the enumeration form. Our correspondent reports that voters residing in Delhi before 2002 can verify their names using the 2002 electoral rolls, while those who shifted to Delhi after 2002 can trace details through an Election Commission of India portal. More from our correspondent.
4: To facilitate voter participation, awareness drives and special camps will be organized to assist electors in submitting their enumeration forms. The main objective of the SIR is to ensure that every eligible citizen is included in the electoral roll, while no ineligible person is allowed to remain on the electoral roll. Around 13,000 booth level officers will conduct house-to-house survey and voters will have the facility to submit completed enumeration forms online. All district elect election officers have been directed to gear up their election machinery for the successful conduct of SIR. For the convenience of the general public, the voter list of the last special intensive revision held in 2002 in Delhi has been uploaded on the website of the commission. During this period, rationalization of polling stations will also be undertaken. With Dipendra Kumar, Priya Mondal, Akashwani News, Delhi.
2: Commerce and Industry Minister Piyush Goyal held a series of high-level meetings with senior Canadian business leaders and institutional investors in Toronto during the second day of his visit to Canada. The Commerce and Industry Ministry said the meeting was aimed at deepening bilateral cooperation and promoting investments and technology partnerships across strategic sectors. During the visit, Mr. Goyal met Canada's International Trade Minister, Maninder Sidhu, and discussed growing complementarities between India and Canada and underscored the need for a more robust and predictable business ecosystem driven by stronger government-industry collaboration. The ministry said that both sides also reaffirmed their shared objective of expanding bilateral trade to $50 billion by 2030 and concluding the CEPA negotiations by the end of the year. This was followed by the Canada-India Investment Roundtable, co-chaired by both the ministers. The Central Bureau of Investigation, CBI, has arrested two more accused in NEET UG 2026 examination paper leak case. The agency has arrested 13 accused so far in this case from Delhi, Jaipur, Gurugram, Nashik, Pune, Latur and Ahilyanagar. An accused, namely Dr. Manoj Shirure, a Latur-based doctor, has been arrested in the NEET questions leak case. According to CBI, he played a key role in facilitating three students, including the son of an accused coaching center owner, in getting the chemistry questions from the accused, P.V. Kulkarni. Another arrested accused is Tejas Harshad Kumar Shah, who is a physics faculty at Dr. Abhang Prabhu Medical Academy, a Pune-based coaching center. He got the leaked physics questions from the arrested accused, Manisha Havaldar. CBI has so far conducted searches at 49 locations at various places and seized several incriminating documents, laptops and mobile phones. The Enforcement Directorate has started inspection in various places in Kerala, including the residence of former Chief Minister Pinarayi Vijayan. More from our Thiruvananthapuram correspondent.
5: The Enforcement Directorate has started inspections at various places, including the residence of former Chief Minister Pinarayi Vijayan in Thiruvananthapuram since this morning. Inspections are being conducted at more than 10 locations across Kerala. However, the Enforcement Directorate has not provided any information about the operations. State Home Minister Ramesh Chennithala informed that the state police is not involved in the operations. Meanwhile, the Kerala High Court yesterday dismissed the petition against the enforcement case information report. The petition was filed by the officials of a private company from Kochi in Kerala. Inspections are also being conducted at the premises of the private company. Smithy M. Palluruthi, Akashwani News, Thiruvananthapuram.
2: This is Akashwani giving you the news. For quick news updates around the clock, follow us on X handle at AIR News Alerts. And for details of these stories and more, log on to our website www.newsonair.gov.in and download the News on AIR app. Amid rising temperatures in different parts of the country, Prime Minister Narendra Modi has urged citizens to take as many precautions as possible. In a social media post, Mr. Modi advised all to keep themselves hydrated and carry water when stepping out of homes. Stressing about increasing difficulties caused by the heat in daily life, Mr. Modi said that in such a weather, sensitivity becomes a great source of support. He further directed placing a small vessel filled with water outside homes, balconies, rooftops, shops or offices, keeping in mind the animals and birds. Amid the continuing spell of extreme heat in Rajasthan, an orange alert for heat wave conditions has been issued today in five districts of the state. A report.
6: Most parts of the state continue to reel under scorching heat. People are facing intense discomfort during the day while nights to remain unusually warm with little relief. Minimum temperatures have also been reported above 30 degrees Celsius in several cities including Jaipur, Kota, Jodhpur, Nagaur, Bikaner and Dausa. Kota witnessed the warmest night with the minimum temperature hovering around 33 degrees Celsius. In view of the severe heat wave and hot winds, the administration has been taking continuous measures such as sprinkling water on roads, setting up temporary shelters and ensuring the availability of drinking water at various locations. Jitendra Dwivedi, Akashwani News, Jaipur.
2: The India Meteorological Department has issued a yellow alert for heat wave conditions today over parts of Delhi, with maximum temperature expected to be hovering between 43 and 45 degrees Celsius. The Met Department has also predicted severe heat wave conditions over Haryana, Chandigarh, Madhya Pradesh, Punjab, Rajasthan, Uttar Pradesh and Vidarbh. The theme of the International Day of Yog 2026 to be observed on the 21st of next month will be Yog for Healthy Aging. Union Minister of State for Ayush, Independent Charge Mr. Pratap Rao Jadhav said this while attending the Yog Mahotsav 25-day countdown to International Day of Yoga 2026 in Khajuraho today. The United States Senator Lindsey Graham has questioned Pakistan's role as a possible mediator between the US and Iran, saying it cannot be seen as neutral because of its long-standing opposition to Israel. In a social media post, Graham claimed that Iranian military aircraft were being kept at Pakistani air bases and said the comments by Pakistani leaders about Israel were disturbing. Graham also urged Pakistan to clearly respond to US President Donald Trump's call to join the Abraham Accords. The remarks came after Pakistan's Defense Minister Khwaja Mohammad Asif rejected the idea of Pakistan joining the Abraham Accords in an interview with a TV channel. He said Pakistan would not support any agreement

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ମୁଖ୍ୟ ସମ୍ବାଦ ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍କାତ କାରଖାନାର କଲେ ଶିଳାନ୍ୟାସ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ଘନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଓଡ଼ିଶାର ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 18 ତାରିଖରେ ହେବ ଉପନିର୍ବାଚନ ଏବଂ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆଜି 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍କାତ କାରଖାନାର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବ ଭାରତରେ ପାରାଦୀପ ବିକାଶର ମଙ୍ଗ ଧରିବ ଏହି ପ୍ରକଳ୍ପ ଓଡ଼ିଶାକୁ ଭାରତର ଇସ୍କାତ ରାଜଧାନୀ ଭାବେ ଗଢ଼ି ତୋଳିବା ସହିତ ପାରାଦୀପକୁ ବିକଶିତ ଓଡ଼ିଶାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ କରାଇବ ଏହି କାରଖାନାର ଶୁଭାରମ୍ଭ ପରେ 30,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ପାଦନ କ୍ଷମତାକୁ ଆହୁରି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯିବା ସହିତ 60,000 କୋଟିର ପୁଞ୍ଜିନିବେଶ କରାଯିବ ଏହାଫଳରେ ସ୍ଥାନୀୟ ଅଞ୍ଚଳର ଉନ୍ନତି ସହିତ ଆନୁଷଙ୍ଗିକ ଶିଳ୍ପର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି
1: ଆଜିର ଦିନରେ ଏଠି ହଜାର ହଜାର ସଂଖ୍ୟାରେ ଅର୍ଥାତ୍ ପାଖାପାଖି ଯେତେବେଳେ ପ୍ଲାଣ୍ଟ ସମ୍ପୂର୍ଣ୍ଣ ସମାପ୍ତ ହେବ 32,000ରୁ ଅଧିକ ଯୁବକ ଯୁବତୀ ଟେକ୍ନିକାଲ ନନ୍ ଟେକ୍ନିକାଲ ସମସ୍ତ ପ୍ରକାରର ଇଏ ସୁବିଧା ଏବଂ ଇଏ ଜବ୍ ଏମ୍ପ୍ଲୟି ତାଙ୍କ ପାଇଁ ଇଏ ହେବ ଏବଂ ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଆନ୍ସିଲାରି ଇଣ୍ଡଷ୍ଟ୍ରି ମଧ୍ୟ ଏହା ସହିତ ଏ ଅଞ୍ଚଳକୁ ଯେଭଳି ଭାବରେ ଆସି ପହଞ୍ଚିବ ତାହା ନିଶ୍ଚିତ ଭାବରେ ଏ ଅଞ୍ଚଳ ଅଧିକ ସମୃଦ୍ଧ ହେବ 2028-29ରେ ଯାହା ଶିଳାନ୍ୟାସ କରିବାର ଅବକାଶ ଥିଲା ଆମେ ଆଜି 2026ରେ ଶିଳାନ୍ୟାସ କଲୁ ଏବଂ 2029 ବେଳକୁ ଇଏ ପ୍ରଡକ୍ସନ୍ ଷ୍ଟେଜ୍ରେ ଆସିଯାଇଥିବ ଏବଂ ତାର ଶୁଭ ଉଦ୍ଘାଟନ ମଧ୍ୟ କରିବ ଆମର ଇଏ ସରକାର ସମୟରେ ଇଏ ଗୋଟିଏ ଆମ ସରକାରର ବଡ଼ ଐତିହାସିକ ନିଷ୍ପତ୍ତି
0: କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଛନ୍ତି ସରକାରଙ୍କ ନେତୃତ୍ୱରେ ଦ୍ରୁତ ଶିଳ୍ପାୟନ ମାଧ୍ୟମରେ ପୂର୍ବୋଦୟ ସ୍ୱପ୍ନକୁ ବାସ୍ତବର ରୂପ ମିଳୁଛି ନବୀକରଣୀୟ ଶକ୍ତି ଫାର୍ମା ଓ ପେଟ୍ରୋକେମିକାଲ୍ସ ଆଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟର ନିବେଶ ବୃଦ୍ଧି ପାଇବାରେ ଲାଗିଛି 2030 ଭାରତ 300 ମେଟ୍ରିକ୍ ଟନ୍ର ଇସ୍କାତ ଉତ୍ପାଦନ ଲକ୍ଷ୍ୟରେ ଓଡ଼ିଶା 50% ଯୋଗଦାନକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛି ଶିଳ୍ପାୟନ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ଏହି କାରଖାନାରୁ ବାର୍ଷିକ 13.2 ମିଲିୟନ୍ ଟନ୍ର ଇସ୍କାତ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ଦେଶରେ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ଘନ କରିବାକୁ ପରାମର୍ଶ ଦେଇଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ରୌଦ୍ରତାପରୁ ସୁରକ୍ଷିତ ରହିବା ପାଇଁ ଘରୁ ବାହାରିବା ସମୟରେ ଆନୁଷଙ୍ଗିକ ସାମଗ୍ରୀକୁ ପାଖରେ ରଖିବା ପାଇଁ କହିଛନ୍ତି ଛାତ ବାଲକୋନି ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣି ଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦନ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି ଆସନ୍ତା ମାସ 18 ତାରିଖ ସକାଳ 9ଟାରୁ ଅପରାହ୍ନ 4ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ ଅପରାହ୍ନ 5ଟାରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ आयोग पक्षर् सूचना मिली सूचनाय देवाशिष सामंतरायं राज्यसभा सदस्य पदर् इस्तफा देवापर यह विज्ञप्ति प्रकाश पाई 2026 शिक्षावर्ष पई स्नातक पाठ्यक्रम रे नाम लेखा निमन्ते उच्चशिक्षा विभाग पक्षरु विज्ञप्ति प्रकाश पाई आज अपराह्न 4:00 एकक आवेदन फर्म साम्स पोर्टाल रे उपलब्ध हेबो जून 10 तारीख पर्यंत आवेदन रो समय सीमा धार्य होईछि आसंता मास 17 तारीख रे प्रथम पर्याय मेधा तालिका प्रकाश पाइबो चलित थर नाम लेखा प्रक्रिया जातीय शिक्षा नीति 2020 आधार रे करा जिवो जुलाई मास 9 तारीख सुद्धा स्नातक पाठपढ़ा आरंभ पई लक्ष्य रखा जाईछि बोली उच्चशिक्षा विभाग राज्य विधायकों सर्वोत्तम प्रदर्शन फलाफल खूब शीघ्र प्रकाश पाइब 10 वर्ष धरी बंद रही प्रक्रिया को विधानसभा पक्ष पुनर्बार लागू करवाचस्पति सुरमा पाढ़ी अध्यक्षतार एक कमिटी गठन करवाचस्पति भवानी शंकर भोई विधायक जयनारायण मिश्र भास्कर मडेई पूर्वतन विधायक अरविंद ढाली अमर प्रसाद शतपथी और वरिष्ठ सांबादिक राजाराम शतपथी सदस्य रही प्रतिवर्ष गृह विधायकों उत्तम प्रदर्शन उपस्थान गठनमूलक प्रस्ताव आदि मानदंड भावे विचारक नहीं फलाफल घोषणा कर 2002 मसीह चलता यह प्रक्रिया 2016 मसीहा पर बंद रही पश्चिम एशिया परिस्थिति मध्ये पेट्रोल और डीजेल दर वृद्धि पाइबारे लागिछि धार्य दरठारु अधिक बस भड़ा आदाय कले कार्यानुष्ठान ग्रहण करा परिवहन मंत्री विभूति भूषण जेना कहिछन्ति यात्रीमाने अधिक भड़ा नदे धार्य भड़ा दे यात्रा करिबाकु मंत्री श्री जेना अनुरोध करिछन्ति भारतीय सेनारे अग्निपथ और नियमित क्याडर पर ऑनलाइन प्रवेशिका परीक्षा आसंता मास पहिलार आरंभ हो जून 12 तारीख पर्यंत विभिन्न पर्यायर कोलकाता रे नियुक्ति जोन अधीन ओडिशा सिक्किम पश्चिमबंगे एहि परीक्षा अनुष्ठित हो इच्छुक प्रार्थी माने आसंता 10 तारीख पर्यंत ऑनलाइन माध्यम रे आवेदन करिपरिबे भद्रक जिला तिहिड़ी ब्लॉक पंचायत समिति कार्यालय में भोटर तालिकार स्वतंत्र सघन संशोधन एसआईआर संपर्कित सर्वदलीय बैठक अनुष्ठित हो बैठक में विभागीय अधिकारी जोगदे भोटर तालिकार नाम पंजीकरण त्रुटि संशोधन और स्वच्छता उपर आलोचना कर बौद्ध जिला कंटामाळठारे दुईदिनिया एसआईआर प्रशिक्षण कार्यक्रम अनुष्ठित हो 415 जन ब्लकस्तर अधिकारी और 42 जन पर्यवेक्षकों भोटर तालिका संपर्कित विस्तृत सूचना प्रदान गजपति जिला गोसाणी ब्लक कार्यालय सभागृह ब्लक उन्नयन अधिकारी गौरचंद्र पटनायक तत्वावधान में कार्यक्रम आयोजित हो घर संशोधन आवेदन फर्म पूरण नूतन मतदाता नाम संयोजन समय सीमा और विचार विमर्श प्रक्रिया उपर अधिकारी प्रशिक्षण दीजिए रायगढ़ इंडोर स्टेडियम ठारे सप्तम राज्य जुगासन चैंपियनशिप प्रतियोगिता अनुष्ठित हो उद्यापनी दिवस में अतिरिक्त जिलापाल नवीन चंद्र नायक मुख्य अतिथि भाव जोगदे कृति प्रतियोगी पुरस्कृत करिछन्ति प्रतियोगित 20 जिल्लार 300 प्रतियोगी 6 वर्ष वर्ग के 12 श्रेणी में अंशग्रहण करते पुरी जिला चैंपियन होता बेले केन्द्रापड़ा प्रथम रनर्सअप और रायगढ़ द्वितीय रनर्सअप हो बौद्ध जिला कुसंग रेंज अंतर्गत सातकोशिया गंड में 19 घड़ियाल शावक जन्म नहीं समस्त शिशु शावक सुस्थ रही वन्यप्राणी विभाग पक्ष सूचना मिली महानदी वनांचल घड़ियाल वंशवृद्धि 35 कोटी माई और अंडीरा घड़ियाल छड़ा राज्य में ग्रीष्म लहरी जारी रही आसंता दुई दिन पर्यंत पाग परिवर्तन संभावना नथिबा पाणिपाग विज्ञान केन्द्र पक्षर् राज्य में आसंता 24 घंटा मध्यरे गरम और गुळुगुळी वृद्धि पाइबा नहीं सतर्क सूचना जारी करा जाय छे मध्याह्न 12 सुधा बलांगीर जिला टिटलागड़ सर्वोच्च तापमात्रा 44.5 डिग्री सेल्सियस रेकर्ड करा जाय छे संवाद शेष पूर्वर् पुणि थरे मुख्य संवाद राज्य में शिल्पायन वृद्धि और स्थानीय लोकों निजुक्ति उपरे सरकार गुरुत्व देउछन्ति कहिले मुख्यमंत्री पारादीप 65,000 कोटी टंकार अत्याधुनिक नूतन समन्वित इस्पात कारखानार कले शिलान्यास वृद्धि पाउथिबा ग्रीष्म प्रवाह को दृष्टि रखि सतर्कता अवलम्बन करने को देशवासी प्रधानमंत्री परामर्श ओडिशा खाली गोटी राज्यसभा आसन आसंता मास 18 तारीख रे हेबो उपनिर्वाचन एवं चलित शिक्षा वर्ष स्नातक पाठ्यक्रम रे नाम लेखा पई आजिठारु आरंभ हेउछि आवेदन प्रक्रिया अधिक संवाद पई आपण माने newsoneair.gov.in वेबसाइट एवं newsoneair आप रे लॉगिन करि परिबे वर्तमान पई आंचलिक संवाद एतिकी परवर्ती आंचलिक संवाद सुनि परिबे संध्या 6:45 रे।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣିଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଗୋଟିଏ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମରେ କଥାଚିତ୍ର ତାଲର କେତୋଟି ଗୀତ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ। ସୁଖବିନ୍ଦର ଓ ଅଲକାୟଗ୍ନି ଗାଇଥିବା ଏ ଗୀତଟି। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଏ ଆର୍ ରେହମାନ୍।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଗୋଟିଏ ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମରେ ଶ୍ରୋତାବନ୍ଧୁ ଶୁଣୁଛନ୍ତି କଥାଚିତ୍ର ତାଲର କେତୋଟି ଗୀତ। ଗୀତରଚନା ଆନନ୍ଦ ବକ୍ସି, ସଙ୍ଗୀତ ଏଆର୍ ରେହମାନ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଓ ଉଦିତ ନାରାୟଣ।

0: ଗୋଟିଏ ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିଲେ କଥାଚିତ୍ର ତାଲର କେତୋଟି ଗୀତ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଦିବାସୀ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା। ଆଜି ଆଲୋଚ୍ୟ ବିଷୟ ପାରମ୍ପରିକ କିଷାନ ଗୀତରେ ସମାଜ ସଂସ୍କାରର ବାର୍ତ୍ତା। ଆଲୋଚକ ଭୁବନେଶ୍ୱର କିଷାନ, ପ୍ରଯୋଜନା ତଥା ଉପସ୍ଥାପନା ସନ୍ତୋଷ ପିଙ୍କ।
1: ମକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତାରିନ୍ ଏମ୍ହେ ଜୁହାର।

ଯେନ୍ଟା ମନାଲି ଯେତ୍କି ହାଖ୍ରାଲି ଆଦାନ ଅନୁରୋଧ ନେ ଆରୁ ଆମ୍ଭେ ଜିଆନୁ ଲାଗାବତନେ କା ନାମେ ପରିବାର ପ୍ରତିପୋଷଣ କାମାଙ୍ଗତନେ ହେଲେ ଇ କଥାବନ୍ ଯେତେତ୍ ନାମ ଧ୍ୟାନ ଚିନା କଥାଦୁ।

0: అడ్డి ఆరు ఎక్కడ నల్లనరక అన్ని ఖాళీ ఒక్కనారు పాడన
1: ఇంకే సంగే ఢోల్ మ్యాచింగ్ మంది ఢోల్ బొద్ది ఉంటా నమ శుభవాద్యోగి ఉంటా అని పాడదు హేలు రాయి ఇను తోహణే బి నమ సడ్డి అన్యాన్య నమ తా రామకాఠి పామకాఠి సడ్డి గిరా ఉంటా పాచీర్ బేసి గిరా పాచీరి నల్లనార్ ఆరు పాచమాలీర్ బి నల్లనార్ కుక్కు హద్దార్ బి తమ పచిలి పచిలి సంగే లామర్నార్
0: ఎక సమయాను ఇదా నల్లనార్
1: ପୁଷ୍ପୁନି ଟାଇମ୍ନୁ
0: ଆଚ୍ଛା
1: ତାପରେ ପୁଷ୍ପୁନି ଟାଇମ୍ନୁ ଇନେ ମାନି ଇଏ ତ ଅଭାବ ରାଇ ଆସମାଇ ଆଲା ନାମେ କୁଣାରୁ ନେ ଭେରାଇଟି ଭେରାଇଟି ପଲାଲିଆର କାମା ବେସିକ୍ ରା ନାମ ଗୋଟା ଆସମା କାମଦା ଯେହେତୁ ପ୍ରକୃତି ସାଙ୍ଗେ ଜଡ଼ିତୁ ଆନୁ ମହାଦେବ ବି ଚିଦା ଭାତାଡ଼ ବି ଚିଦା ଇ ପ୍ରକାର ଅଣ୍ଡା କାମିକରା ଆଦାନ ମହିକରା ଆଲାରେ ଅଣ୍ଡା ମଜବୁତ ମନାଲିଆ ଶରୀର ବଦ ବି ତାକତ ରାଲିଆ ଯେହେତୁ ନାମେ କୁଣାର ମାନାନାର ଟିକେ ଟିକେ ନାମେ ପାରମ୍ପରିକ ଆକାରନୁ ଏଣୁକରି ଆମେ ଯେତେ ବି ନାଲ୍କୁ ପତର କାମ ବିଡ଼କନାଗେ ଯଦି ନା ଆମେ ହେଡ଼ୁଖା ନରିକିରା କ୍ୟା ପହଞ୍ଚିବୁନ ଯେତେ ନାଲ୍କୁ ନୁଲ୍ଖା କାମଚକାର କରିବି ନା ଆମେ ମାନେ ଆମେ ଦୁଃଖ ବନ୍ ମଦ୍ରଦାଚିଦା
0: ହେଲେ ଇ ବନ୍ ଆମେ ଇ ପୁଷ୍ପୁନି ନୁ
1: ପାଡ଼ା ଖାତିରି
0: ପାଡ଼ା ଖାତିରି ତାପରେ
1: ପୁଷ୍ପୁନି ଅଣ୍ଡା କଥା ଥିଲି ଯେ ପାଚି ଜମାର ତାର ପାଣି ଚିନାର ପୁଷ୍ପୁନି ପୁଷ୍ପୁନି ପୁଷ ମାସ ନୁ ପୁଷ୍ପୁନି ଆଉ ଭଲେ ରଥର ସୁଖେ ରଥ ବୋଲି ପିତୃରେ ଚିଦା ତାର ପାଣି ପୁନା ତିହାଲକେ ଗୋଟା ଆସମା ପୁନା ତିହାଲକେ ଗୋଟା ଆସମା ଭାଇତାର ଚିକୁନ ତିନି ଆଗଲି ଚିକୁନୁ କୁଣାର ସାନ ପାଇସା ମାର ଆଲିଆ ମାଘ ଖାଲିଆର ଗୁଲ୍ଲେ ଆଉ ଚିନି
2: ଚିନି
1: ଆଗଲି ନାମେ କୁଣାର ସାନ ପାଇସା ମାରିଲାରୁ ଗୁଲ୍ଲେ ଆରୁ ଚିନି ମାଘ ଖାଲିଆର ମା ଦିବନ ଖାସାରୁ ଭାଇତାର ଖାସାରୁ ତାଙ୍କଟା ପ୍ରକୃତି ସିଷ୍ଟମ ନୁ ତାଙ୍କ ଭଫେ କାମିକରା ଆଲାର ଗୋଟା ଆସମା କାମିକରା ଯେତେ ମହାଲିଆ
0: ଆକୁନ ଆଲାର ପ୍ରାକୃତିକ ଖାଦ୍ୟ ବାଲନାର ଅର୍ଗାନିକ ଫାର୍ମିଂ ବାଲନାର ଆଇକା ମାଲା କିନ୍ତୁ ନାମେ ଆଲାର ନାମେ କୁଣାର ହୁ ପ୍ରକୃତି ଗେ ଯାହା ରାଲିଆ ଯାହା ଚିଆଲିଆ ପ୍ରକୃତି ଆଦାନ ବ୍ୟବହାର କାମି କିରି ଆର ଅନାଲିଆର ମହାଲିଆର ମେଲେ
1: ଇଦ ମନାଲି କଥା ଏଣୁ କରି ତା ଜନ୍ମରୁ ମୃତ୍ୟୁ ଯାକର ଗୀତୁ ଆତଲି ଯେହେତୁ ପାଚା ଗୀତୁନ କୁକୁ ହାତ ଟିକେ ଟିକେ ଆଦଗେନ ବି ସାମିଲ କାମାନାର ଯେହେତୁ ଅନ୍ୟ ପାରମ୍ପରିକ ଗୀତୁ ବ ଟିକେ ମଡେଲିଂ ମାନାଲି ଆଦିଗେଲା ନେମ୍ ବି ନାମେ କୁଣା ହାଦାରେନ୍ ତେଙ୍ଗାଲାମ ଏକା ଶିକ୍ଷିତ ମଞ୍ଚକାନାର କା ଏକା ବନ୍ଧୁର ଲେଖାନାର ନା ବି ମଡେଲିଂ ଆକାନୁ ବି କିଛିଟା ଗାନା ଲେଖା ଯେ ନାମେ କୁକୁ ହାଦାର ବି ଆଦାନ ନେଇକିରା ମାନେ ବିଭିନ୍ନ ଜାଗାନୁ ପରିବେଷଣ କାମର ଆନୁ ବି ଅର୍ଥ ଏସ୍କେ ଉପାର୍ଜନ କାମାଙ୍ଗର ହୁନୁ ବି ଯେନ୍ତା ନାମ ଅଲଗା ଆଲାରେ ଆର୍କେଷ୍ଟ୍ରା ହୁଆଲା ନାମେ କୁଣାରେ ବି ସ୍ପେଶିଆଲ ଆର୍କେଷ୍ଟ୍ରା ଆକୁନ୍ ଗଠନ ମାଞ୍ଜାଦି କୁଣା ଗୀତୁନୁ ଆବନ୍ ପାଡ଼ା ଖାତରାଲି ଆର ଆଦନ ବହୁତ ଆଲ ରେସ୍ପଣ୍ଡ କାମନାର କୁଣା ଭାଇ ଜମାର ଆରୁ ଯେତେ ହାଦୁ ବଚ ଯେତକି ଆତାର ନାମେ ପାଚିରି ନାଲାନାର ଆନୁ ହାଦୁରି ନାଲାନାର କୁକା ହାଦାରି ନାଲାନାର ପେଲାର ଯେତେ ନାଲାନାର ଆନୁ ଆରୁ ବହୁତ ମଜବୁତ ଆନେ ମନଟା ଭଲ ଆଡ୍ଡା କେ ଆର୍ଟସ କ୍ୟାମ୍ପ
0: ନିଶ୍ଚିତ କରି ତା ଆଦା ଜରୁରୀ ବି ସମାଜ ଯାହା ଡିମାଣ୍ଡ କାମାଲି ଅନ୍ୟ ହିସାବରୁ ନାମାନ ବି
1: ଗୀତ ମାଧ୍ୟମରୁ ବି ନାମେ ଆଲାର ବାର୍ତ୍ତା ଚିଆ ଖାତରା ଯେନ୍ତା କି ଅନ୍ଧବିଶ୍ୱାସ ନୁ ବି ନାମେ ଆଲାର ଡୁବରା କାନାର ଅନ୍ଧବିଶ୍ୱାସ ନୁ ବି ଡୁବରା କାନାର ଆକୁନ ଯାଇକି ବି ବିଜ୍ଞାନ କାହିଁ ଏକା ସାଙ୍ଗେ ଭୁଙ୍ଗା କରାଦିନ ତାଣିଦିନ ମିଆଁ ଯାଇକି କିନ୍ତୁ ତଥାପି ଆଲାରା ଗୁନିଆ କାମାରୁ ବି ଆକୁନ ବି ହାଦୁଗଚ କାମାନାର ଯେନ୍ତାକା ଆ ଟାଇମ୍ ନୁ ଗୁନିଆ ମେହାରୁ ହେର ଚିଆଁ ଚିଆନାର ଫୁକା ଝରା କାମିକରା ବି ହାଦୁଗଚ
0: ଜନ
1: ଆଲାର ଆଧା ଖିଆ ବି କାନାର ହାଦୁର ବୁଢ଼ୀରି ଖିଆ କାନାର ଆରୁ ଯୋଡ଼ ଖାଣି ନୁ ଆନି ମାଡ଼ା ଚାନାର ବାନାର ଚୁରଗୁଣି ଅଲଗତା ଲିଲା ଇଆଡ୍ଡା ନୁ ବାନାର ଏଣୁକରି ଇଦିଗେନ୍ ଦୂର କାମାଗେ ଲଗାନ ବି ଅନେକ କଥା ଲେଖା ଚାପା ଖାତରାଲି ଯେନ୍ତାକା ଆପଣାର ତେଙ୍ଗାଲାନ ମାନେ ଏଘେନ ଆମେ ଘନ ଗୁନିଆ ଏଘେନ ଆମେ ଘନ ଗୁନିଆ ଭଲ ମନ୍ତର ଦୁଇ ପଦ ଆକାଦାନ ବୋଲିକିରା ପାଦା ଛାଡ଼ିକିରା ଆହାଲି ଏଙ୍ଗାନ ଦୁନିଆ ନେନ ମାନାଲା ନା ଘନ ଗୁନିଆ ଠୁଆ ଠାଙ୍ଗନ ନାସନ ପାଙ୍ଗନ ଠୁଆ ଠାଙ୍ଗନ ନାସନ ପାଙ୍ଗନ ଉର୍ଦ୍ଧାନ ନେନ୍ ଚଲତୁ ଚୁର୍ଣ୍ଣା ଚିର ଖାଡ଼ି ଆଉ ତିହାଲ ଜଡ଼େ ଧାରକୁନ୍ ତେଙ୍ଗଦା ଜିଦାନ ଇ ସେ ମାଞ୍ଜିକି ଚିକା ମାରିଲା ଖୁନିଆ ନେନ ମାନାଲା ନା ଘନ ଗୁନିଆର ମାନେ ଚିର ଖାଡ଼ି ଟିକେ ଧାରଚାର କା ତିହାଲ ଟିକେ ଧାରଚାର ହେଲେ ଇ ତମେ ଅନ୍ଧବିଶ୍ୱାସ ଆକାର ନ ବି ଆର ଅଣ୍ଡା ଆଲାରେ ମନ ମନ ଶାନ୍ତି କାମାଗେ ଲାଗ ମା ରାଜକୁ ନିଏ ଦେରି ଆଲାର ଅଣ୍ଡା ଆନୁ କରଚାର କେ କାନାରି ବାଧ୍ୟ ହେଇକିରା ଇର ଅନ୍ଧ୍ରି ନେଲେ ବି ଅଣ୍ଟା ଖୁନିଆ ଅଣ୍ଡା ଅଥରାନା ଯେ ଇନୁ ଇଦ ଲାଗ କା ଆଦ ଲାଗ ଏକା ଭୂତୁକେ ଲାଗି ହାଡ଼ା ବାହାଡ଼ା ଏକାକେ ଲାଗି ନାଡ଼ିଆ ଆଉ ମୋହନା ଅନ୍ନାଦୁ ଯେତେ ମା ଲାଗି ହେରୁ ଆଉ ଚିଆଁ ନେନ୍ ତେଙ୍ଗାଲା ନା ଘନ
2: ଗୁନିଆ
1: ବହୁତ ଆତଲି ଇଏ ନେମ୍ ବେଞ୍ଜା ବାଟିଆ ଯେନ୍ତା ତେଙ୍ଗାଲିଆର ଜଳେ ବନ୍ଧୁର ଅକ୍କାରୁ ବି ଯଦି ଯେତେବେଳେ ହାଦୁ ବାଟିଆ ଲାମ ମାନେ ଉଭୟ ବନ୍ଧୁ ଆଗଲି ମାନେ ଅକ୍କନାର ଆରୁ ଟେଡ଼ା ଟୁଡ଼ି ବି ମାନନାର ଇଏ ବନ୍ଧୁ ଯେ ନାମେ ବେଞ୍ଜାତ ସବୁଦିନ ତା ବେଞ୍ଜାତ ଇନୁ ନାମେ ଭିତରେ ଅଣ୍ଡା କୌଣସି କଳଙ୍କ ମା ମାନନା ହନ୍ୟ ଅକ୍କାରୁ ବି ନାମେ ବୈଠକି ଗୀତ ଉଠିଦି

ଇଏ କେଡ଼େ ସୁନ୍ଦର ଗୀତ ବୋଧେ ନି ପାଡ଼କାର ଯେ ଇ ପ୍ରକୃତିରେ ଇ ଗୀତ ବନ ଏକା ବାକେନ ପାଡ଼ନାର ଆରୁ ଏକାନ ଏକାନେ ଇଦ୍ଗେ ହେଲୁ ବି ମାନେ

0: ଆରୁମଟା କଥା ଯେ ନାମ ଯେତେବେଳେ ହାରବୁ ଅନଲା ମନେ ଏରଦାତ ଖାଲି ମାନ ଗୁଠି ଅଲି କି କା ଆଥାଦ ଅଲି କା ଝାଟଙ୍ଗା ଗୁଠି ରହି ଆଦାଦ ଅଲି ଉଦାଦ ମାରିଲି ସାଙ୍ଗେ ସାଙ୍ଗେ ସାଙ୍ଗେ ଓ ହାରବୁନୁ ଯାହା ସବୁ ଜୀବଜନ୍ତୁ ରାଲି ଆଦାଦି ଅଲି କି ଆରୁ ଖି ଚାପିକି ଯେତକି ଭି ଚେର ମୂଲି ରାଇ ଯାହା ଭି ମନ୍ଦାର କାମ ଗେ ଲଗାନ ମାନୁ ରାଇ କା ଲହ ଗୁଠିତ ରାଇ ଆଦାଦି ଅଲି ଚାପିକି ଆରୁ ମଞ୍ଜରିକି ତା ସମୟା ତିଲି ଆକୁନ୍ ନାମ ଇ ବାବଦନୁ ଭାବାଗେ ଯେନ୍ ପ୍ରକୃତି ନାମାଗେ ଲଗାନ ଚିଚକିଛି ଭଗବାନ ଆ ପ୍ରକୃତି ବୋଧ ଏକାନେକିରି ଠିକ୍ ହିସାବନୁ ର ଆଦକେ ସଂରକ୍ଷଣ ଆବନ୍ ଇନା ଆବନ୍ ଯତନ କାମନା ନାଭେଦନଟା ବାଡ଼ିଟି କର୍ତ୍ତବ୍ୟ ଦୁ ଜୁହାର।
1: ଶୁଣୁଥିଲେ ଆଦିବାସୀ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ତଥା ଉପସ୍ଥାପନା ସନ୍ତୋଷ ପିଙ୍ଗ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଅମଡ଼ା ବାଟ। ଗୀତ ରଚନା ନରସିଂହ ମହାପାତ୍ର, ସଙ୍ଗୀତ ବିକେ ଦାସ। ଗୀତଟି ଉଦ୍ୱତ କଣ୍ଠରେ ଗାଇଛନ୍ତି ଆରତୀ ମୁଖାର୍ଜୀ ଓ ସିକନ୍ଦର ଆଲାମ।

ପରବର୍ତ୍ତୀ ଗୀତଟି ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ ଶୁଣନ୍ତୁ। କଥାଚିତ୍ର ଗପ ହେଲେ ବି ସତ, କଣ୍ଠଦାନ କରିଛନ୍ତି ଅମିତ କୁମାର ଓ ସୁମନ କଲ୍ୟାଣପୁର, ସଙ୍ଗୀତ ଭୁବନ ହରି।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କଥାଚିତ୍ର ବିଲ୍ୱ ମଙ୍ଗଳର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ବାଣୀ ଜୟରାମ ଓ ଏସ୍ ଜାନକୀ। ଗୀତ ଏବଂ ସଙ୍ଗୀତ ପ୍ରଫୁଲ୍ଲ କର।

0: ଆକାଶବାଣୀ ସମ୍ବଲପୁର ସମୟ ଅପରାହ୍ନ 4 ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ହିସାବରେ ବୈଧ ହେ କହିଲେ ସୁପ୍ରିମକୋର୍ଟ। ଖରାର ପ୍ରକୋପକେ ଦେଖିକରି ସତର୍କ ରହିବାରକେ ନାଗରିକମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ଲାଗି ଯୋଗ ଶୀର୍ଷକ ବାର୍ତ୍ତା ନେଇକରି ଆବା ମାସର 21 ତାରିଖ ପାଳନ କରାଯିବା ଅନ୍ତର୍ଜାତୀୟ ଯୋଗ ଦିବସ। ରାଜ୍ୟ ଶିଳ୍ପାୟନ ବଢ଼ାବାର ଆରୁ ସ୍ଥାନୀୟ ନିଯୁକ୍ତି ଉପରେ ଜୋର୍ ଦେଉଛନ୍ ସରକାର କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂଆ ସମନ୍ୱିତ ଇସ୍ପାତ କାରଖାନାର କଲେ ଶିଳାନ୍ୟାସ। ଓଡ଼ିଶାର ଖାଲି ଥିବାର ଗୋଟିଏ ରାଜ୍ୟସଭା ଆସନ ଲାଗି ଆବା ମାସର 18 ତାରିଖ ହେବା ଉପନିର୍ବାଚନ। ଚଲତି ଶିକ୍ଷା ବଛର ସ୍ନାତକ ପାଠ୍ୟକ୍ରମନୁ ନାଁ ଲେଖା ଲାଗି ଆଇଷ୍ଠାନ ମୂଲ ହେଉଛି ଆବେଦନ ପ୍ରକ୍ରିୟା। ଭାରତୀୟ ସେନାର ଅଗ୍ନିପଥ ଆରୁ ନିୟମିତ କ୍ୟାଡର ଲାଗି ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆବା ମାସର 1 ହେବା ମୂଲ। ଧାରିଜ ଦରଠାନୁ ଅତକା ବସ୍ ଭଡ଼ା ନେଲେ ଜବର କାର୍ଯ୍ୟାନୁଷ୍ଠାନ ନିଆଯିବା କହିଲେ ବିଭାଗୀୟ ମନ୍ତ୍ରୀ। ରାଜ୍ୟର ବିଧାୟକମାନଙ୍କର ପ୍ରଦର୍ଶନ ଫଳାଫଲ ତୁର୍ତ୍ତି ପ୍ରକାଶ ପାଇବା ବାଚସ୍ପତିଙ୍କର ଅଧ୍ୟକ୍ଷତାତି ଗଠନ କରାଗଲା କମିଟି। ରାୟଗଡ଼ା ଇଣ୍ଡୋ ଷ୍ଟାଡିୟମଠାରେ 7 ରାଜ୍ୟ ଯୋଗାସନ ଚମ୍ପିଅନ୍ସିପ୍ ପ୍ରତିଯୋଗିତା ହୋଇଛି ଅନୁଷ୍ଠିତ। ଆଇପିଏଲ୍ T20 ଉଦ୍ଧେ 2 ପ୍ଲେଅଫ୍ ମ୍ୟାଚ୍ ସନ୍ରାଇଜର୍ସ ହାଇଦ୍ରାବାଦ ଆରୁ ରାଜସ୍ଥାନ ରୟାଲ୍ସ ଭିତରେ ଖେଳାଯିବା ମ୍ୟାଚ୍। ରାଜ୍ୟ 24 ଘଣ୍ଟା ଭିତରେ ଗରମ ବଢ଼ବାର ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଚ୍ଏନ୍ଡି ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ାର 5 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ଓଡ଼ିଆ କଥାଚିତ୍ର ଗୀତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମର ହ୍ୟାଲୋ ଅନୁରୋଧର ପୁନଃ ପ୍ରସାରଣରେ ଶୁଣନ୍ତୁ ପୁଣି ଥରେ ହ୍ୟାଲୋ ଅନୁରୋଧ। ଉପସ୍ଥାପନା ମମତା ପଣ୍ଡା।

0: हेलो,
1: हेलो।
0: हाँ, यहाँ आकाशवाणी संबलपुर। हेलो, अनुरोध कार्यक्रम। आपण तो आमर बहुत पुरना श्रोतान। आज आज्ञा बहुत दिन पोरे कथा लागला। କାଣା ଆଜ୍ଞା, କେମିତି ବିଜି ଥିଲେ? ହଁ, କାର୍ଯ୍ୟକ୍ରମ ତ ନିଶ୍ଚୟ ଶୁଣିବେ। ଆମର ଏଟା ତ ରେଡିଓର ତ ଏଇଟା ଗୋଟେ ମହିମା ହେ ଯେ ଆପଣ ଯେନ ଥୋଇଦେବେ ବି ସେଟା ବାଜବା। ତାମାନେ ବସିକିରି ରହିକିରି ଆମେ ନାଇଁ ଦେଖୁ, ଯେନ୍ତାକି ଆମେ ଟିଭି କେ ଦେଖବା କେ ପଡ଼ସି। ମୋବାଇଲ ରେଟ ଆପରେ ଯେନ୍ତ ଶୁଣୁଛନ୍, ସବୁଆଡେ ଶୁନି ହଉଛେ। ଆପଣ ଭାରତରେ ଭାରତ ବାହାରେ ବି ଶୁନି ପାରବେ ମୋବାଇଲ ଆପରେ। ଏଟା ବହୁତ ସୁବିଧା ହେଇଗଲା, ଧୀରେ ଧୀରେ ବଢୁଛେ ଆଜ୍ଞା। ଆଉ ଯେତକି ବି କ୍ଲିଅର ଅଛେ, ତା ମାନେ ଯେନ୍ତା ଆମ ନେଟୱାର୍କଟା ଆହୁରି ବି କ୍ଲିଅର ଶୁଭା। କାଁ କରିକି

ନ ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ। କେନ୍ତା ଅଛନ୍? ଭଲ ଅଛନ୍? କାଣ କରୁଛନ୍? ଏ ଯେ ଏଛନ୍ ଗା କେନ୍ତା କେନ୍ତା ଲେତି ଲୁତା ମିଲ୍ଲାନ କି ନି ଗାଁ ଥି?

ଭୁଜକା ଭୁଜକା ମିଳୁଛେ ବେଲେ ଆମେ ଗଲେ ଯିମୁ ଖାଇମୁ ତ ମିଠାଟା ତ ଆଚ୍ଛା ନିଶ୍ଚୟ ଯିମୁ ଆଉ ଆମର ବୋହୁକେ କହିଥିବେ ପଖାଲ ପଖଲେଇଥିବେ ବେଲେ ଲେତି ଖାଇମା ହେ ହଁ ଦହି ପଖାଲ ହାଣ୍ଡି ପଖଲାଲା ଭାତ ଖାଇମା ପଖାଲ ଖାଇମା କାଁ କରିକି ଖରା ଦିନେ ଏଛେନ୍ ଯେତକି ତା ମାନେ ପଖାଲ ଖାଇମା ଆମର ସେତକି ଭଲ କାଁ କରି ନୁନ ଯାକ ପଲେଇ ଯାଉଛେ ଆମର ଦେହେତୁ ଝାଲଥି ନାଇଁ ବେଲେ ଏଛେନକା ତ ପଖାଲ ଖାଇବାର କଥା ଯେନ୍ତା ଗାଁ ମାନକେ ମିଳୁଛେ ତା ସବୁଆଡ଼େ ବି ମିଳୁଛେ ଫଲ ଯେନ୍ତା ମିଳୁଛେ ତରଭୁଜ କାକୁଡ଼ି ଆମ ଇସବୁ ଖାଇବାର କଥା ନାଇଁ ଆପଣ ଖାଉଛନ୍ କି ନାଇଁ ଆଚ୍ଛା ଆଜି କେନ୍ ଗୀତ ଶୁଣମା କହୁନ ଆଚ୍ଛା ବାପ ଘରେ ଝିଅ ଶୁଣବେ ଓହୋ ଆଜି କେନ୍ତା ଚେଞ୍ଜ କରିଦେଲେ ଠିକ ଅଛେ ସୁନ୍ଦର ଗୀତଟେ ଆପଣ ବାଛିଲେ ଏଟା ସନ୍ତୋଷ ପ୍ରଧାନଙ୍କର ଲେଖା ଆତ୍ମରକ୍ଷା ବାଜବା 9:30 ଆପଣ ଶୁଣବେ ତ ଆପଣ ଯେନ୍ ସୁନ୍ଦର ଗୀତଟା ବାଛିଛନ୍ ଶୁନମା ଠିକ ଅଛେ ଆସୁନ୍ ଇ ସୁନ୍ଦର ଗୀତଟା ଶୁନମା ଆଜ୍ଞା ହଁ ହଁ ଠିକ ଅଛେ ସବୁ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ତଥାପି ବି ଆପଣଙ୍କର ଯେନ୍ ଡେଡିକେଟ୍ କଲେ ଆମେ ମୁଇଁ ଆଉ ଥରେ କାର୍ଯ୍ୟକ୍ରମ ମାଧ୍ୟମ ଟି କହିଦଉଛେ ଆକାଶବାଣୀର ସବୁ କର୍ମକର୍ତ୍ତା ଆଉ ଯେତେ ଶ୍ରୋତା ଆମର ଅଛନ୍ ସମସ୍ତଙ୍କୁ ଆମର କର୍ଣ୍ଣ ବାବୁ ଡେଡିକେଟ୍ କରିଛନ୍ ଆପଣ ଆସୁନ୍ ଶୁନମା ସବେ ମିଶିକିରି ବାପ ଘରେ ଝିଅ ପାଗଳ କରିଛି ପାଉଁଜି ତୋର ଠିକ ଅଛେ ଆଜ୍ଞା ଫୋନ୍ କରିଥିଲେ ଜୁହାର।

0: ହ୍ୟାଲୋ।
1: ହ୍ୟାଲୋ,
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ନମସ୍କାର ମ୍ୟାଡମ,
0: ନମସ୍କାର ଆଜ୍ଞା।
1: ମୁଁ ପ୍ରଧାନ କହୁଥିଲି, ପତ୍ରାପାଲି ପଦମପୁର ଜିଲ୍ଲା ବରଗଡ଼ରୁ।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ ଆଜ୍ଞା। ଆଜ୍ଞା କହୁନ,
1: ଆପଣ କେନ୍ତା ଅଛନ୍? ଭଲ ଅଛନ୍ ତ?
0: ହଁ, ଆମେ ମାନେ ସମସ୍ତେ ଭଲ ଅଛୁଁ। ଆଉ ଯେତେବେଳେ ଆପଣ ମାନଙ୍କର ଫୋନ ପଲେଇ ଆସି, ଆମେ ଆହୁରି ଉସତ ହେଇଯାଏସୁଁ। କାଁ କରି କି ଆମେ ଏଟା ଗୁଟେ ଅଦେଖା ସମ୍ପର୍କ ହେଲେ ବି ନାଇଁ ଆଜ୍ଞା, ଆକାଶବାଣୀ ଆଏ ବୁଝିଲେ, ତାମାନେ ଗୁଟେ ଅଦେଖା ସୂତ୍ରରେ ଯୁଡି ହେଇଯାଇଛୁ ଆମେ ଆମର ଶ୍ରୋତା ମାନଙ୍କର ସଙ୍ଗେ। ଆମେ ବନ୍ଦ ଘର ଭିତରେ ବସିକରି କାମ ଯେତେବେଳେ କାର୍ଯ୍ୟକ୍ରମ ଚଲାସୁଁ, ତଥାପି ବି ଆମକୁ ଲାଗ୍ସି ଯେ ଆମର ଶ୍ରୋତା ମାନେ ଆମର ଆଗାଡ଼େ ଅଛନ୍। ହଁ, ହେଟା ହେତକି ସମ୍ପର୍କ ନାଇଁ ରହିଲେ ଶ୍ରୋତା ଆଉ ଆମର ଭିତରେ କାଣା ସମ୍ପର୍କ ରହିବା ଆଜ୍ଞା? ଆକାଶବାଣୀ ପରେ ଅଦେଖା ସମ୍ପର୍କରେ ଯୁଡି ରହିଛେ ଦୈବୀ ବାଣୀ, ଏଟା ତାର ନାଁ, ହେତିର ଲାଗି ଆକାଶବାଣୀ ବହୁଜନ। ହଁ, କିଛି ଆପଣଙ୍କର କିଛି ନାଇଁ ଥିବା ମଝାରେ, କିନ୍ତୁ ଆକାଶରୁ ଯେନ୍ତା ଦୈବୀ ବାଣୀ ପଲେଇ ଆସି, ସେନ୍ତା ଇଟା ବି ଆକାଶବାଣୀଟା ସମସ୍ତଙ୍କ ନିକେ ପହଞ୍ଚି ପାର୍ସି। ବହୁଜନ ହିତାୟ, ବହୁଜନ ସୁଖାୟ, ସବକର ଭଲ କରବାର ଲାଗି ହଉଛି ଆକାଶବାଣୀ। ଆଚ୍ଛା, ଆଜି କେନ୍ ଗୀତ ଶୁଣମା ଆଜ୍ଞା? ଲକ୍ଷେ ଶିବ ପୂଜି ପାଇଛି ପୁଅ। ହ୍ୟାଲୋ, ହ୍ୟାଲୋ, ଫୋନଟା ବୋଧେ କଟିଗଲା ଆଜ୍ଞା। କର ନାଇଁ ଶୁଭଲା ତ? ହଁ ଶୁଭଲା, ୟାଦେ ଶୁଭଲା, ୟାଦେ ଶୁଭଲା। ଆଚ୍ଛା ହଁ, ଲକ୍ଷ୍ୟ ଶିବ ପୂଜି ପାଇଛି ପୁଅ ଆପଣ ଶୁଣବେ। ହଁ, କାହାକେ କର୍ମା କହୁନ?
1: ପହଲା ଆମର ବାପା ଶ୍ରୀମାନ ରଣବୀର ପ୍ରଧାନ
0: ଆଜ୍ଞା,
1: ତାଙ୍କର ପସନ୍ଦ ଗୀତ ଅଛି, ଆମେ ଡେଡିକେଟ୍ କରୁଛୁ ତମକୁ ଆଜ୍ଞା। ବାକି ମୋର ବାପା ଶ୍ରୀମାନ ରଣବୀର ପ୍ରଧାନ ତାଙ୍କର ଗୀତ ଆଜ୍ଞା।
0: ଯା ହଉ, ଆପଣ ଆଜି ତାମାନେ ଗୋଟେ ପୁଅ ହେବାର ଭଲ ଯୋଗ୍ୟତା ଟେ ଦେଖାଲେ ଆଜ୍ଞା। ଆଜ୍ଞା, ଏଟା ସମାଜ ଲାଗି ଗୋଟେ ନିଦର୍ଶନ ହେବାର ଦରକାର। ବାପା ମା ନାଇଁ ହେଲେ ସେ ଆଜ୍ଞା, ନିଶ୍ଚୟ ଆଜ୍ଞା, ସେ ଆପଣ ଜାନ ଆପଣ ବାପା ମା କେ ଡେଡିକେଟ କଲେ, ସେଥିର୍ ଲାଗି ଆମର ତରଫରୁ ଆପଣଙ୍କୁ ଗୋଟେ ବଡ ବିଗ୍ ସାଲ୍ୟୁଟ ଆଜ୍ଞା। ଆପଣଙ୍କୁ ବିଗ୍ ସାଲ୍ୟୁଟ, ଆପଣ ବହୁତ ବହୁତ ବଢିଆ କାମଟେ କରିଛନ୍ ଏଟା। ଠିକ ଅଛି ଆଜ୍ଞା, ବାପା ମା ସଙ୍ଗେ ମିଶିକରି କହୁନ କହୁନ ଆଜ୍ଞା। ହଁ କହୁନ ଆଜ୍ଞା, ଶୁଭୁଛେ।
1: ମୋର ମିତ ଲୋକନାଥ ସାହୁ, କରମସାନୀ ସାହୁ, ସୁବଲ କୁମାର ସାହୁ, କ୍ଷମାସାଗର ସାହୁ, ଉମେଶ ସାହୁ, ଭକ୍ତଚରଣ ଭୋଇ, ରାଧାକାନ୍ତ ଭୋଇ, ନାଗୁ ପାତ୍ର, ହରେଶ ପରୁଆ, ଚୈତନ୍ୟ ପଟେଲ, ମନୋଜ ପଟେଲ, ପୁଲକ ପ୍ରଧାନ, ନାରାୟଣ ପ୍ରଧାନ, ଯଶବନ୍ତ ପାଇ, ଚିତ୍ରଶାନ୍ତ ସବର, ପଞ୍ଚାନନ୍ଦ ପଞ୍ଚବ୍ୟାସ, ଉପେନ୍ଦ୍ର ସୁନା, ଜୟଗୋପାଳ ବେହେରା, ମୁନା ପଣ୍ଡା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ସ୍ୱର୍ଣ୍ଣ ପ୍ରଭାକର, ଦୀକ୍ଷା ଗୋପାଳ, ସତ୍ୟହା ମେହର, ଗୋବିନ୍ଦ ମେହର, ରଞ୍ଜନାଥ ମେହର, ନାରାୟଣ ମେହର, ଲିଙ୍ଗରାଜ ମେହର, ଆନନ୍ଦ ମେହର, ତମକୁ ଡେଡିକେଟ୍ କରେ ସମ୍ପୁ ଆଜ୍ଞା।
0: ନିଶ୍ଚୟ ଆଜ୍ଞା, ସମସ୍ତେ କାର୍ଯ୍ୟକ୍ରମ ଶୁଣୁଥିବେ, ସମସ୍ତଙ୍କୁ କାର୍ଯ୍ୟକ୍ରମ ମାଧ୍ୟମ ଥି ଡେଡିକେଟ୍ କରିଦେଲେ ଆପଣ। ଆଉ ଥରେ ଫେର ଘାଏ ଆପଣଙ୍କର ବାପା ମାଆଙ୍କୁ, ମଉସା ମାଉସୀଙ୍କୁ ଆମର ତରଫରୁ ବି ଏ ଗୀତଟା ଡେଡିକେଟ୍ ହେଇଗଲା। ତ ଆସୁନ୍।

0: ହ୍ୟାଲୋ
1: ହ୍ୟାଲୋ ନମସ୍କାର ମ୍ୟାଡମ୍।
0: ନମସ୍କାର ଆଜ୍ଞା, କିଏ କହୁଥିଲେ? ଆପଣଙ୍କର ପରିଚୟଟା ଆମର ଶ୍ରୋତା ମାନଙ୍କୁ ଦେବେ।
1: ମୁଁ ରାଧାକାନ୍ତ ଭାଇ କହୁଥିଲି, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକରୁ।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ ଆଜ୍ଞା।
1: ଧନ୍ୟବାଦ ମ୍ୟାଡମ୍।
0: ସବୁନୁ ପହିଲା କହୁନ, ଆଜି କେନ୍ ଗୀତ ଶୁଣମା?
1: ଅଦିନ ମେଘ ଆପଣଙ୍କ ପଛରେ ଗୋଟେ ଗୀତ ଶୁଣିଲି ମ୍ୟାଡମ୍। ଏଟା
0: ଅଦିନ ମେଘ ଶୁଣବେ?
1: ହଁ ମ୍ୟାଡମ୍।
0: ଆପଣ ଭଲ ପୁରୁଣା ଗୋଟେ ଚଳଚ୍ଚିତ୍ରଟେ ବାଛିଲେ।
1: ହଁ ମ୍ୟାଡମ୍।
0: ପୁରୁଣାଟା ଭଲ ଲାଗ୍ସି ଆଜ୍ଞା?
1: ହଁ ବହୁତ ବଢିଆ ଲାଗ୍ସି। ଏଟା
0: ପୁରୁଣା ଚଳଚ୍ଚିତ୍ର ମାନେ
1: ବହୁତ ବଢିଆ ଲାଗ୍ସି ମ୍ୟାଡମ୍।
0: କାଁ କରି ଆଜ୍ଞା, ପୁରୁଣାଟା ଭଲ ଲାଗ୍ସି, ଅଛି ତ ନୂଆଟା ଫେର ବାହାରିଲା ନ।
1: ପୁରୁଣା ଗୀତ ମାନେ ଦେଖୁନ୍ ମ୍ୟାଡମ୍, ଆମର ଯେନ୍ ଆଗରୁ ବନା ହଉଥିଲା ଫିଲ୍ମ ମାନଙ୍କର, ସେଟା ଗୋଟେ ସଙ୍ଗୀତ ଯେନ୍ ଦେଉଥିଲେ ସେଟା ଗୋଟେ ବହୁତ ବଢିଆ ଲାଗୁଥିଲା। ଗୋଟେ ବର୍ତ୍ତମାନ ଇହାଦେ ନ୍ୟାଚୁରାଲ ମ୍ୟୁଜିକ୍ ନା ଦେବା, ସବୁ ରିଦମ୍ ମାନେ ଏଇଟା ଇଲେକ୍ଟ୍ରୋନିକ ମିଡ଼ିଆ ଆସିଗଲା ଦିନୁ ବାଦ୍ୟଯନ୍ତ୍ର ମାନେ, ସେଥିଲାଗି ଟିକେ ଭଲ ଲାଗେ ମତେ।
0: ଓହୋ, ତା ମାନେ ଗୁଟେରେ ବି ଆପଣ ଯେନ୍ତା କେସିଓ ଫେସିଓ ଧଇଲେ ବେଲେ ସବୁ ପ୍ରକାର ବଜେଇ ହେଇ ପାରୁଛେ ସେଠି?
1: ଗୁଟେ ସବୁ ଆଗରଟା ସବୁ ନ୍ୟାଚୁରାଲ ବାଦ୍ୟ ବଜଉଥିଲା, ବହୁତ ଦିନ ତ ରିହର୍ସାଲ କଲା ପରେ କି ଗୋଟେ ଗୀତ କେ ସିଲେକ୍ସନ କରୁଥିଲେ।
0: ଆଜ୍ଞା ଆଜ୍ଞା ଆଜ୍ଞା, ତା ମାନେ ପ୍ରକୃତରେ ଗୀତ ମାନେ ମନକେ ଛୁଉଥିଲା ଆଉ ବହୁତ ଦିନ ତକ ଲାଷ୍ଟିଂ କରୁଥିଲା। ଏଛେନ୍ ବି
1: ବର୍ତ୍ତମାନ ଦେଖୁନ, ଏବେ ଆଜି ଗୋଟେ ଗୀତ ବାହାରିଲା, 8 ଦିନ ପରେ ସେଟା କିଏ ନା ଜାଣିଥାନ ବି।
0: ବି ଭଲ ଭଲ ଗୀତ ବାହାରୁଛେ। ତାପରେ ସମୟ ପରିବର୍ତ୍ତନଶୀଳ, ଯେନ୍ତା ନୂଆଟା ପୁରୁଣା ହଉଛେ, ପୁରୁଣାଟା ନୂଆ ହଉଛେ, ଠିକ ହେନ୍ତା ଫେର ବି ଏନ୍ତା ମନ ଛୁଆଁ ଗୀତ ମାନେ ଆଇଲାନ। ଆମେ ସେ ସମୟକେ ଟାକବାକେ ପଡ଼ବା, କିନ୍ତୁ ଯେନ୍ଟା ଅଛେ ଏଭରଗ୍ରୀନ, ଓଲ୍ଡ ଇଜ୍ ଗୋଲ୍ଡ ବୋଲସନ୍। ଯା ହଉ, ବହୁତ ବଢିଆ କଥାଟେ କହିଲେ। ତ ଆଜ୍ଞା, ଆପଣ ଯେନ୍ ସୁନ୍ଦର ଗୀତଟା ବାଛିଛନ୍, ଯାଉ, ବହୁତ ବଢିଆ କଥା। ଆକାଶବାଣୀ କାଲି ତାର ଜନ୍ମଦିନ ପାଳନ କଲା, ବହୁତ ବଢିଆ କଥା କହିଲେ। ଆଉ ଆମର ଏଟା 90 ବର୍ଷ, ଗୋଟେ ନୂଆ 90 ବି ପାଳନ ହେଇଥିଲା ଏ ଭିତରେ।
1: ନୂଆ 90 ପାଳନ ହେଲା ମ୍ୟାଡମ୍, ଏଟା ତ ଯିବାର ଲାଗି ଇଚ୍ଛା ଥିଲା ବେଲେ ବହୁତ ଖରା ହଉଥିଲା ବେଲେ ଟିକେ ଯେ ହେଲା, ବାକି ଫେସବୁକରେ ମୁଇଁ ଭିଡ଼ିଓ ମାନେ ଯେନ୍ ଛାଡ଼ିଦେଲେ ବହୁତ ବଢିଆ ଲାଗିଥିଲା।
0: ଆଜ୍ଞା ଆଜ୍ଞା ଆଜ୍ଞା, ସବୁ ପୁରୁଣା ଗୀତ ଆମର ତାମାନେ ଆର୍ଟିଷ୍ଟ ମାନେ ଅଛନ୍ତି, ନୂଆ ଆର୍ଟିଷ୍ଟ ମାନେ ଗାଇଥିଲେ।
1: ହଁ ମ୍ୟାଡମ୍, ଦେଖିଥିଲି ଏଟା ଫେସବୁକରେ ଛାଡ଼ିଦେଲେ ବେଲେ ବହୁତ ବଢିଆ ଲାଗିଥିଲା।
0: ଯା ହଉ, ଧନ୍ୟବାଦ ଆଜ୍ଞା। ଆପଣ ମାନଙ୍କର ଭଲ ପାଇବାର ଏନ୍ତା ଥାଉ, ଖାଲି 90 ବର୍ଷ ନୁହେଁ କି 64 ବର୍ଷ
1: ନୁହେଁ,
0: ଏଟା ଆହୁରି ଆଗକେ ବଢି ଚାଲୁ, ଆଉ ଆମର ଆଗର ପିଢି ମାନେ ବି ଆମର ସଙ୍ଗେ ଯୁଡ଼ି ହଉ। ଧନ୍ୟବାଦ ଆଜ୍ଞା, ଆପଣ ବହୁତ ସୁନ୍ଦର କଥା କହିଲେ, ଆଉ ଆଜି ଯେନ୍ ବାଛିଛନ୍ ସୁନ୍ଦର ଗୀତଟା ଆସୁନ୍ ଶୁନମା ଆଜ୍ଞା।
1: ଧନ୍ୟବାଦ, ନମସ୍କାର।
0: ନମସ୍କାର ଆଜ୍ଞା।

0: हेलो,
1: हेलो
0: हाँ आज्ञा, आकाशवाणी संबलपुर। हेलो, अनुरोध कार्यक्रम।
1: अय्या,
0: मिश्र आज्ञा, आपण को आम आम आमर कार्यक्रम के स्वागत करुचू। आज्ञा, झारसुगुड़ा नु तो भी बेसी तापमात्रा बतौचे संबलपुर, बुझले। हाँ, ସବୁନ ପାଖାପାଖି ବେଶୀ ନା ହେଲେ ବି ଗୋଟେ ଡିଗ୍ରୀ କମ୍ ବେଶୀ ହଉଛେ, ବୁଝିଲେ। କମ୍ ବେଶୀ ହଉଛେ ନା ହେଲେ ସେଇ ଏକାଟା। ଆଜ୍ଞା, ବହୁତ ଗରମ ହଉଛେ। ଏଇଟା ତ ଏଲନିନୋ, କାଣା ସୁପର ଏଲନିନୋର ପ୍ରଭାବିତା। ଏଇଟା ତ 9 ଦିନ କେ 9 ତପା ବୋଲୁଛନ୍। ଆଜ ତ ମାତ୍ର 2 ନମ୍ବର ଦିନ, 3 ନମ୍ବର ଦିନ ହେ। 25 ତାରିଖ ନୁ ଆରମ୍ଭ ବୋଲିଥିଲେ ଯେନ୍ଟା, କିନ୍ତୁ କାଣା କର୍ମା ଆଜ୍ଞା, ଆମେ ବଞ୍ଚିକରି ରହିବାର କଥା। କାଣା ବାହାରେ 8 ବଜେ କାଣା ଆଜ୍ଞା, ଘର ଭିତରେ ଯଦି ଆପଣ ସକାଳର 4 ବଜେ ନ ବି ଉଠବେ, ଏସି ରୁମ୍ରୁ ବାହାରି ଯିବେ ମାନେ ଗରମ ଗରମ ଝାଲ ବାହାରୁଛି। ଆଜି କେନ୍ ଗୀତ ଶୁଣମା ଆଜ୍ଞା, ଆଜି କେନ୍ ଗୀତ ଶୁଣମା? ଆପଣ ଯେନ୍ ଗୀତଟା ବାଛିଛନ୍, ମହାପ୍ରଭୁ କେ ଆମେ ପ୍ରାର୍ଥନା କର୍ମା। ହଁ, ସମସ୍ତଙ୍କୁ ଇ ତାମାନେ ଇ ଯେନ୍ ବିପଦ ସମୟ ଆଇଛେ, ଏଇଟା ବିପଦ ସମୟ ନାଇଁ ବୋଲମା ଗାଁ। ଗରମ 98ରେ ଯେନ୍ଟା ହେଇଥିଲା, ଯେନ୍ ହିସାବରେ ଲୋକ ମରିଥିଲେ ଗରମରେ ଆଜ୍ଞା, ଏଛିନି ସେ ପରିସ୍ଥିତି ସମାନ ଆସିଗଲାନ ପାଖାପାଖି। ଫେର ଜଲ୍ଦି ରଥକେ ବିଜେ କରୁନ୍ ଜଗନ୍ନାଥ, ବେଲେ ବର୍ଷା ପଡୁ। ଶୀତଳ ଷଷ୍ଠୀ ଜଲ୍ଦି ହେଲେ ଜଲ୍ଦି ବର୍ଷା ପଡ଼ବା। ଠିକ୍ ଅଛେ ଆଜ୍ଞା, ଆପଣଙ୍କ ସାଙ୍ଗେ କଥା କାହାକେ କର୍ମା କହୁନ୍।
1: ସବୁ ଶ୍ରୋତା ବନ୍ଧୁଙ୍କୁ ଭଗବାନ ଜଗନ୍ନାଥ ପାଖରେ ପ୍ରାର୍ଥନା ଆସୁଛି ଯେ ତାଙ୍କର ମାନେ ଗରମରୁ ଯେନ୍ ଦୁଃଖ ସାଗରରୁ ରକ୍ଷା କରିକରି ସମସ୍ତଙ୍କୁ ସୁଖ ଶାନ୍ତି ପ୍ରଦାନ କରୁନ୍। ଆଉ ବିହାରୀ ଲାଲ ଭୋଇ, ତାପରେ ମୁରଲୀ ପ୍ରସାଦ କର, ପ୍ରଶାନ୍ତ କୁମାର ଦାସ, ଲିଲି ଦାସ, ଯଶୋବନ୍ତୀ ଭୋଇ, ସସ୍ମିତା ଭୋଇ, ଆଉ ମୋର ମ୍ୟାଡ଼ାମଙ୍କୁ ଭୁଲି ଯାଉଛନ୍, ଦୀପାଞ୍ଜଳି ମିଶ୍ର, ସମସ୍ତଙ୍କୁ ଏଇଟା ଉତ୍ସର୍ଗୀ କରିଦେବେ।
0: ଠିକ୍ ଅଛି ଆଜ୍ଞା, ଗୀତାଞ୍ଜଳି ବହୁ ଆଉ ବାକି ସମସ୍ତଙ୍କର ସଙ୍ଗେ ମିଶିକିରି ଆସୁନ୍, ଇ ସୁନ୍ଦର ଗୀତଟା ଶୁନ୍ମା। ଆଉ ଆମର ଆମର ସମସ୍ତଙ୍କର ପ୍ରାର୍ଥନା ଯେନ୍ତା ପହଞ୍ଚି ଯାଉ ନୀଳକନ୍ଦ ରଥ, ଆଉ ଜଲ୍ଦି ଇସୁ ତ୍ରାହି ମିଲୁ ଆଜ୍ଞା।
1: ଧନ୍ୟବାଦ
0: ଧନ୍ୟବାଦ ଆଜ୍ଞା।

हेलो हेलो हेलो हेलो, हाँ आज्ञा, आकाशवाणी संबलपुर, हेलो, अनुरोध कार्यक्रम, नमस्कार आज्ञा, नमस्कार आज्ञा, किए कहुचन? आपणकर परिचयटा आमर श्रोता मानकु दे दउन। ଆଜ୍ଞା, ସେହି ସମାନ ଉତ୍ତର ଆପଣଙ୍କର ଭଏସ୍ରୁ ଆମେ ଜାଣିଲୁ ନା ଆପଣ କହୁଛନ୍ ବୋଲି, କିନ୍ତୁ କିନ୍ତୁ ଆମର ନୂଆ ଶ୍ରୋତା ମାନେ ନିଶ୍ଚୟ ଜାଣିବେ ଆପଣଙ୍କ ନାଁଟା। ତ ଆଜି କେନ୍ ଗୀତ ଶୁଣମା ଆଜ୍ଞା? ବହୁତ ସୁନ୍ଦର ଗୀତଟେ ଆପଣ ବାଛିଛନ୍। ବେଲେ ଆମେ ତ ସବୁବେଲେ କଥା ହଉଛନ୍, ଆମର ସଙ୍ଗେ ବହୁତ ଶ୍ରୋତା ଯୁଡ଼ି ହଉଛନ୍, ଆହୁରି ବହୁତ ବାକି ରହିଯାଇଛନ୍। ତ ଗୀତଟା ଶୁନମା ଆଜ୍ଞା, ଫିର୍ କଥା ହେମା ପଛେ। କହୁନ୍ କହୁନ୍ ଆଜ୍ଞା। ଠିକ ଅଛି ଆଜ୍ଞା, ସମସ୍ତେ କାର୍ଯ୍ୟକ୍ରମ ଶୁଣୁଛନ୍, ଆମର ସମୟଟା ପଲଉଛେ, ସେଥିର୍ ଲାଗି ଆସୁନ୍, ଆପଣଙ୍କର ପସନ୍ଦର ଗୀତଟା ଶୁଣିଦମା ଆଜ୍ଞା, ସମସ୍ତେ ମିଶିକିରି। ନମସ୍କାର ଆଜ୍ଞା।

0: ହ୍ୟାଲୋ,
1: ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେଇଦେବେ। ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ ଆଜ୍ଞା। ଆପଣ ହେଲେ ଆମର ଲାଷ୍ଟ କଲର, ତ ଆଜି କେନ୍ ଗୀତ ଶୁଣମା ପହିଲା କହିଦଉନ୍। ବହୁତ ସୁନ୍ଦର ଗୀତଟେ ଆପଣ ବାଛିଛନ୍, ଆଉ କେନ୍ତା ଅଛନ୍ କହୁନ୍। ହେଟା ତ ସତ୍ କଥା ଏ, କିନ୍ତୁ କାଁ କର୍ମା, ଆଉ ଯେତ୍କି ବି ଗରମ ହଉଛେ ମୁଇଁ ତ କହିମି ସେଥିର୍ ଲାଗି ଦାୟୀ ଆମେ ହିଁ ନିଜେ। ଆଉ ଆଉ ଆପଣ ଯେହେତୁ ମୁଇଁ କହିଲି ନ ଆପଣ ଲାଷ୍ଟ କଲର ଆନ୍, ସମୟ ତ ପୁରା ଦୌଡ଼ୁଛେ ଆଜ୍ଞା, ସମୟ ଆମକୁ ନାଇଁ ଟାକେ। ନିଶ୍ଚୟ ଆଜ୍ଞା, କହୁନ୍ କାହାକେ ଡେଡିକେଟ୍ କରିବେ। ଠିକ ଅଛି ଆଜ୍ଞା, ସେ ସମସ୍ତେ କାର୍ଯ୍ୟକ୍ରମ ଶୁଣୁଛନ୍, ତାପରେ ସମସ୍ତଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମ ଥି ଆଉ ଥରେ ଡେଡିକେଟ୍ କରିଦଉଛୁ। ଆମର ଧୀମେ ଧୀମେ ଗୀତ ବାଜିଲାନ, ଆଉ ସମୟ ତ ଗଡ଼ି ଚାଲୁଛେ, ଫେର ଯେତେବେଳେ ଫୋନ୍ କରିବେ କଥା ହେମା। ତାହେଲେ ଆପଣ ହେଲେ ଲାଷ୍ଟ କଲର, ଇତାର ସଙ୍ଗେ ହିଁ ଆମର କାର୍ଯ୍ୟକ୍ରମ କେ ସାରମା।
1: ନମସ୍କାର,
0: ନମସ୍କାର ଆଜ୍ଞା।

0: ଶୁଣୁଥିଲି ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସନ୍ଧ୍ୟା 5ଟା ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ଼ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତରୁ ଜଷ୍ଟିସ୍ ଜମାଲ୍ୟ ବାଗ୍ଚି ଖଣ୍ଡପୀଠ ଶୁଣାଲେ ରାୟ। ଏ ପ୍ରକ୍ରିୟା ଆଇନ ହିସାବେ ବୈଧ ହେ କହିଲେ ସୁପ୍ରିମକୋର୍ଟ। ଘରୁ ବାହାରକେ ଗଲାବେଳେ ଖରାନୁ ସୁରକ୍ଷିତ ରହିବାର ଲାଗି ଆନୁଷଙ୍ଗିକ ସାମାନ ପାଖେ ରଖବାର ଲାଗି ଦେଶବାସୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। କହିଲେ ଏନ୍ତା ସମୟାତି ପୂରାପୂରି ଭାବେ ସମ୍ବେଦନଶୀଲ ହୋଇକରି କରୁଣା ରଖିକରି ପରସ୍ପର ଯତ୍ନ ନେବାର କଥା। ପୂର୍ବ ଭାରତୀ ପାରାଦୀପ ବିକାଶର ନେତୃତ୍ୱ ନେବା ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ସମନ୍ୱିତ ଇସ୍ପାତ କାରଖାନା ନିହି ଦେଲା ଉଦୟ କହିଲେ ମୁଖ୍ୟମନ୍ତ୍ରୀ। ଭାରତୀୟ ନିର୍ବାଚନ ଆୟୋଗ ତରଫ ଓଡ଼ିଶା ରାଜ୍ୟସଭା ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଏବା ମାସର ପହିଲାନୁ ଖାଲି ହୋଇଥିବାର ଗୋଟିଏ ଆସନ ଲାଗି ନାମାଙ୍କନ ପ୍ରକ୍ରିୟା ହେବା ମୂଲ। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖାବାର ଲାଗି ଉଚ୍ଚଶିକ୍ଷା ବିଭାଗ ତରଫ ବାହାରିଲା ବିଜ୍ଞପ୍ତି। ଏ 4 ବଜେନୁ ଏକକ ଆବେଦନ ଫର୍ମ ପୋର୍ଟାଲ୍ନୁ ମିଳିପାରୁଛେ। ରାଜ୍ୟର ବିଧାୟକମାନଙ୍କର ସର୍ବୋତ୍ତମ ଫଳାଫଲ ଖୁବ୍ ଜଲ୍ଦି ବାହାରିବା। ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାରେ ତିଆରି ହେଲା କମିଟି। 2002 ମସିହାନୁ ଚାଲିଥିବା ଏ ପ୍ରକ୍ରିୟା 2016 ମସିହାନୁ ବନ୍ଦ ଥିଲା। 10 ବରଷ ଉତରୁ ଫିର୍ ଥରେ କରାଯାଇଛି ଲାଗୁ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ଲିକ୍ ମାମଲା ଥି ସିବିଆଇ ଆଉ 2 ଜଣଙ୍କୁ କଲା ଗିରଫ। ଏତେବେଳେ ତକ ସିବିଆଇ 49 ଜାଗା ଉପରେ କରିଛି ଚଢ଼ଉ। ପଶ୍ଚିମ ଏସିଆ ପରିସ୍ଥିତି ଭିତରେ ପେଟ୍ରୋଲ ଡିଜେଲ ଦର ବଢ଼ୁଥିବା ବେଳେ ଧାରିସ ଦର ଠାନୁ ଅତ୍କା ବସ୍ ଭଡ଼ା ନେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା କହିଲେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା। ଓଡ଼ିଶାରେ ଅନୁଷ୍ଠିତ ହେବା 2027 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚମ୍ପିଅନସିପ୍। ଆଇପିଏଲ୍ T20 ଉଦୟ 2 ନମ୍ବର ପ୍ଲେଅଫ୍ ମ୍ୟାଚ୍ ଏଚ୍ ରାଜସ୍ଥାନ ରୟାଲ୍ସ ଭେଟବା ସନ୍ରାଇଜର୍ସ ହାଇଦ୍ରାବାଦକେ। ରାଜ୍ୟ 24 ଘଣ୍ଟା ଭିତରେ ଜବର ଗରମକେ ନେଇକରି ସତର୍କ ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ସୋନପୁର ବୌଦ୍ଧ କଲାହାଣ୍ଡି ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ହୋଇପାରେ ଧୋକା ଗଡ୍ଡି ସାଙ୍ଗେ ବର୍ଷା। ଏଚ୍ଡିର ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ାର 6:05 ଥି।
0: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଏଥିରେ ଖଞ୍ଜଣୀ ଭୋଜନ ଶୁଣନ୍ତୁ। ପରିବେଷଣ କରିଛନ୍ତି ବୈରାଗୀ ବାଘ ଏବଂ ସାଥୀ।

ଲୋକଗୀତ କାର୍ଯ୍ୟକ୍ରମରେ ଖଞ୍ଜଣି ଭଜନ ଶୁଣିଲି। ପରିବେଷଣ କରିଥିଲେ ବୈରାଗୀ ବାଗ ଏବଂ ସାଥୀମାନେ ଥିଲେ ଅଭି ବାଗ, ମିନ୍ସୁ ମିର୍ଦ୍ଧା, କାର୍ତ୍ତିକ ମିର୍ଦ୍ଧା, ଗୋବର୍ଦ୍ଧନ ବାଗ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ଶ୍ରୋତାବନ୍ଧୁ, ଦୃଢ଼ ଇଚ୍ଛାଶକ୍ତି, ସକାରାତ୍ମକ ଚିନ୍ତାଧାରା ଓ କିଛି ଭଲ କରିବାର ସଂକଳ୍ପ ହିଁ ଜୀବନକୁ ସଠିକ୍ ଦିଗ ଦେଖାଇଥାଏ। ତେବେ ଆସନ୍ତୁ ପ୍ରେରଣା ଓ ସଚେତନତାର ଏହି ସୁନ୍ଦର ଯାତ୍ରାରେ ସାମିଲ ହେବା ଏକ ସଂକଳ୍ପ ସହ। ପ୍ରଥମେ ଆସନ୍ତୁ ଜାଣିନେବା ଇତିହାସ ପୃଷ୍ଠରେ ରହିଥିବା କେତୋଟି ଐତିହାସିକ ଘଟଣା ସମ୍ପର୍କରେ। ଶ୍ରୋତାବନ୍ଧୁ, ଆଜି ଭଳି 27 ମଇ 1964 ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦେହାନ୍ତ ହୋଇଥିଲା। ଭାରତର ସ୍ୱାଧୀନତାରେ ଏବଂ ଭାରତୀୟ ରାଜନୀତିରେ ରହିଥିବା ତାଙ୍କର ଅବଦାନକୁ ନେଇ 1955 ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। 27 ମଇ 1997 20 ଜଣ ବ୍ରିଟିଶ ମହିଳାଙ୍କ ଗୋଟିଏ ଦଳରୁ ପ୍ରଥମ ମହିଳା ଦଳ ଉତ୍ତର ଧ୍ରୁବରେ ପହଞ୍ଚିଥିଲେ। 27 ମଇ 2007 ପ୍ରସିଦ୍ଧ ଭାରତୀୟ ଲେଖକ ତଥା ପ୍ରକାଶକ ଇବ୍ରାହିମ୍ ସାଇଦ୍ଙ୍କ ଦେହାନ୍ତ ହୋଇଥିଲା। 27 ମଇ 2016 ବରାକ୍ ଓବାମା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ହିରୋସୀମା ପିସ୍ ମେମୋରିଆଲ୍ ପାର୍କକୁ ଯାଇଥିଲେ। ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ଦିନରେ ଘଟିଥିବା କିଛିଟା ଐତିହାସିକ ଘଟଣା। ଆଶା କରୁଛି ଏହା ଆପଣମାନଙ୍କ ପାଇଁ ଲାଭପ୍ରଦ ହୋଇଥିବ। ଶ୍ରୋତାବନ୍ଧୁ, ଆଜିର ସମୟରେ ସ୍ୱାସ୍ଥ୍ୟ ସଚେତନତା କେବଳ ଜଣେ ବ୍ୟକ୍ତିର ନୁହେଁ, ସମଗ୍ର ସମାଜର ଆବଶ୍ୟକତା ହୋଇପଡ଼ିଛି। ତେବେ ଏହି ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରୁଥିବା ଲୋକମାନଙ୍କର ଭୂମିକା ସତରେ ଖୁବ୍ ପ୍ରେରଣାଦାୟକ। ତେଣୁ ଆସନ୍ତୁ ଏଭଳି ଏକ ସେବାମୂଳକ ଓ ସମ୍ଭାବନାମୟ କ୍ଷେତ୍ର ସମ୍ପର୍କରେ ଆହୁରି ଜାଣିବା ଏବଂ କିଭଳି ଜଣେ ଜନସ୍ୱାସ୍ଥ୍ୟ କର୍ମୀ ଭାବେ ନିଜ ଭବିଷ୍ୟତ ଗଢ଼ିପାରିବା, ଏଥି ସମ୍ପର୍କରେ ଏକ ଆଲୋଚନା ଶୁଣିବା ଲିପୁନ କୁମାର ସାନବର୍ଗଙ୍କ ଠାରୁ।
1: ନମସ୍କାର ପ୍ରିୟ ଶ୍ରୋତାଗଣ, ଆଜିର ଏହି କାର୍ଯ୍ୟକ୍ରମକୁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଜନସ୍ୱାସ୍ଥ୍ୟ କର୍ମୀ ଭାବରେ କ୍ୟାରିୟର ବିଷୟ ଉପରେ କଥା ହେବା। ଆମେ ଜାଣୁ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ ଏବଂ ସୁସ୍ଥ ଜୀବନ ହିଁ ସଫଳ ଜୀବନ, ଯାହା କେବଳ ଆମ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ମାନବତା, ସେବା ଏବଂ ରାଷ୍ଟ୍ର ନିର୍ମାଣ ସହିତ ମଧ୍ୟ ଗଭୀର ଭାବରେ ଜଡ଼ିତ। ବନ୍ଧୁଗଣ, ଯେତେବେଳେ ଆମେ କ୍ୟାରିୟର ଶବ୍ଦଟି ଶୁଣୁ, ସେତେବେଳେ ଆମ ମଧ୍ୟରୁ ଅଧିକାଂଶ ଲୋକ ଡାକ୍ତର, ଇଞ୍ଜିନିୟର, ସରକାରୀ ଅଧିକାରୀ କିମ୍ବା ବ୍ୟବସାୟୀଙ୍କ ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଆଉ ଏକ କ୍ୟାରିୟର ଅଛି ଯାହା ପ୍ରତିଦିନ ନିରବରେ ଲକ୍ଷ ଲକ୍ଷ ଜୀବନକୁ ସୁରକ୍ଷା ଦିଏ। ଏହା ହେଉଛି ଜଣେ ଜନସ୍ୱାସ୍ଥ୍ୟ କର୍ମୀଙ୍କ କ୍ୟାରିୟର। ସେଥିପାଇଁ କୁହାଯାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗର ଅନୁପସ୍ଥିତି ନୁହେଁ, ଏହା ମାନବ ଖୁସି ଏବଂ ପ୍ରଗତିର ମୂଳଦୁଆ। ଆସନ୍ତୁ ଜାଣିବା ପ୍ରକୃତରେ ଜନସ୍ୱାସ୍ଥ୍ୟର ଅର୍ଥ କ'ଣ, ଜନସ୍ୱାସ୍ଥ୍ୟ କର୍ମୀ କିଏ, ସେମାନେ ସମାଜର ସେବା କିପରି କରନ୍ତି ଏବଂ ଏହି କ୍ଷେତ୍ରରେ କ୍ୟାରିୟର ସୁଯୋଗ କିପରି, ଏବଂ କାହିଁକି ଭାରତକୁ ତୁରନ୍ତ ଅଧିକ ଉତ୍ସର୍ଗୀକୃତ ଜନସ୍ୱାସ୍ଥ୍ୟ ବୃତ୍ତିଗତଙ୍କ ଆବଶ୍ୟକତା ରହିଛି। ବନ୍ଧୁଗଣ, ଜନସ୍ୱାସ୍ଥ୍ୟ ଚିକିତ୍ସା ଠାରୁ ଭିନ୍ନ, ଯେତେବେଳେ ଜଣେ ଡାକ୍ତର ଏକ ଡାକ୍ତରଖାନା ଭିତରେ ଜଣେ ରୋଗୀଙ୍କୁ ଚିକିତ୍ସା କରନ୍ତି ତାହା ହେଉଛି ଚିକିତ୍ସା ସେବା। କିନ୍ତୁ ଯେତେବେଳେ ଏକ ସମ୍ପୂର୍ଣ୍ଣ ଗ୍ରାମ, ସହର କିମ୍ବା ଦେଶର ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ପାଇଁ ପ୍ରୟାସ କରାଯାଏ ତାହା ହେଉଛି ଜନସ୍ୱାସ୍ଥ୍ୟ। ଜନସ୍ୱାସ୍ଥ୍ୟ ଧ୍ୟାନ ଦିଏ କିପରି ରୋଗ ରୋକିବା, ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା, ପରିମଳ ଉନ୍ନତ କରିବା, ସଚେତନତା ପ୍ରସାର କରିବା, ଟିକାକରଣ ସୁନିଶ୍ଚିତ କରିବା, ମାତୃ ଏବଂ ଶିଶୁର ଯତ୍ନ ନେବା, ପୁଷ୍ଟି, ମାନସିକ ସ୍ୱାସ୍ଥ୍ୟ, ସ୍ୱଚ୍ଛ ପାନୀୟ ଜଳ ଏବଂ ସାମଗ୍ରିକ ସମ୍ପ୍ରଦାୟର କଲ୍ୟାଣ ନିମନ୍ତେ। COVID-19 ମହାମାରୀ ସମୟରେ ଆମେ ସମସ୍ତେ ଠିକ୍ ଅନୁଭବ କଲେ ଯେ ଜନସ୍ୱାସ୍ଥ୍ୟ କର୍ମୀ କେତେ ଗୁରୁତ୍ୱପୂର୍ଣ୍ଣ। ଡାକ୍ତରମାନେ ଡାକ୍ତରଖାନାରେ କାମ କରୁଥିବା ସମୟରେ ଜନସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ ସଚେତନତା କରାଇବା, ଟିକାକରଣ ଅଭିଯାନରେ ସାହାଯ୍ୟ କରିବା, ସଂକ୍ରମଣ ଚିହ୍ନଟ କରିବା ଏବଂ ସମ୍ପ୍ରଦାୟକୁ ସମର୍ଥନ କରିବାରେ କାର୍ଯ୍ୟରତ ଥିଲେ। ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ୍ ଅନୁଯାୟୀ ଦୃଢ଼ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତିବର୍ଷ ଲକ୍ଷ ଲକ୍ଷ ମୃତ୍ୟୁକୁ ରୋକିପାରିବ। 1.4 ବିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତକୁ, ବିଶେଷ କରି ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ଲକ୍ଷ ଲକ୍ଷ ପ୍ରଶିକ୍ଷିତ ସାର୍ବଜନୀନ ସ୍ୱାସ୍ଥ୍ୟକର୍ମୀଙ୍କ ଆବଶ୍ୟକତା ଅଛି। ଏବେ ଜାଣିବା ଜନସ୍ୱାସ୍ଥ୍ୟ କର୍ମୀ କିଏ। ଜନସ୍ୱାସ୍ଥ୍ୟ କର୍ମୀ ହେଉଛନ୍ତି ସେହି ଲୋକମାନେ ଯେଉଁମାନେ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ କାମ କରନ୍ତି। ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରେ ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀ, ନର୍ସ, ସ୍ୱାସ୍ଥ୍ୟ ଶିକ୍ଷକ, ପୃଷ୍ଟି ବିଶେଷଜ୍ଞ, ମହାମାରୀ ବିଶେଷଜ୍ଞ, ପରିମଳ ଅଧିକାରୀ, ଏନ୍ଜିଓ କର୍ମୀ, ଜନସ୍ୱାସ୍ଥ୍ୟ ଗବେଷକ, ସମ୍ପ୍ରଦାୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ। ଆମ ଭାରତରେ ଜନସ୍ୱାସ୍ଥ୍ୟର କିଛି ଦୃଢ଼ ସ୍ତମ୍ଭ ହେଉଛି ଆମର ଆଶା ଦିଦି ଏବଂ ଅଙ୍ଗନବାଡ଼ି କର୍ମୀ। ଏବେ ଜାଣିବା ଆଶା ଦିଦିଙ୍କ ବିଷୟରେ। ଆଶା ହେଉଛନ୍ତି ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟକର୍ମୀ। ଭାରତ ସରକାର 2005 ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଆଶା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଭାରତରେ 10 ଲକ୍ଷରୁ ଅଧିକ ଆଶାକର୍ମୀ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି। ଶ୍ରୋତାମାନେ ଏପରି ଏକ ଗାଁ କଳ୍ପନା କରନ୍ତୁ ଯେଉଁଠାରେ ନିକଟରେ କୌଣସି ଡାକ୍ତର ନାହାନ୍ତି, ସୀମିତ ସଚେତନତା ନାହିଁ ଏବଂ ସ୍ୱାସ୍ଥ୍ୟସେବା ସୁବିଧା ଖରାପ ଅଛି। ଏପରି ସ୍ଥାନରେ ଆଶା ଦିଦିମାନେ ସ୍ୱାସ୍ଥ୍ୟ ସହାୟତାର ପ୍ରଥମ ଉତ୍ସ ହୋଇଥାନ୍ତି। ସେମାନଙ୍କର ଦାୟିତ୍ୱ ମଧ୍ୟରେ ଅନ୍ତର୍ଭୁକ୍ତ ଗର୍ଭବତୀ ମହିଳାଙ୍କୁ ସଂସ୍ଥାଗତ ପ୍ରସବ ପାଇଁ ଉତ୍ସାହିତ କରିବା, ଶିଶୁ ଟିକାକରଣରେ ସାହାଯ୍ୟ କରିବା, ପରିମାଣ ଏବଂ ପୁଷ୍ଟିସାର ବିଷୟରେ ସଚେତନତା ପ୍ରସାର କରିବା, ରୋଗ ସମୟରେ ପରିବାରକୁ ମାର୍ଗଦର୍ଶନ କରିବା, ପରିବାର ନିୟୋଜନକୁ ସମର୍ଥନ କରିବା, ସ୍ୱାସ୍ଥ୍ୟ ଜରୁରୀକାଳୀନ ସମୟରେ ସହାୟତା କରିବା ଏବଂ ସରକାରୀ ସ୍ୱାସ୍ଥ୍ୟ ଯୋଜନା ସହିତ ଗ୍ରାମବାସୀଙ୍କୁ ସଂଯୋଗ କରିବା। COVID-19 ସମୟରେ ପ୍ରାୟତଃ ନିଜ ଜୀବନକୁ ବାଜି ଲଗାଇ ଆଶାକର୍ମୀମାନେ ଦିନ ରାତି କାମ କରି ଅନେକ ଲୋକ ସେମାନଙ୍କୁ ସମ୍ମାନରେ ଭାରତର ସ୍ୱାସ୍ଥ୍ୟ ସୈନିକ ବୋଲି ମଧ୍ୟ ସମ୍ବୋଧନ କରିଥିଲେ। ବନ୍ଧୁଗଣ, ଗ୍ରାମାଞ୍ଚଳରେ ମଧ୍ୟ ଆଶା ଦିଦିମାନେ ମାତୃ ଏବଂ ଶିଶୁ ମୃତ୍ୟୁ ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କର କାର୍ଯ୍ୟ ପ୍ରମାଣିତ କରେ ଯେ ଜଣେ ସମର୍ପିତ ବ୍ୟକ୍ତି ସମଗ୍ର ସମାଜକୁ ପରିବର୍ତ୍ତନ କରିପାରିବ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛନ୍ତି ଅଙ୍ଗନବାଡ଼ି କର୍ମୀ। ସମନ୍ୱିତ ଶିଶୁ ବିକାଶ ସେବା କିମ୍ବା ICDS ଯୋଜନା ଅଧୀନରେ ଅଙ୍ଗନବାଡ଼ି କର୍ମୀମାନେ ମୁଖ୍ୟତଃ ଧ୍ୟାନ ଦିଅନ୍ତି ଶିଶୁ ପୁଷ୍ଟିସାର, ପ୍ରାଚୀନ ଶୈଶବ ଶିକ୍ଷା, ସ୍ୱାସ୍ଥ୍ୟ ତଦାରଖ, ଗର୍ଭବତୀ ଏବଂ ସ୍ତନ୍ୟପାନୀକାରୀ ମାଆଙ୍କ ଯତ୍ନ ଏବଂ କୁପୋଷଣ ହ୍ରାସ। ଭାରତରେ କୁପୋଷଣ ଏବେ ବି ଏକ ପ୍ରମୁଖ ଚ୍ୟାଲେଞ୍ଜ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ ଭାରତରେ ଅନେକ ଶିଶୁ ଏବେ ବି ଷ୍ଟଣ୍ଟିଂ ଏବଂ କମ୍ ପୁଷ୍ଟିସାରର ଶିକାର। ଏଠାରେ ଅଙ୍ଗନବାଡ଼ି କର୍ମୀ ଜୀବନ ରକ୍ଷାକାରୀ ହୁଅନ୍ତି। ସେମାନେ ପରିପୂରକ ପୁଷ୍ଟିସାର ଯୋଗାଇ ପିଲାମାନଙ୍କର ବିକାଶ ତଦାରଖ କରନ୍ତି ଏବଂ ସୁସ୍ଥ ଅଭ୍ୟାସ ବିଷୟରେ ମା'ମାନଙ୍କୁ ଶିକ୍ଷା ଦିଅନ୍ତି। ଓଡ଼ିଶାର ଆଦିବାସୀ ଏବଂ ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପ୍ରାୟତଃ ପିଲାମାନଙ୍କ ପାଇଁ ପ୍ରଥମ ଶିକ୍ଷା ଏବଂ ପୁଷ୍ଟିକର କେନ୍ଦ୍ର ହୋଇଥାଏ। ଜନସ୍ୱାସ୍ଥ୍ୟ କର୍ମୀଙ୍କ ବିଷୟରେ ଏକ ସ୍ପର୍ଶକାତର ସତ୍ୟ ଅଛି ଯେ ସେମାନଙ୍କ ମଧ୍ୟରୁ ଅନେକ ଧଳା କୋଟ୍ ପିନ୍ଧନ୍ତି ନାହିଁ, କିନ୍ତୁ ସେମାନେ ପ୍ରତିଦିନ ଜୀବନ ବଞ୍ଚାନ୍ତି। କିନ୍ତୁ ଭାରତରେ ଜନସ୍ୱାସ୍ଥ୍ୟ କାହିଁକି ଗୁରୁତ୍ୱପୂର୍ଣ୍ଣ? ଭାରତ ଅନେକ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଜନସଂଖ୍ୟା ଚାପ, ପୁଷ୍ଟିହୀନତା, ସଚେତନତାର ଅଭାବ, କିଛି ଅଞ୍ଚଳରେ ଖରାପ ପରିମଳ ବ୍ୟବସ୍ଥା, ବଢ଼ୁଥିବା ଜୀବନଶୈଳୀ ରୋଗ, ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଜଳବାୟୁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ବିପଦ ଏବଂ ସ୍ୱାସ୍ଥ୍ୟସେବା ପ୍ରତି ଅସମାନତା ପ୍ରବେଶ। ସରକାରୀ ତଥ୍ୟ ଅନୁଯାୟୀ ଭାରତ ବର୍ଷ ବର୍ଷ ଧରି ଜୀବନ ଆଶାରେ ଯଥେଷ୍ଟ ଉନ୍ନତି ଆଣିଛି ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିଛି, କିନ୍ତୁ ଚ୍ୟାଲେଞ୍ଜ ଏବେ ବି ରହିଛି। ଏହି କାରଣରୁ ଭାରତକୁ ପୂର୍ବ ଅପେକ୍ଷା ଅଧିକ ପ୍ରଶିକ୍ଷିତ ଜନସ୍ୱାସ୍ଥ୍ୟ ବୃତ୍ତିଗତଙ୍କ ଆବଶ୍ୟକତା ରହିଛି। ବିଶେଷ କରି COVID-19 ପରେ ସ୍ୱାସ୍ଥ୍ୟ ବ୍ୟବସ୍ଥା, ରୋଗ ନିବାରଣ, ଟିକାକରଣ, ପରିଷ୍କାର ପରିଚ୍ଛନ୍ନତା ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଛି। ଜନସ୍ୱାସ୍ଥ୍ୟ ଆଉ କେବଳ ଏକ ସାମାଜିକ ସେବା ନୁହେଁ, ଏହା 21ଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ୟାରିୟର ମଧ୍ୟରୁ ଗୋଟିଏ ହୋଇସାରିଲାଣି। ତାହେଲେ ଜନସ୍ୱାସ୍ଥ୍ୟ କର୍ମୀ କିପରି ହେବେ? ବର୍ତ୍ତମାନ ଅନେକ ଯୁବଶ୍ରୋତା ଭାବୁଥିବେ ଆମେ ଏହି କ୍ଷେତ୍ରରେ କିପରି ପ୍ରବେଶ କରିପାରିବା। ତାହେଲେ ଯୁକ୍ତ 2 ପରେ ଜଣେ ନର୍ସିଂ, ANM କିମ୍ବା GNM ପାଠ୍ୟକ୍ରମ, ସମ୍ପ୍ରଦାୟ ସ୍ୱାସ୍ଥ୍ୟ ତାଲିମ, ସାମାଜିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟରେ ଡିପ୍ଲୋମା କରିପାରିବେ। ସ୍ନାତକ ପରେ ସାମାଜିକ ସ୍ୱାସ୍ଥ୍ୟ କିମ୍ବା MPHରେ ମାଷ୍ଟର, ହସ୍ପିଟାଲ ପ୍ରଶାସନ, ଗ୍ରାମୀଣ ବିକାଶ, ସ୍ୱାସ୍ଥ୍ୟ ପରିଚାଳନା, ମହାମାରୀ ବିଜ୍ଞାନ କିମ୍ବା ସାର୍ବଜନୀନ ନୀତି, ଏହିସବୁ କ୍ଷେତ୍ରରେ ଛାତ୍ରମାନେ ଅନୁସରଣ କରିପାରିବେ। ଆଜି ଭାରତରେ ଅନେକ ପ୍ରତିଷ୍ଠିତ ପ୍ରତିଷ୍ଠାନ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପ୍ରଦାନ କରନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟକର୍ମୀ ସରକାରୀ ସ୍ୱାସ୍ଥ୍ୟ ବିଭାଗ, ଏନ୍ଜିଓ, ହସ୍ପିଟାଲ, ଆନ୍ତର୍ଜାତୀୟ ସଂଗଠନ, ଗବେଷଣା ପ୍ରତିଷ୍ଠାନ, ୟୁନିସେଫ୍, WHOର ପ୍ରକଳ୍ପରେ ଏବଂ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମରେ ଯୋଗଦାନ କରିପାରିବେ। ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କ୍ୟାରିୟର ଦରମା ବ୍ୟତୀତ ଦେଇଥାଏ ସାମାଜିକ ସମ୍ମାନ ଏବଂ ଆନ୍ତରିକ ସନ୍ତୋଷ। ଜଣେ ଭଲ ଜନସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆବଶ୍ୟକ କରୁଣା, ଧୈର୍ଯ୍ୟ, ଯୋଗାଯୋଗ, ନେତୃତ୍ୱ, ସମସ୍ୟା ସମାଧାନ କ୍ଷମତା ଏବଂ ସମାଜସେବା କରିବାର ଏକ ଦୃଢ଼ ଇଚ୍ଛା। ବନ୍ଧୁଗଣ, କେତେକ ସମୟରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା କୁହାଯାଇଥିବା କିଛି ଦୟାପୂର୍ଣ୍ଣ ଶବ୍ଦ ଔଷଧ ଅପେକ୍ଷା ଅଧିକ ଆଶା ଦେଇ। ଜନସ୍ୱାସ୍ଥ୍ୟ କାର୍ଯ୍ୟ ହେଉଛି ସେବାର ସେହି ମନୋଭାବ। ଭାରତ ଏକ ଯୁବ ରାଷ୍ଟ୍ର। ଆମର ଯୁବପିଢ଼ି ସ୍ୱାସ୍ଥ୍ୟସେବା ସଚେତନତା, ପରିମଳ, ପୁଷ୍ଟିସାର, ଡିଜିଟାଲ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟ ସହାୟତାରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ। ଆଜି ପ୍ରଯୁକ୍ତିବିଦ୍ୟା ମଧ୍ୟ ଜନସ୍ୱାସ୍ଥ୍ୟକୁ ପରିବର୍ତ୍ତନ କରୁଛି। ମୋବାଇଲ ସ୍ୱାସ୍ଥ୍ୟ ଆପ୍, ଟେଲିମେଡିସିନ୍, ଡିଜିଟାଲ ସଚେତନତା ଅଭିଯାନ, ତଥ୍ୟ ଆଧାରିତ ସ୍ୱାସ୍ଥ୍ୟ ଯୋଜନା ନୂତନ ସୁଯୋଗ ସୃଷ୍ଟି କରୁଛି। ଗ୍ରାମୀଣ ପୃଷ୍ଠଭୂମିରେ ଯୁବକମାନେ ମଧ୍ୟ ଜନସ୍ୱାସ୍ଥ୍ୟରେ ଦୃଢ଼ ସମ୍ପ୍ରଦାୟ ନେତା ହୋଇପାରିବେ। ଏବଂ ବନ୍ଧୁମାନେ, ଯେତେବେଳେ ଶିକ୍ଷିତ ଯୁବକମାନେ ଗ୍ରାମ ଏବଂ ଅବହେଳିତ ସମ୍ପ୍ରଦାୟର ସେବା କରିବାକୁ ଫେରିଆସିବେ, ସେତେବେଳେ ପ୍ରକୃତ ବିକାଶ ଆରମ୍ଭ ହେବ। ପ୍ରିୟ ଶ୍ରୋତାଗଣ, କେବଳ ଉଚ୍ଚ କୋଠା କିମ୍ବା ଶିଳ୍ପ ଦ୍ୱାରା ନୁହେଁ, ବରଂ ସୁସ୍ଥ ଏବଂ ସଚେତନ ନାଗରିକଙ୍କ ଦ୍ୱାରା ଏକ ପ୍ରକୃତ ଦେଶର ବିକାଶ ହୋଇପାରିବ। ଜନସ୍ୱାସ୍ଥ୍ୟ କର୍ମୀମାନେ ନିରବ ରାଷ୍ଟ୍ର ନିର୍ମାଣ। ଶିଶୁକୁ ଟିକା ଦେବା ପାଇଁ କିଛି କିଲୋମିଟର ଚାଲି ଯାଉଥିବା ଆଶା ଦିଦି ହେଉ, କିମ୍ବା ମା ଏବଂ ପିଲାମାନଙ୍କ ପାଇଁ ପୁଷ୍ଟିସାର ସୁନିଶ୍ଚିତ କରୁଥିବା ଅଙ୍ଗନବାଡ଼ି କର୍ମୀ, ସେମାନଙ୍କର ଅବଦାନ ଅମୂଲ୍ୟ। ଆସନ୍ତୁ ଆମେ ଏହି ଆଗଧାଡ଼ିର କର୍ମୀମାନଙ୍କୁ ସମ୍ମାନ ଏବଂ ସମର୍ଥନ କରିବା। ଯୁବ ଶ୍ରୋତାମାନଙ୍କ ପାଇଁ ଯଦି ଆପଣ ସେବା, ମର୍ଯ୍ୟାଦା, ଜ୍ଞାନ ଏବଂ ସାମାଜିକ ପ୍ରଭାବକୁ ମିଶ୍ରଣ କରୁଥିବା ଏକ କ୍ୟାରିୟର ଗଢ଼ିବାକୁ ଚାହାନ୍ତି, ତେବେ ଜନସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ଏକ ଅର୍ଥପୂର୍ଣ୍ଣ ପଥ ହୋଇପାରେ। ମୁଁ ଏକ ସୁନ୍ଦର ଚିନ୍ତାଧାରା ସହିତ ଶେଷ କରିବାକୁ ଚାହେଁ କି ମାନବ ସେବା ହେଉଛି ମାଧବ ସେବା। ଏହି ବାର୍ତ୍ତା ସହିତ ମୁଁ ସମସ୍ତ ଶ୍ରୋତାମାନଙ୍କୁ ଧନ୍ୟବାଦ ଜଣାଉଛି। ସୁସ୍ଥ ରହନ୍ତୁ, ସଚେତନ ରହନ୍ତୁ ଏବଂ ସକାରାତ୍ମକତା ପ୍ରସାର କରନ୍ତୁ।
0: ଆଶା କରୁଛି ଏହି ଆଲୋଚନା ମାଧ୍ୟମରେ ଆପଣ ଅନେକ କିଛି ଶିଖିବାକୁ ପାଇଥିବେ। ତାହେଲେ ବର୍ତ୍ତମାନ ଆସନ୍ତୁ ଗୀତଟିଏ ଶୁଣିବା। କଥାଚିତ୍ର ୟେସ୍ ବସ୍ କଣ୍ଠ ଦେଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ, ଗୀତ ଜାଭେଦ ଅଖ୍ତର ଏବଂ ସଙ୍ଗୀତ ଯତୀନ ଲଲିତ।

ଶ୍ରୋତା ବନ୍ଧୁ, ସମାଜର ଉନ୍ନତି ସେତେବେଳେ ସମ୍ଭବ ଯେତେବେଳେ ନାରୀ ସଶକ୍ତିକରଣ ଓ ସେମାନଙ୍କ ସୁରକ୍ଷିତ ଭବିଷ୍ୟତ ପ୍ରତି ସଚେତନ ପଦକ୍ଷେପ ନିଆଯାଏ। ତେଣୁ କନ୍ୟାମାନଙ୍କ ସମ୍ମାନ, ସୁରକ୍ଷା ଓ ସୁନ୍ଦର ଭବିଷ୍ୟତ ପାଇଁ ଆରମ୍ଭ ହୋଇଥିବା ଏଭଳି କିଛି ଯୋଜନା ସମାଜକୁ ନୂଆ ଦିଗ ଦେଉଛି। ତେବେ ଆସନ୍ତୁ ଏଭଳି ଏକ ଜନହିତକର ଯୋଜନା ସମ୍ପର୍କରେ ଏକ ସଂକ୍ଷେପରେ ଆଲୋଚନା କରିବା। ଶ୍ରୋତାବନ୍ଧୁ, ଗୋଟିଏ ଝିଅ କେବଳ ଗୋଟିଏ ପରିବାରର ଗର୍ବ ଓ ଆଶା ନୁହେଁ, ବରଂ ସେ ସମଗ୍ର ସମାଜର ଅଟେ। ତାଙ୍କ ଶିକ୍ଷା, ସୁରକ୍ଷା ଓ ସୁନ୍ଦର ଭବିଷ୍ୟତ ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ଏହି ଭାବନାକୁ ନେଇ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଏହି ଯୋଜନା କେବଳ ଆର୍ଥିକ ସହାୟତା ନୁହେଁ, ଏହା ଅନେକ ଗରିବ ପରିବାରଙ୍କ ମୁହଁରେ ହସ ଫୁଟାଇବାର ଏକ ସୁନ୍ଦର ପ୍ରୟାସ। ତେଣୁ ଆଜିର ଏହି ଆଲୋଚନାରେ ଆମେ ଜାଣିବା ଏହି ଯୋଜନାର ଉଦ୍ଦେଶ୍ୟ, ଯୋଗ୍ୟତା, ସହାୟତା ରାଶି, ଆବେଦନ ପ୍ରକ୍ରିୟା ଓ ସମାଜ ଉପରେ ଏହାର ସୁନ୍ଦର ପ୍ରଭାବ ସମ୍ପର୍କରେ। ଶ୍ରୋତାବନ୍ଧୁ, ଆମ ସମାଜରେ ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନେ ନିଜ ଝିଅର ବିବାହକୁ ନେଇ ଅନେକ ଚିନ୍ତାରେ ରୁହନ୍ତି। ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଙ୍କ ପାଇଁ ବିବାହ ଏକ ବଡ଼ ଦାୟିତ୍ୱ ହୋଇପଡ଼େ। କେତେବେଳେ ଟଙ୍କା ଅଭାବରେ ଝିଅମାନଙ୍କ ଶିକ୍ଷା ମଧ୍ୟ ବନ୍ଦ ହୋଇଯାଏ, କେତେବେଳେ ପୁଣି ଅଳ୍ପ ବୟସରେ ବିବାହ କରିଦିଆଯାଏ। ଏହିପରି ସମସ୍ୟାକୁ ଦୂର କରିବା ଓ ଝିଅମାନଙ୍କୁ ସମ୍ମାନର ସହିତ ଜୀବନ ଦେବା ପାଇଁ ଏହି ଯୋଜନା ଏକ ଆଶାର ଆଲୋକ ହୋଇଆସିଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ସରକାର ଗରିବ ପରିବାରମାନଙ୍କୁ ଝିଅର ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହାଦ୍ୱାରା ପରିବାରମାନେ କିଛି ମାତ୍ରାରେ ଆର୍ଥିକ ଚାପରୁ ମୁକ୍ତି ପାଉଛନ୍ତି। ଶ୍ରୋତାବନ୍ଧୁ, ଏହି ଯୋଜନାର ଉଦ୍ଦେଶ୍ୟ କେବଳ ବିବାହ ପାଇଁ ଟଙ୍କା ଦେବା ନୁହେଁ, ଏହାର ମୂଳ ଲକ୍ଷ୍ୟ ହେଉଛି ଗରିବ ପରିବାରଙ୍କୁ ସହାୟତା କରିବା, ଶିଶୁ ବିବାହ ଅଟକାଇବା, ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା, ସମାଜରେ ନାରୀଙ୍କ ସମ୍ମାନକୁ ବଢ଼ାଇବା ଓ ବିଧବାଙ୍କୁ ସମର୍ଥନ କରିବା। ଆଜିର ସମୟରେ ଝିଅମାନେ ପୁରୁଷମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢ଼ୁଛନ୍ତି। ଶିକ୍ଷା, କ୍ରୀଡ଼ା, ବିଜ୍ଞାନ, ପ୍ରଶାସନ ସବୁ କ୍ଷେତ୍ରରେ ସେମାନେ ନିଜର ପରିଚୟ ଗଢ଼ୁଛନ୍ତି। ତେଣୁ ସମାଜର ଝିଅମାନଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଏଭଳି ଯୋଜନା ଅତ୍ୟନ୍ତ ଆବଶ୍ୟକ। ତେବେ ଶ୍ରୋତାବନ୍ଧୁ, ଏହି ଯୋଜନାର ଲାଭ କିଏ ଓ କେମିତି ନେଇପାରିବେ ସେଥି ସମ୍ପର୍କରେ କଥା ହେବା ପୂର୍ବରୁ ଆସନ୍ତୁ ପ୍ରଥମେ ଗୀତଟିଏ ଶୁଣିବା। କଥାଚିତ୍ର କୁଚ୍ କୁଚ୍ ହୋତା ହେ କଣ୍ଠ ଦେଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ, ଗୀତ ସମୀର ଏବଂ ସଙ୍ଗୀତ ଯତୀନ ଲଲିତ।

ଶ୍ରୋତା ବନ୍ଧୁ, ଆଜିର ସଂକଳ୍ପର ଏହି ସୁନ୍ଦର ଯାତ୍ରାରେ ଆମେ ଅନେକ କିଛି ଶିଖିବାକୁ ପାଇଲେ। ଇତିହାସରୁ ନେଇ ସମାଜର କଲ୍ୟାଣ ସହ ଜଡ଼ିତ କିଛିଟା ମହତ୍ତ୍ୱପୂର୍ଣ୍ଣ ଚିନ୍ତାଧାରାକୁ ଅନୁଭବ କଲେ। ତେଣୁ ଆଶା କରୁଛି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କ ମନରେ ଏକ ସକାରାତ୍ମକ ଚିନ୍ତା ଓ ନୂଆ ସଂକଳ୍ପର ଆଲୋକ ପ୍ରଦାନ କରିପାରିଥିବ। ତେବେ ଏହି ଆଶାରେ ବର୍ତ୍ତମାନ କାର୍ଯ୍ୟକ୍ରମଟିକୁ ମୁଁ ଏଇଠି ଶେଷ କରୁଛି। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ନମସ୍କାର।

ଆଜି ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଚାଷୀଙ୍କ ସହ ସାକ୍ଷାତକାର। ୮:02 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ରେଣୁରଞ୍ଜନ ବାଗ ଏବଂ ପ୍ରତିଭାରାଣୀ ଭୁଏ। ୮:15 ଓଡ଼ିଆ ଭକ୍ତି ଗୀତ। ୮:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏଥିରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ। ପରିବେଷଣ କରିଛନ୍ତି ନୟନା ଦେବୀ। ରାତି 9:30 ନାଟକ ଆତ୍ମରକ୍ଷା ରଚନା ସନ୍ତୋଷ କୁମାର ପ୍ରଧାନ ପ୍ରଯୋଜନା ଶଶିଭୂଷଣ ଦାସ। ଆଜି ରାତି 10:30 ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଏଥିଲା। ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ସମ୍ବଲପୁର କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମ ଆରମ୍ଭରେ ଏହି ଗୀତଟି କଣ୍ଠଶିଳ୍ପୀ ସନ୍ଦୀପ ପଣ୍ଡା ଏବଂ ଅର୍ପିତ ଚୌଧୁରୀ, ସଙ୍ଗୀତ ସନ୍ଦୀପ ପଣ୍ଡା, ଗୀତଟିକୁ ରଚନା କରିଛନ୍ତି ସନ୍ଦୀପ ପଣ୍ଡା।

ଗୀତଟିକୁ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା। ସଙ୍ଗୀତ ଅସତ ନିଜାମ, ଗୀତିକାର ଅରୁଣ ମନ୍ତ୍ରୀ।

0: ପ୍ଲାଷ୍ଟିକ ଉଠାଉ
1: ଉଠାନ୍ତି ତ ଆପଣ କେବେ କେବେ ଯାଆନ୍ତି?
0: ଯେମିତିକି ସାର୍ ସନ୍ଡେ ହେଲା ମୋର ଛୁଟି ଦିନ, ଯେମିତି ସାର୍ ସେକେଣ୍ଡ ସରିଡେ ଫୋର୍ଥ ସରିଡେ ଅଫିସ ଛୁଟି ରହେ, ସେଇ ଟାଇମ୍ରେ ଆମେ ସକାଳୁ ଯାଇକି 3-4 ଘଣ୍ଟା ଯାଇକି ଆମେ କରିକି ଆସୁ।
1: ଆଚ୍ଛା, ଆପଣ ଏକା ଯାଆନ୍ତି ନା ଆପଣଙ୍କ ସାଙ୍ଗରେ ଆଉ କେତେ ଜଣ ଅଛନ୍ତି, କି କ'ଣ ଗୋଟେ ସେମିତି କିଛି ସଂସ୍ଥା କରିଛନ୍ତି ନା ସେମିତି କିଛି କ୍ଲବ ଅଛି ନା ସେମିତି କିଛି ଆପଣଙ୍କର ଅନୁଷ୍ଠାନ ଅଛି?
0: ମୁଁ ତ ସାର୍ 2-3 ଫାଉଣ୍ଡେସନରେ ଜଡିତ ଅଛି, ସେଥିମଧ୍ୟରେ ହେଲା ସାତ୍ୱିକ ସୋଲ ଫାଉଣ୍ଡେସନ କହିକି, ସେଥିରେ ପୁରା ଓଡ଼ିଶାରେ ଆମର 500+ ଭଲେଣ୍ଟିୟର ଅଛନ୍ତି। ଆମେ ସବୁ ଜାଗାରେ ଭୁବନେଶ୍ୱରରେ, କଟକରେ, ବାଲେଶ୍ୱରରେ, ଗଞ୍ଜାମରେ, ସବୁ ଜାଗାରେ ଆମେ ରହିକି ଆମର ପାଖାପାଖି ସାର 20-22 ଡିଷ୍ଟ୍ରିକ୍ଟରେ ଆମେ ସେଇ ଫାଉଣ୍ଡେସନ ରହିକି ଆମେ କାମ କରୁଛୁ। ତାପରେ ସମ୍ବଲପୁରରୁ ଯୋଉଟା ହେଲା ଆମ ୟୁନିଭର୍ସିଟି ଆଡୁ ବି ଆମେ ଯାଇକି କରୁଛୁ, ଆହୁରି 2-3 ଜାଗରଣ କହିକି ଗୋଟେ ସଂସ୍ଥା ଅଛି, ସେଇ ଆଡୁ ବି ଆମେ ଯାଇକି କରୁଛୁ। ଲୋକ ବାହାରନ୍ତିନି ସାର୍, ଯଦି ମୁଁ କହିବି କି ଚାଲ କେଚଡ଼ା ଉଠେଇଯିବା, କେହି ବାହାରନ୍ତିନି, ଚାଲ ବୁଲିଯିବା କହିଲେ ତମେ ବାହାରନ୍ତି। ତାହେଲେ ମୁଁ ବହୁତ ଚେଷ୍ଟା କରେ, 2-3 ଆମେ ଅଛୁ ଯୋଉମାନେ କି ଆମେ ରେଗୁଲାରଲି ଯାଉ, କିନ୍ତୁ ଯୋଉମାନଙ୍କୁ ବି ମୁଁ ଫାର୍ଷ୍ଟ ଟାଇମ୍ କହେ ଚାଲ ଯିବା କହିଲେ ଫାର୍ଷ୍ଟ ଟାଇମ୍ ସେମାନେ ପଳାନ୍ତି, କିନ୍ତୁ ସେକେଣ୍ଡ ଟାଇମ୍ର ସେମାନେ ଯାଆନ୍ତିନି, ଏଇଟା ଗୋଟେ କ'ଣ କେଚଡ଼ା ଉଠେଇବାକୁ ଯାଉଛି। ସେମିତି କହି ମୁଁ କେହି ନ ଗଲେ ବି ମୁଁ ଆଉ ଜଣକୁ ମୁଁ ନେଇକି ଯାଏ, ଆଉ ଆମେ 2 ହେଲେ କରୁ, ଲେକିନ କରିକି ଆସୁ।
1: ଏଇଠି ଆମେ ଅନ୍ୟ ସାଙ୍ଗମାନଙ୍କୁ କିଭଳି ଭାବରେ ପ୍ରଭାବିତ କରିପାରିବା ଯେ ଏଇ ସ୍ୱଚ୍ଛତା ମାଧ୍ୟମରେ ଆମେ ସମାଜ ପାଇଁ କିଛି କରୁଛନ୍ତି, ତାକୁ ଆହୁରି ଟିକେ ପ୍ରଚାର ପ୍ରସାର କରିବା ପାଇଁ, ସ୍ୱଚ୍ଛତାର ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆମେ ପ୍ରକୃତିରେ କ'ଣ କରିବା କଥା ବୋଲି ଆପଣ ଚିନ୍ତା କରନ୍ତି, ଯେହେତୁ ଆପଣ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି?
0: ପ୍ରଥମରୁ ଯଦି ଆମ ଘର ଲୋକ ଆମକୁ ସେମିତି ଶିକ୍ଷା ନ ଦେବେ ସାର୍, ସେଇଟା ହେଇପାରିବନି। ଯେମିତି ମୁଁ ଛୋଟ ଛୁଆ ଥିଲି, ମୋର ଜେଜେବାପା ମୋତେ ଶିଖେଇଥିଲେ କି ଚକୋଲେଟ୍ ଖାଇବୁ କିନ୍ତୁ ଡଷ୍ଟବିନ୍ରେ, ନହେଲେ ଠିକ୍ ଜାଗାରେ ପକାଇବୁ। ନିଜ ନିଜ ଘରୁ ସବୁ ଷ୍ଟାର୍ଟ କରିବାକୁ ପଡିବ ସାର୍। ଧୀରେ ଧୀରେ ଏବେ ୟୁଥ୍ ମାସ କରିବା ପାଇଁ ବାହାରୁଛନ୍ତି।
1: ହେଲେ ଏଇଠି ଆଉ ଗୋଟେ କଥା ଆପଣଙ୍କଠୁ ଆମେ ଜାଣିବା ପାଇଁ ଚାହିଁବୁ ଯେ ଆପଣ ତ ଶ୍ରମ ଦେଉଛନ୍ତି, ସମୟ ଦେଉଛନ୍ତି, ଶକ୍ତି ଦେଉଛନ୍ତି, ହେଲେ ତା ପଛରେ ପଇସା ମଧ୍ୟ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଯେମିତିକି ଆପଣ ଅନ୍ୟ ଜାଗାକୁ ଯିବେ, ମୋଟରସାଇକେଲରେ ଯିବେ କିମ୍ବା କୌଣସି ଗାଡ଼ି ନେଇକି ଯିବେ, ତାର ପେଟ୍ରୋଲ ଖର୍ଚ୍ଚ ହେବ, ତ ଏସବୁ ଜିନିଷଟାକୁ କେମିତି ଆପଣ ମାନେ ଚିନ୍ତା କରନ୍ତି ଯେ ମୋର ଖର୍ଚ୍ଚ ମୁଁ ଯିବି କି ଅନ୍ୟମାନଙ୍କୁ ନେଇକି ସେ ସଫା କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରିବି ବୋଲେ?
0: ଏବେ ତ ସାର୍ ମୁଁ ଜବ୍ କରୁଛି, ନିଜର ରୁଚି ଥିଲେ ସାର୍ ପଇସା ଖର୍ଚ୍ଚ ହେଲେ ବି ସେଟାକୁ ଖରାପ ଲାଗେନି କି ମୋ ପାଖରୁ ପଇସା ଖର୍ଚ୍ଚ ହେଉଛି। ଯେମିତିକି ଆମର ସେ ଡଷ୍ଟବିନ୍ ବ୍ୟାଗ୍ ହେଲା ସାର୍, ଡଷ୍ଟବିନ୍ ବ୍ୟାଗ୍ ବି ମୁଁ କିଣିକି ନିଏ, ଉଠେଇକି ପ୍ରପର ଡଷ୍ଟବିନ୍ରେ ସେଟାକୁ ପକାଇବା ପାଇଁ ସାର୍। ପଇସା ଖର୍ଚ୍ଚ ହେଲେ ଡର ଲାଗେନି ସାର୍, କ'ଣ ପାଇଁ ଏବେ ମୁଁ କମାଉଛି ଆଉ ସେଇ ଜିନିଷରେ ମୋର ରୁଚି ଅଛି ସାର୍। କେମିତି ପରିବେଶ ପାଇଁ ମୋ ଆଡୁ କିଛି କାମ କରିପାରିବି, ପରିବେଶକୁ କେମିତି ସଫା ରଖିବି, ନିଜ ଏରିଆକୁ ସଫା ରଖିବି, ଲୋକ ଆସିବେ ଦେଖିବେ ସମ୍ବଲପୁରକୁ, ନିଜ ଏରିଆକୁ ତାରିଫ କରିକି ଯିବେ, ସେଇଟା ସାର୍ ମୋର ମନୋଭାବ ଅଛି।
1: ନାଇଁ, ସେଇଟା ଗୋଟେ ମହାନ ଆପଣଙ୍କର ଚିନ୍ତାଧାରା ଯେ ନିଜ କଥା ସହିତ ଅନ୍ୟମାନଙ୍କର କଥାକୁ ବି ଆପଣ ଗୁରୁତ୍ୱ ଦେଉଛନ୍ତି, ଏବଂ ନିଜ ମା ମାଟିର କଥା, ନିଜ ଅଞ୍ଚଳର କଥା, ନିଜ ସେହି ପଡ଼ିଶାର କଥା, ନିଜର ଯେଉଁ ସଂସ୍କୃତି, ନିଜର ଯେଉଁ ଦର୍ଶନୀୟ ସ୍ଥାନ ରହିଛି, ତାର ଗୁରୁତ୍ୱ, ତାର ଯେଉଁ ମାନ କିଭଳି ଭାବରେ ରହିପାରିବ, ଅନ୍ୟମାନଙ୍କର ଯେଉଁ ଇମ୍ପ୍ରେସନ୍ ଅଛି ତାହା ଯେମିତି ଠିକ୍ ରହିବ, ସେ ଦିଗରେ ଆପଣ ଚିନ୍ତିତ। ନିଶ୍ଚିତ ଭାବରେ ଏହା ଗୋଟେ ପ୍ରଶଂସନୀୟ କାର୍ଯ୍ୟ ଆପଣ କରୁଛନ୍ତି। ହେଲେ ଆଉ ଗୋଟେ କଥା କହିବେ ଯେ ଯେତେବେଳେ ଆପଣ ଯାଆନ୍ତି, ଅନେକ ଲୋକଙ୍କ ସଂସ୍ପର୍ଶରେ ହୁଏତ ଆସୁଥିବେ, ଆପଣଙ୍କୁ କେବେ କେଉଁ କଥା କେଉଁ ଲୋକ ପଚାରିଛନ୍ତି ଯେ ଆପଣ କାହିଁକି ଏଇ ଯୋଉ ଅଳିଆ ଆବର୍ଜନା ଉଠାଉଛନ୍ତି, ଘଟାଉଛନ୍ତି, ଏଭଳିଆ କିଛି ଘଟିଛି?
0: ପ୍ରଥମେ ଯେତେବେଳେ ଆମେ ଯାଉଥିଲୁ ସାର୍, 5-6 ତଳ କଥା, ସେତେବେଳେ ଲୋକ ହସୁଥିଲେ କି କି କ'ଣ କରୁଛି, ଲେକିନ ଧୀରେ ଧୀରେ ସାର୍, ଏବେ ଯେମିତି ଆମେ ମଝିରେ ଚାଉଁରପୁର ବ୍ରିଜଟା ଗୋଟେ ପ୍ଲଗିଙ୍ଗ କରିଥିଲୁ ସାର୍, ଚାଉଁରପୁର ବ୍ରିଜରେ ଯେତେବେଳେ ଆମେ ଉଠାଉଥିଲୁ, ଧୀରେ ଧୀରେ ଲୋକ ବି ଆମ ସହିତ ଜଡିତ ହେଉଛନ୍ତି ସାର୍। ଲୋକ ବି କହୁଛନ୍ତି କ'ଣ କରୁଛ ଏଇଟା, ମୁଁ ତାଙ୍କୁ କହୁଛି ଆମ ନିଜ ରାସ୍ତା ଯଦି ଆମେ ସଫା ନ ରଖିବା, ସନ୍ଧ୍ୟାରେ ଏଠି ସବୁ ବସୁଛନ୍ତି, ଖାଉଛନ୍ତି, ପକାଉଛନ୍ତି, ଆଉ ଏଇଟା ବ୍ରିଜଟା ଏଠାରେ ଡଷ୍ଟବିନ୍ ବି ରଖିହେବନି, ଗାଡି ମଟର ସବୁବେଳେ ଯାଉଛି, ଆମକୁ ହିଁ ନିଜ କଚରା ନିଜେ ନେଇକି ପ୍ରପର ଡଷ୍ଟବିନ୍ରେ ପକାଇବା କଥା। ଧୀରେ ଧୀରେ ଲୋକ ଆସୁଛନ୍ତି ଆମ ସହିତ ସାର୍, ଜଡିତ ହେଉଛନ୍ତି, ଲୋକମାନେ ଆମ ସହିତ ପ୍ଲଗିଙ୍ଗ ମଧ୍ୟ କରୁଛନ୍ତି।
1: ଭବିଷ୍ୟତରେ ସ୍ୱଚ୍ଛତାକୁ ନେଇ ଆଉ ଆପଣ କ'ଣ କରିବାର ଚିନ୍ତା ରଖନ୍ତି?
0: ଭବିଷ୍ୟତରେ ସାର୍, ଆମର ଯୋଉ ଯୁବବର୍ଗ ଅଛନ୍ତି, ସେମାନେ ଯଦି ସଚେତନ ହେଇଗଲେ ସାର୍, ଆମ ଆଉ ଅଳିଆ ଆବର୍ଜନା ରହିବ ନାହିଁ ସାର୍, ପ୍ରପର ଡଷ୍ଟବିନ୍ ୟୁଜ୍ କରିବା କଥା ସାର୍। ଆମେ ଶୁଖା କଚରା, ଅଦା କଚରା ଆମର ସବୁ ମ୍ୟୁନିସିପାଲିଟି କରୁଛି ସାର୍, ସେଇ ପ୍ରପରରେ କରିକି ଆମେ କଲେ ମେନ୍ ଜିନିଷ ସାର୍ ହେଉଛି, ଆମର ଯେବେ ପର୍ଯ୍ୟନ୍ତ ଆମେ ବୁଝିପାରିବା ନାହିଁ କି ଏଇ କଚରା ପକେଇଲେ ଆମର ପରିବେଶ ଖରାପ ହବ, ସେବେ ପର୍ଯ୍ୟନ୍ତ ଆମେ କରିପାରିବା ନାହିଁ ସାର୍।
1: ନିଶ୍ଚିତ ଭାବରେ, ଆଉ ଯେତେଦିନ ପର୍ଯ୍ୟନ୍ତ ପରିବେଶ ସ୍ୱଚ୍ଛ ନ ରହିଛି, ଆମେ ବିଭିନ୍ନ ପ୍ରକାରର ଅସୁବିଧାରେ ପଡ଼ିବା, ରୋଗଗ୍ରସ୍ତ ହେବା, ଏବଂ ଆମର ମାନସିକ ଶାରୀରିକ ସବୁ ପ୍ରକାରର ଗୋଟେ ଅସୁବିଧା ହେବାର ସମ୍ଭାବନା ରହିଛି। ତ ଏଇ କଥାଟିକୁ ସମସ୍ତେ ଯଦି ଆପଣେଇ ପାରିବା, ତାହେଲେ ଗୋଟେ ସ୍ୱଚ୍ଛ ସୁନ୍ଦର ଗୋଟେ ପରିବେଶ ସୃଷ୍ଟି ହେବ ଏବଂ ସୁସ୍ଥ ଜୀବନଯାପନଟିଏ କରିପାରିବା। ହେଲେ କଥା ହେଲା, ଯିଏ ସମାଜର ପ୍ରକୃତରେ ଶକ୍ତିଶାଳୀ ସେ ହେଉଛି ଯୁବଗୋଷ୍ଠୀ। ତ ଯେହେତୁ ଆପଣ ଜଣେ ଯୁବକ, ଏ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଅନେକ ଯୁବକଙ୍କୁ ଏକାଠି କରିକି ଆପଣ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେଉଛନ୍ତି, କିଭଳି ଭାବରେ ଧୀରେ ଧୀରେ ଆହୁରି ଯୁବଗୋଷ୍ଠୀ ସହିତ ଅନ୍ୟାନ୍ୟ ଯେଉଁ ସମାଜର ବ୍ୟକ୍ତିବିଶେଷ ଅଛନ୍ତି, ତାଙ୍କ ଭିତରେ ଏ ସ୍ୱଚ୍ଛତାର ଯେଉଁ ବାର୍ତ୍ତାଟିକୁ ପହଞ୍ଚିବାକୁ ହେଲେ ପ୍ରକୃତରେ କ'ଣ କରିବାର ଆବଶ୍ୟକତା ରହିଛି? ଯେମିତିକି ଆମର ବିଦ୍ୟାଳୟରେ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ସ୍ୱଚ୍ଛତାର କଥା କୁହାଉଛି, ବିଭିନ୍ନ ଅନୁଷ୍ଠାନରେ ସେ ସ୍ୱଚ୍ଛତାର କଥା କୁହାଉଛି, ଘରେ ଯେମିତି ଆପଣ କହିଲେ ଯେ ଘରକୁ ଆମେ ଯଦି ସଫା ରଖିବା ଅନ୍ୟ ଜାଗାକୁ ବି ଆମେ ସଫା ରଖି ପାରିବା। ତ ଏ ଦିଗରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯେମିତିକି ଆପଣ ମଧ୍ୟ ଜଡ଼ିତ ଅଛନ୍ତି, ସେମାନେ ମଧ୍ୟ ଆଗେଇ ଆସିଲେଣି। ତ ତାକୁ ଆହୁରି ପରିବ୍ୟାପ୍ତ କରିକି କିଭଳି ଭାବରେ ନିଜର ସୁସ୍ଥ ସୁନ୍ଦର ପରିବେଶ ସୃଷ୍ଟି କରିପାରିବା, ସେ ଦିଗରେ ସରକାରୀ ସ୍ତରରେ କିଛି ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି ବୋଲି ଆପଣ ଭାବନ୍ତି କି?
0: ଯେବେ ଆମେ ନିଜ ଛୋଟ ଛୋଟ ଗଳିକୁ ଯେତେବେଳେ ଆମେ ନିଜେ ନିଜେ ଇନିସିଏଟିଭ ନେଇକି ଯଦି ଆମେ ନ କରିବା ତାହେଲେ ହେବନି। କି ଗୋଟେ ଗଳିରେ ଗୋଟେ ଗୋଟେ ସ୍ୱଚ୍ଛ ସାଥୀ ଦେବେ, ସେ ସ୍ୱଚ୍ଛ ସାଥୀ ସେ ଗଳିର କଥା ବୁଝିବେ, ଗଳିର ଲୋକ ବୁଝିଲେ ଯାଇକରି ସବୁ ହେବ।
1: ଧନ୍ୟବାଦ ଆପଣଙ୍କର ଦ୍ୱିପଦ କଥା ପାଇଁ। ଆମେ ଆଶା କରିବା ଆପଣ ଆହୁରି ସମାଜର ଉନ୍ନତି ପାଇଁ, ସମାଜକୁ ସୁସ୍ଥ ସୁନ୍ଦର ବାଟରେ ଆଗେଇ ନେବା ପାଇଁ ସ୍ୱଚ୍ଛତା ମାଧ୍ୟମରେ ଯାହା ଆପଣ ସେବା କରିଚାଲିଛନ୍ତି ତାହା ଆହୁରି ସୁଦୂର ପ୍ରସାରୀ ହେଉ ଏବଂ ଲୋକମାନେ ମଧ୍ୟ ଅନୁପ୍ରାଣିତ ହୁଅନ୍ତୁ, ସ୍ୱଚ୍ଛତାକୁ ଆହୁରି ଆଗକୁ ନିଅନ୍ତୁ। ଧନ୍ୟବାଦ ପୁଣି ଥରେ ଆପଣଙ୍କୁ ଆପଣଙ୍କର ଏହି ମତାମତ ଏବଂ ଆପଣଙ୍କର ଏହି ଉପସ୍ଥିତି ପାଇଁ। ନମସ୍କାର।
0: ଆଜ୍ଞା ନମସ୍କାର।

0: ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
1: ସବୁରି ଭାଷାରେ, କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଏଥିଲାଗି ରାସନ ପରିବହନ ଏବଂ ପରିଚାଳନା ପାଇଁ ସହାୟତା, ସାଧାରଣ ବଣ୍ଟନରେ ସ୍ୱୟଂକ୍ରିୟା ଆୟ, ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଓଡ଼ିଶାକୁ ଦେଶର ଷ୍ଟିଲ୍ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପାରାଦୀପର ଏରସମା ଅଞ୍ଚଳରେ ଜେଏସ୍ଡବ୍ଲ୍ୟୁର ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ଲାଣ୍ଟ 2028 ମସିହା ସୁଦ୍ଧା ଉତ୍ପାଦନ ଆରମ୍ଭ କରିବ। ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପକ୍ଷରୁ ଏହି ପ୍ରକଳ୍ପ ପାଇଁ 1,25,000 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅତ୍ୟାଧୁନିକ କାରଖାନାରୁ ବାର୍ଷିକ ପ୍ରାୟ 24 ମିଲିୟନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ହେବା ସହ ସେଠାରେ 12 ମିଲିୟନ୍ ଟନ୍ର ଏକ ସିମେଣ୍ଟ ପ୍ଲାଣ୍ଟ, 900 ମେଗାୱାଟ୍ କ୍ୟାପିଟିଭ୍ ପାୱାର ସିଷ୍ଟମ୍ ଏବଂ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବ। ପାରାଦୀପର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଗୁଜରାଟର ମୁନ୍ଦ୍ରା ବନ୍ଦର ଶୈଳୀରେ 2 ଉପକୂଳ ବିକାଶ ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା 5,000 କୋଟି ଟଙ୍କା ଅନୁଦାନରେ ପାରାଦୀପ କଟକ ଭୁବନେଶ୍ୱର ପୁରୀ ଅର୍ଥନୈତିକ କରିଡର ନିର୍ମାଣ ହେବ। ଆଗାମୀ କିଛି ବର୍ଷ ମଧ୍ୟରେ କେବଳ ପାରାଦୀପ ଅଞ୍ଚଳରେ 1,00,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। 2 ବର୍ଷ ମଧ୍ୟରେ ଶିଳ୍ପାୟନ ନିଯୁକ୍ତିର ସଫଳତା ରିପୋର୍ଟ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଛନ୍ତି। ଏହି ସମୟ ମଧ୍ୟରେ 433 ପ୍ରକଳ୍ପକୁ ସରକାର ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା 8,50,000 କୋଟି ଟଙ୍କାର ନିବେଶ ସହ 5,00,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

0: ଏବଂ ସ୍ଥାୟୀ ବିକାଶ, ସୂଚନା ଓ ପ୍ରସାରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି। ଆଜି ଲୋକଭବନରେ ଯୁବ ସଙ୍ଗମ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଗୁଜରାଟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ ଉଭୟ ରାଜ୍ୟର ସାଂସ୍କୃତିକ ଐତିହ୍ୟ ପରମ୍ପରା ଲୋକକଳାକୁ ପ୍ରସାରିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାର ଦେଶରେ କଳା, ସଂସ୍କୃତି ଓ ଐତିହ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ତୀର୍ଥଯାତ୍ରା ରୂପରେଖ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସମ୍ବର୍ଦ୍ଧନ ଜାତୀୟ ଅଭିଯାନ ପ୍ରସାଦ ଆରମ୍ଭ କରାଯାଇଛି। ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ 2014-15 ଆର୍ଥିକ ବର୍ଷରେ ଏହାର ଶୁଭାରମ୍ଭ ହୋଇଥିଲା। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ହୃଦୟ ଯୋଜନା ବନ୍ଦ ହେବା ପରେ ଦେଶରେ ଥିବା ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ସଂରକ୍ଷଣ ପାଇଁ ପ୍ରସାଦ ଯୋଜନା କାର୍ଯ୍ୟକାରୀ କରାଗଲା। ଏଥିରେ ଦେଶର ପୂର୍ବରୁ ଚିହ୍ନଟ କରାଯାଇଥିବା ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସାମିଲ କରାଯାଇଛି। ପୁରୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଧାମକୁ ମଧ୍ୟ ଯୋଜନାରେ ସାମିଲ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ବର୍ଷ ରାଜ୍ୟରେ ମୌସୁମୀ ବର୍ଷା ଏବଂ ଏଲ୍ନିନୋ ଆଶଙ୍କାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ ଓ କୃଷି କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସନ୍ତା ଖରିଫ୍ ଚାଷର ରଣନୀତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି। ଆବାସୀ ମାଧ୍ୟମରେ ଆଜି ସିଂହଦେଓ କମ୍ ବର୍ଷା ଆଶଙ୍କା ଥିବା ଅଞ୍ଚଳରୁ ପର୍ଯ୍ୟାପ୍ତ ପରିମାଣର ବିହନ ଯୋଗାଣ ସୁନିଶ୍ଚିତ କରିବା ସହ ଡାଲିଜାତୀୟ ତୈଳବୀଜ ମିଲେଟ୍ ବିହନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଚ୍ଚ ଜମି ଏବଂ ବର୍ଷା ନିର୍ଭରଶୀଳ ଅଞ୍ଚଳରେ ଫସଲ ବିବିଧୀକରଣକୁ ସକ୍ରିୟ ଭାବେ ପ୍ରୋହାହିତ କରିବାକୁ ଜିଲ୍ଲା କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କଫେଡ୍ ଲ୍ୟାମ୍ପସ୍ ଏବଂ ପ୍ୟାକ୍ସ ମାଧ୍ୟମରେ କୃଷକଙ୍କୁ ସାର ଯୋଗାଣ ସୁନିଶ୍ଚିତ କରାଯିବ। ସାର ବଣ୍ଟନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରରେ ସନ୍ତୁଳିତ ଏବଂ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା, ସବୁଜ ସାରର ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତିକୁ ପ୍ରୋତ୍ସାହିତ କରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅଧିକରୁ ଅଧିକ ଚାଷୀଙ୍କ ନାମାଙ୍କନ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ବନ୍ଦ ରହିଥିବା ଚିନିକଳ ପରିଦର୍ଶନ କରିଛନ୍ତି। ଖୁବ୍ ଶୀଘ୍ର ଚିନିକଳର ପୁନରୁଦ୍ଧାର କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷୀ ଓ ଶ୍ରମିକମାନେ ଉପକୃତ ହେବେ। ପୂର୍ବରୁ କାର୍ଯ୍ୟରତ କର୍ମଚାରୀମାନଙ୍କ କର୍ମସଂସ୍ଥାନ ପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେଉଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଫୁଲବାଣୀରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷ ଶୋଭନା ମହାନ୍ତି ଓ ସଦସ୍ୟା ପ୍ରତିଭା ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କୋର୍ଟରେ 24 ମାମଲାର ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ସମସ୍ତ ବୁଥ୍ସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ତାରିଖରୁ ଜୁନ୍ ମାସ 28 ତାରିଖ ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ଫର୍ମ ବଣ୍ଟନ କରିବା ସହ ଉପଯୁକ୍ତ ତଥ୍ୟ ସଂଗ୍ରହ କରିବା ସମ୍ପର୍କରେ ବିଡିଓ ତହସିଲଦାର ପ୍ରଶିକ୍ଷଣ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତାଧିକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସପ୍ତମ ରାଜ୍ୟ ଯୋଗାସନ ଚାମ୍ପିୟନ୍ସିପ୍ରେ କେନ୍ଦ୍ରାପଡ଼ା ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ 18 ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜିତ ହେବ। ହଂକଂଠାରେ ଅନୁଷ୍ଠିତ ଏସିଆ ଆଥଲେଟିକ୍ସ କାଉନ୍ସିଲ୍ ବୈଠକରେ 2027 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ର ଆୟୋଜନ ଦାୟିତ୍ୱ ଓଡ଼ିଶାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ପୂର୍ବରୁ ଏହି ଏସୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି। ଓଡ଼ିଶାର ବିଶ୍ୱସ୍ତରୀୟ ଭିଭିଭୂମି ଓ ବୃହତ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିବାର କ୍ଷମତା ଆମକୁ ବିଶ୍ୱ କ୍ରୀଡ଼ା ଜଗତରେ ଏକ ପ୍ରମୁଖ କେନ୍ଦ୍ର ଭାବେ ସ୍ଥାପିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ର ଗତ 12 ବର୍ଷ ମଧ୍ୟରେ ପରିବର୍ତ୍ତନ ଅଭିବୃଦ୍ଧିର ଏକ ଐତିହାସିକ ଯାତ୍ରା ଅତିକ୍ରମ କରିଛି। 2025-26 ଆର୍ଥିକ ବର୍ଷରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ବିକ୍ରୟ 1,87,105 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ, ଭୋକାଲ୍ ଫର୍ ଲୋକାଲ୍ ଏବଂ ଲୋକାଲ୍ ଟୁ ଗ୍ଲୋବାଲ୍ ପରି ଅଭିଯାନରୁ ପ୍ରେରିତ ହୋଇ ଆଜି ଖଦି କେବଳ ଏକ ପାରମ୍ପରିକ ଉତ୍ପାଦ ହୋଇ ରହିନାହିଁ, ଏହା ନୂତନ ଭାରତର ଆତ୍ମନିର୍ଭର, ସ୍ୱଦେଶୀ ଗୌରବ ଏବଂ ଗ୍ରାମୀଣ ସମୃଦ୍ଧିର ଏକ ଜୀବନ୍ତର ପ୍ରତୀକରେ ପରିଣତ ହୋଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବା ସହ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବିଷୟ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ ରହିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ଦେଶର ଏବେ ବିଭିନ୍ନ ପ୍ରାନ୍ତରେ ପ୍ରବଳ ଖରା ସହ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। କେବଳ ତାପମାତ୍ରା ଅଧିକ ନୁହେଁ, ବରଂ ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଆର୍ଦ୍ରତା ପରିସ୍ଥିତିକୁ ଅସହ୍ୟ କରୁଛି। ଏପରିକି ପାଣି ପିଇବା କିମ୍ବା ଛାଇରେ ବସିଲେ ମଧ୍ୟ ଶରୀରରେ ବୃଦ୍ଧି ପାଉଥିବା ତାପମାତ୍ରା ହ୍ରାସ ପାଉନାହିଁ। ଏଥିଯୋଗୁଁ ଅଂଶୁଘାତ ଜନିତ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଏଥିପାଇଁ ସତର୍କତା ଅବଲମ୍ଘନ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ କରାଇବା ସହିତ ଅଂଶୁଘାତଜନିତ ପରିସ୍ଥିତିର ମୁକାବିଲା ପାଇଁ ଜାରି ପରାମର୍ଶବଳୀକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଶରୀରରେ ଜଳୀୟଅଂଶର ପରିମାଣକୁ ସଠିକ୍ ରଖିବା ପାଇଁ ଘରୁ ବାହାରିବା ବେଳେ ସାଙ୍ଗରେ ପିଇବା ପାଣି ନେବାକୁ କୁହାଯାଇଛି। ଏପରିକି ତୃଷାର୍ତ୍ତଙ୍କୁ ମଧ୍ୟ ପାଣି ପ୍ରଦାନ କରିବାକୁ ଶ୍ରୀ ମୋଦି କହିଛନ୍ତି। ଅସୁସ୍ଥ କିମ୍ବା ଦୁର୍ବଳ ଅଥବା ମୁଣ୍ଡବିନ୍ଧା ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଥଣ୍ଡା ଏବଂ ଛାଇଯୁକ୍ତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ପାଣି ଏବଂ ଓଆର୍ଏସ୍ର ଉପଲବ୍ଧତାକୁ ସୁନିଶ୍ଚିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅଂଶୁଘାତ ଜନିତ ପରିସ୍ଥିତି ସୃଷ୍ଟି ହେଲେ ପ୍ରାଥମିକ ଚିକିତ୍ସା ସହିତ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ଅଂଶୁଘାତ ରୋଗୀଙ୍କ ତ୍ୱରିତ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକରେ ସ୍ଥାନ ସଂରକ୍ଷଣ ସହିତ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି। ଅଂଶୁଘାତ ଜନିତ ପରିସ୍ଥିତିକୁ ଅଣଦେଖା କରାଯିବା ଉଚିତ ନୁହେଁ, ନଚେତ ଏହା ମୃତ୍ୟୁର କାରଣ ହୋଇପାରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ପ୍ରବଳ ଗରମ ପରିସ୍ଥିତିରେ ବୟସ୍କ ବ୍ୟକ୍ତିବିଶେଷ ଏବଂ ପରିବାର ସଦସ୍ୟ ଓ ପ୍ରିୟଜନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛନ୍ତି। ଅତ୍ୟଧିକ ଖରା ସମୟରେ ଘରେ ରହିବା ଏବଂ ପର୍ଯ୍ୟାପ୍ତ ବିଶ୍ରାମ ନେବାକୁ ପଡ଼ିବ। ଏଥିସହିତ ପଶୁ ପକ୍ଷୀଙ୍କର ଯତ୍ନ ନେବାକୁ ଶ୍ରୀ ମୋଦି କହିଛନ୍ତି। ଘରର ଛାତ, ବାଲକୋନି, ଟେରାସ୍, ବ୍ୟବସାୟ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣିପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ବର୍ତ୍ତମାନର ଗରମ ପରିସ୍ଥିତିରେ ସମ୍ବେଦନଶୀଳତା ସହଯୋଗର ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିବ। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଦେଶର ବିଭିନ୍ନ ପ୍ରାନ୍ତରେ ତାପମାତ୍ରା ବୃଦ୍ଧି ତଥା ଗରମ ଅନୁଭୂତ ହେବା ନେଇ ଆକଳନ କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ ଏପରି ପରିସ୍ଥିତି ବାରମ୍ଭାର ଉପୁଜିବ। ସତର୍କତା ଅବଲମ୍ଭନ ନ କଲେ ଏଭଳି ପରିସ୍ଥିତି ଭୟଙ୍କର ସାବ୍ୟସ୍ତ ହୋଇପାରେ। ଗରମ ପରିସ୍ଥିତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜଳାଭାବ। ବୃଦ୍ଧି ପାଉଥିବା ଚାହିଦା, ଜଳ ଆବଶ୍ଚନରେ ଅସମାନତା ଏବଂ ପରିବର୍ତ୍ତିତ ଜଳବାୟୁ ପରିସ୍ଥିତି ନେଇ ଗ୍ରାମାଞ୍ଚଳରେ ଅଧିକ ପ୍ରଭାବ ଦେଖିବାକୁ ମିଳୁଛି।

0: ଜଳ ବଜେଟିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳ ମଧ୍ୟରେ ଜଳ ଉପଲବ୍ଧତା ଏବଂ ଚାହିଦାର ପଦ୍ଧତିଗତ ମୂଲ୍ୟାଙ୍କନ ଜଳ ବଜେଟିଂ ବ୍ୟବସ୍ଥା ଭାବେ ପରିଗଣିତ ହୋଇଥାଏ। ଉପଲବ୍ଧ ଥିବା ଜଳ ଏବଂ ନବୀକରଣୀୟ ପ୍ରକ୍ରିୟା ମାଧ୍ୟମରେ ସନ୍ତୁଳିତ ଜଳ ବ୍ୟବହାରକୁ ସୁନିଶ୍ଚିତ କରିବା ଏହି ଜଳ ବଜେଟ୍ର ଅନ୍ୟତମ ଉଦ୍ଦେଶ୍ୟ। ପ୍ରାକୃତିକ ପରିବେଶ ମଧ୍ୟରେ ଜଳର ସ୍ଥିତି ଏବଂ ବଣ୍ଟନକୁ ବୁଝିବାରେ ଏହା ସାହାଯ୍ୟ କରିଥାଏ। ବ୍ୟକ୍ତିଗତ ସ୍ତରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଏବଂ ନଦୀ ଅବବାହିକାରେ ମଧ୍ୟ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନେଇ ପ୍ରୟାସ ଜାରି ରହିଛି। ଭୂତଳ ଜଳ ହ୍ରାସ, ଋତୁକାଳୀନ ଅଭାବ, ବନ୍ୟା କିମ୍ବା ଜଳବାୟୁ ସମ୍ପର୍କିତ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ଅଞ୍ଚଳଗୁଡ଼ିକ ପାଇଁ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଏପରିକି କୃଷି ଓ ପଶୁପାଳନ ପାଇଁ ଆବଶ୍ୟକ ଜଳ ଚାହିଦାକୁ ସୁବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ଜଳ ବଜେଟିଂ ଏକ ଉଲ୍ଲେଖନୀୟ ମାଧ୍ୟମ ପାଲଟିଛି। ସଂସ୍ଥାଗତ ଭାବେ ଜଳ ବଜେଟିଂକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଅଟଳ ଭୂଜଳ ଯୋଜନା ଏବଂ ଜାତୀୟ ଜଳ ମିଶନ ଭଳି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଏଭଳି ବ୍ୟବସ୍ଥାରେ ଭୂତଳ ଜଳସ୍ତର ପାଖାପାଖି 4% ବୃଦ୍ଧି ପାଇବା ସହିତ ମୃତ୍ତିକାର ଉର୍ବରତା ହ୍ରାସ ଏବଂ କ୍ଷୟକୁ ରୋକାଯାଇପାରୁଛି, ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଉଛି। 4 ନିୟୁତରୁ ଅଧିକ ଲୋକ ଏବଂ 4.5 ନିୟୁତରୁ ଅଧିକ ପ୍ରାଣୀ ସମ୍ପଦ ବିଶେଷ ଭାବେ ଏହାର ସୁଫଳ ପାଉଛନ୍ତି। ସମ୍ପ୍ରଦାୟ ନେତୃତ୍ୱାଧୀନ ଏଭଳି ବ୍ୟବସ୍ଥା ଜଳ ସଂରକ୍ଷଣ ଏବଂ ମରୁଡ଼ି ପ୍ରବଣ ଅଞ୍ଚଳରେ ଜଳ ସୁରକ୍ଷାକୁ ସୁଦୃଢ଼ କରିପାରିବ। ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ରୌଦ୍ରତାପଜନିତ କଠିନ ପରିସ୍ଥିତିରେ ଜଳାଭାବ ମଣିଷ ସମାଜ ପାଇଁ ଅତ୍ୟନ୍ତ ଗୁରୁତର ପରିସ୍ଥିତି ସୃଷ୍ଟି କରିପାରେ। ଏହିସବୁ କ୍ଷେତ୍ର ପ୍ରତି ଆମେ ସତର୍କ ରହିବା ସହିତ ଜଳ ସଂରକ୍ଷଣ ଏବଂ ସଦୁପଯୋଗ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ପଡ଼ିବ।
1: ଆକାଶବାଣୀ ସମ୍ବଲପୁର ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ଶିଳ୍ପାୟନକେ ବଢ଼ାବାର ଆଉ ସ୍ଥାନୀୟ ଲୋକ ନିଯୁକ୍ତି ଉପରେ ଜୋର ଦେଉଛନ୍ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂଆ ସମନ୍ୱିତ ଇସ୍ପାତ କାରଖାନାର କଲେ ଶିଳାନ୍ୟାସ। ବଢ଼ତି ଖରାକେ ନଜରଟି ରଖିକରି ସତର୍କ ରହିବାରକେ ଦେଶବାସୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ଖାଲି ଥିବାର ଗୋଟେ ରାଜ୍ୟସଭା ଆସନ ଲାଗି ଏବା ମାସର 18 ତାରିଖ ହେବା ଉପନିର୍ବାଚନ। ଆଉ ଚଲତି ଶିକ୍ଷା ବଜର ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖା ଲାଗି ଆଜିଠାନୁ ମୂଳ ହେଲା ଆବେଦନ ପ୍ରକ୍ରିୟା। ଏଥର ପୂରା ଖବର। ରାଜ୍ୟ ଶିଳ୍ପାୟନକେ ବଢ଼ାବାର ଆଉ ସ୍ଥାନୀୟ ଇଲାକା ଲୋକ ନିଯୁକ୍ତି ଉପରେ ସରକାର ଜୋର ଦେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆଜି 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂଆ ସମନ୍ୱିତ ଇସ୍ପାତ କାରଖାନାର ଶିଳାନ୍ୟାସ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ପୂର୍ବ ଭାରତର ପାରାଦୀପ ବିକାଶର ମଙ୍ଗ ଧରବା। ଇ ପ୍ରକଳ୍ପ ଓଡ଼ିଶାକେ ଭାରତର ଇସ୍ପାତ ରାଜଧାନୀ ବନାବାର ସହିତ ପାରାଦୀପକେ ବିକଶିତ ଓଡ଼ିଶାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ କରାବା। ଇ କାରଖାନାର ଶୁଭାରମ୍ଭ ଉତରୁ 30,000 ନୂଆ ନିଯୁକ୍ତି ସୁଯୋଗ ତିଆରି ହୋଇପାରବା। 2 ନମ୍ବର କ୍ଷେପ ଉତ୍ପାଦନ କ୍ଷମତାକେ ଆହୁରି ବଢ଼ାବାର ଲକ୍ଷ୍ୟ ରଖାଯିବାର ସହିତ 60,000 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା, ଯେଉଁଥିଲାଗି ସ୍ଥାନୀୟ ଇଲାକାର ଉନ୍ନତି ସହିତ ଆନୁଷଙ୍ଗିକ ଶିଳ୍ପର ବିକାଶ ହେବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍।
1: ଆଜିର ଦିନରେ ଏଠି ହଜାର ହଜାର ସଂଖ୍ୟାରେ ଅର୍ଥାତ୍ ପାଖାପାଖି ଯେତେବେଳେ ପ୍ଲାଣ୍ଟ ସମ୍ପୂର୍ଣ୍ଣ ସମାପ୍ତ ହେବ 32,000ରୁ ଅଧିକ ଯୁବକ ଯୁବତୀ ଟେକ୍ନିକାଲ ନନ୍ ଟେକ୍ନିକାଲ ସମସ୍ତ ପ୍ରକାରର ଇଏ ସୁବିଧା ଏବଂ ଇଏ ଜବ୍ ଏମ୍ପ୍ଲୟି ତାଙ୍କ ପାଇଁ ଇଏ ହେବ ଏବଂ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଆନସିଲାରୀ ଇଣ୍ଡଷ୍ଟ୍ରି ମଧ୍ୟ ଏହା ସହିତ ଏ ଅଞ୍ଚଳକୁ ଯେଭଳି ଭାବରେ ଆସି ପହଞ୍ଚିବ ତାହା ନିଶ୍ଚିତ ଭାବରେ ଏ ଅଞ୍ଚଳ ଅଧିକ ସମୃଦ୍ଧ ହେବ। 2028-29ରେ ଯାହା ଶିଳାନ୍ୟାସ କରିବାର ଅବକାଶ ଥିଲା ଆମେ ଆଜି 2026ରେ ଶିଳାନ୍ୟାସ କଲୁ ଏବଂ 2029 ବେଳକୁ ଇଏ ପ୍ରଡକ୍ସନ୍ ଷ୍ଟେଜ୍ରେ ଆସିଯାଇଥିବ ଏବଂ ତାର ଶୁଭ ଉଦ୍ଘାଟନ ମଧ୍ୟ କରିବ ଆମର ଇଏ ସରକାର ସମୟରେ। ଇଏ ଗୋଟିଏ ଆମ ସରକାରର ବଡ଼ ଐତିହାସିକ ନିଷ୍ପତ୍ତି।
0: କାର୍ଯ୍ୟକ୍ରମଟି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇକରି କହିଛନ୍, ସରକାରଙ୍କ ନେତୃତ୍ୱଥି ଦ୍ରୁତ ଶିଳ୍ପାୟନ ଜରିଆ ପୂର୍ବୋଦୟ ସପନ ସାକାର ହେଉଛି। ଅକ୍ଷୟ ଶକ୍ତି।

ଫାର୍ମା ଓ ପେଟ୍ରୋକେମିକାଲ୍ସ ବାଗିର୍ ଭିନ୍ ଭିନ୍ କ୍ଷେତ୍ରଥି ରାଜ୍ୟ ବିକାଶ ବଢ଼ବାର୍କେ ଲାଗିଛେ। 2030 ମସିହା ବେଲ୍କେ ଭାରତର 300 ମେଟ୍ରିକ୍ ଟନ୍ର ଇସ୍ପାତ ଉତ୍ପାଦନ ଲକ୍ଷ୍ୟଥି ଓଡ଼ିଶା 50% ଯୋଗଦାନକେ ପୂରା କରବାର ଦିଗେ କାମ କରୁଛେ। ଶିଳ୍ପାୟନ ଅନୁକୂଳ ପରିବେଶ ତିଆରି କରବାର ଲାଗି ସରକାର ସବୁ ପ୍ରକାରର ପଦକ୍ଷେପ ନେଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍। କାରଖାନାନ ବଛରକ 13.2 ମିଲିୟନ୍ ଟନ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଦେଶେ ବଢ଼ୁଥିବାର ଖରା ଗରମକେ ନଜରଟି ରଖିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜରୁରୀ ସତର୍କତା ନେବାରକେ ପରାମର୍ଶ ଦେଇଛନ୍। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି ଖରାନୁ ରକ୍ଷା ପାଇବାର ଲାଗି ଘରୁ ବାହାରବାର ବେଲ୍କେ ଦରକାରୀ ଜିନିଷ୍ ପାଖେ ରଖବାର ଲାଗି ଲୋକମାନଙ୍କୁ ନିବେଦନ କରିଛନ୍। ଘରର ଛାତ, ବେଲକୋନି, ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀମାନଙ୍କର ଲାଗି ପ୍ୟାନ୍ ରଖବାରକେ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍। ଏନ୍ତା ସମୟଥି ପୂରାପୂରି ସମ୍ବେଦନଶୀଳ ଆଉ କରୋନାର ସହିତ ସମ୍ପର୍କ ଯତ୍ନ ନେବାରକେ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍। ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫ ଓଡ଼ିଶାର ରାଜ୍ୟସଭା ଉପନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ବାହାରିଛି। ଖାଲି ହୋଇଥିବା ଗୋଟିଏ ଆସନ ଲାଗି ଆବା ମାସର 1 ତାରିଖରୁ ନାମାଙ୍କନ ପ୍ରକ୍ରିୟା ମୂଲ ହେବା। 8 ତାରିଖ ତକ୍ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏବା ମାସ 18 ତାରିଖ ସକାଳ 9 ବଜେନୁ ଉପରବେଳା 4 ବଜେ ଭିତରେ ଭୋଟ୍ ହେବା। ଉପରବେଳା 5 ବଜେ ଭୋଟ୍ ଗନ୍ତି କରାଯାଇକରି ଫଳାଫଳ ବାହାରବା ବୋଲି ନିର୍ବାଚନ ଆୟୋଗଙ୍କ ତରଫ ସୂଚନା ଦିଆଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ଋତୁରୁ ବିଜ୍ଞପ୍ତି ବାହାରିଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁସାରେ ବୈଧ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କର ଖଣ୍ଡପୀଠ ଏ ବାବଦ ଆବେଦନ ଉପରେ ରାୟ ପ୍ରକାଶ କରିକରି କହିଛନ୍, ଆଇନ ଅନୁସାରେ ଭାରତୀୟ ନିର୍ବାଚନ କମିଶନ ଏ ପଦକ୍ଷେପ ନେଇପାରିବେ। ମୁକ୍ତ ଆଉ ନିରପେକ୍ଷ ନିର୍ବାଚନ ବାବଦ ସାୟିଧାନିକ ଦୃଷ୍ଟିକୋଣକେ ଏନ୍ତା ପଦକ୍ଷେପ ଦର୍ଶାଉଛେ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍। ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁସାରେ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରଖବାର ଲାଗି କ୍ଷମତାପ୍ରାପ୍ତମାନ। ଗଲା ବଛର ଜୁନ୍ ମାସେ ବିହାରର ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବାବଦ ବିଜ୍ଞପ୍ତିକେ ବିରୋଧ କରିକରି ସୁପ୍ରିମକୋର୍ଟ ନେଇ ମାମଲା ଦାୟର କରାଯାଇଥିଲା। ଯୁବବର୍ଗ ହେଉଛନ୍ ପରିବର୍ତ୍ତନର ମୁଖିଆ ବାହକ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି କହିଛନ୍। ଆଜି ଲୋକଭବନର ଅଭିଷେକ ହଲ୍ଠାରେ ଯୁବସଙ୍ଗମର 6 ନମ୍ବର ଖେପ ଅଦିନ୍ତି ହୋଇଥିବାର ଭାବ ବିନିମୟ କାର୍ଯ୍ୟକ୍ରମଥି ଯୋଗ ଦେଇକରି ରାଜ୍ୟପାଳ ଏଟା କହିଛନ୍। ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଅଦିନ୍ତି ଓଡ଼ିଶା ଆସିଥିବାର ଗୁଜରାଟର ଭିନ୍ ଭିନ୍ ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ରାଜ୍ୟପାଳ ଆଲୋଚନା କରିଛନ୍। ରାଷ୍ଟ୍ର ନିର୍ମାଣ, ସ୍ଥାୟୀ ବିକାଶ ଆଉ ସଚେତନତା ସୃଷ୍ଟିଥି ଯୁବବର୍ଗଙ୍କର ଭୂମିକା ବାବଦେ ରାଜ୍ୟପାଳ ଜୋର୍ ଦେଇଛନ୍। କାର୍ଯ୍ୟକ୍ରମଟି ରାଜ୍ୟପାଳ ଓଡ଼ିଶାର ଖଣିଜ ସମ୍ପଦ, ଆଦିବାସୀ ଐତିହ୍ୟ, ରୂପା ତାରକସି, ପଟ୍ଟଚିତ୍ର, ସମ୍ବଲପୁରୀ ଶାଢ଼ୀ ବାଗିର ପାରମ୍ପରିକ କଳା ବିଷୟ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ଇଭି ଭିତ୍ତିଭୂମି ଇଥାନଲ ମିଶ୍ରଣ ବାଗିର ପ୍ରସଙ୍ଗ ଉପରେ ପ୍ରଶ୍ନ କରିଥିଲେ ଆର୍ ରାଜ୍ୟପାଳ ସେସବୁର ଉତ୍ତର ରଖିଥିଲେ। ରାଜ୍ୟ ବିଧାୟକମାନଙ୍କର ଭଲ ପ୍ରଦର୍ଶନର ଫଲାଫଲ ଖୁବ୍ ଜଲ୍ଦି ବାହାରବା। 10 ବଛର ଧରିକରି ବନ୍ଦ ରହିଥିବା ଏହି ପ୍ରକ୍ରିୟାକେ ବିଧାନସଭା ତରଫ ଫେର୍ ଘାଏ ଲାଗୁ କରାଯାଇଛେ। ବାଚସ୍ପତି ସୁରମା ପାଡ଼ୀଙ୍କର ଅଧ୍ୟକ୍ଷତାତି ଏଥିର୍ଲାଗି ଗୋଟିଏ କମିଟି ଗଠନ କରାଯାଇଛେ। ଏଥି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଭାସ୍କର ମଡ଼େଇ, ଆଘର ବିଧାୟକ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଆଉ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ପ୍ରମୁଖ ସଦସ୍ୟ ରହିଛନ୍। ଫି ବଛର ଗୃହନ ବିଧାୟକମାନଙ୍କର ଭଲ ପ୍ରଦର୍ଶନ, ଉପସ୍ଥାପନ, ଗଠନମୂଳକ ପ୍ରସ୍ତାବ ସବୁକେ ମାନଦଣ୍ଡ ହିସାବେ ବିଚାରକେ ନେଇକରି ଫଲାଫଲ ଘୋଷଣା କରାଯାଏସି। 2002 ମସିହାରୁ ଚାଲିଥିବା ଏହି ପ୍ରକ୍ରିୟା 2016 ମସିହାରୁ ବନ୍ଦ ରହିଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟଷ୍ଠାନୁ ଯୁକ୍ତ 3 ସ୍ନାତକ ପାଠ୍ୟକ୍ରମ ଲାଗି ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ମୁହୁଲିଛେ। ଛାତ୍ରଛାତ୍ରୀମାନେ ଏବା ମାସର 10 ତାରିଖ ରାତିରେ 11:45 ଭିତରେ ସାମ୍ସ ପୋର୍ଟାଲ୍ ଜରିଆ ଆବେଦନ କରିପାରିବେ। ଜୁନ୍ 17 ତାରିଖ ପହେଲା ଖେପ ନାଁ ଲେଖା ମେଧା ତାଲିକା ବାହାରବା। ଜୁନ୍ 18-20 ତାରିଖ ଭିତରେ ପହେଲା ଖେପ ନାଁ ଲେଖା ହେବା ଆଉ ଜୁଲାଇ 9 ତାରିଖରୁ ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ଶ୍ରେଣୀତି ନାଁ ଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରନୀତି କରାଯିବା। ପଶ୍ଚିମ ଏସିଆ ପରିସ୍ଥିତି ସମୟଥି ପେଟ୍ରୋଲ ଆଉ ଡିଜେଲର ଦାମ ବଢ଼ାବାରକେ ଲାଗିଛି। ଧାରିଶ ଦରଠାରୁ ଅତକା ବସ୍ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ଯାତ୍ରୀମାନେ ଅତକା ଭଡ଼ା ନାଇଁ ଦେଇକରି ଧାରିଜ ହୋଇଥିବାର ଭଡ଼ା ଦେଇକରି ଯାତ୍ରା କରବାରକେ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍।
ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହ ନ ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀଙ୍କର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଆଜି ହୋଇଯାଇଛି। ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ପିଇବାର ପାଣିର ସମସ୍ୟା ପରିମଳ ବ୍ୟବସ୍ଥା ସହିତ ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସବୁ ଜନହିତକାରୀ ଯୋଜନାମାନଙ୍କର ସୁଫଲ ତଳସ୍ତରର ଲୋକ ଲାଗି ଆଉ ତାର ପାଖେ ପହଞ୍ଚାବାର ଲାଗି ସରକାର ପ୍ରତିଶ୍ରତିବଦ୍ଧବାନ ବୋଲି ମନ୍ତ୍ରୀ କହିଛନ୍। ଭାରତୀୟ ସେନାତି ଅଗ୍ନିପଦ ଓ ନିୟମିତ କେଡଲ ଲାଗି ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଏବା ମାସର ଏକ ତାରିଖ ମୂଲ ହେବା। ଜୁନ୍ ବାର ତାରିଖ ତକ୍ ଭିନ୍ ଭିନ୍ କ୍ଷେପେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନ ଥି ଓଡ଼ିଶାର ସିକ୍କିମ୍ ଆଉ ପଶ୍ଚିମବଙ୍ଗ ନେଇ ପରୀକ୍ଷା ହେବା। ଇଚ୍ଛୁକ ପ୍ରାର୍ଥୀମାନେ ଅନ୍ଲାଇନ୍ ଜରିଆ ଆବେଦନ କରିପାରିବେ। www.joinindianarmy.nic.in ୱେବ୍ସାଇଟ୍ରେ ପ୍ରବେଶପତ୍ର ପାଇପାରିବେ। ରାଜ୍ୟର 17 ସହରର 26 କେନ୍ଦ୍ରର ପରୀକ୍ଷା ହେବା ବୋଲି କଟକ ସେନାନିଯୁକ୍ତି କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷ ନ ଏହା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ୍ଥି ଚାଲିଥିବାର ଭିନ୍ ଭିନ୍ କାମର ସମୀକ୍ଷା କରିକରି ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କର ଭିତ୍ତିଭୂମି ବିକାଶ ଉପରେ ଜିଲ୍ଲାପାଳ ଜୋର୍ ଦେଇଥିଲେ। ବୌଦ୍ଧ ଜିଲ୍ଲା କଟାମାଳଠାରେ ଦୁଇଦିନିଆ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି। ଏଥି 415 ଜଣ ବ୍ଲକସ୍ତରୀୟ ଅଧିକାରୀ ଆଉ 42 ଜଣ ପର୍ଯ୍ୟବେକ୍ଷକଙ୍କୁ ଭୋଟର ତାଲିକା ବାବଦର ବିସ୍ତୃତ ସୂଚନା ଦିଆଯାଇଛି। ରାଜ୍ୟରେ ଜବର ଖରା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏସ୍ ଟିଟିଲାଗଡ଼ ରାଜ୍ୟର ସବୁନିଜହ ତାପମାତ୍ରା 43.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଏବା 4 ଦିନ ତକ୍ ରାଜ୍ୟର ତାପମାତ୍ରା କିଛି ଖାସ୍ ପରିବର୍ତ୍ତନ ନାଇଁ ହୁଏ ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଏବା 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସମ୍ଭଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାକେ ଧୋକାଗଡ଼ି ସାଙ୍ଗେ ବର୍ଷା ଲାଗି କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘେ ରାଜ୍ୟ ଶିଳ୍ପାୟନକେ ବଢ଼ାବାର ସ୍ଥାନୀୟ ଲୋକ ନିଯୁକ୍ତି ଉପରେ ଜୋର୍ ଦେଉଛନ୍ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂଆ ସମନ୍ୱିତ ଇସ୍କାତ କାରଖାନାର କଲେ ଶିଳାନ୍ୟାସ। ବଢ଼ତି ଖରାକେ ନଜରରେ ରଖିକରି ସତର୍କ ରହିବାରକେ ଦେଶବାସୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାନ ଖାଲିଥିବାର ଗୋଟିଏ ରାଜ୍ୟସଭା ଆସନ ଲାଗି ଏବା ମାସ 8 ତାରିଖ ହେବା ଉପନିର୍ବାଚନ। ଆଉ ଚଲତି ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମ ତିନି ନାଁ ଲେଖା ଲାଗି ଆସ୍ଥାନ ମୂଲ ହେଲା ଆବେଦନ ପ୍ରକ୍ରିୟା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ఆకాశవాణి సంవాద పొడుచుంటి చందన్ ఘోష్ ముఖ్య సంవాదం. దేశవ్యాపీ సాధారణ బంటన వ్యవస్థకు అధిక సువ్యవస్థిత కరివా ఉద్దేశ్యరే సార్థక్ పిడిఎస్ యోజనకు కేంద్ర క్యాబినెట్ర మంజూరీ. 25,530 కోటి టంకా ఖర్చ కరివే కేంద్ర సర్కార్. దేశ నిర్మాణ తథా సమాజర దుర్బల వర్గర ఉత్థాన దిగరే నూతన చింతాధారా సహిత కార్య కరివా లాగి ఛాత్రఛాత్రీంకు రాష్ట్రపతింక ఆహ్వాన్. ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ. ଏସୀୟ ରିଲେସ୍ ପ୍ରତିଯୋଗିତା 2027 ଏବଂ ଏସୀୟ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ଆୟୋଜନ କରିବ ଭାରତ. ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି. ଆଜିର ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି. ସେ କହିଛନ୍ତି ଏଥିଲାଗି ସାର୍ଥକ୍ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପଭି ନିଆଯାଇଛି. ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ. ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ. ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ସେ କହିଛନ୍ତି ସାର୍ଥକ୍ ପିଡିଏସ୍ ଯୋଜନାରେ 3ଟି ପ୍ରମୁଖ କୃତ୍ରିମ ବୁଦ୍ଧିମତା ସକ୍ଷମ ମଡ୍ୟୁଲ୍ ରହିଛି. ସେଗୁଡ଼ିକ ହେଲା ନିର୍ମଲ, ଆଶା ଓ ସକ୍ଷମ. ନିର୍ମଲ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ରିଅଲ୍ ଟାଇମ୍ ପଞ୍ଜିକରଣ କରିପାରିବେ. ହିତାଧିକାରୀମାନେ ବିଭିନ୍ନ ଭାଷାରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଅଭିଯୋଗ ଆଶା ମଡ୍ୟୁଲ୍ରେ ଦାଖଲ କରିପାରିବେ. ସେହିଭଳି ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଖାଦ୍ୟଶସ୍ୟ ପରିବହନ କରୁଥିବା ଯାନକୁ ଟ୍ରାକିଂ କରିବା ଦିଗରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ମଡ୍ୟୁଲ୍ ସକ୍ଷମ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ସେ କହିଛନ୍ତି ଖାଦ୍ୟଶସ୍ୟର ଆନ୍ତଃରାଜ୍ୟ ପରିବହନ ଏବଂ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର ଡିଲରମାନଙ୍କ ଲାଭାଂଶ ଏବଂ ବର୍ତ୍ତମାନର କେନ୍ଦ୍ରୀୟ ପାଣ୍ଠି ସହାୟତା ଜାରି ରଖିବା ସମ୍ପର୍କିତ ନିୟମାବଳୀଗୁଡ଼ିକୁ ମଧ୍ୟ ସଂଶୋଧନ କରିବାକୁ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି. ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ 81,35,00,000 ନାଗରିକଙ୍କୁ ସୁରକ୍ଷିତ ରଖିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପୂର୍ଣ୍ଣ କରିବା ଲାଗି ଏହି ଯୋଜନା ସହାୟକ ହେବ. ଏହି ଯୋଜନା ବର୍ତ୍ତମାନର ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଜନା ବଦଳରେ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଶ୍ରୀ ବୈଷ୍ଣବ ସ୍ୱଷ୍ଟ କରିଛନ୍ତି. ସେ କହିଛନ୍ତି ଦେଶବ୍ୟାପୀ ଅବ୍ୟାହତ ରହିଥିବା ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନାଗରିକଙ୍କ ହିତ ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ବିଭିନ୍ନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି. ମନ୍ତ୍ରଣାଳୟଗୁଡ଼ିକ ନିଜ ନିଜ ସକ୍ଷମ ଅନୁଯାୟୀ ଏ ଦିଗରେ କିଭଳି ଜନସାଧାରଣଙ୍କୁ ସହାୟତା ଦେଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି.
1: प्रधानमंत्री जी ने कैबिनेट में मौसम की जो हीट वेव की परिस्थिति है उसका भी सभी मंत्रियों के साथ चर्चा की और माननीय प्रधानमंत्री जी का जो राष्ट्र के प्रति आह्वान है उसी आह्वान के तहत सभी से अपने अपने मंत्रालय में सुविधा पहुंचाने की किस तरह की सुविधाएं की जा सकती है उसके ऊपर भी चर्चा हुई.
0: सार्थक पीडीएस योजना संपर्क में सूचना दे श्री वैष्णव कहते हैं

0: ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତର ଏଚ୍ଏସ୍ ପ୍ରଣୟ ବିଜୟୀ ହୋଇଛନ୍ତି। ସେ ଇଣ୍ଡୋନେସିଆର ଜୋନାଟନ୍ ଖ୍ରୀଷ୍ଟେଙ୍କୁ 10-21, 21-12, 21-18 ସେଟ୍ରେ ପରାସ୍ତ କରିଛନ୍ତି। ମିକ୍ସ ଡବଲ୍ସ ବର୍ଗରେ ଭାରତର ଧ୍ରୁବ କପିଳା ଓ ତାନିସା କ୍ରାଷ୍ଟଙ୍କ ଯୋଡ଼ି ମ୍ୟାଲେସିଆର ୱଙ୍ଗ୍ ତିଏନ୍ ସି ଓ ଲିମ୍ ଚିୟୁ ସିଏନ୍ ଯୋଡ଼ିକୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଛନ୍ତି। ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଦେବଗଡ଼ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବାରକୋଟ ବ୍ଲକର ବିଭିନ୍ନ ହସ୍ତଶିଳ୍ପ ସ୍ୱାସ୍ଥ୍ୟ ଓ ଉଦ୍ୟୋଗ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ପରେ ବିକାଶ ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ସଡ଼କ ଆବାସ ରାସନ କାର୍ଡ ସୁଭଦ୍ରା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
3: ଓଡ଼ିଶା ସରକାରଙ୍କର ସବୁ ବିଭାଗର ଅଧିକାରୀମାନେ ଡକେଇଥିଲି, ମାନ୍ୟବର ଦେବଗଡ଼ର ବିଧାୟକ ପୂର୍ବତନ ବିଧାୟକ ସମସ୍ତଙ୍କର ଉପସ୍ଥିତିରେ ଆମେ ସମୀକ୍ଷା କରିଥିଲୁ। ସେଥିରେ ଜଳସେଚନ ପିଇବା ପାଣି ଶିକ୍ଷା ସ୍ୱାସ୍ଥ୍ୟ ରେଙ୍ଗାଲି ବନ୍ଦ ଯୋଜନା ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କର ଯେଉଁ ସମସ୍ୟା ସେ ସମସ୍ୟାର ମଧ୍ୟ କ'ଣ ସମାଧାନ ହୋଇପାରିବ, ରାଜସ୍ୱ ବିଭାଗର କଲମ ଟୁ କରେକ୍ସନ ଗରିବ ଲୋକଙ୍କୁ ଜମି ଦେବା ଏବଂ ତାର ସାଙ୍ଗରେ ସାଙ୍ଗରେ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କର ପାଇଁ ଜଳ ଜଙ୍ଗଲ ଜମିର ଅଧିକାର ଇଏ ସାମଗ୍ରିକ ବିଷୟରେ ଆମେ ସମୀକ୍ଷା କରିଥିଲୁ। ଏ ଭିତରେ ଦେବଗଡ଼ର 3 ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ଦେଖିବାର ସୁଯୋଗ ପାଇଥିଲି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଦେବଗଡ଼କୁ କେମିତି ଏକ ବିକଶିତ ଜିଲ୍ଲାରେ ପରିଣତ କରିପାରିବ ସେ ବାବଦରେ ମଧ୍ୟ 15 କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ଟେଣ୍ଡର ପ୍ରୋସେସ୍ ଭିତରେ ଅଛି ପ୍ରଧାନ ପାଟର ବିକାଶ ପାଇଁ। ଆହୁରି ଗୁଡ଼ିଏ ସମସ୍ୟା ମଧ୍ୟ ଯୋଉଟା ଲୋକମାନେ ମୋର ଦୃଷ୍ଟିଗୋଚରକୁ ଆଣିଥିଲେ ତାକୁ ମଧ୍ୟ କେମିତି ସମାହିତ କରିବୁ ଆଜି ଆମେ ପ୍ରାଥମିକ କଥାବାର୍ତ୍ତା କରିଛୁ। ଜଳସେଚନ ବିଭାଗ ୱାକ୍ସ ଡିପାର୍ଟମେଣ୍ଟ ପଥର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏବଂ ବିଭିନ୍ନ ପ୍ରସ୍ତାବ ଯୋଉଟା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ସେ ବାବଦରେ ମଧ୍ୟ ଆଗାମୀ ଦିନର ଭୁବନେଶ୍ୱରରେ ହିଁ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନଙ୍କ ସାଙ୍ଗରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ଜନପ୍ରତିନିଧିମାନଙ୍କୁ ମୁଁ ବସେଇବି ଆଲୋଚନା କରିବି ତାର ସମାଧାନ କରିବା ପାଇଁ। ଦେବଗଡ଼ ସାଙ୍ଗରେ ମୋର ସମ୍ପର୍କ ବହୁତ ପୁରୁଣା ସମ୍ପର୍କ, ଛାତ୍ର ଜୀବନରୁ ମୋର ସମ୍ପର୍କ ଏବଂ ସେହି କାରଣରୁ ମଧ୍ୟ ମୋର ସ୍ୱତନ୍ତ୍ର ଉତ୍ତରଦାୟିତ୍ୱ ଅଛି ଦେବଗଡ଼ର ବିକାଶ ସାଙ୍ଗରେ ନିଜକୁ ଯୋଡ଼ିବା ପାଇଁ।
2: ଦେବଗଡ଼ ବିକାଶ ଭବନରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲିଙ୍ଗଗତ ଅସମାନତା ଦୂରୀକରଣ, ବାଳିକାଙ୍କ ସୁରକ୍ଷା ସଶକ୍ତିକରଣ ଏବଂ ଜନସଚେତନତା ବୃଦ୍ଧି ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପରୀକ୍ଷିତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଜୁଲାଇ 1 18 ବର୍ଷ ବୟସ ପୂରଣ କରୁଥିବା ଯୋଗ୍ୟ ନାଗରିକମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ମଇ 30 ଜୁନ୍ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ ଏବଂ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଦେବଗଡ଼ ଜିଲ୍ଲା ପରିଷଦର ଷଷ୍ଠ ଅଧିବେଶନର 10ମ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା ସ୍ୱାସ୍ଥ୍ୟ କୃଷି ପାନୀୟ ଜଳ ଗ୍ରାମ୍ୟ ଉନ୍ନୟନ ସଡ଼କ ଜଳସେଚନ ଆଦିବାସୀ ବିକାଶ ଓ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାର ବିକାଶ କାର୍ଯ୍ୟକୁ ଅଧିକ ଗତିଶୀଳ କରିବାକୁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳ।

0: ଅଧ୍ୟକ୍ଷତାରେ ଏଲ୍ପିଜି ଗ୍ୟାସ୍ ଓ ପେଟ୍ରୋଲିୟମ୍ ଇନ୍ଧନ ଯୋଗାଣ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଗ୍ୟାସ୍ର କଳାବଜାରୀ ରୋକିବା, ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ଏବଂ ବଡ଼ ପ୍ରତିଷ୍ଠାନଗୁଡ଼ିକରେ ବିକଳ୍ପ ଇନ୍ଧନ ବ୍ୟବସ୍ଥା ରଖିବା ଉପରେ ଆଲୋଚନା ହୋଇଛି। ଜିଲ୍ଲାରେ ଗ୍ୟାସ୍, ପେଟ୍ରୋଲ୍ ଓ ଡିଜେଲ୍ର ପର୍ଯ୍ୟାପ୍ତ ମହଜୁଦ ଥିବା ସୂଚନା ଦିଆଯାଇଛି। ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଜାତୀୟ ରାଜପଥ 49 ପାର୍ଶ୍ୱରେ ଅବୈଧ ଦଖଲ ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ, ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର, ନିର୍ଦ୍ଧାରିତ ବେଗ ସୀମା ପାଳନ ଏବଂ ବିଦ୍ୟାଳୟ ନିକଟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଭାଗିଦାରୀ ସବୁଠୁ ଦୂର ସବୁଠୁ ପ୍ରଥମେ ଅଭିଯାନ ଅଧୀନରେ ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ସଚେତନତା ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଚାଲିଛି। ଏହା ମାଧ୍ୟମରେ ସରକାରୀ କଲ୍ୟାଣ ଯୋଜନା, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ଓ ଜୀବିକା ବିକାଶ ସମ୍ପର୍କିତ ସୂଚନା ଗ୍ରାମବାସୀଙ୍କ ନିକଟରେ ପହଞ୍ଚାଯାଉଛି ଏବଂ ସେମାନଙ୍କ ସମସ୍ୟାର ସିଧାସଳଖ ଶୁଣାଣି କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲ ଶୁଣିଲେ ଦେବଗଡ଼ ଜିଲ୍ଲା ସମ୍ପର୍କରେ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଖରା ମାସେ ଟିକେ ହେସନ୍ ନିହାତି, ଯେହେତୁ ସେ ଆମ୍ବୁଲ ହେଲା ସମୟକେ ରୋଗ ଟିକେ ହେସି, ଯେମାନେ ଆଗରୁ ଯୋଗଉଛନ୍ ସେ ସମୟକେ ଆମର ନିମାସ୍ତ୍ର ହେଲା କି ବ୍ରହ୍ମାସ୍ତ୍ର ହେଲା ଆମର ନିଜେ ତିଆରି କରୁଛୁ, ସେଟା ଆମେ ମାରୁଛୁ। ନିମାସ୍ତ୍ର ମାରିଲେ ସେଥି ରୋଗ ପୋକ ଟିକେ ନା ଲାଗବାର ଆଉ ଭଲ ରହେସି।
1: ତ ଏଇଟା ତ ମାନେ ଜୈବିକ ଉପାୟରେ ଆପଣ କେନ୍ତା ନିୟନ୍ତ୍ରଣ କରିବେ, ତ ସେ କଥାଟା କହିଲେ। ଆଉ ଗୋଟେ ଚାଷ କହିଲେ ଆଲୁ ଚାଷ କରୁଛୁ ବୋଲି, ତ ଆପଣ ଜୈବିକ ପଦ୍ଧତିରେ ଆଲୁ ଚାଷ କେନ୍ତା କେନ୍ତା କରି କରୁଛନ୍?
0: ଆଲୁଟା ଆମର ଥଣ୍ଡା ସିଜନରେ ଆଲୁ ଯୋଗଉଛୁ।
1: ଆଜ୍ଞା,
0: ଆଲୁ ଆମର ପ୍ରାୟ ଯେନ୍ଟା ଆମେ ଆଣୁଛୁ ଆମେ କଟାକୁଟି ନା କରବାର, ଅଧା ଲୋକ ତ କାଟିକରି ବି ଏଇଟା କରୁଛନ୍। ଆଗୁ ତ ଯେନ୍ ମାନେ କାଟୁଥିଲେ ଖାର ବି ଲେପି ନଉଥିଲେ, କାଟିଲା ଜାଗାରେ ଆର୍ ଜଗଉଥିଲେ ଉଇ ନା ଖାଇବା ବୋଲି, ଏହାଦେ ଆମର ଟ୍ରାଗୋଡର୍ମାରେ ବୁଥି କରି ରଖିକରି ବି ଜଗାଲେ ହଉଛେ। ଆଲୁଟା ଜଗଉଛୁ, ଆଲୁରେ ବିଭିନ୍ନ ପ୍ରକାର ହେତେ ରୋଗ ଦେଖା ନେଇ ଦିଏ ସିଜନରେ ଯେହେତୁ ଜଗା ହଉଛେ। ସେଟା ଖାଲି ଆମର ଗୋବର ଖତ ଦଉଛୁ, ତାର ସାଙ୍ଗେ ଆମର ଖତରେ ବ୍ୟାକ୍ଟେରିଆ କଲଚର ଯେନ୍ଟା ଆମର ମେସେଇ କରି ରଖୁଛୁ, ସାର ବନଉଛୁ। ଆମର ଟ୍ରାଗୋଡର୍ମା ହେଲା, ଆୟୋଟୋବେକ୍ଟର ହେଲା, ରାଇଜୋବିୟମ ଦଉଛୁ, ତାପରେ ଆମର ୱେଷ୍ଟ ଡିକମ୍ପୋଜର, ଏଟା ଆମେ ସବୁ କଲଚର ମେସେଇ କରି ବି ଆମେ ଖତରେ ସାର ଭଳିଆ ବ୍ୟବହାର କରୁଛୁ।
1: ତ ଏଇଟା ତ ମାନେ ଆଲୁ ଥି ଯେନ୍ ଖତ ସାର କଥା କହିଲେ, ତ ଯେତେବେଳେ ଗୋଟେ ଚାଷୀଟି ଆଲୁ କୁଡ଼ବାର ଲାଗି ସମିଆ କେନ୍ଦା କରି ହେଲାନ, ତାର ଆଲୁ ପଡ଼ଲାନ, ତ ଏ ସବୁ କେନ୍ଦା କରି ଜାଣବା ସେଟା ଟିକେ କହ।
0: ଆଲୁ ଯେତେବେଳେ ଗଛଟା ମରିଯାଉଛି,
1: ଆଜ୍ଞା,
0: ମରି ବସିଲା ବେଲେ ଆଲୁର ଛାଲିଟା ବତୁରିଛି କି ନାଇଁ ବୋଲି ଜଣାଯାଏସି। ଛାଲିଟା ଯଦି କୁଡ଼ିକିରି ବାହାର କଲେ ଛାଡ଼ିଗଲା ଭଳିଆ ହେଇଥିବା ସେଟା ନା ବତୁରିଥାଏ, ଆର୍ ଯେନ୍ଟା ଆଲୁର ଛାଲିଟା ପୁରା ବତୁରି ହେଇଥିସି ସେଟା ଜଣା ପଡ଼ିଯାଏସି।
1: ଆଜ୍ଞା, ଚିକନ ଦିଶବା। ତ ଏଇଟା ତ ଭଲ କଥାଟେ କହିଲେ ଯେ ଆମର ଚାଷୀ ଭାଇ ବହେନ ମାନେ ଯେନ୍ମାନେ ବି ନାଇଁ ଜାଣିଥିବେ, ତ ଆଲୁ ଯେତେବେଳେ ଆପଣ ମାନେ ଚାଷ କରୁଛନ୍, ତ ସେ ବତିରିଲା ସମୟ ତ ଗଛ ଯେତେବେଳେ ମରବା, ତାପରେ ଯାଇ ଆମେ ଆଲୁ କୁଡ଼ମା। ତ ଆଉ ଗୋଟେ କଥା ଆସିଲା, ଇନୁ ଯେତେବେଳେ ବି ଆପଣ ଚାଷ କରୁଛନ୍ ମାନେ ଖତ କଥା କହିଲେ, ସେଟା ଗୋବର ଖତ ହଉ ଆମେ ଗାଏ ରଖିଥାଉ କି ମାନେ ଯେନ୍ ବି ଖତ କହିଲେ, ତ ଇ ଯେନ୍ ଖତ କଥା ଯେନ୍ ଜିଆ ଖତ ଆସିଲା, ଆପଣ ଯେନ୍ ଉଷ କଷା ବନାବାରଟା କହିଲେ, ନିମାସ୍ତ୍ର କଥା କହିଲେ, ବ୍ରହ୍ମାସ୍ତ୍ର କଥା ଯେନ୍ କହିଲେ, ତ ଇ ସବୁ ଯେନ୍ ଉଷ ବନଉଛନ୍, ତ ଏଥି ମୁଖ୍ୟ ଉପାଦାନ ଖତ ହେ, ତ ଏଇ ଖତଟା କେନ୍ତା କରି ଆନୁଛନ୍?
0: ଆମର ପାଖେ 12 ଗାଈ ଅଛନ୍।
1: ଆଜ୍ଞା,
0: ଆମର ପାଖେ ଖତଟା ସବୁବେଳେ ମିଳୁଛି, କ୍ଷୀର ତ ଯାହା ହଉଛି ଲାଭ ହଉଛି, ତାପରେ ଆମର ଗୋବରଟା ଯେନ୍ ରହୁଛି ଆମେ ସେଠି ଜିଆ ଖତ ପ୍ରସ୍ତୁତ କରୁଛୁ।
1: ଆଜ୍ଞା,
0: ଆମର 32 ଜିଆ ଖତର ୟୁନିଟ ଅଛି ଛୋଟ ବଡ଼ କରି, ଆମେ ଜିଆ ଖତଟା ସବୁବେଳେ ଆମର ନିଜର ଚାଷରେ ଦଉଛୁ।
1: ତ ଯେନ୍ ଇହାଦେ ଯେନ୍ କହିଲେ ଜିଆ ଖତ କଥା, ତ ସେ ଜିଆ ଖତ ବନାବାର ଲାଗି ଆପଣ ଯେନ୍ ରଖିଛନ୍, ତ ସେଟା କେନ୍ତା କରି ବନଉଛନ୍, ଆଉ କେନ୍ତା କରି ଜଣେ ଗୋଟେ ଚାଷୀଟେ ବି କରିପାରବା ସେଟା ଟିକେ କହ।
0: ଜିଆ ଖତଟା ବନାବାର ଲାଗି ବହୁତ ସହଜ ହେ, ଆମର ଯେନ୍ ଗୋବରଟା ଆମେ ଡେଲି ଯେନ୍ ବାହାରୁଛେ ଗୋବର ଖତ କି ଗୋଟେ ଫାଷ୍ଟ ଅନ୍ୟ ଜାଗାରେ ରଖୁଛୁ, 10-15 ଗଲା ପରେ ସେ ଗୋବରରେ ତାର ଯେନ୍ ଗ୍ୟାସ୍ଟା ଥିସି ଗରମ କମିଗଲା ପରେ ଆମେ ବେଡ୍ରେ ଦଉଛୁ, ଅଧା ସଢା ଗୋବର ଖତ ଦଉଛୁ। ତାର ସାଙ୍ଗେ ଯଦି ଆମର କିଏ ଛତୁ ଫାର୍ମ କରିଛନ୍, କିଏ କ୍ଷେତର ଯେନ୍ କୁଟା କାଟି ବାହାରୁଛେ, ସେଟାକେ ସଢାଟାକେ ଫ୍ରେଶ ଘାସ ଯଦି ଜମିରେ କାଢୁଛନ୍ ଫ୍ରେଶଟା ନା ଦେବାର, ସେଟାକେ ବି ଶୁଖାବେ ଟିକେ, ଯେତେବେଳେ ତାର ମଶ୍ଚରଟା କମିଯିବା ସଢାଟା ଦଉଛନ୍। ଯଦି ସବୁଜ ଘାସ ଦେଇ ନେବେ ବୋଲେ ସେଟା ବି ଗରମ ହେବା, ବୋଲେ ଜିଆଟା ମରିଯିବେ, ସେଥିରେ ସଢା ଖତ ଦିଆହଉଛି ଆଉ ସଢା ଡାଲପତ୍ର ଯାହା ବି ହେଲା ଆମେ ଦଉଛୁ, ଆଉ ସେଥି ଆମେ ଜିଆ ଖତଟା ବନଉଛୁ। ଆମର ବେଡ୍ର ସାଇଜ ହିସାବରେ ଯାହାର ଯେତିକି ଅଛେ, ଗୋଟେ ସ୍କୋୟାର ଫୁଟ ଜାଗାରେ ଫାଷ୍ଟ ଆମେ 40 ଲେଖା ଜିଆ ଛାଡୁଛୁ, ଅଧିକା ବି ଛାଡ଼ି ହେବା, 40 ଲେଖା ଛାଡିକିରି ଆମର ଜିଆ ଖତଟା କରୁଛୁ। ସେଟା ଆମର 3-3.5 ଭିତରେ ହେଇଯାଉଛି, ଜିଆ ସଂଖ୍ୟା ଯଦି ବଢେଇ ନମା ବେଲେ ଆଉ ବି ଜଲ୍ଦି ହେବ।
1: ଯେତେବେଳେ ଆମର କାଣା ହେସି ମାନେ ଜିଆ ଖତ ଆମେ ବନେଇ ସାରମା ସାକେ ଯଦି ସାର ମିତାଲ ଦେମା ବେଲେ ସେ ଖତ ବି ବଢିଆ କାମ ଦେସି ବୋଲି କହୁଛନ୍ ଜୈବିକ ଉପାୟ। ତ ଜିଆ ଖତ ଗଲା ଗୋପାଳନ କଥା ଯେନ୍ଟା କହିଲେ, ତ ଆପଣ 12 ଗାଏ ରଖିଛନ୍ ବୋଲି କହିଲେ, ତ ସେ ଯେନ୍ ଗାଏ ମାନଙ୍କୁ ଯତନ ପାତନ କେନ୍ତା କରୁଛନ୍, ତାଙ୍କର ଦିନକର ଗୋବର କେତେ ବାହାରୁଛି ଆଉ ଗୁରସ କେତେ ବାହାର କରୁଛନ୍, କେନ୍ତା ବିକା ଭଜା କରୁଛନ୍ ସେଟା ଟିକେ କହ।
0: ଆମର କ୍ଷୀରଟା ଆମେ ଓମଫେଡ଼ରେ ଦଉଛୁ।
1: ଆଜ୍ଞା,
0: ଓମଫେଡ଼ରେ ଯେନ୍ଟା ଦଉଛୁ ଆମକୁ 35-40 ଭିତରେ ଆମର ରେଟ୍ ପଡୁଛେ।
1: ଆଜ୍ଞା,
0: ଆର୍ ସେଟା ଆମକୁ 10 ଥରେ ସେମାନେ ପେମେଣ୍ଟ ଦଉଛନ୍। ଆର୍ ଜିଆ ଖତ ଯେନ୍ଟା ଆମେ ବନଉଛୁ, ଧରୁନ୍ ଯେଡ଼େ ଛୋଟ ଗାଏ ହେଲେ ବି ତାମାନେ ଦିନକ 15 କମ୍ ତାର ମାନେ ଗୋବର ନେ ଦିଏ, ଜଣେ ଦେଶୀ ଗାଏ ଛୋଟଟା ଗୋଟେ ରଖିଛେ ବୋଇଲେ ବି ଦିନକ ତାର ମାନେ 15 ଗୋବର ହେବା, ଅତି କମ୍ରେ ତାମାନେ 6-7 ତାମାନେ ଗୋମୂତ୍ର ହେବା।
1: ଆଜ୍ଞା,
0: ଆଉ ବଡ଼ ଗାଈ ମାନେ ତ ଯେନ୍ଟା 60-70 ପାଣି ପିଉଛନ୍, ସେମାନଙ୍କର ତ ଗୋମୂତ୍ର ବେଶୀ ହେବା।
1: ଆଜ୍ଞା,
0: କିନ୍ତୁ ଆମର ଦେଶୀ ଗାଈର ଯେନ୍ଟା ଅଛନ୍, ଦେଶୀ ଗାଈ ମାନେ 15 ଗୋବର ଲିଟର ହେବା, 15-16 ଲିଟର କିମ୍ବା 6-7 ଲିଟର ଗୋମୂତ୍ର ହେବା, ସେଥିରେ ଆମେ ବିଭିନ୍ନ ପ୍ରକାର ସାର ଔଷଧ ବନେଇ ପାରମା।
1: ଯେ ମାନେ ଗୋଟେ ଗାଈରୁ ଆମେ 15 କେଜି ଗୋବର ତାର ସାଙ୍ଗେ 4-5 ଲିଟର ନୁ 10 ଲିଟର ତକ ଆମେ ଗୋମୂତ୍ର ସଂଗ୍ରହ କରମା। ତ ଏଇ ଗୋବର ସଂଗ୍ରହଟା ତ ସମସ୍ତେ ଜାଣିଛନ୍, କିନ୍ତୁ ଗୋମୂତ୍ର ସଂଗ୍ରହଟା ଆପଣ କେନ୍ତା କରି କରୁଛନ୍, ତ ସେଟା ଆମର ଚାଷୀ ମାନଙ୍କୁ ଟିକେ କହ।
0: ଆମର ଯେନ ଗୁହାଳଟା ବନେଇଛୁ ସିମେଣ୍ଟ କରାହେଇଛି
1: ଆଜ୍ଞା,
0: ଆଉ ଗୋଟେ ନାଲି କରାହେଇଛି
1: ଆଜ୍ଞା।
0: ନାଲିରେ ଆମେ ଗୋଟେ ପିଭିସି ପାଇପ ଦେଇନେଇଛୁ, ଆଉ ସେନ ଆମେ ମୂତ୍ରଟା କଲେକ୍ସନ କରୁଛୁ
1: ଆଜ୍ଞା। ତ ସେ ପିଭିସି ପାଇପ ଦେଲା ପରେ ଆପଣ ସେନ ଗୋଟେ ଡୁଡା ଟେକୁଡି ଥିବେ, ତ ସେନୁ କାଣା ଗୋଟେ ଖେଳିଥିବେ ଥିବା, ସେଟା ଭରିଗଲା ପରେ ଆପଣ ସେଟାକେ ନେଇକିରି ଯେନ୍ ଜାଗାରେ ଆପଣ ସେ ନିମାସ୍ତ୍ର ବନଉଛନ୍, ବ୍ରହ୍ମାସ୍ତ୍ର ବନଉଛନ୍, ଯେନ୍ ଜାଗାରେ ଗୋମୂତ୍ର ଦରକାର ହଉଛେ, ତ ସେ ଜାଗାରେ ଦଉଛନ୍, କିମ୍ବା ଗୋଟେ ବଡ ଡ୍ରାମରେ ତାହାକେ ସଂଗ୍ରହ କରି ରଖୁଛନ୍। ତ ଏଇଟା ତ ଭଲ କଥାଟେ କହିଲେ, ଆମର ଚାଷୀମାନେ ଯଦି ସେଟା ବି ଚାହିଁବେ ମାନେ ସେନ୍ତା ହିଁ କରିପାରିବେ। କାଁ କରି ଆମେ ଯଦି 2 ପଟ ଗାଏ ରଖୁଛୁ କିମ୍ବା 4 ପଟ ରଖୁଛୁ, ତ ତାକର ମୂତ୍ରକେ ଆମେ ସଂଗ୍ରହ କରବାର ଲାଗି ସେ ବ୍ୟବସ୍ଥା କରବାରକେ ପଡ଼ବା, ଆଉ ସେ ମୂତ୍ର ଆଉ ଯେନ୍ ଗୋବର ସଂଗ୍ରହ କରବାର ଲାଗି ଯଦି ଆମେ ବ୍ୟବସ୍ଥା କରମା ବେଲେ ଯେ ଆମେ ଠିକ ହିସାବରେ ଗୋମୂତ୍ର ପାଇପାରମା, ଆଉ ଆମର ଗୋବର ବି ପାଇପାରମା। ତ ଆଉ ଗୋଟେ କଥା କହୁନ୍, ଯେନ୍ ଛତୁ ଚାଷ ଆପଣ କରୁଛନ୍ ଅଷାଢ଼ ମାସେ ବୋଲି କହିଲେ, ତ ଏଇ ଛତୁ ଚାଷ ଜୈବିକ ଉପାୟରେ କରୁଛନ୍ କି କେନ୍ଦା କରୁଛନ୍, ଆଉ କେନ୍ ହିସାବରେ କରୁଛନ୍ ସେଟା ଟିକେ କହୁ।
0: ଛତୁ ଚାଷଟା ବି ଆମେ ଯେନ୍ଟା କରୁଛୁ ଜୈବିକ ହିସାବରେ କରୁଛୁ, ଅଧା ତ ଯେନ୍ଟା ରାସାୟନିକରେ କରୁଛନ୍ ନଡ଼ାକେ, ତାର ମାନେ ଆମର କେମିକାଲରେ ବୃଥି କରି ବି ଶୋଧନ କରୁଛନ୍, ଥର୍ମାଲିନ ଦଉଛନ୍, ବାଇବିଷ୍ଟିଂ ଦଉଛନ୍, କିନ୍ତୁ ଆମେ ଯେନ୍ଟା ଅର୍ଗାନିକରେ ଯେନ୍ଟା କରୁଛୁ ନଡ଼ାକେ ପାଣିରେ ଗରମ କରିକରି ତାରପରେ ବେଡ୍ରେ ଆମେ ପକଉଛୁ। 100 ବେଡ୍ ପଛେ ଆମେ ଦିନକର ନାଇଁ ପକାବାର, 8-10 ବେଡ୍ ପକଉଛୁ, କିନ୍ତୁ ନଡ଼ାକେ ଗରମ ପାଣିରେ ଆମେ ବୃଥି କରି ତାହାକେ କାଢ଼ିକରି ତାରପରେ ଆମର ଦଉଛୁ।
1: ତ ଏଇଟା ତ ପାଣିକେ ଗରମ କଲେ ତାରପରେ ନଡ଼ାକେ ବୁଥିଲେ, ତାପରେ ସେ ନଡ଼ା ଯେନ୍ତା ପେନ୍ର ଲେଭେଲ ହେସି, ଛିଇଁଲା ପେନ୍ ମାନେ କଞ୍ଚା ଲାଗୁଥିବା ଆଉ ହାତେ ପେନ୍ ନା ଲାଗୁଥିବା, ତ ସେ ସୁବିଧା କରିକରି ଆପଣ ଛତୁ ମଞ୍ଜି ପକଉଛନ୍। ତ ସେ ଛତୁ ମଞ୍ଜିଟା କେନୁ ଆଣୁଛନ୍?
0: ମଞ୍ଜିଟା ଆମର ଇଏ ଅତାବିରାରେ ଆମେ ନଉଥିଲୁ
1: ଆଜ୍ଞା। ତ ମଞ୍ଜି ନେଲା ପରେ ଆପଣ ଛତିର ମଞ୍ଜି ପକାଲେ, ସେ ବେଡ୍ ବନାଲେ, କେତେ ଦିନେ ହଉଛେ, ତା କେନ୍ଦା କରି ତାର ମାନେ ଯତ୍ନ କରୁଛନ୍, ଆଉ ଛତି ହେବାର ତକ ଆମକୁ କାଁ କାଣା କାମ କରବାର କଥା ସେଟା ଟିକେ କହୁ।
0: ଛତୁଟା ଆମର ଯେନ୍ ଦିନ ପକଉଛୁ, ଆମର 12-15 ଦିନ ଭିତରେ ଆମର ଛତୁଟା ହଉଛେ। ଗୋଟେ ବେଡ୍ରେ କମ୍ ସେ କମ୍ 0.5 କେଜି ଲେଖା ହେଲେ ଧରନ୍, 0.5 କେଜିରୁ ଉପର ବି ହଉଛେ, ବାକି କମ୍ଟା 0.5 କେଜି। ଧିଙ୍ଗରି ଛତୁ ଦିଟା ଯେନ୍ତା ଆମର ଶୀତରେ ପକଉଛୁ, ସେଟା ଆମର ଯେନ୍ ଦିନ ବେଡ୍ ପକାମା ତାର ସେଟା ତ ପଲିଥିନ ଭିତରେ ପକା ହେସି, ସେଟା ଆମର 21-22 ଦିନ ପରେ ଆମର ଷ୍ଟାର୍ଟ ହଉଛେ।
1: ଆଜ୍ଞା, ଜିଆ ଖତ କଥା କହିଲେ, ଗୋପାଳନ କଥା କହିଲେ, ଛତୁ ଚାଷ କଥା କହିଲେ, ଆଉ ଆପଣ ଧାନ ଚାଷ ବି କରୁଛେ ମାନେ ଜୈବିକ ପଦ୍ଧତିରେ ବୋଲି, ତ ଧାନ ଚାଷ ଆପଣ କେନ୍ତା କରି କରୁଛନ୍ ଜୈବିକ ହିସାବରେ ସେଟା ଟିକେ କହୁ।
0: ଧାନଟା ଆମର ତ 100 ଭେରାଇଟି ଅଛେ, କିନ୍ତୁ ଯେନ୍ଟା ଆମର ନିଜର ଖାଇବାର ଲାଗି କରୁଛୁ, ବେଶୀ ଆକାରରେ କରୁଛୁ, ଯେନ୍ଟା ବେଶୀ ଡିମାଣ୍ଡ ଅଛି ବରଗଡ଼ରେ, ଆମର ମୁଗ୍ଧି ହେଲା, କଲାସୁ ହେଲା, କୁସ୍ମା ହେଲା, ଆଉ ସେଣ୍ଟେଡ୍ ଧାନ ଯେନ୍ଟା ଆମର ବାସ୍ନା ଧାନ ଅଛି, କଲା ଜିରା, ରାମଜିରା, ଆଉ ତୁଳସୀ ବାସ। ଆମର ଭିତରୁ ଖାଇବାର ଧାନ ଯେନ୍ଟା ଅଛେ ମୁଗ୍ଧି ଧାନଟା, ମୁଗ୍ଧି ଧାନ ଆମେ ଏଇ ବର୍ଷ 2.5 ଏକର କରିଥିଲୁ, ଆଉ ସେଟା ଖାଇବାର ଲାଗି ଭଲ ଲାଗୁଛେ। ଆର୍ ଦେଶୀ ଧାନଟା ଆମେ ଯେ ଜୈବିକରେ କରୁଛେ, ସାର ଔଷଧ କମ୍ ଲାଗୁଛେ। ଜଣେ ଯଦି ଦେଶୀ ଧାନ କରିଥିବା ସାର ଔଷଧ ବେଶୀ ମାରି ନେବା ରାସାୟନିକଟା ଦେଇଥିବା, ବେଲେ ଗଛଟା ଫଲ ଅମଲ ନେଇ ହେବାର ଆଗରୁ ଗଛଟା ତଲେ ପଡ଼ିଯିବା ପବନ ହେଲେ,
1: ଆଜ୍ଞା,
0: ସେଟା ଚାଷୀର ବହୁତ ଲସ୍ ହେବା। କିନ୍ତୁ ଜଣେ ଜୈବିକରେ କରିଛେ, ଖାଲି ଗୋବର ଖତ ବି ଦେଇକରି ଯଦି ଚାଷ କରିଥିବା ଧାନ, ସେ ଅମଲ କରିପାରମା, ସେ ରୋଗ ପୋକ କିଛି ନା ଲାଗବା।
1: ଆଜ୍ଞା, ଏଇଟା ତ ଭଲ କଥା କହିଲେ,
0: ସ୍ୱାଦଟା ବି ତାର ଭଲ ରହୁଛି, ଟେଷ୍ଟ ଭଲ ରହୁଛି। ଯଦି 2-3 ଦିନ ରହିବି ଯଦି ଯେନ୍ ବାସି ଯେନ୍ ମାନେ ଖାଉଛନ୍, ବାସିଟା ବି ତା ମାନେ ବିଲି ନେଇଯିବାର, ପୁରା ଯେନ୍ତା କି ସେନ୍ତା ଟାଣ ରହୁଛି।
1: ଆଗନୁ ଆମେ ଜୈବିକ ହିସାବରେ ନାଇଁ କରବାର, ଆଗନୁ କରୁଥିଲା, ଏହାଦେ ଆମେ ରାସାୟନିକ ସାର ଔଷଧ ଦେଇକରି ଆମେ ଚାଷ କରୁଛୁ। ତ ଗୋଟେ ଚାଷୀଟେ ଯଦି ଚାହେଁବା, ତ ସେ ବିହାନ କିନୁ ଆନ୍ବା, ତ କେନ୍ତା କରି ପାଇବା, କେନ୍ତା କରି ତାର ଯତ୍ନ ପତନ କରବା, ତ ଇ ବାବଦରେ ଟିକେ କହୁନ୍।
0: ଦେଖୁନ୍, ଚାଷୀକେ ଲକ୍ଷେ ଜୀବ ପୋଷା ବୋଲି ଆଗ କହୁଥିଲେ ବୁଢ଼ାମାନେ, ସବୁ ଲୋକ କାଁ କରୁଛନ୍, ଇହାଦେ କେନ୍ତି ସର୍ଟକଟରେ ଚାଷ ହେବା ବୋଲି ସବୁ ଭାବୁଛନ୍। ଆଗ ଲୋକ ହଲରେ ଚାଷ କରୁଥିଲେ, ହଲ ନଙ୍ଗଲରେ ଯେନ୍ଟା ଜୁତାଜୁତି କରୁଥିଲେ, ଯାହାମାନେ କି ବିଭିନ୍ନ କୀଟ ପତଙ୍ଗ ଯାହା ଥିଲେ ମାଟିରେ ସେମାନେ ବଞ୍ଚି ପାରୁଥିଲେ। ଇହାଦେ ରୋଟାଭେଟରରେ ଜୁତି ନଉଛନ୍, ଗୋଟେ ଘଣ୍ଟାରେ ଗୋଟେ ଏକଡ଼ ହଲ୍ କରିନେମୁ ବୋଲଛନ୍, କିନ୍ତୁ ସେଥିରେ ଯାହା ଜିଆ ଅଛନ୍ କି ଯାହା ଉପକାରୀ ଜୀବ ଅଛନ୍ ସବୁ ମରିଯାଉଛନ୍। ତ ଆମର ବିହନଟା ଆମର ଏ ବରଗଡ଼ରେ ପଦମପୁର ଗ୍ୟାସିଲେଟ୍ ସବୁଆଡ଼େ ଆମର ଇନ ବିହନ ବ୍ୟାଙ୍କ ମାନେ ବି ଅଛେ, ଯେନ୍ ମାନେ ଦେଶୀ ବିହନ ଚାଷ କର୍ମା ବୋଲି ଭାବୁଛନ୍,
1: ଆଜ୍ଞା,
0: ଚାଷୀ ମାନଙ୍କର ବି ଅଦଲ ବଦଲ କରି ନେଇପାରବେ
1: କି
0: ଅନ୍ୟ ଚାଷୀ ନ ଘିନି କରି ବି ଆଣିପାରବେ ବିହନଟା ମିଳୁଛି।
1: ତ ଚାଷୀଟେ ଯଦି ଜୈବିକ ପଦ୍ଧତିରେ ଧାନ ଚାଷ କରୁଛେ ତ ସେ ପହିଲା କାଣ କରବା ବୁନବା କେତେବେଳେ କାଁ ହିସାବେ ବୁନବା ଆଉ ତାର ଯତ୍ନ ପାତନ କେନ୍ତା ନେବା ତ ଏଇ ବାବଦରେ ଟିକେ କହ।
0: ବୁନବାରଟା ଆଗ ଯେନ୍ତା ବୁନୁଥିଲେ ପକ୍ଷୀ ତୃତୀୟା ହେଲା କି ସେମାନେ ଆମେ ମୁଠି ଛିମୁ ବୋଲିକରି ଆଗ ପୂଜାପୂଜି କରୁଥିଲୁ ପୌରାଣିକ ହିସାବରେ ଯାହା କରି ଆସୁଥିଲେ ସେ ଦିନଟା କି ଶୁଭ ଦିନ ବୋଲିକରି ସେଇଦିନ ମୁଠି ଛିଆ ହଉଥିଲା। ତାପରେ ପାଣି ସୁବିଧା ଦେଖିକରି ଚାଷଟା ଆରମ୍ଭ କରୁଥିଲେ। ଏହାଦେ କିଏ ମାନୁଛେ କିଏ ନା ମାନବାର ଏଇ ହିସାବରେ ଚାଲିଛି।
1: ତ ଏଇଟା ମୁଠି ଛିଆ ନୁ ସେ ତ ବୁନବା ବୁନି ସାରିଲା ପରେ ବିହିଡ଼ିବାରଟା ବି ଅଛି, ତାପରେ ତାର ଯତ୍ନ ପାତନ ସାର ଉଷୋର କଥା ବି ଅଛି। ତ ଆମର ହିସାବରେ ଯଦି ଆମେ ଦେଶୀ ହିସାବରେ କର୍ମା ବେଲେ ସେଥି ଜୈବିକ ପଦ୍ଧତିରେ ଯଦି କର୍ମା ତ ବିହିଡ଼ିମା ଫେର ତାପରେ ତାହାକେ ଯତ୍ନ ପାତନ କର୍ମା। ତ ଏନ୍ତା କଲେ ଜଣେ ହେବା କି ଆଉ କେନ୍ ଉପାୟରେ କର୍ବା ସେଟା ଟିକେ କହୁ।
0: ଆମର ଧାନ ଯେତେବେଳେ ବୁନୁଛୁ ବୁନିଲା ପରେ 20-25 ଦିନ ଆଗରୁ ବିହିଡ଼ବାରଟା ଆରମ୍ଭ କରୁଛନ୍। ଏହାଦେ ଆମର ଚାଷୀମାନଙ୍କ ପାଖେ ଧରନ୍ ବଳଦ ନାଇଁନ, ପ୍ରାୟ ଲୋକ ନେ ବିହିଡ଼ିବାର, କେତେ ଲୋକ ତାର ଉପରେ ପଟା ମାରି ନଉଛନ୍। ପଟା ମାରି ନେଲେ ବି କାଣା ହେସି ତାର ଚେରରୁ ଗଛର ଯେନ୍ ତଲରେ ତାମାନେ ଅଣ୍ଟା ଭାଙ୍ଗଲା ଭଲିଆ ହେବା ଗଛଟା, ବେଲେ ଉପରକେ 2-3 ଦିନ ଖାଦ୍ୟ ସେ ନେଇ ନେପାରେ, ବେଲେ ତାର ସାଇଡ୍ ଆଡୁ ପିଲ୍ଟା ମାରସି। ସେ ପଟା ମାରିକରି ବି ଆମର କରିପାରୁଛନ୍। କେତେ ଲୋକ କାଁ କରୁଛନ୍ ପାୱାର ଟିଲରରେ ତାର ଯେନ୍ ଅଛି ଆମର କେତେଟା ତାର କସନା କି ଅଲଗାଇ ନଉଛନ୍, କମ୍ ରଖିକରି ବି ପାୱାର ଟିଲରରେ ବି ଭିଡ଼ୁଛନ୍। ଆଗ ପ୍ରାୟ ଗାଁରେ ହଲ ମାନେ ଥିଲେ, ଏହା କେନ୍ସି ଗାଁରେ ହଲ ବଲଦ ଆଉ କିଛି ନାଇଁ।
1: ଆଜ୍ଞା, ତ ଧାନ ଚାଷ ଗଲା ଏଇଟା, ଆଲୁ ଚାଷ କଥା କହିଲେ, ମୁଗ ଚାଷ କହିଲେ, ତ ଆପଣ ଫଲ ହିସାବରେ ଅନେକ ଫଲ ଗଛ ବି ରଖିଛନ୍, ତ ସେତାକର ଯତ୍ନ ପାତନ କେନ୍ଦ୍ର ନେଉଛନ୍? ଲେମ୍ବୁ ହେଲା କି ଆମ ହେଲା କି ପିଜୁଳି ହେଲା, ତ ଏଇ ସବୁ ଚାଷ ଆପଣ କେନ୍ଦ୍ର କରୁଛନ୍ ସେଟା ଟିକେ କମ୍।
0: ଫଲ ଚାଷରେ ଟିକେ ତ ଯତ୍ନ ନେବାଟା ବହୁତ କମ୍ ହେ, ଏଇଠି ଆମ୍ବରେ ତ ବର୍ଷକ ଥରେ ବଉଲ ଆସୁଛେ। ବଉଲ ଆସବାର ଆଗରୁ ଆମେ ନିଜେ ଯେନ୍ଟା ବନଉଛୁ ଆମର ଫିସ୍ ଏମିନୋ ଏସିଡ୍ ହେଲା ସେଟା ଆମର ସ୍ପ୍ରେ କରୁଛୁ। ତାପରେ ବଉଲ ଆସିଲା ପରେ ସେଠି ଫଲ ଯେତେବେଳେ କଷି ଆସୁଥିବା ସେ ସମୟକେ ଆମେ ନିମାସ୍ତ୍ର କି ବ୍ରହ୍ମାସ୍ତ୍ର ସ୍ପ୍ରେ କରିପାରମା। ଏହାଦେ ଯେନ୍ ଗୁଣିଆ ମାନେ ବସୁଛନ୍ ବଉଲଟା ନଷ୍ଟ ନ ହେବା ବୋଲି ଆମେ ସେଟା ମାରିପାରମା।
1: ତ ଏଇଟା ତ ନିମାସ୍ତ୍ର ହେଲା କି ବ୍ରହ୍ମାସ୍ତ୍ର ହେଲା କର୍ମା, ତାପରେ ସେ ମାନେ ଦଶ ପର୍ଣ୍ଣି ବି ଅଛି ଜୈବିକ ପଦ୍ଧତିରେ ଔଷଧ ଯେନ୍ ବନା ହଉଛେ। ତ ଜୈବିକ ଚାଷଟା ହଉଛେ କେନ୍ତା କରି ଆମେ ମାନେ ବିନା ଔଷଧ ବିନା ସାରରେ କେନ୍ତା କରି ଆମେ କରିପାରମା, ତାର ସାଙ୍ଗେ ସାଙ୍ଗେ ଗୋଟେ ପୋକ କି ଆମେ ବିନା ମାରିକରି ତାହାକେ କେନ୍ତା କରି ମାନେ କେନ୍ ଔଷଧ କଷା ଦେଲେ ଭଲ କରି ସେ ପଲାବା ସେ ଜାଗାନୁ, ତ ସେହି ହିସାବରେ ଚାଷ କରୁଛୁ। ଆଉ ଆଉ ଗୋଟେ ଆପଣ କଥା କହିଲେ ଯେ ଲଙ୍କା ଯେନ୍ଟାକି ମିର୍ଚା କଥା ପଡିଛି, ତ ସେଟା ଚାଷ କେନ୍ତା କରୁଛନ୍ ଆଉ ଆମର ଚାଷୀ ଭାଇମାନେ କେନ୍ତା କରି କରିପାରବେ ସେ ବାବରେ ଟିକେ କହୁ।
0: ଦେଖୁନ୍, ପନିପରିବା ଆମେ ଯାହା ଚାଷ କରୁଛୁ ଲଙ୍କାଟା ଟିକେ ଅଲଗା। ଲଙ୍କାଟା ଆମର ଖାଦ୍ୟର ସ୍ୱାଦ ବଢ଼ଉଛେ, ତାର ସାଙ୍ଗେ ସାଙ୍ଗେ ତାର କଲର୍ ଆଣୁଛେ।
1: ଆଜ୍ଞା,
0: ବେଲେ ଲଙ୍କା ଚାଷଟା ଫାର୍ଷ୍ଟ ଆମେ ଯେତେବେଳେ ପହ୍ଲା ପକାମା ସେ ଟାଇମ୍କେ ତାହାକେ ଟ୍ରାଇକୋଡର୍ମା ପାଉଡର୍ରେ ଆମେ ବୁଥି କରି ରଖମା।
1: ଆଜ୍ଞା,
0: ତାପରେ ଟିକେ ଛାଇରେ ରଖମା, ଶୁଖିଗଲା ପରେ ତାକେ ଆମର ବେଡ଼୍ରେ ଯେତେବେଳେ ମଞ୍ଜି ପକାବାର ଲାଗି ନେମା, ସେଟା ଆମର ଗୋଟେ ମିଟର ବା ଗୋଟେ ମିଟର ଯେନ୍ ବେଡ଼୍ ଏରିଆ ଆମର ଯେତେ ବି ସାଇଜ କରିଥାଉ ସେଇ ଜାଗାରେ ଆମର 5 କେଜି ଜିଆ ଖତ ନେମା, ଯାହା ନାଇଁନ ଗୋବର ଖତ ବି ନେଇପାରବେ। ସେଥିରେ ଟ୍ରାଇକୋଡର୍ମା ପାଉଡର୍ କେ ମିଶାମା 10-20 ଗ୍ରାମ ଯାହା ଦେଇକରି ସେନ୍ତା ବେଡ୍ ହିସାବ ପକାମା, ବିହନକେ ବି ବିଶୋଧନ କର୍ମା, ମାଟିରେ ଗୋବର ସାଙ୍ଗେ ବି ଦେମା ଆଉ ସେତାକେ ପହ୍ଲା ପକାମା। ସେଟା ଯେତେବେଳେ ଜଗାମା, ଜଗାଲା ବେଲେ ବି ତାହାକେ ଗଜ ଘିଚିମା ଆଉ ତାର ଚେରକେ ବୁଥି କରି ରଖମା। ଅଧା ଘଣ୍ଟା ରଖିଲା ପରେ ଗଛକେ ଯଦି ଜଗାମା ସେଟା ଝାଉଁଲା ରୋଗ ନାଇଁ ହୁଏ।
1: ଆଜ୍ଞା,
0: ଆଉ ସବୁ ବାଙ୍ଗନରେ ବି ହଉ ସବୁଥି ଯେନ୍ ପହ୍ଲା ପକେଇଛୁ ବି ଆମେ ତାହାକେ ଚେରକେ ବୁଥିକରି ଯଦି ଜଗାମା ଝାଉଁଲା ରୋଗ ନାଇଁ ହୁଏ।
1: ଆଜ୍ଞା,
0: ତାପରେ ଯୋଗେଇ ସାରିଲା ପରେ ଫେର ଯେତେବେଳେ ଆମର କୁଡ଼ା ଖୋସା କରୁଛୁ ଗୋବର ଖତ ବା କି ଜିଆ ଖତ ଆମେ ଦେଇକରି କରିପାରମା। ଗୋବର ଖତଟା ଯେନ୍ ମାନେ ଡାଇରେକ୍ଟ ଦଉଛନ୍ ତାହାକୁ ଗୋଟେ ଏକଡ଼ରେ 8 ଟନ୍ରୁ 10 ଟନ୍ ଦିଆ ଲାଗବା, କିନ୍ତୁ ଯେତେବେଳେ ଜିଆ ଖତ ଆମେ ଦଉଛୁ ଏଇଟା କମ୍ ଦେଲେ ବି ହେବା। ଆମର ସେଟା 6 ଟନ୍ ଜାଗାରେ ଏଇଟା 1 ଟନ୍ ଦେଲେ ବି ସଫିସିଏଣ୍ଟ। ଏଥିରେ ଘାସ ମଞ୍ଜି ବି ନା ରୁହେ କିଛି ନାହିଁ, ଲେବର ଖର୍ଚ୍ଚା ବି ଆମର କମ୍ ହେବା ଆଉ ନେବାର ଆଣବାର ବି ସୁବିଧା ହୁଏ।
1: ତ ଏଇଟା ତ ବହୁତ ଭଲ କଥାଟେ କହିଲେ ଯେ ମିର୍ଚା ବି ଆପଣ ଯୋଗଉଛନ୍, ତ ଯାହା ହଉ ଆମର ବୈଠକୀକେ ଆପଣ ଆସିଲେ ଆଉ ଏଇ ଜୈବିକ ଚାଷୀ ହିସାବରେ ଗୋଟେ ସଫଳ ଚାଷୀ ହିସାବରେ ଆମେ ଜୈବିକ ଚାଷ କେନ୍ତା କରି କର୍ମା ତାର ସାଙ୍ଗେ ସାଙ୍ଗେ ନିଜେ କେନ୍ତା କରି କରୁଛନ୍ ଏଇ ବାବଦରେ ଆମର ଚାଷୀ ଭାଇ ବୋହେନମାନଙ୍କୁ ଅନେକ ଜିନିଷ କହିଲେ, ସେଥିଲାଗି ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା, ଜୁହାର,
0: ନମସ୍କାର।
2: ଆରେ ବହୁତ ଜିନିଷ ଶିଖିଲି ବି।
3: ଦେଖ ତ କେତେ ସୁନ୍ଦର ଭାଇ କହିଛନ୍ ଯେ।
2: काना सिखली बोलू जे कहत घाय सुनसी
3: इबा केते प्रकार चास बास करू छन काना नै करबार कहत धान चास नो नेगरी छत्ती चास नो नेगरी पनी परिवार नो नेगरी मिर्चा नो नेगरी और काना टा बाकी रहला सब प्रकार चास करू छन दाल भील कुलू छ करू छन
2: हेटा तो करू छन फेर काना कहले भाई कहत गाय रखी छन गाय जेन रखी छन हेनु गुरस भी पाइले और गोबर नु खत भी पाइले जैविक खत भी व्यवहार करू

0: ଚନ୍ ଦେଖ
1: ଆର
0: ତ
1: ତାକର ମୂତ୍ର ବି
0: ସବୁକେ ବ୍ୟବହାର କରୁଛନ୍,
1: ହଁ
0: ଗାଈ ମାନଙ୍କର ମୂତ୍ର କେ ବି ନେଇକିରି ବ୍ୟବହାର କରୁଛନ୍, ଆରୁ କେତେ ତାଙ୍କର ସବୁ କାମ ଥି ଲଗଉଛନ୍। ଏ ଦେଖ ତ ପଇସା କେ ପଇସା ବି ବାଞ୍ଚିଲା, ଆର୍ ବଢିଆ ଜିନିଷ ପାଇଲେ
1: ହଁ ଆର
0: ଜୈବିକ।
1: ନିଜେ ଘରେ ଜୈବିକ ସାର ଫେର ବନଉଛନ୍।
0: ହଁ ଏଟା ତ ବହୁତ ବଢିଆ କଥା ଭାଇ କହିଲେ, ଆଉ ଆମେ ତ ଏନ୍ତା ଜିନିଷ ମାନେ ଶୁଣିକିରି ତହ କାଶି କରବା ଲାଗି ମନ ବି ଲାଗ୍ସି। ଶୁନ ତ ତମର ହେ ବାଇରାଡ଼େ ଜାଗା ଟିକେ ନାଇଁ ଅଛେ, କିଛି ନାଇଁ ହେଲେ ମିର୍ଚା ଦୁଇ ପଲ୍ହା ଲଗାବୁ, ତ ହେନ୍ତା ପକେଇ ଦେଇଛ ଦେଖ ତ ମତେ ଦେଖିକରି କେନ୍ତା ଲାଗି ଯାଇସି।
1: ମତେ ବି ଆଜକେ ଆମର ଚାଷୀ ଆଜ୍ଞା କର କଥା ଶୁଣିକରି ପୁରା ତହ କାଶି ଯାଉଛେ। ନାଇଁ ନାଇଁ ସୋଚ ଯେନ୍ ବାରଟା ପଡିଛେ, ଜାଣେ ହେଲେ ଟିକେ ଟିକେ ପାଦଲ ଘଣ୍ଟା ଟିକେ ହେଲା ମିର୍ଚା ଟିକେ ହେଲା ଲଗେଇ ଦେତା ବୋଲି
0: କମ ସେ କମ ନିଜର ଖାଇବା ଭରକ ତ ବାହାରବା କି ନାଇଁ।
1: ହଁ ଯେ ଗୀତ ଗୁତାଟେ ନା ଶୁଣ ଭାଲ ଆଜକା।
0: ହଁ ମୁଇଁ ହେଟା ଦେଖୁଥିଲି ଆରୁ ତୁ କେତେବେଲେ କହୁଛୁ ବୋଲିକିରି ବସିଥିଲି ଯେ ଶୁନ ତ ଚାଲ ଶୁଣୁ ଏ ଗୀତଟା।
1: ହଁ
0: ଏତାକେ ଗାଇଚନ୍ ସୁଶୀଲ କୁମାର ଦାସ, ଆଉ ଲେଖିଚନ୍ ଚିତ୍ତରଞ୍ଜନ ନାୟକ।
1: ଠିକ ଅଛି।

0: ଶୁଣୁଥିଲେ କୃଷିସଂଚାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଁ ସମ୍ପା ରାୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପଠାରେ 1,25,000 କୋଟି ଟଙ୍କାର ପୁଞ୍ଜି ନିବେଶ ଜେଏସ୍ଡବ୍ଲ୍ୟୁ ମେଗା ଇସ୍ପାତ କାରଖାନାର ନିର୍ମାଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କହିଲେ, ଓଡ଼ିଶା ହେବା ଷ୍ଟିଲ୍ର ରାଜଧାନୀ। ପ୍ରଧାନମନ୍ତ୍ରୀ

0: ନରେନ୍ଦ୍ର ମୋଦି ଦେଶେ ବଢୁଥିବାର ଖରା ଗରମକେ ନଜରଥି ରଖିକରି ଦେଶବାସୀଙ୍କୁ ଜରୁରୀ ସତର୍କତା ନେବାରକେ ଦେଲେ ପରାମର୍ଶ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁସାରେ ବୈଧ ଆଏ କହିଲେ ସୁପ୍ରିମକୋର୍ଟ। ଓଡ଼ିଶାନ ଖାଲି ପଡ଼ିଥିବାର ଗୋଟିଏ ରାଜ୍ୟସଭା ଆସନ ଲାଗି ଉପନିର୍ବାଚନ ହେବା ଆଇବା ମାସ 18 ତାରିଖ। ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫରୁ ବାହାରିଲା ବିଜ୍ଞପ୍ତି। ରାଇଜେ ଆଇଷ୍ଠାନୁ ଯୁକ୍ତ 3 ସ୍ନାତକ ପାଠ୍ୟକ୍ରମ ଲାଗି ମୂଲ ହେଲା ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା। ଆଇବା ମାସ 10 ତାରିଖ ତକ ସାମ୍ସ ପୋର୍ଟାଲ୍ଥି ଛାତ୍ରଛାତ୍ରୀ କରିବେ ଆବେଦନ। ରାଇଜେ ବିଧାୟକମାନଙ୍କର ଭଲ ପ୍ରଦର୍ଶନର ଫଳାଫଳ ବାହାରିବା ଜଲ୍ଦି। 10 ବର୍ଷ ଧରିକରି ବନ୍ଦ ରହିଥିବା ପ୍ରକ୍ରିୟା ବିଧାନସଭା ତରଫ ଫେର୍ଘାଏ କରାଯାଇଛି ଲାଗୁ। ପଶ୍ଚିମ ଏସିଆ ସଂକଟ ସମିଆତି ପେଟ୍ରୋଲ ଆଉ ଡିଜେଲ ଦାମ ବଢ଼ବାନୁ ଅତକା ବସ୍ ଭଡ଼ା ଆଦାୟ କଲେ ନିଆଯିବା କାର୍ଯ୍ୟାନୁଷ୍ଠାନ କହିଲେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା। ଭାରତୀୟ ସେନାଥି ଅଗ୍ନିପଥ ଆଉ ନିୟମିତ କ୍ୟାଡର ଲାଗି ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆଇବା ମାସ 1 ତାରିଖନୁ ହେବା ମୂଲ। ରାଜ୍ୟପାଳ ହରିବାବୁ କମ୍ବମ୍ ପାଟି ଆଜି ଲୋକଭବନର ଗୋଟିଏ ଭାବ ବିନିମୟ କାର୍ଯ୍ୟକ୍ରମଟି କହିଲେ ଯୁବବର୍ଗ ହେଉଛନ୍ତି ପରିବର୍ତ୍ତନର ମୁଖିଆ ବାହକ। ବୌଦ୍ଧ ଜିଲ୍ଲା କଣ୍ଟାମାଲନ ହୋଇଛି 2 ଦିନିଆ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷନ ଆଜି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ହୋଇଛି ଭିନ୍ ଭିନ୍ କାମର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ। ଆଇପିଏଲ୍ କ୍ରିକେଟ୍ଟି ଆଜି ସଞ୍ଜେ ସନ୍ରାଇଜର୍ସ ହାଇଦ୍ରାବାଦ ଆଉ ରାଜସ୍ଥାନ ରୟାଲ୍ସ ଭିତରେ ଚଣ୍ଡିଗଡ଼ଠାରେ ଚାଲିଛି ମ୍ୟାଚ୍। ଏଚ୍ଏନ୍ଏର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
1: କେତୋଟି ସମ୍ବଲପୁରୀ ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମ ଆରମ୍ଭରେ ଏ ଗୀତ କଣ୍ଠଶିଳ୍ପୀ ପ୍ରତିଭାରାଣୀ ଭୋଇ। ଗୀତ ରଚନା ଗଣେଶ ରାମ ସେଠ।

କାର୍ଯ୍ୟକ୍ରମ ଶେଷରେ ଏହି ଗୀତଟି ଗୀତଟିକୁ ଦ୍ୱିତୀୟ ଘଣ୍ଟାରେ ଗାଇଛନ୍ତି ରେଣୁରଞ୍ଜନ ବାଗ ଏବଂ ପ୍ରତିଭାରାଣୀ ଭୁଏ। ଗୀତ ରଚନା କନେଶ ରାମ ସେଠ।

ଗୀତଟି ସମ୍ବଲପୁରୀ ଗୀତ ଶୁଣିଲି। ଗୀତିକାର ଥିଲି ଗଣେଶରାମ ସେଠ। ଆକାଶବାଣୀ ସମ୍ବଲପୁର ଗୀତଟି ଓଡ଼ିଆ ଭକ୍ତି ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମ ଆରମ୍ଭରେ ଏ ଗୀତଟି ଗାଇଛନ୍ତି ଦୁଃଖୀଶ୍ୟାମ ତ୍ରିପାଠୀ। ଗୀତିକାର ରଘୁ ଅରକ୍ଷିତ।

ଗୀତଟି ଓଡ଼ିଆ ଭକ୍ତି ଗୀତ ଶୁଣିଲି। କଣ୍ଠଶିଳ୍ପୀ ଥିଲି ଦୁଃଖୀଶ୍ୟାମ ତ୍ରିପାଠୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ବିଦୁଷୀ ନୟନା ଦେବୀଙ୍କ କଣ୍ଠରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ। ଶିଳ୍ପୀଙ୍କ କଣ୍ଠରେ ପ୍ରଥମେ ଶୁଣନ୍ତୁ ଠୁମରୀ।

ବିଦୁଷୀ ନୈନାଦେବୀଙ୍କ କଣ୍ଠରେ ଠୁମ୍ରି ଶୁଣିଲି। ଏଥର ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଲଘୁ ଶାସ୍ତ୍ରୀୟ ସଙ୍ଗୀତ କଜରୀ।

0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ନାଟକ ଆତ୍ମରକ୍ଷା। ରଚନା ସନ୍ତୋଷ କୁମାର ପ୍ରଧାନ, ପ୍ରଯୋଜନା ଶଶିଭୂଷଣ ଦାସ। ପ୍ରଚାର କରୁଛୁ ନାଟକ ଆତ୍ମରକ୍ଷା।
1: ଏ ଘରର ସ୍ରଷ୍ଟା କିଏ ମୁଁ ଜାଣେ ନା, ତଥାପି ମୋ ଜାଣିବା ଦିନରୁ ଏଇଟା ମୋର ବାସସ୍ଥାନ। ମୁଁ ଏ ଘରର ଜାଗ୍ରତ ପ୍ରହରୀ। ଉପତ୍ୟକା ସାରା ଏମିତି ସୁନ୍ଦର ଘରଗୁଡ଼ିକ ମୁଁ ଦେଖିପାରୁଛି, କିନ୍ତୁ ଗୋଟିଏ ମୁହୂର୍ତ୍ତ ପାଇଁ ବି ଏ ଘର ତ୍ୟାଗ କରିବା ମୋ ପକ୍ଷରେ ସମ୍ଭବ ନୁହେଁ। ଏଇଠି ମୋର ଏକ ଛତ୍ରବାଦ ଶାସନ, ମୋ ଅଧିକାର ବିରୁଦ୍ଧରେ ପ୍ରତିବାଦ କରିବାକୁ କେହି ନାହାନ୍ତି। ଦେଖ ଇ ନେତ୍ର ଯାହା ଚଉ ଦିଗର, ସେ ସର୍ବର ଅଟଇ ମୁଁ ଅଧୀଶ୍ୱର। ମହି ମଣ୍ଡଳେ ନାହିଁ ଏମନ୍ତ ଜନ, ମୋ ଅଧିକାର ଲୋଭେ କରିବ।
2: ଅଧିକାର କି ଅଧିକାର?

0: କାହା ଉପରେ ତୁମର ଅଧିକାର?
1: ଆପଣ କିଏ? ଆପଣ
0: ମୁଁ ସିଏ ଯାହାକୁ ତୁମେ ଜାଣ ନା, ଜାଣିବାକୁ ଚେଷ୍ଟା ମଧ୍ୟ କର ନା। ମୁଁ ଅଜ୍ଞାତ, ମୁଁ ଅନନ୍ତ, ପରମାଣୁ ଠାରୁ ଆହୁରି କ୍ଷୁଦ୍ରତମ, ମହାକାଶ ଅପେକ୍ଷା ଆହୁରି ବୃହତ୍ତମ। ମୁଁ ସର୍ବବ୍ୟାପ୍ତ ସନାତନ।
1: ଆଶ୍ଚର୍ଯ୍ୟ, ମୁଁ ଆପଣଙ୍କୁ ଜାଣେ ନା, ଅଥଚ ଆପଣ ମୋତେ ଜାଣନ୍ତି।
0: ମୁଁ ସାରା ସୃଷ୍ଟିକୁ ଜାଣେ, ସୃଷ୍ଟିର ସ୍ଥିତି, ସ୍ୱରୂପ ଏବଂ ଉଦ୍ଦେଶ୍ୟ ସବୁ ଜାଣେ, କିନ୍ତୁ ସୃଷ୍ଟି ମୋତେ ସମ୍ପୂର୍ଣ୍ଣ ରୂପେ ଜାଣିବାକୁ ଅସମର୍ଥ।
1: ଆପଣ ମୋ ଅଧିକାର ସମ୍ପର୍କରେ ମୋତେ ଉପହାସ କଲେ କାହିଁକି?
0: କାରଣ ତୁମେ ଦୟାର ପାତ୍ର, ତେଣୁ ମୁଁ ତୁମକୁ ଦୟା କଲି।
1: କାରଣ
0: ତୁମେ ବନ୍ଦୀ, ପୋତିଗନ୍ଧମୟ ଅନ୍ଧକାର ଭିତରେ ନିଜର ଅସହାୟତା ସତ୍ତ୍ୱେ ତୁମେ ନିଜର ଅଧିକାର ଘୋଷଣା କରୁଛ।
1: ଏ ଘର କ'ଣ ମୋର ନୁହଁ? ଏଠାରେ ମୋ ବ୍ୟତୀତ କ'ଣ ଆଉ କାହାର ଅଧିକାର ଅଛି?
0: ହସିବାକୁ ତୁମେ ମୋତେ ବାଧ୍ୟ କରୁଛ ହତଭାଗା। ଏ ଘର କିଏ ପ୍ରସ୍ତୁତ କରିଛି ତୁମେ ଜାଣ
1: ନା?
0: ଏ ଘରର ଇତିହାସ କ'ଣ ଜାଣ
1: ନା?
0: ଏ ଘର ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ କ'ଣ ଜାଣ
1: ନା?
0: କିଛି ଜାଣ ନା? ଅଥଚ ନିଜର ଅଧିକାର କେମିତି ସାବ୍ୟସ୍ତ କରୁଛ?
1: କାରଣ ମୁଁ ଏହାର ଅନ୍ତେବାସୀ, ବର୍ତ୍ତମାନ ପାଇଁ ମୁଁ ଏହାର ସର୍ବମୟ କର୍ତ୍ତା।
0: ସେଇଟା ତୁମ ପ୍ରତି ତାର ଦୟା।
1: ଦୟା?
0: ହଁ, କିଛି ସମୟ ପାଇଁ ତୁମେ ତାର ଆଶ୍ରିତ। ସମୟ ସରିଗଲେ ତୁମେ ବାଧ୍ୟ ହୋଇ ଏଠାରୁ ବିଦାୟ ନେବ।
1: ସମୟ ସରିଗଲେ ମୋତେ ବିଦାୟ ନେବାକୁ ହେବ? ଏ ସୁନ୍ଦର ସୃଷ୍ଟିରୁ ମୋର ଅଧିକାର ଛିନ୍ନ ହେବ? ନା ନା।
0: କ'ଣ ଚିନ୍ତା କରୁଛ?
1: କୌଣସି ପରିସ୍ଥିତିରେ ଏ ଘର ଛାଡ଼ିବାକୁ ମୁଁ ପ୍ରସ୍ତୁତ ନୁହେଁ।
0: ସୃଷ୍ଟି ତୁମ ନିର୍ଦ୍ଦେଶରେ ଚଳେ ନାହିଁ ପ୍ରାଣନାଥ, ବରଂ ସୃଷ୍ଟିର ନିର୍ଦ୍ଦେଶରେ ତୁମେ ପରିଚାଳିତ ହୁଅ।
1: ସୃଷ୍ଟିର ନିୟମ କ'ଣ ଏତେ ନିଷ୍ଠୁର?
0: ବର୍ତ୍ତମାନ ସର୍ବସ୍ୱ ପ୍ରତ୍ୟେକ ବ୍ୟକ୍ତି ପାଇଁ ସେହିପରି ମନେ ହୁଏ।
1: ମୁଁ?
0: ହଁ, ତୁମେ ବର୍ତ୍ତମାନ ସର୍ବସ୍ୱ, ବର୍ତ୍ତମାନ ଉପରେ ଆସ୍ଥା ରଖିଥିବା ଜଣେ ଆତ୍ମକୈନ୍ଦ୍ରିକ ବ୍ୟକ୍ତି।
1: ମୁଁ ବଞ୍ଚିବାକୁ ଚାହେଁ।
0: ସୃଷ୍ଟିର କୌଣସି ବସ୍ତୁ ଚିରନ୍ତନ ନୁହେଁ, ଯାହାର ଆରମ୍ଭ ଅଛି ତାର ପରିସମାପ୍ତି ନିଶ୍ଚୟ ଅଛି।
1: ମୋତେ ବାରମ୍ବାର ବିଚଳିତ କରିବାକୁ ଆପଣ ଚେଷ୍ଟା କରୁଛନ୍ତି କାହିଁକି? କିଏ ଆପଣ? ମୁଁ ଆପଣଙ୍କୁ ଦେଖିବାକୁ ଚାହେଁ।
0: ଥରେ ତ କହିଛି, ମୁଁ ଅନନ୍ତ, ଅଦୃଶ୍ୟ। ମୋତେ ଦେଖିବାର ସାମର୍ଥ୍ୟ ତୁମର ନାହିଁ, ତୁମ ଦୃଷ୍ଟି ଶକ୍ତି ଭିତରେ ମୁଁ ସୀମାବଦ୍ଧ ନୁହେଁ।
1: ଆପଣ ତାହେଲେ ସେଇ ପ୍ରହେଳିକା, ସେଇ ପ୍ରଶ୍ନବାଚୀ ଯାହାକୁ ସମସ୍ତେ ଖୋଜୁଛନ୍ତି, ଅଥଚ କେହି ପାଇନାହାନ୍ତି?
0: ନା, ମୁଁ ଅଦୃଶ୍ୟ କିନ୍ତୁ ଅପ୍ରାପ୍ୟ ନୁହେଁ। ମୋତେ ସମସ୍ତେ ପାଇଛନ୍ତି, ଅଥଚ କେହି ଚିହ୍ନି ନାହାନ୍ତି। ମୁଁ ସର୍ବବ୍ୟାପ୍ତ, ସଚରାଚରରେ ଭେଦି ରହିଛି।
1: ମୋତେ କ୍ଷମା କରନ୍ତୁ, ମୋତେ ବଞ୍ଚିବାର ସୁଯୋଗ ଦିଅନ୍ତୁ।
0: ସ୍ୱାର୍ଥପର?
1: ମୁଁ ଶାନ୍ତି ଚାହେଁ।
0: ସେଇଥିପାଇଁ ତ କହୁଛି ତୁମେ ସ୍ୱାର୍ଥପର।
1: ତାହେଲେ ମୋର କର୍ତ୍ତବ୍ୟ କ'ଣ? ମୋ ଜୀବନର ଉଦ୍ଦେଶ୍ୟ କ'ଣ?
0: ସୂର୍ଯ୍ୟ କେଉଁ ଉଦ୍ଦେଶ୍ୟରେ ତୁମକୁ ଆଲୁଅ ଦିଏ? କେଉଁ ପ୍ରାପ୍ୟ ଲୋଭରେ ବାୟୁ ତୁମକୁ ବଞ୍ଚାଇ ରଖେ? କେଉଁ ଆଶାରେ ଉଦ୍ଭିଦ ତୁମକୁ ଶସ୍ୟ ଦିଏ?
1: ମୁଁ ବିନା କାରଣରେ ମୁଁ ଜଳିପାରିବି ନାହିଁ।
0: ଜଳିବାକୁ ହେବ ପ୍ରାଣନାଥ, ମହାଜାଗତିକ ନିୟମ ଅନୁସାରେ ତୁମକୁ ତିଳ ତିଳ ହୋଇ ଜଳିବାକୁ ହେବ, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତୁମକୁ ଜଳିବାକୁ ହେବ।
1: ତାହେଲେ ମୁଁ ସ୍ୱୟଂ ମୋ ପାଇଁ ଏକ ଅଭିଶାପ? ମୁଁ ଚାହିଁନଥିଲି ଜ୍ୱଳନ, ମୁଁ ଚାହିଁନଥିଲି ଏ ଦୁର୍ଭାଗ୍ୟଜନକ ବନ୍ଧନ।
0: ତୁମେ ଚାହିଁଥିଲ ବୋଲି ତୁମକୁ ମିଳିଛି।
1: ତାହେଲେ ଉପାୟ, ଏ ବନ୍ଧନରୁ ମୁକ୍ତି ପାଇବାର ଉପାୟ ମୋତେ ଆପଣ କହିଦିଅନ୍ତୁ।
0: ଯାହାର ନିର୍ଦ୍ଦେଶରେ ତୁମେ ଆସିଛ ତାହାକୁ ଖୋଜିବାକୁ ହେବ। ତାହାକୁ ପାଇଯିବା ପରେ ଆପେ ଆପେ ପ୍ରହେଳିକା ଅପସରି ଯିବ। ତୁମେ ନିଜକୁ ନିଜେ ଚିହ୍ନି ପାରିବ ସ୍ପଷ୍ଟ ରୂପେ। ସେ କେବଳ ସତ୍ୟ, ସେଇ ଚିରନ୍ତନ। ଅନ୍ୟ ଯାହା ସବୁ ଦେଖୁଛ ସବୁ ଅଳିକ, କ୍ଷଣସ୍ଥାୟୀ।
1: କୌଣସି ଐତିହାସିକ ପ୍ରମାଣ ନଥିଲେ ମଧ୍ୟ ଆପାତତଃ ବର୍ତ୍ତମାନ ପାଇଁ ଏଇଟା ମୋ ଘର ବୋଲି ସ୍ୱୀକାର କରିବାକୁ ହେବ। ଅଦୃଶ୍ୟ ବ୍ୟକ୍ତି କହୁଥିଲେ ମୋତେ ଖୋଜିବାକୁ ହେବ ସେହି ଅପରିଚିତ ଶକ୍ତିକୁ ଯାହାକୁ ମୁଁ ଆଦୌ ଜାଣେ ନା। ଆରେ, ଇଆଡ଼େ କିଏ ଜଣେ ଆସୁଛି?

0: ଆଚ୍ଛା, ଅଡ଼ୁଆରେ ପଡ଼ିଲା ମଣିଷ
1: କଳେଲା, ତୁମର ଅସୁବିଧା କଣ?
0: ତୁମେ ତୁମେ ପୁଣି କିଏ?
1: ମୁଁ ବିବେକ।
0: କାହିଁକି ଆସିଛ?
1: ଏ ଘରଟା ଖୁବ ସୁନ୍ଦର ହେଇଛି।
0: ମୁଁ ପଚାରୁଛି, ତୁମେ କାହିଁକି ଆସିଛ?
1: ମାନସୀ ଆସିଛି।
0: ମାନସୀ ପାଇଁ?
1: ନା, ତୁମ ପାଇଁ, ତୁମକୁ ସାହାଯ୍ୟ କରିବା ପାଇଁ।
0: ମୁଁ କାହାରି ସାହାଯ୍ୟ ଆଶା କରେ ନା।
1: ତୁମର ଅନିଚ୍ଛା ସତ୍ତ୍ୱେ ତୁମକୁ ସାହାଯ୍ୟ କରିବା ମୋର ଧର୍ମ। ତୁମର ଇଚ୍ଛା ଅନୁସାରେ ସୂର୍ଯ୍ୟ କଣ ତୁମକୁ ଆଲୁଅ ଦିଏ।
0: ତୁମ ସହିତ ମୋର ସମ୍ପର୍କ କଣ?
1: ସମ୍ପର୍କ ସମ୍ପର୍କ ତ ନିଶ୍ଚୟ ଅଛି। ଏଇଟା ଯୁଗ ଯୁଗର ସମ୍ପର୍କ। ଧରି ନିଆଯାଉ, ଆମେ ଭାଇ ଭାଇ
0: ଭାଇ ଭାଇ।
1: ଏଥର ତୁମେ ତାମେ ନ ହୋଇ ତୁ ତାହେଲେ ଚଳିବ।
0: ମୁଁ ବୋଧେ ବୟସରେ ବଡ଼ ହେବି।
1: ହଉ, ଏଥିରେ କଣ ଅଛି? ମାନସୀ,
2: ତୁମେ ପୁଣି ଆସିଗଲ।
1: ଘୋଡ଼ା ଯେଉଁଠି ଲଗାମ ସେଇଠି।
2: ଲଗାମ ଦେଇ କେତେ ଦିନ ମୋତେ ଜବତ କରି ରଖିବ?
1: ଯେତେ ଦିନ ମୋର ଶକ୍ତି ଥିବ। ଯେଉଁଦିନ ହାରିଯିବି ସେଦିନ ଆପେ ଆପେ ଅବସରିଯିବି।
2: ମୋତେ କଣ ତମେ ଅବିଶ୍ୱାସ କରୁଛ?
1: ନା, କାହାକୁ ଅବିଶ୍ୱାସ କରିବା ମୋର ଧର୍ମ ନୁହେଁ। ତେବେ ମୋର କର୍ତ୍ତବ୍ୟ ମୁଁ ପାଳନ କରୁଛି।
2: କର୍ତ୍ତବ୍ୟ?
1: ହଁ, ତୋତେ ଗାଇଡ କରିବା ମୋର କର୍ତ୍ତବ୍ୟ। ସଷ୍ଟାର ନିର୍ଦ୍ଦେଶ ମୁଁ କେବଳ ପାଳନ କରୁଛି।
2: ତୁମେ କଣ ଏଇଠି ରହିବ?
1: ହଁ, ଏଇ ଘରେ। ତୋର କଣ ଅସୁବିଧା ହେବ କି?
2: ମୋର କାହିଁକି ଅସୁବିଧା ହେବ?
1: ମୋ ନିର୍ଦ୍ଦେଶ ଅନୁସାରେ ଚଳିପାରିବୁ?
2: ତୁମ ନିର୍ଦ୍ଦେଶ?
1: ହଁ, ମୋ ବିନା ଅନୁମତିରେ ତୁ କୁଆଡେ ଯାଇପାରିବୁ ନାହିଁ।
2: ଚେଷ୍ଟା କରିବି।
1: ଏଇଟା ତୋ ପାଇଁ ପରାଧୀନତାର ଶୃଙ୍ଖଳ ନୁହେଁ।
2: ତାହେଲେ ମୁଁ କଣ ସ୍ୱାଧୀନ?
1: ନିଶ୍ଚୟ, କିନ୍ତୁ ଏହା ଶୃଙ୍ଖଳିତ ସ୍ୱାଧୀନତା।
2: ସ୍ୱାଧୀନତା ପୁଣି ଶୃଙ୍ଖଳିତ?
1: ଜଣଙ୍କର ପରାମର୍ଶ ଅନୁସାରେ ଚଳିବାର ପନ୍ଥା।
2: ପ୍ରାଣନାଥ ତୁମକୁ ସମର୍ଥନ କରିବେ ତ?
1: ମୋତେ ସମର୍ଥନ କରିବା ନ କରିବା ତାର ଇଚ୍ଛା ଉପରେ ନିର୍ଭର କରେ। ମୁଁ ଏଠାକୁ ପ୍ରଭୁତ୍ୱ ବିସ୍ତାର କରିବାକୁ ଆସିନାହିଁ।
2: ତାହେଲେ ତୁମ ରହିବାର ବ୍ୟବସ୍ଥା ମୁଁ କରୁଛି।
1: ଏ ଘରଟା ସଫା କରିଦେ।
2: ହଉ, ତମେ ଗାଧୁଆ ପାଧୁଆ ସାରିଦିଅ।

0: ସୌନ୍ଦର୍ଯ୍ୟକୁ ଭଲ ପାଇବା ଆମର ଧର୍ମ।
1: ସୌନ୍ଦର୍ଯ୍ୟ କ'ଣ ଚିରସ୍ଥାୟୀ?
0: କ୍ଷଣସ୍ଥାୟୀ ହେଲେ ବି ତା ପ୍ରତିଫଳନ ଆମ ହୃଦୟରେ ଚିରସ୍ଥାୟୀ।
1: ଆମର ହୃଦୟ କ'ଣ ଚିରନ୍ତନ?
0: ସୃଷ୍ଟିର କୌଣସି ପଦାର୍ଥ ଚିରନ୍ତନ ନୁହେଁ, ତା ବୋଲି ବିନାଶଶୀଳ ପଦାର୍ଥ ବଞ୍ଚି ରହିବାର କ'ଣ ଅଧିକାର ନାହିଁ?
1: ବିନାଶଶୀଳ ବସ୍ତୁ ପ୍ରତି ଆମର ଏତେ ଆକର୍ଷଣ କାହିଁକି?
0: କାରଣ ଆମେ ମଧ୍ୟ ବିନାଶଶୀଳ। ସୃଷ୍ଟିର ଧର୍ମ ହେଲା ବସ୍ତୁର ସୌନ୍ଦର୍ଯ୍ୟ ଆହରଣ କରିବା, ଏବଂ ସୌନ୍ଦର୍ଯ୍ୟ ହେଉଛି ଶାନ୍ତିର ପୃଷ୍ଠଭୂମି। ସ୍ରଷ୍ଟା ସତ୍ୟ ଶିବ ସୁନ୍ଦର, ତେଣୁ ଚିଦାନନ୍ଦ ଚିରନ୍ତନ।
1: ସ୍ରଷ୍ଟାକୁ ଦେଖିଛୁ ମାନସୀ?
0: ନା, ସେ ଅଦୃଶ୍ୟ ଅପରିମିତ। ଆକାଶ ଅବନୀ ଜଳ ସ୍ଥଳ ବୃକ୍ଷରାଜି ସବୁଠାରେ ମୁଁ ତାଙ୍କର ପ୍ରତିବିମ୍ବ ଦେଖିଛି।
1: ସ୍ରଷ୍ଟା କ'ଣ ସେ ଅଦୃଶ୍ୟ ବ୍ୟକ୍ତି ଯାହାଙ୍କ ନିର୍ଦ୍ଦେଶ ମୁଁ ଶୁଣିପାରିଛି?
0: ସ୍ରଷ୍ଟାକୁ ବ୍ୟକ୍ତି ନ କହି ବରଂ ଶକ୍ତି କହିଲେ ଠିକ ହେବ।
1: ସେ କ୍ଷୁଦ୍ରରୁ କ୍ଷୁଦ୍ରତମ, ବିଶାଳରୁ ବିଶାଳତମ,
0: ସେଇ ଅଚିନ୍ତନୀୟ ଶକ୍ତିର ନିର୍ଦ୍ଦେଶ ତମେ ଶୁଣିଛ?
1: ଶୁଣିଛି। ସେ ହୁଏତ ସେଇ ଶକ୍ତି ଯାହାକୁ ଆମେ ସମସ୍ତେ ଖୋଜୁଛୁ, ତାଙ୍କୁ ଜାଣିବା ପାଇଁ ଆମେ ସମସ୍ତେ ବ୍ୟାକୁଳ।
0: ସେ ସୃଷ୍ଟି ଏବଂ ସୌନ୍ଦର୍ଯ୍ୟର କାରଣ, ସେ ସଚ୍ଚିଦାନନ୍ଦ। ତାଙ୍କ ନିର୍ଦ୍ଦେଶରେ ଆମେ ସମସ୍ତେ ପରିଚାଳିତ, ଅଥଚ ଆମ ପାଇଁ ସେ ଏକ ଦୂରନ୍ତ ପ୍ରଶ୍ନବାଚୀ, ଏକ କଳ୍ପନାତୀତ ପ୍ରହେଳିକା।

0: ଏ ବଂଶୀ କେଉଁଠି ବାଜୁଛି? ବିବେକ କ'ଣ ବଂଶୀ ବଜେଇ ଜାଣେ
1: ନା? ତ ବିବେକ ଭାଇ କେବେ ବଂଶୀ ବଜାନ୍ତି ନାହିଁ।
0: ତାହେଲେ ବଂଶୀ କିଏ ବଜାଉଛି?
2: ପ୍ରାଣନାଥ, ବଂଶୀ କିଏ ବଜାଉଛି?
0: ମୁଁ ଭାବିଥିଲି ତୁ ହୁଏତ।
2: ନା ନା, ମୁଁ ଜାଣେ ନା।
0: ବଂଶୀ ଧ୍ୱନି କିନ୍ତୁ ଘର ଭିତରୁ ଶୁଭୁଛି।
1: ଘର ଭିତରେ ଆଉ କିଏ ଅଛି?
2: ବିଚିତ୍ର ଏ ବଂଶୀ ଧ୍ୱନି। ଯୁଗ ଯୁଗ ପୂର୍ବେ ଏଇ ଧ୍ୱନି ହୁଏତ ବିଶ୍ୱବାସୀଙ୍କୁ ଚକିତ କରିଦେଇଥିବ।
0: ଅଦୃଶ୍ୟ ବ୍ୟକ୍ତି କ'ଣ ବଂଶୀ ବାଦକ?
1: ରାଧା ହୁଏତ ଏଇ ଧ୍ୱନିରେ ଆକର୍ଷିତ ହୋଇଥିବେ।
2: ହଁ, ଅପୂର୍ବ ଏହାର ଆକର୍ଷଣ ଶକ୍ତି।
0: ଆସ ଦେଖିବା କେଉଁଠି ଏ ବଂଶୀ ଶୁଭୁଛି।
2: ହଉ, ଦେଖାଯାଉ।
1: ଅଯଥା ଚେଷ୍ଟା କରି ଲାଭ କ'ଣ?
0: ମୋର ବିଶ୍ୱାସ ଆମ ବ୍ୟତୀତ ଏକ ବହିଃଶକ୍ତି ମଧ୍ୟ ଏଠାରେ କାର୍ଯ୍ୟ କରୁଛି। ଏହି ଶକ୍ତି ଆମକୁ ନିୟନ୍ତ୍ରିତ କରୁଛି।
1: ତଥାପି ନିଜ କର୍ତ୍ତବ୍ୟରେ ଆମର ସ୍ୱାଧୀନତା ଅଛି।
0: ବିବେକ, ତୁ କ'ଣ ଚିନ୍ତା କରୁଛୁ?
2: ଚିନ୍ତା କରିବାର ଯଥେଷ୍ଟ କାରଣ ଅଛି। ଆମେ ଯୁଗ ଯୁଗ ଧରି ଯାହାକୁ ପ୍ରତୀକ୍ଷା କରିଛୁ ସେ ହୁଏତ ଏଇ ବଂଶୀବାଦକ। ତୁ ଅନୁଭବ କରିବାକୁ ଚେଷ୍ଟା କର ପ୍ରାଣନାଥ, ଜଳ ସ୍ଥଳ ଆକାଶ ଅବନୀ ସବୁଆଡ଼େ ବଂଶୀର ଅପୂର୍ବ ମୂର୍ଚ୍ଛନା ପ୍ରତିଧ୍ୱନିତ ହେଉଛି।
1: ପ୍ରାଣ ଭାଇ, ତମେ ଯାଇ ବିଶ୍ରାମ ନିଅ। ବିବେକ ଭାଇଙ୍କ କଥା ଶୁଣି ତମେ ନହେଲେ ପାଗଳ ହେଇଯିବ।
2: ପାଗଳ ହେବାର ସମୟ ଆସିନାହିଁ ମାନସୀ। ସମଗ୍ର ବିଶ୍ୱର ଏହି ଚିରନ୍ତନ ସତ୍ୟକୁ ଖୋଜିବା ବ୍ୟତୀତ ଆମର ଆଉ ପନ୍ଥା ନାହିଁ।
1: ହଉ, ଖୋଜିବା ଦାୟିତ୍ୱ ମୁଁ ଗ୍ରହଣ କରୁଛି, ତମେ ଯାଅ।

0: ବଞ୍ଚିବାର ଅର୍ଥ କ'ଣ, ଜୀବନର ଉଦ୍ଦେଶ୍ୟ କ'ଣ, ଏ ପ୍ରଶ୍ନ ଆଜି ସମସ୍ତଙ୍କ ସାମ୍ନାରେ ଛିଡ଼ା ହୋଇଛି। ମଣିଷ ଜନ୍ମ ହେବ, କର୍ମକ୍ଳାନ୍ତ ଜୀବନରେ ଖାଇ ପିଇ ମଉଜ କରି ଅଥବା ଦୁଃଖ ଦୁର୍ଦ୍ଦଶାରେ ଘାଣ୍ଟି ହୋଇ ପୁଣି ଶେଷରେ ମୃତ୍ୟୁବରଣ କରିବ। କାହିଁକି, କ'ଣ ଦରକାର ଏ ପ୍ରହସନ?
1: ଦରକାର ଅଛି ପ୍ରାଣନାଥ। ଜୀବନଟା ଖେଳଘର ନୁହେଁ, ବରଂ ଏକ ପରୀକ୍ଷାର ସମୟ। ମଣିଷ ଏହି ପରୀକ୍ଷାରେ ଜିତିବ କି ହାରିବ, ସେଇଟା ତାର ଶକ୍ତି, ସାମର୍ଥ୍ୟ, ସାଧନା ଆଉ କର୍ତ୍ତବ୍ୟ ଉପରେ ନିର୍ଭର କରେ।
0: କିନ୍ତୁ କାହିଁକି ଏ ପରୀକ୍ଷାର ଆବଶ୍ୟକତା କ'ଣ? ସ୍ପଷ୍ଟ ଦିବାଲୋକରେ ଯାହା ଦେଖି ହୁଏ ନାହିଁ, ଘନ ଅନ୍ଧକାର ଭିତରେ ତାହା କେମିତି ଦେଖିହେବ?
1: ଅନ୍ଧକାର ତ ବସ୍ତୁ ନୁହେଁ, ତାକୁ ଦୂର କରିବା ପାଇଁ ସାମାନ୍ୟ ଦୀପଟିଏ ଯଥେଷ୍ଟ।
0: ହଁ, ସାମାନ୍ୟ ଦୀପର ଆଲୁଅ ଅନ୍ଧକାରକୁ ଦୂରେଇ ଦିଏ, କିନ୍ତୁ ସମୂଳେ ବିନାଶ କରିପାରେ ନାହିଁ। ଦୀପ ଲିଭିଗଲା ପରେ ପୁଣି ଥରେ ସେଇ ଘନ ଅନ୍ଧକାର ମାଡ଼ି ଆସେ।
1: ଅନ୍ଧକାରକୁ ତୋର ଏତେ ଭୟ?
0: ଜୀବନ ସାରା ସେଇ ବୋଝ ବୋହିବାକୁ ହେବ।
1: ଗାଡ଼ି ଟାଣିବା ଘୋଡ଼ାର କର୍ତ୍ତବ୍ୟ, ବୋଝ ଦେଖି ଡେଇଁଲେ ଚଳିବ?
0: ଜୀବନର ଅନର୍ଥ ତାହେଲେ ଯନ୍ତ୍ରଣା।
1: ବଞ୍ଚିବାର ଅର୍ଥ ଜୀବନ ନୁହେଁ, ବରଂ ବଞ୍ଚିବା ପାଇଁ ସଂଗ୍ରାମ କରିବାର ଅର୍ଥ ଜୀବନ।
0: ମୁଁ କିନ୍ତୁ ସଂଗ୍ରାମ ଚାହେଁ ନା ବିବେକ, ମୁଁ ଶାନ୍ତି ଚାହେଁ, ଶାନ୍ତିରେ ବଞ୍ଚିବାକୁ ଚାହେଁ।
1: ସଂଗ୍ରାମ ମାନେ ଅଶାନ୍ତି?
0: ତୁ ମୋତେ ପାଗଳ କରିବାକୁ ଚାହୁଁ?
1: ମୁଁ ନ ଚାହିଁଲେ ବି ତୁ ପାଗଳ ନ ହେବୁ ବୋଲି କିଏ କହିଲା?
0: ନିଜ ଇଚ୍ଛାରେ କିଏ କ'ଣ କେବେ ପାଗଳ ହୁଏ?
1: ତୋର ଇଚ୍ଛା ସବୁବେଳେ ତୋର ଅଧୀନତା ସ୍ୱୀକାର କରେ।
0: ଇଚ୍ଛା ମୋର ନିଜସ୍ୱ ନୁହେଁ।
1: ନା, ପରିବେଶ ପରିସ୍ଥିତି ଅନୁସାରେ ତାହା ପରିବର୍ତ୍ତିତ ହେବାର ଯଥେଷ୍ଟ ସମ୍ଭାବନା ଅଛି। ତୁ ଆଜି ଯାହା ଏକାନ୍ତ ଭାବେ ଚାହୁଁଛୁ, କାଲି ଠିକ୍ ସେଇଆ ଚାହିଁବୁ ବୋଲି କ'ଣ ମାନେ ଅଛି?
0: ମୁଁ ଯାହା ମୁଁ ବୋଲି କହୁଛି, ତା ବି କ'ଣ ମୋର ନୁହେଁ?
1: କେବଳ ବର୍ତ୍ତମାନ ସହ ତୋର ପରିଚୟ।
0: ମୁଁ କ'ଣ ନିର୍ବୋଧ?
1: ଆଗାମୀକାଲି କିମ୍ବା ତା ପରଦିନ ବିଷୟରେ କ'ଣ ଚିନ୍ତା କରିଛୁ?
0: ବର୍ତ୍ତମାନଠାରୁ ଅଧିକ ସତ୍ୟ, ଅଧିକ ପ୍ରିୟ ମୋ ପାଖରେ ଆଉ କ'ଣ ଅଛି?
1: କେତେ କ୍ଷୀଣ, କେତେ ସୀମିତ ତୋର ଦୃଷ୍ଟିଶକ୍ତି! କେବଳ ବର୍ତ୍ତମାନ, ବର୍ତ୍ତମାନ କ'ଣ ତୋ ପାଇଁ ସର୍ବସ୍ୱ?
0: ଯାହା ଅନିଶ୍ଚିତ, ତା ବିଷୟରେ ଚିନ୍ତା କରି ଲାଭ କ'ଣ?
1: ଆଗାମୀ କ'ଣ ଅନିଶ୍ଚିତ? ଜରା, ବ୍ୟାଧି, ମୃତ୍ୟୁ, ଏସବୁ କ'ଣ ମିଛ?
0: ମତେ କ'ଣ ରାଜହଂସ କଥା କହୁଛ?
1: ପଦ୍ମ ପୋଖରୀକୁ ଯଦି ବିଶ୍ୱାସ କରୁଛୁ, ରାଜହଂସକୁ ବିଶ୍ୱାସ କଲେ କ୍ଷତି କ'ଣ?
0: ମୁଁ ନାଚିବାକୁ ଚାହେଁ ନା, ଅଥଚ ମତେ ନାଚିବାକୁ ବାଧ୍ୟ କରାଯାଉଛି କାହିଁକି?
1: ନିରାଶ ହେଲେ ଚଳିବ ନାହିଁ ପ୍ରାଣନାଥ।
0: ନିର୍ଦ୍ଦେଶକ କ'ଣ ଏତେ ନିଷ୍ଠୁର?
1: ନାଚିବା ବ୍ୟତୀତ ତୋର ଆଉ ଅନ୍ୟ ଉପାୟ କ'ଣ ଅଛି?
0: ମୁଁ କିନ୍ତୁ ମୋତେ ବିଶ୍ୱାସ କରେ ନା, ମୋ ନାଁଟାକୁ ବିଶ୍ୱାସ କରେ ନା।
1: ତାର ପାଉଣା ତୋତେ ସୁଝିବାକୁ ପଡ଼ିବ ନିଶ୍ଚୟ।
0: କିଏ କହିଲା ତାକୁ ଋଣ ଦେବାକୁ?
1: ପୁଣି ସେଇ ନିର୍ବୋଧତା।
0: ତୁ ନିଜକୁ ବିଦ୍ୱାନ ବୋଲି ଭାବୁଛୁ କାହିଁକି?
1: ଅନ୍ଧକୁ ବାଟ କଢ଼େଇବା ମୋର କର୍ତ୍ତବ୍ୟ, ଅନ୍ଧ ମୋତେ ବିଶ୍ୱାସ କରିପାରେ ନ ପାରେ।
0: ଏ ଦୁର୍ବିସହ ଯାତ୍ରା ଆଉ କେତେ ଦୂର?
1: ତୁ କ'ଣ ଏତେ ଦୁର୍ବଳ?
0: ଏଇଟା କ'ଣ ମୋର ଦୁର୍ବଳତା? ଗୋଟାଏ ଅନିଶ୍ଚିତ ପଥରେ ଗୋଡ଼ାଇବାର ଅର୍ଥ କ'ଣ ଜୀବନ?
1: ଯାହା ଅଜ୍ଞେୟ ତାକୁ ମଧ୍ୟ ଜାଣିବାର ଆବଶ୍ୟକତା ଅଛି। ଧୈର୍ଯ୍ୟର ସହିତ ତାର ଅନୁସନ୍ଧାନ କରିବାକୁ ହେବ। ଅନୁସନ୍ଧାନ ପୂର୍ବରୁ ସତ୍ୟକୁ ମିଛ ବୋଲି ଭାବିନେଲେ କେମିତି ଚଳିବ?
0: ସତ୍ୟ, ସତ୍ୟ କ'ଣ ଏତେ ଦୁର୍ବୋଧ୍ୟ?
2: ଭାଇ, ଭାଇ
1: ମାନସୀ, ତୋର କ'ଣ ହୋଇଛି? ତୁ ଏତେ ବିଚଳିତ କାହିଁକି?
2: ସେ ଆସିଛି।
1: କିଏ
0: କିଏ ଆସିଛି?
2: ବଂଶୀବାଦକ।
1: ବଂଶୀବାଦକ କାହିଁ, କେଉଁଠି ସେ?
2: ସେଇଠି, ସେଇ କୋଠରୀ ଭିତରେ ବସିଛି।
0: କୋଠରୀ ଭିତରେ? କି ଆଶ୍ଚର୍ଯ୍ୟ, କୋଠରୀ ଭିତରକୁ ସେ ଆସିଲା କେତେବେଳେ?
2: ଏବେ ଦେଖିଲି।
1: ହୁଏ ତ ସେ ଆଗରୁ ସେଇଠି ଥିଲା।
0: ଚାଲ ଦେଖିବା,
1: ଚାଲ ଚାଲ।
2: ଏଇ ସେ ବଂଶୀବାଦକ।
0: ଆଶ୍ଚର୍ଯ୍ୟ, ଏପରି ବିଚିତ୍ର ବ୍ୟକ୍ତି ତ ମୁଁ କେବେ ଦେଖିନାହିଁ।
1: ମୁଁ କହୁଥିଲି ନା ପ୍ରାଣନାଥ, ଆମେ ଯାହା ଜାଣିଛୁ ତା ଅପେକ୍ଷା ଆହୁରି କିଛି ଜାଣିବାକୁ ଅଛି।
0: ହେ ବଂଶୀବାଦକ, ତୁମର ପରିଚୟ କ'ଣ? ଏଠାକୁ ତୁମେ କିପରି ଆସିଛ?
1: ସେ ନୀରବ,
2: ହୁଏତ ସେ ମୁକ।
0: ସବୁବେଳେ ତୁମର ବଂଶୀ କାହିଁକି ବାଜେ ନାହିଁ? ତୁମର ଶରୀରର ବସ୍ତ୍ର ଏତେ ଅପରିଷ୍କାର କାହିଁକି? ବିବେକ, ବଂଶୀବାଦକ ନିକଟରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉନାହିଁ କାହିଁକି?
1: ତୋ ପ୍ରଶ୍ନର ଉତ୍ତର ଦେବା ପାଇଁ ସେ ହୁଏତ ଅନିଚ୍ଛୁକ।
0: ବଂଶୀବାଦକ, ତୁମେ ନୀରବ କାହିଁକି? ତୁମେ କ'ଣ କଥା କହିବାକୁ ଅସମର୍ଥ?
2: ଆମର ଭାଷା ସେ ହୁଏତ ବୁଝିପାରୁନାହାନ୍ତି।
0: ଏ କ'ଣ ସେଇ ବଂଶୀବାଦକ ଯାହାର ବଂଶୀଧ୍ୱନି ଆମ ସମସ୍ତଙ୍କୁ ମୁଗ୍ଧ କରିଛି?
2: ବଂଶୀବାଦକ, ତମେ କ'ଣ ସତରେ କଥା କହିପାର ନା?
0: ତୁମେ କ'ଣ ସେଇ ବ୍ୟକ୍ତି, ତୁମେ କ'ଣ ସେଇ ମହାପୁରୁଷ?
1: ତାଙ୍କ ପ୍ରତି ଏତେ ଗୁଡ଼ାଏ ପ୍ରଶ୍ନର ଆବଶ୍ୟକତା କ'ଣ ଅଛି?
0: ଆମେ ତାଙ୍କୁ ଜାଣିବାକୁ ଚାହୁଁ, ତାଙ୍କର ପରିଚୟ ଚାହୁଁ।
1: ସେ ବଂଶୀବାଦକ, ଏହା କ'ଣ ତାଙ୍କର ଶ୍ରେଷ୍ଠ ପରିଚୟ ନୁହେଁ?
2: ବିବେକ ଭାଇ, ତମେ କ'ଣ ତାଙ୍କୁ ଆଗରୁ ଜାଣିଛ?
1: ନିଶ୍ଚୟ, ଆମେ ସମସ୍ତେ ତାଙ୍କୁ ଜାଣିଛୁ, କାରଣ ତାଙ୍କର ବଂଶୀଧ୍ୱନି ସହ ଆମେ ସମସ୍ତେ ପରିଚିତ।
0: ତାଙ୍କ ବିଷୟରେ ଅଧିକ ଜାଣିବାର କ'ଣ ଆବଶ୍ୟକତା ନାହିଁ?
1: ଆବଶ୍ୟକତା ଅନୁସାରେ ଜ୍ଞାନ କ'ଣ ଜଣେ ହଠାତ୍ ଲାଭ କରିପାରେ? ଏ ହୁଏତ ସେହି ବ୍ୟକ୍ତି ଯାହାକୁ ସମ୍ପୂର୍ଣ୍ଣ ରୂପେ କେହି ଜାଣିପାରିବେ ନାହାନ୍ତି।
2: ଯାହା ସବୁଠାରୁ ଦୁର୍ଲଭ ତାର ପ୍ରାପ୍ତି କ'ଣ ଏତେ ସହଜ?
1: ଆମେ ସମସ୍ତେ କ'ଣ ପ୍ରାପ୍ତିକୁ ସ୍ୱୀକାର କରୁଛୁ?
0: ସ୍ୱୀକାର ନ କରି ଆଉ କ'ଣ ଉପାୟ ଅଛି?
2: ବିବେକ ଭାଇ, ତମେ କ'ଣ ଆମକୁ ଅବିଶ୍ୱାସ କରୁଛ?
1: ଯେଉଁଦିନ ଅବିଶ୍ୱାସ କରିବି ସେଦିନ ମୁଁ ଅଥର୍ବ ଅକର୍ମଣ୍ୟ ହୋଇଯିବି। ତୁମମାନଙ୍କର ଅନ୍ୟାୟ ଅପକର୍ମ ଦେଖି ମୁଁ କ'ଣ ସହ୍ୟ କରିପାରିବି?
0: ଆମେ ଅନ୍ୟାୟ କରିବୁ? ଏପରି ଅବାଞ୍ଛିତ ବିଶ୍ୱାସ ତୋର ହେଲା କେମିତି?
1: ମଣିଷ ମାତ୍ର ଇଏ ଅନ୍ୟାୟ କରେ। ଅନ୍ଧକାର ଭିତରେ ପଥ ହରାଇବାକୁ ବେଳେବେଳେ ସେ ବାଧ୍ୟ ହୁଏ। ଅନ୍ୟାୟ ଅପକର୍ମରୁ ବେଳେବେଳେ ତାକୁ ଆନନ୍ଦ ମିଳେ। ଜୀବନରେ କେବେ ହେଲେ ପଥ ହୁଡ଼ିବୁ ନାହିଁ, ଏ ପ୍ରତିଶ୍ରୁତି କ'ଣ ତୁ ମୋତେ ଦେଇପାରିବୁ ପ୍ରାଣନାଥ?
0: ପ୍ରତିଶ୍ରୁତି ନିଶ୍ଚୟ ଦେବି, କିନ୍ତୁ ପ୍ରତିଶ୍ରୁତି ରକ୍ଷା କରିବାରେ କେତେ ଦୂର ସଫଳ ହେବି ମୁଁ ଜାଣେ ନା।
1: ମାନସୀ, ପ୍ରାଣନାଥର ସଫଳତା ଯଦି ତୋ ଉପରେ ନିର୍ଭର କରେ।
2: ମୋ ଉପରେ?
1: ହଁ, ତୋ ଉପରେ। ତୁ ଚାହିଁଲେ ପ୍ରାଣନାଥ ହୁଏତ ତାର ପ୍ରତିଶ୍ରୁତି ରକ୍ଷା କରିପାରିବ।
2: ମତେ ବି କ'ଣ ପ୍ରତିଶ୍ରୁତି ଦେବାକୁ ହବ?
1: ଫାଙ୍କା ପ୍ରତିଶ୍ରୁତିକୁ ମୁଁ ବିଶ୍ୱାସ କରେ ନା। ତୁମେ ଦୁଇ ଜଣ ବଜ୍ର ଶପଥ କରିବାକୁ ହବ, କାରଣ ତୁମେ ଦୁହେଁ ହେଉଛ ଏ ଘରର ସତ୍ତ୍ୱାଧିକାରୀ। ଏ ଘରର ଧ୍ୱଂସ କିମ୍ବା ସୁରକ୍ଷା ତୁମମାନଙ୍କ ଉପରେ ନିର୍ଭର କରେ।
0: କେବଳ ଆମେ ଏଠାରେ କ'ଣ କେବଳ ଆମର କର୍ତ୍ତବ୍ୟ ଅଛି?
1: ତୁମମାନଙ୍କ ଅପେକ୍ଷା ମୋର ଦାୟିତ୍ୱ ସର୍ବାଧିକ।
0: ତେବେ ଆମ ଉପରେ ତୁ ଏମିତି ପ୍ରଭୁତ୍ୱ ଜାହିର କରିବାର ଉଦ୍ଦେଶ୍ୟ?
1: ସେଇଟା ମୋର କର୍ତ୍ତବ୍ୟ।
2: ତୁମ ନିର୍ଦ୍ଦେଶ ଅନୁସାରେ ଚଳିବାକୁ ଆମେ କ'ଣ ବାଧ୍ୟ?
1: ତା ନହେଲେ ଦୁର୍ଭାଗ୍ୟ ତୁମର ସାଥୀ ହୋଇଯିବ।
0: ହେଲା, ତୋର ନିର୍ଦ୍ଦେଶ ଅକ୍ଷରେ ଅକ୍ଷରେ ପାଳନ କରିବୁ।
1: ମୁଁ ତୁମମାନଙ୍କୁ ସୌଭାଗ୍ୟ ଦେବି, ତୁମ ଜୀବନର ସର୍ବଶ୍ରେଷ୍ଠ ମୂଲ୍ୟାଙ୍କନ କରିବି। ତୁମେ ଯାଉ ଦୁହେଁ, ଆଜି ବିଶ୍ରାମ କର, କାଲିଠାରୁ କର୍ତ୍ତବ୍ୟର ତାଲିକା ମୁଁ ପ୍ରସ୍ତୁତ କରିବି। ମାନସୀ, ମାନସୀ, ଆଇଲୁ ଟିକେ?
2: ବିବେକ ଭାଇ, କ'ଣ ହେଲା?
1: କୁଆଡ଼େ ଯାଇଥିଲୁ? କୁଆଡ଼େ ଯାଇଥିଲୁ ଏତେବେଳେ ଯା?
2: ସେହି ପାହାଡ଼ଟା ଖୁବ୍ ସୁନ୍ଦର ହେଇଛି ଭାଇ।
1: ମୋ କଥା ଶୁଭୁଛି ନା ନାହିଁ?
2: କି କଥା?
1: କୁଆଡ଼େ ଯାଇଥିଲୁ ଆଜି?
2: ବହୁତ ଦୂରକୁ, ଚନ୍ଦ୍ରାଲୋକ, ସୂର୍ଯ୍ୟାଲୋକ, ଲକ୍ଷ ଲକ୍ଷ ସୌରଜଗତ ଡେଇଁ ଆହୁରି ଆଗକୁ, ଆହୁରି ଆଗକୁ।
1: ଏତେ ଉଶୃଙ୍ଖଳତା ମୁଁ ପସନ୍ଦ କରେ ନା ମାନସୀ।
2: ଉଡ଼ା ଶିଖିବା ପରେ ପକ୍ଷୀ କ'ଣ ପଞ୍ଜୁରୀର ବନ୍ଧନ ସ୍ୱୀକାର କରେ?
1: କ'ଣ କହିଲୁ?
2: ହଁ ଭାଇ, ଏ ଚାରିକାନ୍ଥର ଚୌହଦି, ଏ ପାଚେରୀ, ଏ ଲୁହାବାଡ଼ ମୋତେ ଆଉ ଆତୁ ଭଲ ଲାଗୁନାହିଁ। ମୁଁ ମୁକ୍ତ ବିହଙ୍ଗ ପରି ଉଡ଼ିବାକୁ ଚାହେଁ, ଆକାଶ, ମହାକାଶ, ଅନ୍ତରୀକ୍ଷ ସବୁଆଡ଼େ।
1: ମାନସୀ,
2: ହଁ, ମୁଁ ବନ୍ଧନ ଚାହେଁ ନା, ମୁଁ ଶୃଙ୍ଖଳ ଚାହେଁ ନା, ମୁଁ ମୁକ୍ତି ଚାହେଁ।
1: ତୁ ଯାହା ମୁକ୍ତି ବୋଲି ଭାବୁଛୁ ମାନସୀ, ସେଇଟା ମୁକ୍ତି ନୁହେଁ, ସେଇଟା ଦୁଃଖର ପ୍ରଥମ ସୋପାନ।
2: ତାହେଲେ ମୋର କର୍ତ୍ତବ୍ୟ?
1: ମୋର ନିର୍ଦ୍ଦେଶ ଅନୁସାରେ ଚଳିବାକୁ ତୁ ମୋତେ ପ୍ରତିଶ୍ରୁତି ଦେଇଥିଲୁ।
2: ମୁଁ କିନ୍ତୁ ସ୍ଥିରତା ଚାହେଁ ନା।
1: ତୋ ନିଜ ଇଚ୍ଛା ଅନୁସାରେ ଚଳିବାକୁ ମୁଁ ଅନୁମତି ଦେଲି, ପରେ ମୋତେ ଆଉ ଦୋଷ ଦେବୁ ନାହିଁ।

0: ପରିବାର କେବେ କ'ଣ ତୁ ଦେଖିଛୁ?
1: ନା, ହେଲେ କାହିଁକି?
0: ତାଙ୍କୁ କେବେ ପଚାରିଛୁ?
1: ତାଙ୍କଠାରୁ କ'ଣ ଉତ୍ତର ମିଳେ?
0: ମନର ସବୁ ଅଭିବ୍ୟକ୍ତି ପାଇଁ ସବୁବେଳେ କ'ଣ ବାକ୍ୟ ଦରକାର ହୁଏ? ତାଙ୍କର ହୃଦୟର କଥା, ତାଙ୍କ ବଂଶୀଧ୍ୱନିରୁ କ'ଣ ତୁ ବୁଝିପାରୁନୁ? ତାଙ୍କ ହୃଦୟର ଗଭୀର ବେଦନା କେବେ କ'ଣ ତୁ ଉପଲବ୍ଧି କରିବାକୁ ଚେଷ୍ଟା କରିଛୁ? ମାନସୀ,
1: ଗଭୀର ବେଦନା କ'ଣ ତାଙ୍କର ଦୁଃଖ?
2: ଆରେ ତମମାନେ କ'ଣ ଶୋଇ ନ ଯାଏ?
0: ପ୍ରାଣ, ଏତେ ଡେରି ଯାଏ ତୁ କ'ଣ କରୁଥିଲୁ? କୁଆଡ଼େ ଯାଇଥିଲୁ?
2: ଆରେ ଏ ପ୍ରଶ୍ନ କାହିଁକି?
0: ମାନସୀ ପରି ତୁ ବି କ'ଣ ଡେଣା ବାନ୍ଧିବାକୁ ଶିଖିଗଲୁ?
2: ମଜା କଥା କ'ଣ ଜାଣିଛୁ?
0: କ'ଣ?

0: ସେଇ ପାହାଡ଼ ପାହାଡ଼ ଉପରକୁ କେବେ ଯାଇଛୁ?
1: କାହିଁକି, କଣ ଦରକାର?
0: ଯାଇଥାନ୍ତୁ ଯଦି ଦେଖିଥାନ୍ତୁ।
2: ପାହାଡ଼ରେ କି ବିଚିତ୍ର କଥା ଦେଖିଲ?
0: ଆମ ଘର ପରି ଧାଡ଼ି ଧାଡ଼ି ଘର।
2: ଘର?
0: ହଁ, ଅସଂଖ୍ୟ ଘର, ବିଭିନ୍ନ ରଙ୍ଗ, ବିଭିନ୍ନ ଆକୃତିର।
1: ଏଇଟା କଣ ବିଚିତ୍ର?
0: ଅସଲ କଥା ମୁଁ କଣ କହିଛି
2: କହୁନ।
0: ସବୁ ଘର ଭିତରୁ ସେଇ ଏକା ବଂଶୀର ଧ୍ୱନି ଶୁଭୁଥିଲା।
2: ବଂଶୀ ଧ୍ୱନି? ଏ କଣ କହୁଛ ତମେ?
0: ଅଙ୍ଗେ ଲିଭେଇଲା କଥା, ମିଛ କାହିଁ କହିବି।
1: କୌଣସି ଘରେ ଯଦି ପ୍ରବେଶ କରିଥାନ୍ତୁ ତାହେଲେ ଠିକ ଆମରି ବଂଶୀ ବାଦକକୁ ତୁ ଦେଖିବାକୁ ପାଇଥାନ୍ତୁ।
0: ବିବେକ,
2: ଏପରି ଆଶ୍ଚର୍ଯ୍ୟ କଥା କେମିତି ସମ୍ଭବ?
1: ସବୁ ସମ୍ଭବ, ବଂଶୀ ବାଦକ ପାଇଁ ସବୁ ସମ୍ଭବ। ସେ ସବୁଠି ସେହି ରୂପରେ ସମାନ ଭାବରେ ରହିପାରନ୍ତି। ତାଙ୍କୁ ବୁଝିବାକୁ ଚେଷ୍ଟା କର, ତାଙ୍କୁ ଚିହ୍ନିବାକୁ ଚେଷ୍ଟା କର।

0: ଆଜ୍ଞା ଆଜ୍ଞା ଆଜ୍ଞା ଟିକେ ଦ୍ୱାର ଖୋଲିବେ କି?
1: କିଏ ଡାକୁଛି ବାହାରେ?
2: ଓଃ, ତୋର ଚିନ୍ତା କରିବା ଦରକାର ନାହିଁ। ବର୍ଷଳ ମୁଖର ରାତିଟା ଘନ ଅନ୍ଧକାର, ତୁ ଚୁପଚାପ ଶୋଇଯା।
0: ଆଜ୍ଞା ଆଜ୍ଞା
1: ଏଇ ଶୁଣୁଛ, କିଏ ଡାକୁଛି? ବିଚରା ଟିକେ ଆଶ୍ରୟ ଖୋଜୁ ଥାଇପାରେ।
2: ଏ ଅନ୍ଧକାର ଭିତରେ ଅଚିହ୍ନା ବ୍ୟକ୍ତି ଆଶ୍ରୟ ଦେବା ଖୁବ୍ ବିପଦଜନକ ହେଇପାରେ।
1: ଯାହା ବି ହଉ, ଆଶ୍ରୟ ପ୍ରାର୍ଥୀକୁ ଆଶ୍ରୟ ଦେବା ମଣିଷର କର୍ତ୍ତବ୍ୟ।
2: ମଣିଷ ପ୍ରତି ନୈତିକତା ସବୁବେଳେ ପ୍ରଯୁଜ୍ୟ ନୁହେଁ ମାନସୀ।
1: ତଥାପି ଏ ଅନ୍ଧକାର ରାତି ଛଡ଼ ବର୍ଷ ଭିତରେ କୁଆଡ଼େ ଯିବ ବିଚରା?
2: ତୋର ଯଦି ଇଚ୍ଛା ହେଉଛି ତୁ ଆଶ୍ରୟ ଦେ, ଫଳାଫଳ ପାଇଁ ମୋତେ କିନ୍ତୁ ତୁ ଦାୟୀ କରିବୁନି।
3: ଆଜ୍ଞା, ଆମେ ଆମେ ଖୁବ୍ ଅସୁବିଧାରେ ପଡ଼ିଯାଇଛୁ ଆଜ୍ଞା, ଆମକୁ ଟିକେ ଆଶ୍ରୟ ଦରକାର।
2: କିଏ ଆପଣମାନେ?
3: ମୁଁ ଅଜ୍ଞାନ ସାମନ୍ତ, ଆଉ ଏ ହେଉଛି ମୋର ଭଉଣୀ ମାୟା।
2: ଏ ଅନ୍ଧକାର ଭିତରେ ଝିଅଟା ସାଙ୍ଗରେ ଯିବାର ମାନେ?
3: ଆମେ ଦୁର୍ଯୋଗ ନଗରୀକୁ ଯିବାର ଥିଲା, କିନ୍ତୁ ବାଟରେ ଆମକୁ ଦୁର୍ଯୋଗ ଗ୍ରାସ କଲା। ଓଃ, କି ଭୀଷଣ ବର୍ଷା ହେଉଛି।
1: ମୁଁ ଆଲୁ ଆଣେ, ତମେମାନେ ଏଇଠି ଅପେକ୍ଷା କର।
3: ଅଶେଷ ଧନ୍ୟବାଦ ଆପଣଙ୍କୁ ମାୟା। ଏ ଲୁଗାଟା ପାଲଟି ପକା।
2: ତୁମମାନଙ୍କର ଭାଗ୍ୟ ଭଲ।
3: କି କଥା କହୁଛନ୍ତି ଆଜ୍ଞା, ଆପଣମାନଙ୍କର ସାହାଯ୍ୟ ଆମେ କଣ କେବେ ଭୁଲିପାରିବୁ?
2: ଆମେ ଏଥର ଯାଉଛୁ, ତୁମେମାନେ ବିଶ୍ରାମ ନିଅ, କିନ୍ତୁ ମନେ ରଖ କେବଳ ଗୋଟିଏ ରାତି ପାଇଁ, କାଲି ପ୍ରଭାତରେ ତୁମେ ଏଠାରୁ ଚାଲିଯିବାକୁ ହବ।
3: ପ୍ରଭାତ କାହିଁକି ଆଜ୍ଞା? ପ୍ରଭାତ ହେବା ପୂର୍ବରୁ ଆମେ ଏଠାରୁ ଚାଲିଯିବୁ।
2: ମାନସୀ, ଚାଲ ଆମେ ମଧ୍ୟ ବିଶ୍ରାମ ନେବା।

0: ସେମାନେ କଣ ଯାଇନାହାନ୍ତି?
1: ନା, ସେମାନେ ଏ ଯାଏ ଉଠି ନାହାନ୍ତି।
0: ମୁଁ କହୁଥିଲି ନା ମାନସୀ, ଏମାନଙ୍କୁ ଆଶ୍ରୟ ଦେବା ଆମ ସର୍ବଶ୍ରେଷ୍ଠ ବୋକାମୀ।
2: ବିବେକ, ବାଟ ଘରେ ଶୋଇଥିବା ନୂଆ ବ୍ୟକ୍ତି ଦୁଇ ଜଣ କିଏ?
0: ଅଜ୍ଞାନ ଓ ତାର ଭଉଣୀ ମାୟା।
2: ଏମାନେ କାହିଁକି ଆସିଛନ୍ତି?
0: ଆମ ରାତିଥ୍ୟ ଗ୍ରହଣ କରିବା ପାଇଁ।
2: ମାନସୀ, ଏମାନଙ୍କୁ କିଏ ଆଶ୍ରୟ ଦେଲା?
1: ମୁଁ ଦେଇଛି।
2: ଅଚିହ୍ନା ଲୋକମାନଙ୍କୁ ଏଠି ଆଶ୍ରୟ ଦେବା ଅନୁଚିତ,
1: କେବଳ ରାତିକ ପାଇଁ।
2: ତେବେ ସକାଳରୁ ସେମାନେ ଚାଲିଯିବା ଉଚିତ।
0: ସେମାନଙ୍କୁ ତଡ଼ି ଦେଇପାରିବୁ ପ୍ରାଣନାଥ?
2: ନିଶ୍ଚୟ ତଡ଼ିବାକୁ ହେବ। ଏଇଟା କଣ ପାନ୍ଥଶାଳା?
0: ଦେଖ, ଟିକେ ଚେଷ୍ଟା କରି ଦେଖ, କିନ୍ତୁ ମନେ ରଖିଥିବୁ ସେମାନେ ଭାରି ଧୂର୍ତ୍ତ।
2: ଓ ବାବୁ, ଓ ବାବୁ, ଉଠ ଉଠ।

0: ଏଠି ଆଉ କେତେବେଳେ ଯାଏ ଶୋଇ ରହିବ?
1: କାଲି ଆମେ ଖୁବ କ୍ଲାନ୍ତ ହେଇଯାଇଥିଲୁ ତ, ପୁଣି ବର୍ଷାରେ ପୁରା ପୁରି ଭିଜି ଯାଇଥିଲୁ।
0: ହଉ ଏଥର ନିଜର ବାଟ ଦେଖ।
1: ହେଲେ ଆଜ୍ଞା, ଆପଣଙ୍କୁ ତ ମୁଁ ଜାଣିପାରିଲିନି।
0: ମୁଁ ଘରର ମାଲିକ।
1: ମାଲିକ? ଯାହା ହଉ, ଆପଣଙ୍କ ସହ ମୋର ସାକ୍ଷାତ ଦରକାର ଥିଲା।
0: ମୋ ସହିତ?
1: ହଁ ଆଜ୍ଞା, ଆପଣଙ୍କୁ ଦେଖା ନ କରି ଚାଲିଯିବାଟା ଭାରି ଅନ୍ୟାୟ ହେଇଥାନ୍ତା।
0: ହଉ ହେଲା, ମୋ ସହିତ ଦେଖା ହୋଇଗଲା, ଏଥର ତୁମମାନେ ଯିବାର ବ୍ୟବସ୍ଥା କର।
1: ମୁଁ କଣ କହୁଥିଲି କି ଆଜ୍ଞା, ମୋ ଭଉଣୀକୁ ରାତିରେ ଭାରି ଜ୍ୱର ହେଇଗଲା, ତେଣୁ ଅନ୍ତତଃ ଆଜି ଦିନଟା ଏଠି ଅନୁମତି ଦେଲେ।
0: ନା ନା, ତା କେମିତି ସମ୍ଭବ, ଏଟା ତ ଆଉ ଡାକ୍ତରଖାନା ନୁହେଁ। ତୁମ ଭଉଣୀକୁ ଜ୍ୱର ହେଲା ତ ତୁମେ ଡାକ୍ତର ଦେଖ, ଏଠି ପଡି ରହିଲେ ଲାଭ କଣ ହେବ?
1: ନାଇଁ ଆଜ୍ଞା, ସେମିତି କିଛି ବିଶେଷ ଜ୍ୱର ନୁହେଁ ଯେ, ଖାଲି ଭିଜି ଯାଇଥିବାରୁ ଟିକେ ସାମାନ୍ୟ।
0: ଯାହା ବି ହେଉ, ଏଠି ଆଉ ତୁମେ ରହିବାଟା ଚଳିବ ନାହିଁ।
1: ହେଲେ ଆଜ୍ଞା, ଟିକେ ବିଚାର କରନ୍ତୁ।
0: ନା ନା, ତୁମର କୌଣସି କଥା ଶୁଣିବାକୁ ମୁଁ ଚାହେଁ ନା।
1: ତାହେଲେ?
0: ହଁ, ଏଇ ମୁହୂର୍ତ୍ତରେ ତୁମେ ଏ ଜାଗା ଛାଡ଼ିଯିବାକୁ ହେବ।
1: ହଉ, ଆପଣଙ୍କର ଯାହା ଇଚ୍ଛା। ଏ ମାୟା, ଉଠ ଉଠ ଉଠ, ଯିବା ଚା।
0: ମାୟା, ଏପରି ସୁନ୍ଦରୀ ନାରୀ ମୁଁ ତ କେବେ ଦେଖିନାହିଁ।
1: ଏ ମାୟା, ଆରେ ଶୁଣୁଛୁ ନା ନାଇଁ, ଆରେ ଆମକୁ ଯିବାକୁ ହବ ପରା।
2: କୁଆଡେ ଯିବା?
1: ଭାଗ୍ୟ ଭାଗ୍ୟ ଯୋଉଠିକି ନବ ସେଇଠିକି ଯିବା। ଉଠ ଉଠ ଉଠ, ଲୁଗାପଟା ଶୀଘ୍ର ସଜାଡ଼ି ଦେ।
2: ମୋର ଦେହ ଭଲ ନାହିଁ, ମୁଁ ଯିବି କେମିତି?
1: ତଥାପି ଏ ସ୍ଥାନ ଆମେ ଛାଡ଼ି ଯିବାକୁ ହବ।
2: ହଉ ଚାଲ।
0: ରୁହ, ତୁମେମାନେ ଆଜି ଦିନଟା ଏଠି ରହିଯାଅ।
1: ନାଇଁ ଆଜ୍ଞା, ଏଠି ରହିବାଟ ଆଉ ହବନି। ଚାଲ ମାୟା, ଶୀଘ୍ର ବାହାରି ପଡ଼।
0: ମୁଁ କହୁଛି ଆଜି ଦିନଟା ଏଠି ରହିଯାଅ।
1: ରହିବାର ପ୍ରଶ୍ନ ଉଠୁନାହିଁ ମାଲିକ, ଆପଣ ଆମକୁ ତଡ଼ିବାର ବ୍ୟବସ୍ଥା ଆଗରୁ କରିସାରିଛନ୍ତି।
0: ମାୟାଦେବୀ, ତୁମେ କଣ ସତରେ ଚାଲିଯିବ?
2: ଆପଣ ଯଦି ଚାହାନ୍ତି ଆଜି ଦିନଟା ଏଠି ରହିଯିବୁ।
1: ହଉ, ଆପଣଙ୍କର ଇଚ୍ଛା ଅନୁସାରେ ଆମେ ଆଜି ଏଠି ରହିଯାଉଛୁ।
0: ଏ ମାନସୀ, ଏମାନେ ଆଜି ଦିନଟା ରହିଯିବେ।
3: କଣ ହେଲା, ଏମାନେ ପରା ଯିବାର ଥିଲା?
0: ନା, ବର୍ତ୍ତମାନ ପାଇଁ ଏମାନେ ଆମର ଅତିଥି, ମାୟାର ଦେହ ଭଲ ନାହିଁ, ତେଣୁ ତୁ ଯା, ତାଙ୍କର ଖାଇବା ପିଇବାର ବ୍ୟବସ୍ଥା କର।

0: ସେମାନେ କଣ ଯାଇନାହାନ୍ତି ମାନସୀ?
1: ନା, ପ୍ରାଣ ଭାଇ ସେମାନଙ୍କୁ ଯିବାକୁ ଦେଲେ ନାହିଁ।
0: ମୁଁ ଜାଣିଥିଲି ଅଜ୍ଞାନର ଅନ୍ଧକାର ପ୍ରାଣକୁ ଗ୍ରାସ କରିଛି। କାହିଁକି ଏପରି ହେଲା ଜାଣୁ?
1: କାହିଁକି?
0: ମାୟା। ମାୟାର ଆକର୍ଷଣ ତ୍ୟାଗ କରିବା ତା ପାଇଁ ସହଜ ନୁହେଁ।
1: ମାୟା ସତରେ ଖୁବ ସୁନ୍ଦର।
0: ତୁ ବି ମାୟାର ତାରିଫ କରିବାକୁ ଆରମ୍ଭ କରିଦେଇଛୁ।
1: ମୁଁ କଣ ମିଛ କହିଲି?
0: କେବଳ ବାହ୍ୟ ସୌନ୍ଦର୍ଯ୍ୟ ଦେଖି ତୁ ଜଣକୁ ସୁନ୍ଦର ବୋଲି କେମିତି କହିପାରିବୁ?
1: ବଂଶୀ ବାଦକର ବଂଶୀ କାହିଁକି ଆଜି ନୀରବ?
0: ସେ ବଂଶୀ ହୁଏତ ଆଉ ବାଜିବ ନାହିଁ ମାନସୀ।
1: କାହିଁକି? ବଂଶୀ ବାଦକର କଣ ହେଲା?
0: ମୁଁ କେମିତି କହିବି? ସେ ହୁଏତ
1: ନା, ମୁଁ ଦେଖି ଆସିଛି।
0: ହଉ ଦେଖିବା। ଅଜ୍ଞାନକୁ ବଂଶୀ ବାଦକର ଏତେ ଘୃଣା! ହେ ବଂଶୀ ବାଦକ, ତୁମେ ଆମକୁ କ୍ଷମା କର।
2: ମୁଁ ସେମାନଙ୍କୁ ତଡ଼ି ଦେଇପାରିଲି ନାହିଁ ବିବେକ।
0: ମୁଁ ଜାଣେ ପ୍ରାଣନାଥ, ସେମାନେ ଏତେଟା ଧୂର୍ତ୍ତ ଯେ ତୁ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ତଡ଼ି ପାରିବୁ ନାହିଁ।
1: ଭାଇ ଭାଇ ଭାଇ,
0: କଣ ହେଇଛି ମାନସୀ? ତୁ ଏତେ ବିବ୍ରତ କାହିଁକି?
1: ବଂଶୀ ବାଦକ ଶୋଇପଡ଼ିଛନ୍ତି।
2: ବଂଶୀ ବାଦକ? ନା ନା,
0: ତାଙ୍କ ଶୋଇବାର ସମୟ ଆସିଛି।
1: ସେ ଶୋଇବାର ମୁଁ ତ କେବେ ଦେଖି ନାହିଁ।
0: ଆମର ଅପରାଧ ପାଇଁ ତାଙ୍କୁ ହୁଏତ ପ୍ରାୟଶ୍ଚିତ କରିବାକୁ ହେବ।
2: ସବୁ ବୈଚିତ୍ର ମଧ୍ୟରେ ଇଏ ବି ଗୋଟିଏ ବିଚିତ୍ର।
0: ମୋର ନିର୍ଦ୍ଦେଶ ବିନା କାମ କଲେ ଏମିତି ଅସୁବିଧା ନିଶ୍ଚୟ ହେବ।
2: କିନ୍ତୁ ଆମର କର୍ତ୍ତବ୍ୟ କଣ?
0: ମୋର ନିର୍ଦ୍ଦେଶ ପାଳନ କରିବା।

0: ଆଜି ମଧ୍ୟ ସେମାନେ କଣ ଯିବେ ନାହିଁ?
1: ଯିବାଟା କଣ ଏକାନ୍ତ ଆବଶ୍ୟକ?
0: ମାନେ
1: କିଛି ଦିନ ପାଇଁ ସେମାନେ ଏଠି ରହିଲେ କ୍ଷତି କଣ?
0: ଏ କଣ କହୁଛୁ ପ୍ରାଣନାଥ, ସେମାନେ ଏଠି ରହିବେ କାହିଁକି? ଆମ ସହିତ ସେମାନଙ୍କର ସମ୍ପର୍କ କଣ?
1: ସେମାନେ ଆମ ପରି ମନୁଷ୍ୟ, ସେମାନଙ୍କୁ ସାହାଯ୍ୟ କରିବା କଣ ଆମର କର୍ତ୍ତବ୍ୟ ନୁହେଁ?
0: ସେମାନଙ୍କୁ ସାହାଯ୍ୟ କଲେ ଚଳିବ, କିନ୍ତୁ ସେମାନଙ୍କୁ ପ୍ରଶ୍ରୟ ଦେବା କେତେ ବିପଦଜନକ ତୁ ଜାଣୁ?
1: ସେମାନେ କଣ ହିଂସ୍ର ଜନ୍ତୁ?
0: ହିଂସ୍ର ଜନ୍ତୁ ଠାରୁ ଆହୁରି ମାରାତ୍ମକ, ଆହୁରି ଭୟପ୍ରଦ।
1: ତଥାପି ବର୍ତ୍ତମାନ ପାଇଁ ସେମାନେ ଅସହାୟ।
0: ଅସହାୟ? ଅସହାୟ ବ୍ୟକ୍ତି ଏପରି ଅନ୍ୟାୟ ଭାବରେ ନିଜର ଅଧିକାର କଣ ଜାହିର କରେ?
1: କିଛି ଦିନ ପାଇଁ ଆମେ ତାଙ୍କ ଅଧିକାରକୁ ସ୍ୱୀକାର କରିଗଲେ କ୍ଷତି କଣ?
0: ଲାଭ କ୍ଷତିର ପ୍ରଶ୍ନ ଏଠି କାହିଁକି? ତୁ କହ ପ୍ରାଣନାଥ, ସେମାନେ କଣ ଆମ ସହ ଚଳିପାରିବେ? ଆମର ଚିନ୍ତା ଚେତନା ସହ ସେମାନଙ୍କ ଚିନ୍ତାଧାରାର କଣ କିଛି ସାମଞ୍ଜସ୍ୟ ଅଛି?
1: ତା ସତ୍ତ୍ୱେ ବି ମୁଁ ଚାହେଁ ସେମାନେ ଏଠି ରହନ୍ତୁ।
0: ନା, ତୋର ଅବାଞ୍ଛିତ ଇଚ୍ଛା ତତେ ଛାଡ଼ିବାକୁ ହେବ।
1: କାହିଁକି? ସେମାନଙ୍କ ପ୍ରତି ତୋର ଘୃଣା କାହିଁକି?
0: ସେମାନେ କେବଳ ମୋର ଶତ୍ରୁ ନୁହନ୍ତି, ତୋର, ଏଇ ମଣିଷ ସମାଜର ଶତ୍ରୁ। ଅଜ୍ଞାନକୁ ପ୍ରଶ୍ରୟ ଦେଇ ଜାଣି ଜାଣି ନିଜର ଧ୍ୱଂସକୁ ତୁ ଆହ୍ୱାନ କରିଛୁ ତୁ। କାହିଁକି କାହିଁକି ଏ ଆକର୍ଷଣ?
1: ଜାଣେ ନା, ତଥାପି ମୁଁ ଚାହେଁ ନା ସେମାନେ ଚାଲି ଯାଆନ୍ତୁ।
2: ବିବେକ ଭାଇ, ସେମାନେ ଯିବାକୁ ଚାହୁଁଛନ୍ତି।
0: ବେଶ, ସେମାନଙ୍କୁ ଯିବାକୁ ଦେ।
2: ମୁଁ ସେମାନଙ୍କୁ ମନା କରିଦେଇଛି।
0: କାହିଁକି?
2: ଝିଅଟା ଘର କାମରେ ମୋତେ ଟିକେ ସାହାଯ୍ୟ କରୁଛି।
0: ଝିଅଟାର ମାୟା ତୋତେ ବି ଲାଗିଗଲା ମାନସୀ?
2: କି ଅସୁବିଧା ଆମର ହଉଛି ଯେ?
1: ସେମାନେ ଆମର କିଛି କ୍ଷତି ତ କରିନାହାନ୍ତି।
0: ତୁମେ ଦୁହେଁ ଯଦି ଏଇଆ ଚାହୁଁଛ, ସେମାନେ ଏଠି ରହିବାରେ ମୁଁ କାହିଁକି ଆପତ୍ତି କରିବି? ବରଂ ଦରକାର ହେଲେ ମୁଁ ନିଜେ ଚାଲିଯିବାର ବ୍ୟବସ୍ଥା କରିବି।
1: ଆରେ ମାୟା, ଆସ ଆସ ନା।
2: ଆପଣ ଆଜି ଚିନ୍ତିତ ଜଣା ପଡ଼ୁଛନ୍ତି।
1: ମୁଁ ନା ତ। ଆଚ୍ଛା, ସତରେ ତମେ ଚାଲିଯିବ?
2: ଆପଣଙ୍କ ଅନିଚ୍ଛା ସତ୍ତ୍ୱେ ଏଠି ରହିବାର ଅଧିକାର ମୋର କଣ ଅଛି?
1: ତୁମକୁ ଚାଲିଯିବା ପାଇଁ ମୁଁ କଣ କହିଛି?
2: ଆପଣ କହିନାହାନ୍ତି, ହେଲେ ଆପଣଙ୍କର ବନ୍ଧୁ ଜଣକ
1: ତୁମକୁ ଚାଲିଯିବାକୁ ସେ କହିଛି?
2: ନା, ତେବେ ତାଙ୍କ ହାବଭାବରୁ ଜଣାଯାଏ ଆମେ ଏଠି ରହିବାଟା ସେ ପସନ୍ଦ କରନ୍ତି ନାହିଁ।
1: ସେ ପସନ୍ଦ ନ କଲେ ବି ମୁଁ ଚାହେଁ ତୁମେ ଏଇଠି ରହିବ ସାରା ଜୀବନ ମୋ ପାଖେ ପାଖେ।
2: ପ୍ରାଣନାଥ,
1: ତୁମକୁ ଛାଡ଼ି ମୁଁ ବଞ୍ଚିପାରିବି ନାହିଁ। ମାୟା,
2: ଆପଣଙ୍କୁ ଛାଡ଼ି ମୁଁ ବି ବଞ୍ଚିପାରିବି ନାହିଁ।
1: ମାୟା,
2: ମୁଁ ଆପଣଙ୍କୁ ଖୁବ ଭଲ ପାଏ।
1: ତୁମେ କଣ ସତ କହୁଛ ମାୟା?
2: ସତ କହୁଛି, ଆପଣ ମୋ ହୃଦୟର ଆରାଧ୍ୟ ଦେବତା। ବନ, ଗିରି, ଆକାଶ, ଅବନୀ ଖୋଜି ଖୋଜି ମୁଁ ଆପଣଙ୍କର ସନ୍ଧାନ ପାଇଛି।
1: ମୋ ପାଖକୁ ଆସ ମାୟା।
2: ମୁଁ ତ ଆପଣଙ୍କ ପାଖେ ଅଛି ପ୍ରିୟ।
1: ନା, ଆହୁରି ପାଖକୁ, ଆହୁରି ପାଖକୁ।
2: ଆହା, ଏ ଅପୂର୍ବ ଆନନ୍ଦ ମୁଁ ଭୁଲି ପାରିବିନି।

0: ଅଜ୍ଞାନ ସାମନ୍ତ କଣ ତୁମମାନଙ୍କୁ ଏତେ ସହଜରେ ଛାଡ଼ିଦେବ ବୋଲି ଭାବୁଛ?
1: କଣ ହେଲା ଭାଇ?
0: କଣ ଆଉ ହବ, ବିବେକ ଲୋକଟା ମୋତେ ତଡ଼ି ଦେବା ପାଇଁ ବେଶ ଚକ୍ରାନ୍ତ ଲଗେଇଛି। ମୋ ବିରୁଦ୍ଧରେ ଗୋଟେ ରୀତିମତ ଷଡ଼ଯନ୍ତ୍ର ଚାଲିଛି।
1: ହେଲା, ସେମାନେ ତଡ଼ି ଦେବାକୁ ଚାହିଁଲେ ଆମେ ଚାଲିଯିବା।
0: ମୁଁ କିନ୍ତୁ ଏତେ ସହଜରେ ଯିବି ନାହିଁ ମାୟା। ଏ ଘରେ ସେମାନଙ୍କର ଯେତେ ଅଧିକାର ଅଛି, ଆମର ବି ସେତେ ଅଧିକାର ଅଛି।
1: ତଥାପି ଆମେ ଚାଲିଗଲେ କ୍ଷତି କଣ?
0: ତୋର ଇଚ୍ଛା ହେଲେ ଯାଇପାରୁ, ମୁଁ କିନ୍ତୁ ଏମାନଙ୍କୁ ଉଚିତ ଶିକ୍ଷା ନ ଦେଇ ଏଠୁ ଯାଉ ନାହିଁ।
1: ତୁମେ ଏମାନଙ୍କୁ କି ଶିକ୍ଷା ଦବ?
0: ମୁଁ ଏପରି ଶିକ୍ଷା ଦେବି ଯାହାକି ସାରା ଜୀବନ ପାଇଁ ସେମାନେ ଭୁଲି ପାରିବେ ନାହିଁ। ବିବେକର ବିଷଦାନ୍ତ ମୁଁ ଭାଙ୍ଗି

0: କି ଦେବି?
1: ବିବେକ ପ୍ରତି ତୁମର ଏତେ ରାଗ କାହିଁକି?
0: ବିବେକ ମୋର ଶତ୍ରୁ, ସେ ଚାହେଁ ମୋର ସ୍ଥିତିକୁ ନିଶ୍ଚିନ୍ନ କରିଦେବାକୁ।
1: ତୁମେ ଅଯଥା ସନ୍ଦେହ କରୁଛ।
0: ମୁଁ ଏତେ ବୋକା ନୁହେଁ ମାୟା। ବିବେକର କାର୍ଯ୍ୟକଳାପକୁ ମୁଁ ସତର୍କତାର ସହିତ ଅନୁଧ୍ୟାନ କରୁଛି। ତୁ ପ୍ରାଣନାଥକୁ କାବୁ କରିଦେ, ଦେଖିବୁ ବିବେକ ଆପେ ଆପେ ମୋ ରାସ୍ତାରୁ ଅପସରିଯିବ। ତାପରେ ତାପରେ ବାରଶୀକୁ ବ୍ଲାକମେଲ କରିବାକୁ ମତେ ଆଉ ବେଶୀ ସମୟ ଲାଗିବନି।
1: କିନ୍ତୁ ବଂଶୀବାଦକ?
0: ବଂଶୀବାଦକ ମୋର କିଛି କ୍ଷତି କରିପାରିବ ନାହିଁ, କାରଣ ସେ ମୁକ ଅଥର୍ବ।
1: ମତେ କିନ୍ତୁ ଖୁବ୍ ଭୟ ହେଉଛି।
2: ଆରେ ଏ ଘରଟା ଆଜି ଅନ୍ଧାର କାହିଁକି?
1: ଆଲୁଅ ଲିଭି ଯାଇଛି
2: ମାୟା। ଏ ଅନ୍ଧାର ଭିତରେ ତମେ କଣ ଏକାକି ଅଛ?
0: ମୁଁ ବି ଅଛି।
2: ଅଜ୍ଞାନ ତୁମେ? ଏଠି ଆଲୁଅ କୁଆଡେ ଗଲା?
0: ଆଲୁଅ ସବୁକୁ ମୁଁ ଭାଙ୍ଗି ଯାଇଛି।
2: ଭାଙ୍ଗି ଦେଇଛ କାହିଁକି?
1: ଭାଇ ମିଛ କହୁଛନ୍ତି।
2: ମିଛ?
1: ହଁ, ଆଲୁଅ ସବୁ ମୁଁ ଆର ଘରେ ରଖିଦେଇଛି।
2: କାହିଁକି? ଆଲୁଅ ପ୍ରତି ତୁମର ବିତୃଷ୍ଣା କାହିଁକି?
1: ସେଥିରେ ଇନ୍ଧନ ନାହିଁ।
0: ଦେଖନ୍ତୁ ଆଜ୍ଞା, ଅଯଥା ଇନ୍ଧନ ଖର୍ଚ୍ଚ କରି ଲାଭ କଣ? ଆଲୁଅ ଅପେକ୍ଷା ବରଂ ଅନ୍ଧକାର ଭଲ।
2: କଣ କହୁଛ ତୁମେ?
0: ହଁ ଆଜ୍ଞା, ଅନ୍ଧକାର ଭଲ, କାରଣ ଜ୍ଞାନ ଅଜ୍ଞାନ ନ୍ୟାୟ ଅନ୍ୟାୟ ପାପ ପୁଣ୍ୟ ଅନ୍ଧକାର ଭିତରେ ସବୁ ସମାନ।
2: ଆଲୁଅ ପ୍ରତି ତୁମର ଘୃଣା କାହିଁକି?
0: ଘୃଣା ନୁହେଁ ଆଜ୍ଞା, ଆଲୁଅକୁ ମୁଁ ଭୟ କରେ। ମୁଁ ଚାହେଁ ନା ଆଲୁଅ ମୋର ସ୍ୱରୂପକୁ ପ୍ରକାଶ କରୁ।
2: ଏଠି ଆମେ ବିନା ଆଲୁଅରେ ଚଳିବା କେମିତି?
0: ଅଭ୍ୟାସ ହେଇଗଲେ କିଛି ଅସୁବିଧା ହେବନି ଆଜ୍ଞା।
2: ବିବେକ କୁଆଡେ ଗଲା?
0: ସେ ଖାଇପି ଶୋଇପଡ଼ିଲେଣି।
2: ବିବେକ ଶୋଇପଡ଼ିଛି? ଅସମ୍ଭବ କଥା।
0: ଅସମ୍ଭବ ନୁହେଁ ଆଜ୍ଞା, ଆଜିକାଲି ସବୁ ସମ୍ଭବ। ବିବେକ ଲୋକଟା ଶୋଇଛନ୍ତି ବୋଲି ମୁଁ ଚାହିଁଛି।
2: ହେଲେ ମାନସୀ
0: ଡ୍ୟୁଟିରୁ ଫେରିନାହାନ୍ତି?
2: ଡ୍ୟୁଟି?
0: ହଁ, ଏବେ ମନ ଇଚ୍ଛା ବୁଲିବାଟା ତାଙ୍କର ଡ୍ୟୁଟି ହୋଇଯାଇଛି।
2: ଏସବୁ ଠିକ ହେଉନି।
1: ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି? ସେ ତ ଏଇନେ ଫେରୁଥିବେ।
2: ମାୟା, ଏ ଘରେ ଧୀରେ ଧୀରେ ଉଚ୍ଛୃଙ୍ଖଳତା ବ୍ୟାପି ଗଲାଣି।
1: ଉଚ୍ଛୃଙ୍ଖଳତା? ନା ନା, ସ୍ୱାଧୀନତା କହିଲେ ଠିକ ହେବ।
0: ମାନସୀ ଦେବୀଙ୍କୁ ଆପଣ କିଛିଟା ସ୍ୱାଧୀନତା ଦେଲେ କ୍ଷତି କଣ?
1: ଆପଣ ନିଜିତ ଇଚ୍ଛା ଅନୁସାରେ ଫେରୁଛନ୍ତି, ମାନସୀ ଟିକେ ଡେରି କଲେ।
2: ନା ନା, ତାକୁ ଆଜି କୈଫିୟତ ଦେବାକୁ ହେବ।
1: କୈଫିୟତ କାହାକୁ ଦେବାକୁ ହେବ?
2: ତତେ। ମୁଁ ପଚାରୁଛି ଏତେ ଡେରି ଯାଏ ତୁ ଥିଲୁ କେଉଁଠି?
3: ଏ ପ୍ରଶ୍ନ ମତେ ପଚାରିବାର ମାନେ?
2: ତୁ ଯାହା ଇଚ୍ଛା ତାହା କରିବୁ, ରାତି ଅଧ ଯାଏ ବୁଲିବୁ, ଅଥଚ
3: ଇଚ୍ଛା ମୋର ପରାଧୀନ ନୁହେଁ ପ୍ରାଣ ଭାଇ, ଇଚ୍ଛା ମୋର ସ୍ୱାଧୀନ।
2: ଏ ଘରର ଶୃଙ୍ଖଳାକୁ ତୁ ଅନ୍ତତ ରକ୍ଷା କରିବା ଉଚିତ।
3: ଏ ଘରେ ଆଉ କଣ ଶୃଙ୍ଖଳା ଅଛି? ତମେ କଣ ବିବେକ ଭାଇଙ୍କ ପରାମର୍ଶ ଅନୁସାରେ କାମ କରୁଛ? ତୁମର ଯଦି ସ୍ୱାଧୀନତା ଅଛି, ମୁଁ କାହିଁକି ପରାଧୀନ ହେବି?
2: ମାନସୀ, ତୁ କଣ ମତେ ସମାଲୋଚନା କରିବୁ?
3: ତୁମକୁ ସମାଲୋଚନା କରିବାର ଅଧିକାର କଣ ମୋର ନାହିଁ?
2: ଅଛି, କିନ୍ତୁ ମୋର ସ୍ୱାର୍ଥ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଅଧିକାର ତତେ ଦେଲା କି?
3: ସ୍ୱାର୍ଥ? ସ୍ୱାର୍ଥ କଣ ତୁମର ସର୍ବସ୍ୱ? ଅନ୍ୟର କ୍ଷତି କରି ତୁମେ କଣ କେବଳ ନିଜର ସ୍ୱାର୍ଥ ସାଧନ କରିବାକୁ ଚାହଁ?
2: ଅନ୍ୟର କ୍ଷତି? କାହାର ମୁଁ କ୍ଷତି କରିଛି?
3: ଆମର, ଆମ ସମସ୍ତଙ୍କର। ଆମର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ତମେ କଣ ତୁମର ଜୈତ୍ର ପତାକା ଉଡାଇବାକୁ ଚାହଁ?
2: ଦେଖୁଛି ମୋ ବିରୁଦ୍ଧରେ ତୁ ରୀତିମତ ବିଦ୍ରୋହ ଆରମ୍ଭ କରିଦେଇଛୁ।
3: ମୋର ବିଦ୍ରୋହ ଯଦି ସଫଳ ହୁଏ ତୁମକୁ ପରାଜୟ ସ୍ୱୀକାର କରିବାକୁ ହେବ।
2: ମୁଁ ଯଦି ପରାଜୟ ସ୍ୱୀକାର କରେ ତେବେ ସେ ପରାଜୟର ଗ୍ଲାନି ତୋତେ ଭୋଗିବାକୁ ହେବ ମାନସୀ।
3: ସେଇଥିପାଇଁ ତ ଆଜିର ଏଇ ଅନ୍ଧକାର।
2: ଏ ଅନ୍ଧକାରକୁ ମୁଁ ଆଜି ସ୍ୱାଗତ କରୁଛି।
3: ଏ ସର୍ବଗ୍ରାସୀ ଅନ୍ଧକାର ମୁଁ ସହ୍ୟ କରିବି ନାହିଁ। ମୁଁ ଯାଉଛି, ଯାଉଛି, ମୁଁ ଆଲୋକ ଖୋଜିବି।
2: ମାନସୀ, ଥରେ ଶୁଣିଯା ମାନସୀ। ନା, ସେ ଆଉ ମୋ ଅଧିକାର ଭିତରେ ନାହିଁ। ଅଜ୍ଞାନ, ଅଜ୍ଞାନ, ଟିକେ ଆଲୁ ଆଣ।
1: ମୁଁ ଅଛି, ଆଲୁ କଣ ଦରକାର?
2: ମାୟା, ତୁମେ ତୁମେ ଏକା ଅଛ?
1: ହଁ, ମୁଁ ଅଛି, ମୁଁ ଆପଣଙ୍କୁ ଶାନ୍ତିର ଆଲୁଅ ଦେବି, ଆସନ୍ତୁ।
2: ମାୟା, ଏ କରୁଛ ତୁମେ?
1: ଆସନ୍ତୁ, ଆମେ ଶାନ୍ତି ଖୋଜିବା।
2: ଶାନ୍ତି? ଇଏ କଣ ହେଲା ମୋର? ମୁଁ ସୁପ୍ତ ନା ଜାଗ୍ରତ? ମୁଁ ମୃତ ନା ଜୀବିତ?

0: ସମ୍ଭବ?
1: ବଂଶୀବାଦକର ବଂଶୀୟ କ'ଣ ଶୁଣିଛୁ?
0: ନା, କିନ୍ତୁ କାହିଁକି ବଂଶୀବାଦକ କ'ଣ ନିଶ୍ଚଳ?
1: ଏ ଘରେ ଅନ୍ଧକାରକୁ ସେ ଘୃଣା କରନ୍ତି, ମାୟାକୁ ସେ ସହ୍ୟ କରିପାରନ୍ତି ନାହିଁ।
0: ମାୟା?
1: ମାୟା ହେଉଛି ଧ୍ୱଂସର ପାହାଚ, ଅନ୍ଧକାରର ଦ୍ୱାର, ଅନ୍ୟାୟର ପଥ ପ୍ରଦର୍ଶକ।
0: କିନ୍ତୁ ମାୟା
1: ମାୟା ଥିବା ପର୍ଯ୍ୟନ୍ତ ବଂଶୀବାଦକର ବଂଶୀ ଆଉ ବାଜିବ ନାହିଁ ରେ।
0: ବଂଶୀ ଆଉ ବାଜିବ ନାହିଁ?
1: ନା, ସୈତାନର କୁହୁକ କାଠି ପରି ଅଜ୍ଞାନ ଏ ଘରକୁ ଅନ୍ଧକାର ଛନ୍ନ କରିଛି। ମାୟା ତାର ମୋହିନୀ ମନ୍ତ୍ର ବଳରେ ସମଗ୍ର ପରିବେଶକୁ ବଶୀଭୂତ କରିଛି। ସେମାନେ ଥିବା ପର୍ଯ୍ୟନ୍ତ ହିଂସା, ଦ୍ୱେଷ, ଲୋଭ, ମୋହରୁ ମଣିଷର ନିସ୍ତାର ନାହିଁ। ଏମାନେ କେବଳ ଆମର ଶତ୍ରୁ ନୁହନ୍ତି, ସାରା ମଣିଷ ସମାଜର ଶତ୍ରୁ।
0: ବିବେକ, ମୁଁ କ'ଣ କରିବି? ମୁଁ ନିରୁପାୟ।
1: ଅଜ୍ଞାନର ଏହି ଘନ ଅନ୍ଧକାରକୁ ବିନାଶ କରିବାକୁ ହେବ, ମାୟାକୁ ଏ ପରିବେଶରୁ ନିର୍ବାସିତ କରିବାକୁ ହେବ।
0: ମାୟା? ନା ନା,
1: ଦୃଢ଼ତାର ସହିତ ଏମାନଙ୍କର ମୁକାବିଲା କରିବାକୁ ହେବ, ନଚେତ ହାରିଯିବୁ ପ୍ରାଣନାଥ, ହାରିଯିବୁ।
0: ମୁଁ ପାରିବି ନାହିଁ, ମୁଁ ପାରିବି ନାହିଁ ବିବେକ।
1: କାହିଁକି? ମାୟା ପାଇଁ ତୁ କ'ଣ ପାଗଳ ହେଇଯାଇଛୁ?
0: ହଁ ହଁ, ମୁଁ ପାଗଳ, ମାୟା ବିନା ମୁଁ ବଞ୍ଚିପାରିବି ନାହିଁ।
1: ତାହେଲେ ଧ୍ୱଂସ ତୋର ସୁନିଶ୍ଚିତ, ମୁଁ ଆଉ ତୋତେ ରକ୍ଷା କରିପାରିବି ନାହିଁ ପ୍ରାଣନାଥ, ମୁଁ ଆଉ ତୋତେ ରକ୍ଷା କରିପାରିବି ନାହିଁ।
0: ବିବେକ, ମୁଁ ନିରୁପାୟ। ବିବେକ, ମୋତେ ତୁ କ୍ଷମା କର।

ଶୁଣୁଥିଲି ନାଟକ ଆତ୍ମରକ୍ଷା, ରଚନା ସନ୍ତୋଷ କୁମାର ପ୍ରଧାନ, ପ୍ରଯୋଜନ ଶଶିଭୂଷଣ ଦାସ, ସହଯୋଗିତା ମୁରଲୀଧର ପଣ୍ଡା। ନାଟକରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲି ଅନନ୍ତ ଭବାନୀ ଶଙ୍କର ଦାସ, ପ୍ରାଣନାଥ ପ୍ରଶାନ୍ତ କୁମାର ମହାନ୍ତି, ବିବେକା ସନ୍ତୋଷ କୁମାର ଦଳେଇ, ଆତ୍ମାରାମ ମୁରଲୀଧର ପଣ୍ଡା, ଅଜ୍ଞାନ ରଞ୍ଜିତ କୁମାର ଗୁରୁ, ମାନସୀ ପୁଷ୍ପାଞ୍ଜଳି ବେହେରା ଏବଂ ମାୟା ଚରିତ୍ରରେ ସନ୍ଧ୍ୟାରାଣୀ ଦାସ। ଶୁଣୁଥିଲେ ନାଟକ ଆତ୍ମରକ୍ଷା।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ ଲୋକ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ସୁବାସ ଦାସ, ଗୀତିକାର ଅଲେଖ ବିଶ୍ୱାଳ, ସଙ୍ଗୀତ ମଳୟ ମିଶ୍ର।

ଅଳିକ ବିଶ୍ୱାଲ ଲେଖିଥିବା ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ମଳୟ ମିଶ୍ର, କଣ୍ଠଶିଳ୍ପୀ ବାଦଲ ଆଚାର୍ଯ୍ୟ।